ତୃପ୍ତି ଦାସ ଗାଇଥିବା ଏହି ଗୀତଟିକୁ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ସୋମ ପ୍ରକାଶ ଏବଂ ଭରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ।

ପରବର୍ତ୍ତୀ ଏସଏମଏସଟି ଆସିଛି ପଟିଆ ଭୁବନେଶ୍ୱରରୁ ପଠାଇଛନ୍ତି ଋତୁରାଜ ମହାନ୍ତି ଶୁଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆତ୍ମା କାନ୍ଦୁଛି ଆଲବମ୍ର ଗୀତ ବାବୁଲ ସୁପ୍ରିୟଙ୍କ କଣ୍ଠରେ

ଆକାଶବାଣୀ କଟକ ଆଜି ସୋମବାର 1948 ସକାବ୍ଦ ବୈଶାଖ 28 ଦିନ ଇଂରାଜୀ 2026 ମସିହା ମେ ମାସର 18 ତାରିଖ ସମୟ ବର୍ତ୍ତମାନ ସକାଳ 5:58:30 ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ଆସିଛି ମୁଁ ପୂଜିବାକୁ ଶିବଶଙ୍କର, ଚଢ଼ାଇବି ଲକ୍ଷେ ଚମ୍ପା ମୁଁ ବେଲପତର। କୀର୍ତ୍ତିମୟୀ ମହାନ୍ତିଙ୍କ ରଚନା, ଗାଇଛନ୍ତି ଦୀନବନ୍ଧୁ ମଲ୍ଲିକ।

ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ସ୍ମୃତି ଲିପି ଚକ୍ରବର୍ତ୍ତୀ। ଶିଳ୍ପୀ ଗାଇଛନ୍ତି ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା। ଉଠ ବାବୁ ମୋ କହ୍ନେଇ ରାତି ପାହିଲାଣି, ଶୁକ ପିକ କାକ ଯେତେ ଉଠି ଡାକିଲେଣି।

ଶ୍ରୋତା ବନ୍ଧୁମାନେ ଶୁଣିଛନ୍ତି ବନ୍ଦନା ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ ଭକ୍ତିଗୀତ ଗାଇଛନ୍ତି ଲକ୍ଷ୍ମଣ ବେହେରା, ଶିଳ୍ପୀଙ୍କ କଣ୍ଠରେ ବାବାଜୀ ଚରଣ ବଳଙ୍କ ରଚନା। ଆହେ ପ୍ରଭୁ ଲୋକନାଥ ତୁହି ଜଗନ୍ନାଥ, ତୁଅଟୁ ତ୍ରିନାଥ ସେ ପଦ ଯୁଗଳ ଯାଏ ଅବିରତ।

ତୁମେ ସତ୍ୟ, ତୁମେ ଶିବ, ତୁମେ ହିଁ ସୁନ୍ଦର, ତୁମେ ରୁଦ୍ର, ତୁମେ ବ୍ରହ୍ମ। ପ୍ରଣବ ଓମକାର। ଆଜିର ବନ୍ଦନାର ଶେଷ ଭକ୍ତିଗୀତ ଗାଇଛନ୍ତି ତପସ୍ୱିନୀ ରାଉତ, ଗୌର ପଟ୍ଟନାୟକଙ୍କ ରଚନା।

ନିଷ୍କାମ ଭାବରେ ସେବା କରିବାରେ ଯେଉଁ ଫଳ ଥାଏ ତାହା ଭଗବାନଙ୍କୁ ସନ୍ତୁଷ୍ଟ କରେ। ଭଗବାନ ଆଉ କେଉଁଠି ଥାଆନ୍ତୁ ବା ନଥାନ୍ତୁ, ସେ ମଣିଷର ଆନ୍ତରିକ ସେବା ଓ ଭକ୍ତିରେ ହିଁ ଥାଆନ୍ତି। ସେଥିପାଇଁ ତ ଆମ ପୁରାଣ ଶାସ୍ତ୍ର ବାରମ୍ବାର କହିଛନ୍ତି, ମାନବ ସେବା ହିଁ ମାଧବ ସେବା। ମାନବ ସେବା ଭିତରେ ଆସେ ବାପା ମାଙ୍କ ସେବା। ଆମ ପୁରାଣ ଶାସ୍ତ୍ର କହିଛନ୍ତି, ପିତୃଦେବ ଭବ ମାତୃଦେବ ଭବ ଇତ୍ୟାଦି। ସେଥିପାଇଁ ତ କୁହାଯାଇଛି, ପିତାମାତା ଠାରୁ ବଡ଼ ଦେବତା କି ସ୍ୱର୍ଗ ରାଇଜେ ନାହିଁ, ତାଙ୍କରି ଆଶିଷ ଲୋଡ଼ା ଏକାସିନା ଦିନେ ବଡ଼ ହେବା ପାଇଁ।

ସେଥିପାଇଁ ପୁରାଣରେ ଶ୍ରୀରାମଚନ୍ଦ୍ର ମହାପ୍ରଭୁ ପିତୃସତ୍ୟ ପାଳନ କରି 14 ବର୍ଷ ବନଗମନ କରିଥିଲେ। ସେହିପରି ପୁଣ୍ଡରୀକ ନାମକ ଜଣେ ପିଲା ମାତାପିତାଙ୍କ ସେବା କରି ଭଗବାନଙ୍କୁ ଲାଭ କରିଥିଲା। ପୁଣ୍ଡରୀକ ମାତାପିତାଙ୍କର ସେବାରେ ନିଜକୁ ବ୍ରତୀ କରିଦେଇଥିଲେ, ଏମିତିକି ମାତାପିତାଙ୍କ ସେବା ଛାଡ଼ି କେଉଁଆଡ଼େ ଯାଉନଥିଲେ। ସେ ଅନନ୍ୟ ଭାବରେ ପିତାମାତାଙ୍କ ସେବା କରୁଥିଲେ। ସକାଳୁ ଶଯ୍ୟାତ୍ୟାଗ କରି ପୁଣ୍ଡରୀକ ପିତାମାତାଙ୍କ ସେବା କରେ, ମାତାପିତାଙ୍କୁ ସ୍ନାନ କରାଇ ତାପରେ ତାଙ୍କୁ ଖାଇବାକୁ ପିଇବାକୁ ଦିଏ, ପରେ ଶୁଆଇ ଦିଏ। ଏସବୁ କାମ ସରିଲା ପରେ ପୁଣ୍ଡରୀକ ନିଜେ ଖାଏ। ଥରେ ସେ ପିତାମାତାଙ୍କ ସେବା କରୁଥିବା ସମୟରେ ସ୍ୱୟଂ ଭଗବାନ ପୁଣ୍ଡରୀକକୁ ଦେଖା କରିବା ପାଇଁ ଆସି ତାର କୁଡ଼ିଆରେ ପହଞ୍ଚିଲେ। ସେତେବେଳେ ପୁଣ୍ଡରୀକ ପିତାମାତାଙ୍କୁ ଶୁଆଇ ଦେଉଥାଏ। ଭଗବାନ ଦ୍ୱାରଦେଶରେ ଠିଆ ହୋଇ କହିଲେ, ପୁଣ୍ଡରୀକ, ମୁଁ ଭଗବାନ ଆସିଛି ତୋତେ ଦେଖା କରିବା ପାଇଁ। ପୁଣ୍ଡରୀକ ପଛକୁ ଚାହିଁପାରିଲା ନାହିଁ, କାରଣ ତାର ଗୋଟିଏ ଜଙ୍ଘ ଉପରେ ବାପାଙ୍କର ଓ ଆଉ ଗୋଟିଏ ଜଙ୍ଘ ଉପରେ ମାଙ୍କର ମୁଣ୍ଡ ରହିଥିଲା। ପୁଣ୍ଡରୀକ ଭଗବାନଙ୍କ ଡାକ ଶୁଣି କହିଲା, ଯଦି ଭଗବାନ ଆସିଛନ୍ତି ଟିକେ ଅପେକ୍ଷା କରନ୍ତୁ, ମୋର ମା ବାପା ଶୋଇଛନ୍ତି, ମୁଁ ତାଙ୍କୁ ଶୁଆଇ ସାରିଲେ ଆପଣଙ୍କୁ ଭେଟିବି, ସେ ପର୍ଯ୍ୟନ୍ତ ଟିକେ ଅପେକ୍ଷା କରନ୍ତୁ। ଭଗବାନ କହିଲେ, ପୁଣ୍ଡରୀକ, ମୋତେ ପାଇବା ପାଇଁ ମୁନି, ଯୋଗୀ, ଋଷି, ତପସ୍ୱୀ ବହୁ ବର୍ଷ ଧରି ପୂଜା ଆରାଧନା ଧ୍ୟାନ ଆଦି କରିଆସୁଛନ୍ତି, ତଥାପି ମୋର ଦେଖା ପାଉନାହାନ୍ତି। ଅଥଚ ତୁମ ପାଖକୁ ମୁଁ ଆଜି ଆସିଛି, ତୁମେ ମୋର ଦର୍ଶନ ପାଇଁ ବ୍ୟାକୁଳିତ ହେଉନା? ପୁଣ୍ଡରୀକ କହିଲା, ପ୍ରଭୁ, ମୁଁ ତ ଆପଣଙ୍କୁ ଡାକି ନାହିଁ, ବରଂ ଆପଣ ଛାଏଁ ଆସିଛନ୍ତି। ଆପଣ ମୋ ପାଖକୁ ଆସିବା ପଛରେ ଯେଉଁ କାରଣଟି ରହିଛି ତାହା ହେଉଛି ମୁଁ ବାପା ମାଆଙ୍କର ସେବା କରୁଛି, ଆଉ ମୁଁ ତ ଏବେ ସେହି ବାପା ମାଆଙ୍କର ସେବା କରୁଛି, ତାଙ୍କୁ ଛାଡ଼ି କିପରି ଯିବି? ଏଇ ଇଟାଟି ନିଅନ୍ତୁ, ସେଠାରେ ନିରବରେ ବସିଥାନ୍ତୁ, ମୁଁ ସେବା ସାରିଲେ ଆପଣଙ୍କୁ ଭେଟିବି। ଏବେ କଥା ହେଲେ ବାପା ମାଆଙ୍କର ନିଦ କାଳେ ଭାଙ୍ଗିଯିବ। ପୁଣ୍ଡରୀକ ଦେଇଥିବା ଇଟା ଉପରେ ଭଗବାନ ବସି ରହିଲେ। ପୁଣ୍ଡରୀକ କହିଲେ, କ'ଣ ମୋ ବାପା ମାଆଙ୍କ ସେବାରେ ଏତେ ପୁଣ୍ୟ ଅଛି ଯାହାଫଳରେ ଆପଣ ବିନା ଡାକରାରେ ଆସି ମୋ ପାଖରେ ପହଞ୍ଚିଗଲେ? ତାହେଲେ ଏବେ କୁହନ୍ତୁ, ମୁଁ ବାପା ମାଆଙ୍କ ସେବା ଛାଡ଼ି କିପରି ଆପଣଙ୍କ ପାଖକୁ ଯିବି? ଭଗବାନ ପୁଣ୍ଡରୀକଙ୍କର ସେବାରେ ସନ୍ତୁଷ୍ଟ ହୋଇଗଲେ। କହିଲେ, ପୁଣ୍ଡରୀକ, ମୁଁ ତୁମ ପିତାମାତାଙ୍କ ସେବାରେ ସନ୍ତୁଷ୍ଟ, ଆଉ ତାଙ୍କରି ଭିତରେ ହିଁ ମୁଁ ରହିଛି, ଏବେ କ'ଣ ମାଗିବାର ଅଛି ମାଗ। ପୁଣ୍ଡରୀକ କହିଲେ, ପ୍ରଭୁ, ମୋର ମାଗିବାର କିଛି ନାହିଁ, କେବଳ ବାପା ମାଆଙ୍କ ସେବାରେ ମୋ ଜୀବନ ଅତିବାହିତ ହୋଇଯାଉ। ଭଗବାନ ତଥାସ୍ତୁ କହି ଅନ୍ତର୍ଧ୍ୟାନ ହୋଇଗଲେ। ବାସ୍ତବରେ ଆଜିକାଲି ଆମେ ବାପା ମାଆଙ୍କ ସେବା କରିବାକୁ କୁଣ୍ଠିତ ହେଉ, କିନ୍ତୁ ତାଙ୍କର ସମାଧି ପାଖରେ ଖୁବ୍ ଆଡ଼ମ୍ବରରେ ପୂଜା ଅର୍ଚ୍ଚନା କରୁ, ସ୍ମୃତି ଦିବସକୁ ପାଳନ କରିଚାଲୁ, ସ୍ମୃତିଚାରଣ ସଭାରେ ତାଙ୍କୁ ବହୁ ଭାବି ନେଉ, ଫଟୋ ପାଖରେ ସାଜସଜା କରି ଚମକାଇ ଦେଉ, କିନ୍ତୁ ଜୀବନ୍ତ ବେଳେ ଦେହ ଖରାପ ସମୟରେ ବିରକ୍ତି ହେଉ, ଏମିତି ସେବାରେ କି ଫଳ ଥାଏ? ଏହା ହେଉଛି ମଣିଷ ଭିତରର ବ୍ୟଭିଚାରିଣୀ ଭକ୍ତି।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ଶୁକଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣ କାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୁଏ।

ଯିବେ, ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଘାସ ଦମନ ପାଇଁ ମାଟିରୁ ଜାତ ପୋକର, ଅଣ୍ଡା ଓ ଶୁକର ଦମନ ପାଇଁ ବର୍ତ୍ତମାନ ଖରାଟିଆ ଚାଷ କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅମଳ ହୋଇଥିବା ଧାନ, ଚିନାବାଦାମ, ମୁଗ ଏବଂ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଖରା ସମୟରେ ବାହାରକୁ ବାହାରୁଥିଲେ ଓଦା ଗାମୁଛା କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଜମିର ପ୍ରକାର, ମାଟିର ଉର୍ବରତା ଓ ଜଳସେଚନର ସୁବିଧାକୁ ବିଚାରକୁ ନେଇ ଖରିଫ ଫସଲ ପାଇଁ ଯୋଜନା ପ୍ରସ୍ତୁତି କରନ୍ତୁ। ଅଧିକ ଗରମ ସମୟରେ ଜମିରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ବୃଦ୍ଧି ହୋଇପାରିବ। ଫଳ ବଗିଚାରେ ନିୟମିତ ଜଳସେଚନ କରନ୍ତୁ। ଗଛ ମୂଳରେ ନଡ଼ା, ଶୁଖିଲା ପତ୍ର, କରତଗୁଣ୍ଡ ଆଦି ଦ୍ୱାରା ଜୈବିକ ଆଚ୍ଛାଦନ ସହ ବୁନ୍ଦା ଜଳସେଚନର ବ୍ୟବସ୍ଥା

0: କରନ୍ତୁ। ଚାଷୀ ଭାଇମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ପାଣି ଥିବା ସ୍ଥାନ ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ଯଦି କୌଣସି ସୁରକ୍ଷିତ ସ୍ଥଳ ଉପଲବ୍ଧ ନଥାଏ ତେବେ ଖୋଲା ଜାଗାରେ ତଳକୁ ବସି ଦୁଇଟି ପାଦକୁ ଏକାସାଥରେ ରଖନ୍ତୁ, ଯେପରିକି ଶରୀରର ସବୁଠାରୁ କମ୍ ଅଂଶ ମାଟି ସହିତ ଲାଗି ରହିବ। ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ୍ ଫସ୍ଫାଇଡ୍ ଟାବ୍ଲେଟ୍ ଏକ ଟନ୍ ଧାନ ପିଛା ତିନିଟି, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହାପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କା ଜାଗା ନ ରୁହେ। ଯଦି କୋଠରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କା ଜାଗା ଥାଏ ତେବେ କାଦୁଅ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। ଏହିପରି 7ରୁ 10 ଦିନ ପର୍ଯ୍ୟନ୍ତ କୋଠରୀର ବସ୍ତା ମୁହଁ ଭଲ ଭାବରେ ବନ୍ଦ କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ, ମାଟି ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ VL42, ଇୟର୍ଲି କମ୍ପୋଜିଟ୍, MEH 114, MEH 133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। ଏକ ଏକର ଜମି ପାଇଁ 10ରୁ 12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ନକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଦାରେ 2 ହିସାବରେ ଏକର ପ୍ରତି 50ରୁ 75 ହଜାର ଗଛ ଲଗାନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 40ରୁ 50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତା ବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30 ପ୍ରଚାର କରିବୁ କୃଷି ସଂସାର। ଏଥିରେ ଶୁଣିବେ ଆଲୋଚନା ସୁସ୍ଥ ଚାରା ଉତ୍ପାଦନ, ଏ ସମ୍ପର୍କରେ ବିଜୟ କୁମାର ରାଉତରାୟଙ୍କ ସହ ଆଲୋଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः सुरेश चंद शर्मा। अथ वार्ताः। प्रधानमंत्री श्री नरेन्द्र मोदी गतरात्रौ गोथेनबर्ग इत्यत्र स्वीय स्वीडिश समकक्षेण उल्फ क्रिस्टर्सन इत्यमुना साकं संवादं विहितवान्। श्री मोदी द्विदिवसीय स्वीडन यात्रान्तर्गतं गतदिने गोथेनबर्ग इत्यत्र सम्प्राप्तवान्। भारत स्वीडन देशयोः सम्बन्धेषु मोदिनः असाधारण योगदानाय दूरदर्शी नेतृत्व सम्माने च प्रधानमंत्री श्री मोदी रॉयल ऑर्डर ऑफ द स्टार डिग्री कमांडर ग्रेड क्रॉस इत्यनेन सम्मानेन सभाजितवान्। प्रधानमंत्री मोदी सह ପ୍ରତିନିଧି ମଣ୍ଡଳସ୍ତରୀୟ ବାର୍ତ୍ତାନ୍ତର୍ଗତ ଉଭୟ ନେତାରୁ ଭାରତ ସ୍ୱିଡେନ୍ ସମ୍ବନ୍ଧାନାମ୍ ସମୀକ୍ଷା

କୁମାର ପଣ୍ଡା ପ୍ରଭାତ ପରିକ୍ରମା ସକାଳ 7:25 କଥିକା ସକାଳ 7:35 ଏଥିରେ ବିଷୟ ରହିଛି ଅକୁହା କଥାର ଘର ସଂଗ୍ରହାଳୟ ଆଲୋଚିକା ଡକ୍ଟର ଜୟନ୍ତୀ ରଥ ସକାଳ 7:40 ଅତସୀ କୁସୁମ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ ସଙ୍ଗୀତ ଭାନୁମତୀ ସାହୁ ଓଡ଼ିଆ ଆଲବମ୍ ଗୀତ ସକାଳ 8:30 ସକାଳ 8:45 ବୈଦେହୀ ସବିଳାସର 27ତମ ଭାଗ ଗୀତ ଗୀତିକା ସକାଳ 9ଟାରେ ଦିନ 10ଟାରେ ପ୍ରଚାର କରିବୁ ନାଟକ କରି କରାଉ ଥାଏ ମୁହିଁ ରଚନା ଅକ୍ଷୟ କୁମାର ମହାନ୍ତି ପ୍ରଯୋଜନା ରମାପଦ ନନ୍ଦ ଦିନ 11:10 ଅଭୁଲା ଗୀତ ଏଥିରେ କଣ୍ଠଦାନ କରିଛନ୍ତି ସ୍ୱରୂପ ଚକ୍ରବର୍ତ୍ତୀ ଏବଂ ଆରତୀ ମିଶ୍ର ଦିନ 11:30 ଦଣ୍ଡନାଚ ଗୀତ ପରିବେଷଣ କରିବେ ବିପ୍ରବର ସାହୁ ଏବଂ ସାଥୀ ଦିନ 12ଟାରେ ଏସ୍ଏମ୍ଏସ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 20ରେ ନାରୀମହଲ ଶ୍ରୀମାନ ଶ୍ରୀମତୀରେ ଶୁଣିବେ ବଂଶୀଧର ଷଡ଼ଙ୍ଗୀ ଏବଂ କବିତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର ଚିରହରିତ ଅପରାହ୍ନ 4ଟାରେ ଏସ୍ଏମ୍ଏସ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶୁଣିବେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଅପରାହ୍ନ 5ଟାରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ ଏ ସମ୍ପର୍କରେ କହିବେ ଡକ୍ଟର ସ୍ନେହଲତା ପଣ୍ଡା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର 21ତମ ଭାଗ ସନ୍ଧ୍ୟା 6:10 ଯୁବଶକ୍ତି ସନ୍ଧ୍ୟା 6:30 ରାତି 7:25 ଜିଲ୍ଲା ହାଲଚାଲ ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ଶୁଣିବେ କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ସୁସ୍ଥ ଚାରା ଉତ୍ପାଦନ ଏ ସମ୍ପର୍କରେ ବିଜୟ କୁମାର ରାଉତରାୟଙ୍କ ସହ ଆଲୋଚନା ରାତି 9:15 ସ୍ପଟ୍ଲାଇଟ୍ ଏବଂ ପବ୍ଲିକ୍ ସ୍ପିକ୍ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:02 ଶୁଣିବେ ନାଟକ କୁନ୍ତି କେଉଁଠି ମୂଳ ରଚନା ଦୀପକ ଶର୍ମା ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ ଏବଂ ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ ଶୁଣିଲେ ଆମ ରାଜ୍ୟର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରଠାରେ ଆସି ପହଞ୍ଚିଛନ୍ତି। ବିମାନ ବନ୍ଦରଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟଶାଖା ସଭାପତି ତଥା ସାଂସଦ ମନମୋହନ ସାମଲ,

0: ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ। ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଆଜି ଶ୍ରୀ ନବୀନ ରାଜ୍ୟ କୋର୍ କମିଟି ବୈଠକରେ ଯୋଗଦେବେ। ଏହାପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବେ। ପୁରୀ ଗସ୍ତରେ ଯାଇ ଶ୍ରୀ ନବୀନ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋହାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍କକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀଜନିତ ବର୍ଷା ପବନ ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟିର ସଂକ୍ଷିପ୍ତ ନାମ। ଏହା 4ଟି ଇଂରାଜୀ ଅକ୍ଷର ସମାହାର, ଏ ଆକ୍ୱାର୍ଡ ବା ସ୍ୱଅର୍ଜିତ, ଆଇ ଇମ୍ୟୁନ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡେଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱଅର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ

0: ଅଂଶ ଯଥା ରକ୍ତ ବୀର୍ଯ୍ୟ ଓ ଯୋନି ନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ ଚାରୋଟି ମାଧ୍ୟମରେ ହୋଇଥାଏ। ପ୍ରଥମରେ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ଦ୍ୱାରା, ଦ୍ୱିତୀୟରେ ବିଶୋଧିତ ହୋଇନଥିବା ଛୁଞ୍ଚି ବା ପୂର୍ବରୁ ବ୍ୟବହୃତ ଛୁଞ୍ଚି ଦ୍ୱାରା, ତୃତୀୟରେ ଏଚ୍ଆଇଭି ସଂକ୍ରମିତ ରକ୍ତ ବା ରକ୍ତଜାତ ପଦାର୍ଥ ବ୍ୟବହାର ଦ୍ୱାରା, ଓ ଚତୁର୍ଥରେ ଏଚ୍ଆଇଭି ସଂକ୍ରମିତ ମା ଠାରୁ ଜନ୍ମିତ ଶିଶୁକୁ। ସୁତରାଂ ଏହି ଚାରୋଟି ବିଷୟରେ ଅଧିକ ଧ୍ୟାନ ଦେଲେ ସଂକ୍ରମଣର ପ୍ରତିରୋଧ କରାଯାଇପାରିବ। ପ୍ରଥମରେ ନିରାପଦ ଯୌନ କ୍ରିୟା, ସୁରକ୍ଷିତ ସହବାସ ହିଁ ବୁଦ୍ଧିମାନର ପରିଚୟ। ଯୌନ ସମ୍ପର୍କ ପତିପତ୍ନୀଙ୍କ ମଧ୍ୟରେ ସୀମିତ ରହୁ, ଯଦି ଏକାଧିକ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖନ୍ତି ତେବେ ଯୌନ କ୍ରିୟା ସମୟରେ କଣ୍ଡମର ସଠିକ୍ ବ୍ୟବହାର କରନ୍ତୁ। ଯୌନ ସଂକ୍ରମଣ ଥିଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରନ୍ତୁ। ଦୁଇରେ ରକ୍ତ ଗ୍ରହଣ, ଏଲାଇସା ବା ନ୍ୟୁକ୍ଲିକ୍ ଏସିଡ୍ ଆମ୍ପ୍ଲିଫିକେସନ୍ ଦ୍ୱାରା ପରୀକ୍ଷିତ ରକ୍ତ ଗ୍ରହଣ କରନ୍ତୁ। ଅଣସ୍ୱୀକୃତିପ୍ରାପ୍ତ ରକ୍ତଭଣ୍ଡାର ବା ପେସାଦାର ରକ୍ତଦାତାଙ୍କଠାରୁ ରକ୍ତ ଗ୍ରହଣ କରନ୍ତୁ ନାହିଁ। ତୃତୀୟରେ ଇଞ୍ଜେକ୍ସନ୍ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ ପ୍ରତିରୋଧ, ଗୋଟିଏ ଇଞ୍ଜେକ୍ସନ୍ ଛୁଞ୍ଚି ଏକାଧିକ ବ୍ୟକ୍ତି ବ୍ୟବହାର କରନ୍ତୁ ନାହିଁ ଓ ସବୁବେଳେ ବିଶୋଧିତ ଛୁଞ୍ଚି ବ୍ୟବହାର କରନ୍ତୁ। ଅନ୍ୟର ବ୍ୟବହୃତ ବ୍ଲେଡ୍, ରେଜର୍, ଚିତାକୁଟା ବା ଟାଟୁ ଛୁଞ୍ଚି ବ୍ୟବହାର କରନ୍ତୁ ନାହିଁ। ଚତୁର୍ଥରେ ଏଚ୍ଆଇଭି ସଂକ୍ରମିତ ମା ଠାରୁ ସନ୍ତାନ ସନ୍ତତିକୁ ଏଚ୍ଆଇଭି ସଂକ୍ରମଣର ପ୍ରତିରୋଧ, ଏଚ୍ଆଇଭି ଭୂତାଣୁ ସଂକ୍ରମିତ ମା ଠାରୁ ତାହାର ଗର୍ଭରେ ଥିବା ଶିଶୁକୁ ଗର୍ଭାବସ୍ଥାରେ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ହୋଇଥାଏ। ତେଣୁ ସବୁ ଗର୍ଭବତୀ ମହିଳା ଗର୍ଭାବସ୍ଥାର ଯେକୌଣସି ସମୟରେ ଡାକ୍ତରଖାନା ଆସିଲେ ଏଚ୍ଆଇଭି ଟେଷ୍ଟ କରାଇବା ନିହାତି ଜରୁରୀ, କାରଣ ମା ଯଦି ଏଚ୍ଆଇଭି ପଜିଟିଭ୍ ଜଣାପଡ଼େ ତୁରନ୍ତ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା କରି ଓ ଜନ୍ମିତ ଶିଶୁକୁ 6 ସପ୍ତାହ ପର୍ଯ୍ୟନ୍ତ ନେଭିରାପିନ୍ ସିରପ୍ ଦେଲେ ସଂକ୍ରମଣର ମାତ୍ରା ବହୁ ପରିମାଣରେ ହ୍ରାସ ପାଇଥାଏ। ଏଚ୍ଆଇଭି ସଂକ୍ରମଣକୁ ରୋକିବା ପାଇଁ ନିଜର ଏଚ୍ଆଇଭି ସ୍ଥିତି ଜାଣିବା ଆବଶ୍ୟକ, କାରଣ ଯଦି ଜଣେ ବ୍ୟକ୍ତି ସତର୍କତାମୂଳକ ଭାବରେ ତାଙ୍କର ଏଚ୍ଆଇଭି ଟେଷ୍ଟ କରାଇ ନିଅନ୍ତି ତାହେଲେ ସଂକ୍ରମଣର 3 ମାସରୁ 6 ମାସ ମଧ୍ୟରେ ରୋଗ ଜଣାପଡ଼ିଯିବ। ବର୍ତ୍ତମାନର ଚିକିତ୍ସା ପ୍ରଣାଳୀ ହେଉଛି ଟେଷ୍ଟ ଆଣ୍ଡ ଟ୍ରିଟ୍, ଯାହାର ମାନେ ହେଉଛି ଆଇସିଟିସି ପରୀକ୍ଷା ପଜିଟିଭ୍ ହେଲା ମାନେ ଆଣ୍ଟିରେଟ୍ରୋଭାଇରାଲ ଥେରାପି ବା ଏଆର୍ଟି ଦ୍ୱାରା ଚିକିତ୍ସା ଆରମ୍ଭ। ସାଧାରଣତଃ ଏଚ୍ଆଇଭି ସଂକ୍ରମିତ ବ୍ୟକ୍ତି ସଂକ୍ରମଣ 7-8 ବର୍ଷ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାନ୍ତି ନାହିଁ, କିନ୍ତୁ ସଂକ୍ରମିତ ହେବା ପରେ ସଠିକ୍ ସମୟରେ ରକ୍ତ ପରୀକ୍ଷା ଓ ଚିକିତ୍ସା କଲେ ରୋଗୀ ସୁସ୍ଥ ଜୀବନଯାପନ କରିଥାଏ। ତେଣୁ ରୋଗ ସଂକ୍ରମଣର ମାଧ୍ୟମ, ସଂକ୍ରମିତ ବ୍ୟକ୍ତିଙ୍କର ସଠିକ୍ ସମୟରେ ପରୀକ୍ଷା ଓ ଚିକିତ୍ସା ଓ ସର୍ବୋପରି ଏହି ରୋଗ ପ୍ରତି ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ସଚେତନତା ସୃଷ୍ଟି କରିପାରିଲେ ଏଡ୍ସକୁ ଆମେ ରୋକିପାରିବା।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଥିଲେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2-ଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ୍ ପ୍ରତିପକ୍ଷ

0: ଅଧ୍ୟକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର ଷ୍ଟାର୍ ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026ରୁ 2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाया जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
0: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
1: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଆଣ୍ଡ ଏଆଇ କରିଡର୍ କୁ ମଜବୁତ କରିବା ପାଇଁ ଠୋସ୍ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ସ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ हम इंडिया स्वीडन साइंस एंड टेक्नोलॉजी सेंटर बनाने जा रहे हैं।
0: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
1: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତୀ ହେ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ हमें स्वीडन से मिले समर्थन के लिए मैं प्रधानमंत्री क्रिस्टर्सन का आभार व्यक्त करता हूं। हम आतंकवाद और उसके समर्थकों के विरुद्ध लड़ाई जारी रखेंगे।
0: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ୍ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍କତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି, ଆଗାମୀ ଦିନରେ ଭାରତ ଏବଂ ସ୍ୱିଡେନ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହା ଏକ ଜାତୀୟ ଗର୍ବର ବିଷୟ। ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେରେ ପହଞ୍ଚବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ନରୱେକୁ ପ୍ରଥମ ଗସ୍ତ ହେବ। ଗତ 43 ବର୍ଷ ମଧ୍ୟରେ ଭାରତରୁ ନରୱେକୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଗସ୍ତ କରିଛନ୍ତି। ସେଠାରେ ଶ୍ରୀ ମୋଦି ରାଜା ହେରାଲ୍ଡ ପଞ୍ଚମ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ ଓ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତକାଳରେ ଶ୍ରୀ ଶାହା ରାୟପୁର ଓ ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ

ଜରୁରୀକାଳୀନ ସେବା ଡାଏଲ୍ 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚ ଅମର ବାଟିକାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭିଡି ସତୀଶନ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ

0: ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭିଡି ସତୀଶନ ଆଜି କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11 ମନ୍ତ୍ରୀପଦ ମିଳିଥିବା ବେଳେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ 5, କେରଳ କଂଗ୍ରେସ ଜୋସେଫ୍, ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ ଏବଂ କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟିକୁ 2 ଲେଖାଏଁ ମନ୍ତ୍ରୀପଦ ମିଳିବ। ଶ୍ରୀ ସତୀଶନଙ୍କ ଘୋଷଣା ଅନୁଯାୟୀ ଥିରୁବାଞ୍ଚୁର ରାଧାକ୍ରିଷ୍ଣନ ବାଚସ୍କତି ଏବଂ ସାନିମୋଲ ଉସ୍ମାନ ଉପବାଚସ୍କତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6-ଦିନିଆ ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃ ଆକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165ରୁ ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 711 2331 4441 2331 0481 এবং 2371 710 নম্বরকু ডায়াল করিবাকু হব। এয়া ব্যতীত শ্রোতামানে 9289094044 নম্বরকু হোয়াটসঅ্যাপ এবং সামাজিক গণমাধ্যম এক্স রে হ্যাশট্যাগ আস্কয়ার মাধ্যমে প্রশ্ন পচারি পারিবে। আইপিএল ক্রিকেটে গতকালি অনুষ্ঠিত 2 ম্যাচে দিল্লি ক্যাপিটালস এবং রয়্যাল চ্যালেঞ্জর্স বেঙ্গালুরু বিজয়ী হয়েছন্তি। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେ ଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ ସମାନ ସଂଖ୍ୟକ ଓଭରରେ 8 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 5 ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି ଚେନ୍ନାଇର ଏମ୍ଏଚ୍ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦ ପୋଲାର୍ ଷ୍ଟାର୍। ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ସମୀର ମିଶ୍ରା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ସଂସ୍କୃତ ଶ୍ଳୋକ ହେଉଛି ରୂପଂ ଜରା ସର୍ବସୁଖା ନିତୁଷ୍ଣା ଖଳେଷୁ ସେବା ପୁରୁଷାଭିମାନମ୍ ଯାଚଜ୍ଞା ଗୁରୁତ୍ୱଂ ଗୁଣମାତ୍ମ ପୂଜା ଚିନ୍ତା ବଳଂ ହନ୍ତ ଦୟା ଚ ଲକ୍ଷ୍ମୀ। ଶ୍ଳୋକଟିର ଅର୍ଥ ହେଉଛି ବାର୍ଦ୍ଧକ୍ୟ ଯେପରି ରୂପକୁ ନାଶ କରିଦିଏ, ସେହିପରି କାମନା ସମସ୍ତ ସୁଖକୁ, ଖଳ ଲୋକର ସେବା ସ୍ୱାଭିମାନକୁ, ଭିକ୍ଷାବୃତ୍ତି ମହତ୍ତ୍ୱକୁ, ଆତ୍ମପ୍ରଶସ୍ତି ଗୁଣକୁ, ଚିନ୍ତା ବଳକୁ ଆଉ ଦୟାହୀନତା ସମ୍ପତ୍ତିକୁ ନାଶ କରିଦେଇଥାଏ। ଶ୍ରୋତାବନ୍ଧୁ, ଆମେ ସବୁବେଳେ କହନ୍ତି ମଣିଷ ଏକ ସାମାଜିକ ପ୍ରାଣୀ। ହଁ, ମଣିଷ ସମାଜ ଭିତରେ ରହେ, ଆତ୍ମୀୟ ପରିଜନ ଓ ସାହି ପଡ଼ିଶାର ଲୋକମାନଙ୍କ ମେଳରେ ମଣିଷ ରହିବାକୁ ପସନ୍ଦ କରିଥାଏ। ସମାଜକୁ ଶୃଙ୍ଖଳିତ ଓ ଭୟମୁକ୍ତ କରିବାର ଦାୟିତ୍ୱ ମଧ୍ୟ ଏହି ମଣିଷର। ମଣିଷ ମଣିଷ ଭିତରେ ସ୍ନେହ, ଆଦର ଓ ଭଲ ପାଇବା ରହିଲେ ସମାଜ ଶୃଙ୍ଖଳିତ ହୋଇଥାଏ। ଜଗତରେ ମଣିଷ ହେଉଛି ଶ୍ରେଷ୍ଠ ପ୍ରାଣୀ। ମଣିଷଠାରେ ଭଗବାନ ଅନେକ ଦିବ୍ୟ ଗୁଣ ଦେଇଛନ୍ତି, ଯାହା ଜଗତରେ ଅନ୍ୟ କୌଣସି ପ୍ରାଣୀଠାରେ ଦେଖାଯାଏ ନାହିଁ। ସେସବୁ ଗୁଣ ହେଉଛି ଦୟା, କ୍ଷମା, ଆନ୍ତରିକତା ଆଉ ସ୍ନେହ, ପ୍ରେମ ଓ ଭଲ ପାଇବା। ଏସବୁ ଗୁଣ ସାହାଯ୍ୟରେ ମଣିଷ ଈଶ୍ୱରଙ୍କ ସାନ୍ନିଧ୍ୟ ଲାଭ କରିଥାଏ ବୋଲି ଅନେକ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି। ସାଧୁ, ସନ୍ଥ ଓ ପ୍ରବଚକମାନେ ମଧ୍ୟ ଠିକ୍ ଏହି କଥା କହିଥାନ୍ତି, ଏହି ମାନବୀୟ ଗୁଣର କଥା। ଭାଗବତରେ ଗୋଟିଏ ପଦ ଅଛି, ମଣିଷ ଦେହେ ଦିବ୍ୟ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ମଣିଷ ପାଖରେ ଏହି ଦିବ୍ୟ ଗୁଣର ପରିପ୍ରକାଶ ଦେଖିଲେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି। ହେଲେ ଶ୍ରୋତାବନ୍ଧୁ, ବେଳେବେଳେ ଆମ ସମାଜରେ ଏସବୁର ବିଲକ୍ଷଣ ଘଟୁଛି। କେତେକ ସମୟରେ ଆମ ସମାଜରେ ଦେଖାଯାଉଛି ବିଶୃଙ୍ଖଳା। କେତେକ ସ୍ଥାନରେ ଛୋଟ ଛୋଟ କଥାକୁ ନେଇ ବିରାଟ ଅଘଟଣର ଖବର ମଧ୍ୟ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ମଣିଷ ମାନବୀୟ ଗୁଣ ଛାଡ଼ି ରାଗ, ହିଂସା ଓ ପ୍ରତିହିଂସାରେ ଘଟାଇ ବସୁଛି ଅମାନବୀୟ ଘଟଣା। ରାଗରେ ଜର୍ଜରିତ ମଣିଷ ହିଂସ୍ର ଜୀବଜନ୍ତୁଙ୍କଠାରୁ ଆହୁରି ଭୟଙ୍କର ହୋଇଯାଉଛି। ଏହାଦ୍ୱାରା ଖାଲି ଜଣଙ୍କର ନୁହେଁ, ସମାଜରେ ଅନେକଙ୍କ ଉପରେ ତା'ର କୁପ୍ରଭାବ ପଡୁଛି। କୌଣସି ଅପ୍ରୀତିକର ଘଟଣା ଘଟିଲେ ସମଗ୍ର ଅଞ୍ଚଳରେ, ଏପରିକି ଆଖପାଖ ଅଞ୍ଚଳରେ ମଧ୍ୟ ଭୟର ବାତାବରଣ ଖେଳିଯାଇଥାଏ। ବେଳେବେଳେ ଦେଖାଯାଉଛି କିଛି ଲୋକ ସାମାନ୍ୟ ଘଟଣାକୁ ଖୁବ୍ ବଡ଼ କରି ଦେଉଛନ୍ତି, କିଛି ବୁଝିବା ଆଗରୁ ହିଂସାତ୍ମକ ଘଟଣା ଘଟାଉଛନ୍ତି। ଭିଡ଼ ହିଂସା ବା ସଂଘବଦ୍ଧ ଭାବେ ଆକ୍ରମଣରେ ଅମୂଲ୍ୟ ଜୀବନ ମଧ୍ୟ ଚାଲିଯାଉଛି। ହିଂସାତ୍ମକ ମାନସିକତା ସମାଜର ଅନେକ କ୍ଷତି ଘଟାଉଛି। ସୁସ୍ଥ ସମାଜ ଗଠନରେ ବାଧକ ସାଜୁଛି ଏଭଳି କିଛି ଲୋକଙ୍କର ଦୁର୍ବଳ ସମାଜ ବିରୋଧୀ ମାନସିକତା। ଆଜି ପ୍ରଭାତରେ ଏ ସମ୍ପର୍କରେ ନିଜ ମନର କଥା କହନ୍ତି ପ୍ରଫେସର ଡକ୍ଟର ନରେନ୍ଦ୍ର ପ୍ରସାଦ ଦାସ।
1: ଆଜିକାଲି ସମାଜରେ ଏତେ ରକମ ବିଭ୍ରାନ୍ତ ଦେଖାଯାଉଛି, ସାମାଜିକ ଜୀବନ ଏତେ କଳୁଷିତ ହେଇଗଲାଣି, ମତେ ତ ଲାଗେ କୌଣସି ବୁଝିଲା ସୁଝିଲା ଲୋକ ମନରେ ଶାନ୍ତି ନଥିବ, ଗୋଟେ ଅଶାନ୍ତ ବାତାବରଣ ଭିତରେ ଆମେ ରହୁଛେ। ଯଦି ଖବରକାଗଜ ପୃଷ୍ଠା ଓଲଟେଇ ଦେବେ, କୋଉଠି ଜୋର ଶବ୍ଦ ହେଲାଣି ତାକୁ କିଏ ପ୍ରତିବାଦ କଲା ତ ତାକୁ ବାଡ଼େଇକି ମାରିଦେଉଛନ୍ତି, କୋଉଠି କିଏ କଣ ଯଦି ଭୁଲ କରିଦେଲା ବାଡ଼େଇ ପକଉଛନ୍ତି। ତାର ଗୋଟେ ବଡ କାରଣ ହଉଛି, ମତେ ଯାହା ଲାଗୁଛି, ଲୋକଙ୍କର ଆଇନର ଶାସନ ଉପରେ ଭରସା ନାହିଁ। ତାକୁ ଗୋଟେ ସବୁ ଏବେ କହୁଛନ୍ତି ମବ୍ ଲିଞ୍ଚିଂ, ସଂଘବଦ୍ଧ ଆକ୍ରମଣ, ଭିଡ଼ ଆକ୍ରମଣ ବୋଲି ବି କହିଲେ। ରାସ୍ତାରେ ଯାଉଛନ୍ତି, କିଏ ଯଦି କାହା ଗାଡି କି ଟପିଗଲା, କୋଉଠି ଗୋଟେ ଆକ୍ସିଡେଣ୍ଟ ହେଇଗଲା, ତାକୁ ବାଡ଼େଇ ଦିଅ। ଏଇ ଯୋଉ ଅବସ୍ଥା ହଉଛି, ମୂଳ କାରଣ ତ ବହୁତ ଲୋକ ଅନେକ ବେକାର ଅଛନ୍ତି, ସେମାନଙ୍କର ଆଇନ ଉପରେ ବିଶ୍ୱାସ ରହୁନାହିଁ। ମନେ କରନ୍ତୁ ଜଣେ ଭୁଲ କଲା, ତାକୁ ଆପଣ ଆଇନ ଅନୁସାରେ ତା ନାଁରେ ପୋଲିସ ଥାନାରେ ଏତଲା ଦେବେ, ପୋଲିସ ଥାନା ବାଲା ତାକୁ ଆରେଷ୍ଟ କରିପାରନ୍ତି, କିନ୍ତୁ ସେ ବିଚାର ସରିବ କେବେ ସରିବ ସେଠୁ ଦେଖାଯିବ, ସେ କାହା ପୁଅ କାହା ଭାଇ ବା କଣ ସେ ନିଜେ। ଏ ବିଷୟରେ ମୁଁ ଗୋଟିଏ କଥା କହୁଛି, ଆମର ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଥରେ ହାଇଦ୍ରାବାଦରେ ଗୋଟେ ୟୁନିଭର୍ସିଟିରେ ଭାଷଣ ଦେଲା ବେଳେ କହିଲେ, ଆମ ଲୋକ ଏଇଠି ଥାଇଲାଣ୍ଡ ଯାଉଛନ୍ତି, ବ୍ୟାଙ୍କକ୍ କି ସିଙ୍ଗାପୁର, ସେଠି ଆଇନ ମାନୁଛନ୍ତି, କିନ୍ତୁ ଏଠିକି ଆସିଗଲେ ଆଇନ ମାନୁନାହାନ୍ତି। ଯଦି ତାଙ୍କୁ ପୋଲିସ

ଜଗତ ସ୍ରଷ୍ଟାଙ୍କର ଏ ସୁନ୍ଦର ସୃଷ୍ଟିରେ ମଣିଷ ହେଉଛି ଶ୍ରେଷ୍ଠ ଜୀବ। ମଣିଷ ତାର ଜୀବନକାଳ ଭିତରେ ଧନ, ଜନ, ରୂପ, ଯୌବନ ଏସବୁର ସୁଖକୁ ଉପଭୋଗ କରେ, ଅନେକ ଭଲ ମନ୍ଦର ଅନୁଭବ କରେ। ସେ ସବୁ ଭିତରେ ସୁଖର କିଛି ମାଧ୍ୟମ ସମୟକ୍ରମେ ବିଭିନ୍ନ କାରଣରୁ ମଣିଷଠାରୁ ଦୂରେଇ ଯାଇଥାନ୍ତି। ଏହି ସତ୍ୟକୁ ଆଧାର କରି ଏକ

0: କିଛି ଅଟକେଇବ ବା କେହି କିଛି କହିବ ଜାଣିଛୁ ମୁଁ କିଏ ତତେ ଦେଖିନେବି ଇଏ କଣ କିଛି ଲୋକ ନେପାଳକୁ ଯାଇଥିଲେ ନେପାଳରେ ରାସ୍ତାରେ ଛାପ ପକେଇଲେ ପାନ ପିକ କି ଗୁଟକା ପିକ ପକେଇଥିଲେ ତାଙ୍କ ଗାଡିକି ଅଟକେଇକି ଲୋକମାନେ କହିଲେ ଏଇଟା ଭାରତ ନୁହେଁ ରାସ୍ତାକୁ ସଫା କର ତାପରେ ଯିବ ଏଠୁ ଏଇ ଯୋଉ ମାନସିକତା ଯେ ଆମେ କାହାକୁ ମାନିବୁ ନାହିଁ ଆମେ ଆଇନ ଫାଇନରେ ବିଶ୍ୱାସ କରିବୁ ନାହିଁ ପୋଲିସ ଶାସନରେ ବିଶ୍ୱାସ ରହୁ ନାହିଁ ଗୋଟେ କେସ୍ ଆରମ୍ଭ ହେଲେ 20 ବର୍ଷରେ ସରିବ ତାର ଗ୍ୟାରେଣ୍ଟି ନାହିଁ ଆଉ ଗୋଟେ ଜିନିଷ ଦେଖିବେ ଜଣେ ବ୍ୟକ୍ତି କେବେ ହେଲେ କାହାକୁ ବାଡେଇବା ପୂର୍ବରୁ ମାରିବା ପୂର୍ବରୁ 5 ଥର ଭାବିବ ଶ୍ୱାସ ସରିବନି କିନ୍ତୁ ଯେତେବେଳେ ଗୁଡାଏ ଲୋକ ଏକାଠି ହେଇଯିବେ ସେତେବେଳେ ଚାଲିଲା ଛୋଟ ଛୋଟ ପିଲା ବି ଯାଇକି ଟେକାପ ପାଣି ଦିଅ ବାଡି ଟେପ ପାଣି ଦିଅ ଏ ଅବସ୍ଥା ଦିନକୁ ଦିନ ବଢୁଛି ଯଦି ଆଇନ ଉପରେ ଲୋକଙ୍କର ଭରସା ଥାଆନ୍ତା ତାହେଲେ ଏସବୁ ହୁଅନ୍ତା ନାହିଁ ଧର୍ମ ଭାବନା ନାହିଁ ଧର୍ମ ଆଚରଣ ନାହିଁ ମାନବିକତା ନାହିଁ କୌଣସି ମୂଲ୍ୟବୋଧ ନାହିଁ ଆମେ ଅନ୍ୟାୟ କରିବା ନାହିଁ ଆମେ ସତ କହିବା ଆମେ ହଇରାଣ ହେଲେ ମଧ୍ୟ ଆମର କ୍ଷତି ହେଲେ ମଧ୍ୟ ଆମେ ଅନ୍ୟର କ୍ଷତି କରିବା ନାହିଁ ଏଗୁଡିକ ହଉଛି ଈଶ୍ୱରଙ୍କ ଠାରେ ବିଶ୍ୱାସ ଥିଲେ ହବ ଏ ଯୋଉ ସଂଘବଦ୍ଧ ଆକ୍ରମଣ ହଉଛି ଏ ଅତ୍ୟନ୍ତ ଦୁଃଖର କଥା ଭାବନ୍ତୁ ଗୋଟିଏ ଲୋକ ମରିଯିବ କେତେ ବଡ କ୍ଷତି ଆମ ଲୋକଙ୍କ ଭିତରେ ଏମ୍ପାଥି ବା ସମ୍ବେଦନା ରହୁନାହିଁ ଆମ ଲୋକଙ୍କ ଭିତରେ ରାଗ କ୍ରୋଧ ହିଂସା ଏବଂ ସ୍ୱାର୍ଥ ଏ ମନୋଭାବ ଥିଲା ଯାଏ ଏଥିରୁ ମୁକ୍ତି ନାହିଁ ଏଗୁଡିକ ବଢି ବଢି ଚାଲିବ
1: ଶ୍ରୋତାବନ୍ଧୁ ଥରେ ଚିନ୍ତା କଲେ ଅଳ୍ପ ସମୟ ଭିତରେ ଯେଉଁ ସମାଜରେ କିଛି ଅଘଟଣ ବା ବିଶୃଙ୍ଖଳା ଘଟିଯାଏ ସେ ସ୍ଥାନରେ ପୁନର୍ବାର ଶୃଙ୍ଖଳା ଆଣିବା କେତେ କଷ୍ଟକର ଦୀର୍ଘ ଦିନ ଲାଗିଯାଏ ଲୋକମାନଙ୍କ ମନରୁ ସେ ଭୟ ଲିଭିବାକୁ ଅନେକ ଦିନ ଯାଏ ସେହି ବିଶୃଙ୍ଖଳା ବା ଅଘଟଣକୁ ନେଇ ଚର୍ଚ୍ଚା ଚାଲେ ଆମେ କ'ଣ ଏଭଳି ପରିସ୍ଥିତିରୁ ମୁକୁଳି ପାରିବାନି ଏକ ଭୟମୁକ୍ତ ସୁସ୍ଥ ସମାଜ ଗଠନ କରିପାରିବାନି ଆସନ୍ତୁ ଏ ଦିଗରେ ସମସ୍ତେ ଗୁରୁତର ସହ ଚିନ୍ତା କରିବା କୌଣସି ସମସ୍ୟା ହେଲେ ଆଇନକୁ ହାତକୁ ନେବାର ଅଧିକାର କାହାର ବି ନାହିଁ ଆବଶ୍ୟକ ବେଳେ ପୋଲିସର ସାହାଯ୍ୟ ନେଇ ସମସ୍ୟାର ସମାଧାନ ପାଇଁ ବାଟ କାଢ଼ିବା ହିଂସା କୌଣସି ସମସ୍ୟାର ସମାଧାନ ନୁହେଁ ଏକଥାକୁ ସମସ୍ତେ ମନେ ରଖିବା।

0: ପଟ୍ଟଚିତ୍ର ଏବଂ ସେମାନଙ୍କ କାରିଗରମାନଙ୍କ କଥା ମୂଳତଃ ଶ୍ରୀକୃଷ୍ଣ ଶ୍ରୀଜଗନ୍ନାଥ ତତ୍ତ୍ୱକୁ ଆଧାର କରିଥିବା ଏହି ପଟ୍ଟଚିତ୍ର ପରମ୍ପରା ଏବେ ଲୋକାଭିମୁଖୀ ହେଲାଣି, ଲୋକ ଉତ୍ସବ ଲୋକଚଳଣୀକୁ ରୂପାୟିତ କଲାଣି। ସେମାନେ କୁହନ୍ତି ଓଡ଼ିଶାର ଗିରିକନ୍ଦର ବଣମୂଲକରେ ପ୍ରକୃତି କୋଳରେ ଜୀବନ ବଞ୍ଚୁଥିବା ଜନଜାତିଙ୍କର କଥା, କୁହନ୍ତି ମାନବ ଜାତିର ବିବର୍ତ୍ତନର ଇତିହାସ। ଖଣ୍ଡିକୁ ଖଣ୍ଡି ବାଉଁଶ ନଳୀ ଯୋଡ଼ି ଜ୍ୟୋତିର୍ବିଦ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଗ୍ରହ ନକ୍ଷତ୍ରର ଚଳନ ଅନୁଶୀଳନ କରୁଥିଲେ। ତାଳପତ୍ରରେ ଖୋଦିତ ହେଉଥିଲା ଜ୍ୟାମିତିକ ସୂତ୍ର, ବ୍ୟାକରଣ, ଆୟୁର୍ବେଦ ସମତ ରୋଗ ନିରାକରଣର ଉପାୟ, ନିତ୍ୟାଚାର ପଦ୍ଧତି, ରାଶି ରାଶି ଛାନ୍ଦ, ଚୌତିଶା କାବ୍ୟରେ ପ୍ରଣୟରସ ବର୍ଣ୍ଣନା କରାଯାଉଥିଲା ଶବ୍ଦରେ, ପୁଣି ଚିତ୍ରରେ ଗୀତଗୋବିନ୍ଦ କାବ୍ୟ ଗ୍ରନ୍ଥିତ ହୋଇ ରହୁଥିଲା ମାଳାରେ। ପ୍ରାଚୀନ ପ୍ରଜ୍ଞାର ଆଭା ବିକିରଣ କରେ ମୋର ପୋଥି ବିଭାଗ। ବାଣପୁର ଅଚ୍ୟୁତରାଜପୁରରୁ ମିଳିଥିବା ବୌଦ୍ଧ ଜୈନ ଧର୍ମର ନିଖୁଣ ସୁନ୍ଦର ବ୍ରୋଞ୍ଜ ମୂର୍ତ୍ତି ସବୁକୁ ସାଇତି ସମ୍ପାଦି ରଖିଛି କେନ୍ଦ୍ରୀୟ ଭଣ୍ଡାରରେ। ଖ୍ରୀଷ୍ଟୀୟ ଅଷ୍ଟମ ନବମ ଶତାବ୍ଦୀ କୁହାଯାଉଛି ଏହାର ନିର୍ମାଣ କାଳ। ଭାରତର ବଡ଼ ବଡ଼ ଚାରିଟି ସଂଗ୍ରହାଳୟକୁ ଛାଡ଼ିଦେଲେ ଆଉ କେଉଁଠି ମିଳୁନାହିଁ ମୋଗଲ ସମ୍ରାଟ ଆକବରଙ୍କ ପ୍ରଚଳିତ ସ୍ୱର୍ଣ୍ଣମୁଦ୍ରା, ଅଥଚ ମୋତେ ମିଳିଛି ତାହା ପୁଣି ଦୂରନ୍ତ ନବରଙ୍ଗପୁରର ଅନାମଧେହ ସନ୍ତୋଷପୁର ଗ୍ରାମରୁ। କୁଦେବ ଭାତ୍ର ନାମକ କୃଷକଟିଏ ଭୂମି ଚଷୁ ଚଷୁ ମାଟି ତଳୁ ପାଇଥିଲା ଧାତୁର ଢାଳଟିଏ, ତା ଭିତରେ ଥିଲା ସମ୍ରାଟ ଆକବରଙ୍କ ଆଠଟି ସ୍ୱର୍ଣ୍ଣମୁଦ୍ରା, ସମ୍ରାଟ ଜାହାଙ୍ଗୀର ଓ ସମ୍ରାଟ ଶାହାଜାହାଙ୍କ ପ୍ରଚଳିତ 150ଟି ରୌପମୁଦ୍ରା। ତତ୍କାଳୀନ ଜିଲ୍ଲାପାଳ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ହସ୍ତରେ ସମର୍ପି ଦେଇଥିଲା ତାର ପ୍ରାପ୍ତ ସମ୍ପଦ। ନଥି ପରେ ନଥି ତଳ ଉପର ହୋଇ ସେଥିରୁ 5ଟି ସ୍ୱର୍ଣ୍ଣମୁଦ୍ରା ଓ 50ଟି ରୌପମୁଦ୍ରା ଏବେ ମୋ ପାଖରେ। ଓଡ଼ିଶାରେ ମୋଗଲ ଶାସନ ଥିଲା, ଆଫଗାନ ଶାସନ ଥିଲା, ମରହଟ୍ଟା ଶାସନ ଥିଲା। ତା ପୂର୍ବରୁ ସୂର୍ଯ୍ୟ, ଗଙ୍ଗ, ସୋମ, ଭୌମ, କଳଚୁରୀ, ନାଗ, ସରଭପୁରୀୟ, ନଳବଂଶର ପରାକ୍ରମୀ ଶାସକମାନେ ରାଜୁତି କରୁଥିଲେ। ମୋ ଭିତରେ ସଂରକ୍ଷିତ ଗଙ୍ଗବଂଶର ରାଜାମାନେ ପ୍ରଚଳିତ କରିଥିବା ସ୍ୱର୍ଣ୍ଣମୁଦ୍ରା, ସରଭପୁରୀୟ କଳଚୁରୀ, ନାଗବଂଶୀ ଓ ନନ୍ଦବଂଶୀ ରାଜାମାନେ ପ୍ରଚଳିତ କରିଥିବା ସ୍ୱର୍ଣ୍ଣ ଓ ତାମ୍ରମୁଦ୍ରା ପ୍ରମାଣ କରୁଛି ଏହି ଭୂଖଣ୍ଡ ଉପରେ ସେମାନଙ୍କର ଆଧିପତ୍ୟ। ତେବେ ଓଡ଼ିଆ ଅକ୍ଷର ସ ଲେଖା ହୋଇଛି ଗଙ୍ଗ ନରପତିଙ୍କ ମୁଦ୍ରାରେ, ଅଛି ସେଥିରେ ବୃଷଭ ଚିତ୍ର, ପଦ୍ମଫୁଲର ଚିତ୍ର, ନାହିଁ ସେଥିରେ 1 ବା 6 ସଂଖ୍ୟା, କାହିଁକି ନାହିଁ। କୁଶାଣ ମୁଦ୍ରାର ବହୁ ଅନୁକୃତି ପର୍ଯ୍ୟାପ୍ତ ପରିମାଣରେ ମିଳିଛି ଓଡ଼ିଶାରୁ, ସହସ୍ରାଧିକ ସଂଖ୍ୟାରେ ସଂରକ୍ଷିତ ରଖିଛି ମୁଁ ସେହି ମୁଦ୍ରା। ମାତ୍ର ନିର୍ଦ୍ଦିଷ୍ଟ ଭାବେ ଜଣେ ବି କୁଶାଣ ରାଜାଙ୍କର ତାମ୍ରଶାସନ ବା ଶିଳାଲେଖ ମିଳିନାହିଁ କେଉଁଠାରୁ। ଭୌମବଂଶର ଶାସକ ଶାସିକାମାନଙ୍କର ବହୁ ତାମ୍ରଶାସନ ମିଳିଛି, ସେମାନଙ୍କର ଧର୍ମାନୁରକ୍ତି ସୂଚକ ପରମ ସୁଗତ, ପରମ ମହେଶ୍ୱର, ପରମ ବୈଷ୍ଣବ, ପରମ ଭଟ୍ଟାରକ ଉପାଧିମାନ ଲେଖାଯାଇଛି ସେଥିରେ। ଖ୍ରୀଷ୍ଟୀୟ ଅଷ୍ଟମ ନବମ ଶତାବ୍ଦୀରେ ଏମାନେ ରାଜଦଣ୍ଡ ଧାରଣ କରିଥିଲେ। ଏହି ଐତିହାସିକ ସତ୍ୟକୁ ଅବଜ୍ଞା କରିବାର ଉପାୟ ନାହିଁ। ଜଣେ ଥିଲେ ରାଜା କର୍ଣ୍ଣକେଶରୀ, ନୃତ୍ୟପଟିୟସୀ କର୍ପୂରଶ୍ରୀଙ୍କୁ ବିବାହ କରିଥିଲେ, ରାଣୀର ମର୍ଯ୍ୟାଦା ଦେଇଥିଲେ। ଜଣେ ଥିଲେ ସୋମବଂଶୀ ମହାରାଣୀ ଭାସଟ୍ଟା, ଅନନ୍ୟା ସୁନ୍ଦରୀ, ପତିଙ୍କ ବିଚ୍ଛେଦ ପରେ ରାଜ୍ୟ ଶାସନର ଗୁରୁଦାୟିତ୍ୱ ବହନ କରିଥିଲେ, ରାତ୍ରିର ନିର୍ଜନ ପହରରେ ନିସଙ୍ଗତାରୁ ମୁକ୍ତି ପାଇବା ପାଇଁ ଧରାକୁ ଆଲିଙ୍ଗନ କରୁଥିଲେ। ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ପରମା ସୁନ୍ଦରୀ ଦଣ୍ଡୀ ମହାଦେବୀ ଆଜୀବନ କୁମାରୀ ରହିଥିଲେ। ପିତା ଗଜପତି ପ୍ରତାପ ରୁଦ୍ରଦେବଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ଉତ୍କଳର ରାଜକନ୍ୟା ଜଗନ୍ମୋହିନୀ ପତି କୃଷ୍ଣଦେବ ରାୟଙ୍କ ସଙ୍ଗସୁଖ ତ୍ୟାଗ କରିଥିଲେ ଏବଂ ସାରସ୍ୱତ ସାଧନାରେ ବ୍ରତି ରହି କାଳ ଯାପନ କରିଥିଲେ। ଏମିତି ଆହୁରି ଅନେକ ତଥ୍ୟ ମୋର ଗ୍ରନ୍ଥାଗାରରେ ଥିବା ପୁସ୍ତକରେ ପ୍ରକାଶ ପାଇବା ପରେ ପରେ ରୂପ ପାଇଛି ଗଳ୍ପରେ, ଉପନ୍ୟାସରେ। ଅକ୍ଳାନ୍ତ ଶ୍ରମ କରିଛନ୍ତି ମୋର ଶ୍ରୀବୃଦ୍ଧି ସାଧନ ପାଇଁ ବାଣୀପୁତ୍ର ପରମାନନ୍ଦ, କୃଷ୍ଣଚନ୍ଦ୍ର, କେଦାରନାଥ, ସତ୍ୟନାରାୟଣ, ରମେଶ ପ୍ରସାଦ, ହରିଶ୍ଚନ୍ଦ୍ର, ସେମାନେ ଏବେ ଦିବଂଗତ। ସେମାନଙ୍କ ସାଧନା ଅବଦାନର ଯଥାର୍ଥ ମୂଲ୍ୟାୟନ ଅଦ୍ୟାବଧି ହୋଇନାହିଁ। ସେମାନଙ୍କୁ ହରାଇ ମୁଁ କେତେ ଶୂନ୍ୟ ସେ କଥା ମୁଁ ପ୍ରକାଶ କରିପାରୁନାହିଁ।
1: କଥିକାରୀ ଆଜି ଶୁଣୁଥିଲେ ଅକୁହା କଥାର ଘର ସଂଗ୍ରହାଳୟ, ଆଲୋଚନା କରିଥିଲେ ଡକ୍ଟର ଜୟନ୍ତୀ ରଥ, ଆକାଶବାଣୀ କଟକ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ ଶିଳ୍ପୀ ପରିବେଷଣ କରିଛନ୍ତି ଓଡ଼ିଶୀ ଗୀତ ବନମାଳୀଙ୍କ ରଚନାରେ ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାନୁମତୀ ସାହୁ ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ଯମୁନା ଯିବା ନୋହିଲା ମିତ ବାଟେ ଜଗିଅଛି ନନ୍ଦସୁତ

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼ି ହଟିଆରେ ଶ୍ରୀ ଶ୍ୟାମ ନାଗର ତାରି ରସିଲେ ପାଇବୁତୁ ବଡ଼ବଟିଆ।

0: ଶୁଣୁଥିଲେ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ଥିଲେ ଜ୍ୟୋତ୍ସ୍ନା ଦାସ। ଶିଳ୍ପୀ ପରିବେଷଣ କରିଥିଲେ ଓଡ଼ିଶୀ ଗୀତ ବନମାଳୀଙ୍କ ରଚନାରୁ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଭାନୁମତୀ ସାହୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।
1: जीएसटी काउंसिल ने कमर्शियल बिजनेस में टैक्स को और भी सरल बना दिया है। बसों, ट्रकों और एम्बुलेंसों पर अब एक समान 18% टैक्स कर दिया गया है, जो पहले 28% था। HS कोड क्लासिफिकेशन की परवाह किए बिना ऑटो पार्ट्स पर अब एक ही 18

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 27ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ।

ପୂର୍ବରୁ ସୀତାଙ୍କର ସଖୀମାନେ ବେଶ ସାରିଦେଇ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ। ସେହି ଶୁଭବେଳା ଆସି ପ୍ରବେଶ ହେଲା। ବେଶ କରିବା ସହ ସଖୀମାନେ ସୀତାଙ୍କର ଆବେଶ ଅର୍ଥାତ୍ ତାଙ୍କର ହାବ ଓ ଭାବକୁ ଅଧିକରୁ ଅଧିକତର କଲେ। ଏଠି ଭଞ୍ଜକବି ସୂଚନା ଦେଉଛନ୍ତି ଯେ ହାସ ପରିହାସ ଜରିଆରେ ସୀତାଙ୍କର ଚିତ୍ତକୁ ରସାଇ ରାମଙ୍କୁ ତୋଷ କରିବା ପାଇଁ ସଖୀମାନେ ବେଶ ଓ ଆବେଶ ଜରିଆରେ ସୀତାଙ୍କୁ କାୟିକ ଓ ମାନସିକ ସ୍ତରରେ ପ୍ରସ୍ତୁତ କରାଇଛନ୍ତି। ରାମଙ୍କ ପ୍ରତି ଅନୁରାଗ ବଶରୁ ସେ ବାଛି ରାମଙ୍କ ବର୍ଣ୍ଣ ଭଳି ଦୁର୍ବାଦଳ ବା ଦୁବପତ୍ର ପରି ନୀଳ ଚେଳ ବା ନୀଳ ଲୁଗା ପିନ୍ଧି ରାମଙ୍କ ଅଙ୍ଗସ୍ପର୍ଶ ଇଚ୍ଛା କରିଛନ୍ତି। ସୁମନା ଅର୍ଥାତ୍ ଉତ୍ତମ ହୃଦୟ ସଖୀମାନେ ସୀତାଙ୍କୁ ସୁମନା ଅର୍ଥାତ୍ ପୁଷ୍ପମାନଙ୍କର ଶ୍ରୀ ସ୍ୱରୂପା ବୋଲି ଭଲ ମନରେ ବିଚାର କରିଛନ୍ତି। ପୂର୍ବରୁ କବିଙ୍କ ଭାଷାରେ

ସୀତାପୁଷ୍ପମାନଙ୍କର ବିଭୂଷଣ ବା ବିଶେଷ ଅଳଙ୍କାର ସ୍ୱରୂପା। ବିଭୂଷଣ ବା ଭୂଷଣହୀନା ହୋଇ ମଧ୍ୟ ସେ ସୁନ୍ଦର। ଏଠି ତାଙ୍କ ଅଙ୍ଗରେ ଲାଗି ପୁଷ୍ପମାନଙ୍କର ଶ୍ରୀ ପ୍ରକଟିତ ହେଉଛି। ତାଙ୍କ ହାତରେ ସୁମନ ବା ପୁଷ୍ପମାଳା ଦେଇ ଭ୍ରମର ରୂପୀ ରାମଙ୍କୁ ତୋଷ କର ବୋଲି ସଖୀମାନେ କହୁଛନ୍ତି। ଆଲୋଟ ଚାମର ଢାଳି ସଖୀମାନେ ସୀତାଙ୍କୁ ଆଣିଲା ବେଳେ ଅଷ୍ଟ ଐଶ୍ୱର୍ଯ୍ୟଦାୟିନୀ ରାଜରାଣୀଙ୍କୁ ମଣିମା ମଣିମା ଡାକିଲା ପରି ମନେ ହୋଇଛି। ସାଗର ମନ୍ଥନରେ ଉତ୍ପତ୍ତିହୀନା ସ୍ୱୟମ୍ଭୁ ଶ୍ରୀ ଠାକୁରାଣୀଙ୍କୁ ରମ୍ଭା ଆଦି ଅପ୍ସରୀ ବେଢ଼ିବା ଭଳି ସୀତାଙ୍କୁ ଘେରି ରହିଛନ୍ତି ସଖୀମାନେ। ଗର୍ଭବତୀ ହଂସୀର ମନ୍ଥର ଗତିରେ ରସନିଧି ସୀତା ବର ଶ୍ରୀରାମଙ୍କ ସନ୍ନିଧି ଅର୍ଥାତ୍ ନିକଟକୁ ଆସିବା ବେଳେ ସୁନ୍ଦରୀ ଶ୍ରେଷ୍ଠା ରତିର ରୂପକୁ ଧିକ୍କାର କରି ସତେ ଯେପରି ଧିକି ଧିକି କହୁଥିଲେ ବୋଲି ଉପସ୍ଥିତ ରାଜାମାନଙ୍କର ମନେ ହୋଇଛି। ସେମାନେ ବଶୀଭୂତ ଓ ବିହ୍ୱଳିତ ହୋଇଛନ୍ତି। ସୀତାଙ୍କ ସୌନ୍ଦର୍ଯ୍ୟକୁ ଉପମା ଦେବାକୁ ବଣା ହୋଇ ବାଟ ହୁଡ଼ିଛନ୍ତି। ସେମାନେ ମନେ କରିଛନ୍ତି ସୀତାଙ୍କ ବର୍ଣ୍ଣନା ଦେବାକୁ ଯାଇ ଗଣେଶଙ୍କର ମୁହଁ ବଙ୍କା ହେଲା ଏବଂ ସେ ବକ୍ରତୁଣ୍ଡ ହେଲେ। ଉପମା ସବୁ ପେଟରେ ଭର୍ତ୍ତି ହେବାରୁ ସେ ଲମ୍ବୋଦର ହେଲେ, ତେଣୁ ଥନ୍ତଲ ପେଟ। ମା ସରସ୍ୱତୀ ବିଦ୍ୟା ଓ ଶୋଭାରେ ସମ୍ପୂର୍ଣ୍ଣ ପରାଜିତା ହୋଇ ସୀତାଙ୍କର ଶରଣ ପଶିଲେ। ସୀତାଙ୍କ ସୌନ୍ଦର୍ଯ୍ୟ ପାଖରେ ସବୁ ଉପମା ଏବଂ ତୁଳନାମାନଙ୍କୁ ହାର ମନେଇଛନ୍ତି ଉପେନ୍ଦ୍ର ଭଞ୍ଜ।

0: ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହିଶ ବିଳାସ। ଆଜି ଶୁଣୁଥିଲେ ଏହାର 27ତମ ଭାଗ। କଣ୍ଠଦାନ କରିଥିଲେ ବିନୋଦ ବିହାରୀ ପଣ୍ଡା, କେଶବ ଚନ୍ଦ୍ର ରାଉତ, ତୃପ୍ତି ଦାସ ଏବଂ ସ୍ନିଗ୍ଧା ରାଣୀ କର। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା?
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
5: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରିନଥିଲ କି?
4: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଶ୍ରୋତାବନ୍ଧୁ, ପ୍ରଚଣ୍ଡ ଗ୍ରୀଷ୍ମର ଦାଉରେ ସମସ୍ତେ ବ୍ୟତିବ୍ୟସ୍ତ।

ପ୍ରଚଣ୍ଡ ରୌଦ୍ରତା ପରେ ସମସ୍ତଙ୍କର ପ୍ରାଣ ଯିବା ପରି ଲାଗୁଛି। ଓଠ ଶୁଖିଯାଉଛି, ପାଟି ଅଠା ଅଠା ଲାଗୁଛି। ସମସ୍ତେ ଖୋଜୁଛନ୍ତି ପାଣି, ଟୋପେ ପାଣି।

ଦରିଆକୂଳ, ନଈକୂଳ, ପୋଖରୀକୂଳ, ଏ ସବୁ ଜାଗାରେ ପ୍ରବଳ ଭିଡ଼ ସକାଳେ ସଞ୍ଜରେ। ଟିକିଏ ଥଣ୍ଡା ତ ଲାଗିବ, ଥଣ୍ଡା ପବନ ତ ବାଜିବ, ନହେଲେ ଦିନରେ ଏ ଯେଉଁ ଉତ୍ତାପ, ସେଥିରେ ଦେହ ହାତ ପୋଡ଼ିଗଲା ପରି ମନେ ହେଉଛି। ବାହାରକୁ ଆଦୌ ବାହାରି ହେଉନି, ବାହାରକୁ ବାହାରିବାକୁ ଡର ଲାଗୁଛି। ସମସ୍ତେ ସମସ୍ତଙ୍କୁ ସଚେତନ କରୁଛନ୍ତି ବାହାରକୁ ନ ବାହାରିବାକୁ ଏଇ ଡହ ଡହ ଖରାରେ।

ତେବେ ଏହି ଡହଡହ ଖରାକୁ ଲକ୍ଷ୍ୟ କରି ବା ଏହି ଟାଣ ଖରାକୁ ଦେଖି ଯେ ଘରେ ବସି ରହିବା ସବୁବେଳେ ସେ ତ ସମ୍ଭବ ନୁହେଁ। ସବୁ କାମ କରିବାକୁ ପଡ଼ିବ, ଋତୁ ଅନୁସାରେ ନିଜକୁ ଖାପ ଖୁଆଇ ଚଳିବାକୁ ପଡ଼ିବ। ଶୀତରେ ଶୀତ, ବର୍ଷାରେ ବର୍ଷା ସହିଛେ, ଆଉ ଗ୍ରୀଷ୍ମରେ ଝାଞ୍ଜି ସହିବାନି, ନିଶ୍ଚୟ ସହିବା। ତେବେ ସେଇଥିପାଇଁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଆମକୁ। ଖରାରେ ପଦାକୁ ବାହାରିଲେ ସତର୍କତା ଅବଲମ୍ବନ କରନ୍ତୁ, ଖରାରେ କେବଳ ଛାଇ ହିଁ ବଞ୍ଚେଇବ ଆପଣଙ୍କ ଜୀବନ।

ସତରେ ଏତେ ବଡ଼ ସଂସାର, ଆଉ ଏ ସଂସାର ଭିତରେ ଆମେ ସମସ୍ତେ ବାନ୍ଧି ହୋଇଯାଇଛେ। ଯଦି ବାନ୍ଧି ହୋଇଯାଇଛେ, କାମ ତ କରିବାକୁ ପଡ଼ିବ, ବାହାରକୁ ଯିବାକୁ ବି ପଡ଼ିବ। ତେବେ ଯଦି ପଦାକୁ ବାହାରିବାକୁ ପଡ଼ୁଛି, ତେବେ ପ୍ରଥମେ ଚିନ୍ତା କରନ୍ତୁ କାମଟି କେତେ ଗୁରୁତ୍ୱପୂର୍ଣ୍ଣ। ଟିକିଏ ଯଦି ଡେରି ହୋଇଗଲେ ଚଳିବ, ତେବେ ସନ୍ଧ୍ୟା ଯାଏଁ ଅପେକ୍ଷା କରନ୍ତୁ, କିମ୍ବା ସକାଳୁ ସକାଳୁ ଦିନ 11ଟା ଭିତରେ ସବୁ କାମ ସାରିଦିଅନ୍ତୁ। କାରଣ ଦିନ 12ଟାରୁ ଦିନ 3ଟା ଖୁବ୍ ଟାଣ ଖରା ହୋଇଥାଏ, ସେହି ସମୟରେ ପଦାକୁ ନ ଯିବାକୁ ଚେଷ୍ଟା କରନ୍ତୁ। ଆଉ ଯଦି ଅତି ଆବଶ୍ୟକ ପଡ଼ୁଛି, ତେବେ ଘରୁ ବାହାରିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ସାଥିରେ ପାଣି ବୋତଲଟିଏ ମଧ୍ୟ ନେଇଯିବାକୁ ଆଦୌ ଭୁଲନ୍ତୁ ନାହିଁ। ମଝିରେ ମଝିରେ ତୃଷା ଅନୁଭବ ହେଉ ଅବା ନ ହେଉ, ପାଣି ଟିକେ ଟିକେ ପିଉଥାନ୍ତୁ।

ସମସ୍ତେ ଚାହିଁଛନ୍ତି ପାଣି ଟୋପେ ବରସି ଯାଆନ୍ତାନି, ବର୍ଷା ଟିକେ ଆକାଶରୁ ଝରି ପଡ଼ନ୍ତାନି, କୂଅ ପୋଖରୀ ନଦୀ ନାଳ ସବୁ ତ ଶୁଖିଗଲାଣି, ଭୂମି ଶୁଷ୍କ ହୋଇ ଫାଟି ଆଁ କଲାଣି, ମଣିଷ ଆକାଶକୁ ଚାହିଁକି ରହିଛି ଆକୁଳ ହୋଇ, ବର୍ଷା ଟିକେ ଝରି ପଡ଼ନ୍ତାନି। ଗ୍ରୀଷ୍ମ ଋତୁରେ ପ୍ରାୟ ଏମିତି ହୁଏ, ଜଳାଭାବ ଦେଖାଦିଏ, ନଳରେ ଧୀର ଆକାରରେ ପାଣି ଆସେ, ସବୁ ଶୁଖିଯାଏ, ତେଣୁ କେତେକ ସ୍ଥାନରେ ଜଳାଭାବ ଉତ୍କଟ ମାତ୍ରାରେ ଦେଖାଦିଏ। ସ୍ଥାନେ ସ୍ଥାନେ

ପାତ୍ରରେ ଜଳ ନେବା ପାଇଁ ଖୁବ୍ ଲମ୍ବା ଲାଇନ୍ କରିବାକୁ ପଡ଼ିଥାଏ ଲୋକମାନଙ୍କୁ। ସେମାନଙ୍କ ଦୁର୍ଦ୍ଦଶା କଥା ଟିକେ ଚିନ୍ତା କରନ୍ତୁ ତ, ଜଳ ଆବଶ୍ୟକ ଅନୁସାରେ ଖର୍ଚ୍ଚ କରନ୍ତୁ। ଯଦି ବାହାରେ ଧାଡ଼ିରେ ଛିଡ଼ା ହୋଇ ପାଣି ଆଣିବାକୁ ପଡ଼ୁଛି, ସେଠାରେ ପାତ୍ରକୁ ଧାଡ଼ି କରି ରଖି ନିଜେ ଛାଇ ଜାଗା ଦେଖି କିଛି ସମୟ ବିଶ୍ରାମ ନିଅନ୍ତୁ। ଖରାରେ ବେଶୀ ସମୟ ପାଣି ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହୁଅନ୍ତୁ ନାହିଁ।

ଯେତେବେଳେ ଆମେ ଅଧିକ କାମ କରୁ ସେତେବେଳେ ଇଚ୍ଛା ହୁଏ ଟିକେ ଗଛ ଛାଇ ତଳେ ଆଶ୍ରୟ ନେଇଯିବାକୁ, ହେଲେ ଗଛ ନଥିଲେ ଛାଇ ମିଳିବ କେମିତି, ଆଶ୍ରୟ ନେବା କେମିତି? ଏବେ ଚିନ୍ତା କରନ୍ତୁ, ବରଂ ଗଛ କାଟି ଦିଅନ୍ତୁ ନାହିଁ, ବେଶୀ ବେଶୀ ଗଛ ଲଗାନ୍ତୁ, ଜଙ୍ଗଲ ସୃଷ୍ଟି କରନ୍ତୁ, ବିଶ୍ୱ ତାପାୟନର ଚିନ୍ତାରୁ ମୁକ୍ତ ହେବାରେ ସହଯୋଗ କରନ୍ତୁ। ଶୀତଳତା ହିଁ ଆମକୁ ଆଶ୍ରୟ ଦେବ, ଆଉ ଶୀତଳତାରେ ହିଁ ଆମେ ଶାନ୍ତି ଅନୁଭବ କରିପାରିବା।

ଖରାରେ ଯଦି ପଦାକୁ ବାହାରିବାକୁ ଅତି ଆବଶ୍ୟକ ପଡ଼େ ତେବେ ସୂତା ଢିଲା ପୋଷାକ ପିନ୍ଧନ୍ତୁ, ଆଖିରେ କଳା ଚଷମା ପିନ୍ଧନ୍ତୁ, ମୁଣ୍ଡରେ ଓଦା ଗାମୁଛା ବା ଟୋପି ପିନ୍ଧନ୍ତୁ ବା ଛତା ମଧ୍ୟ ବ୍ୟବହାର କରିପାରନ୍ତି। ଏହି ସମୟରେ ଅତ୍ୟଧିକ ତାପମାତ୍ରା ହୋଇଥାଏ, ସମୟ ସମୟରେ ଲୁ ମଧ୍ୟ ପ୍ରବାହିତ ହୁଏ, ତେଣୁ ମୁହଁକୁ ଧଳା କପଡ଼ାରେ ଭଲ ଭାବେ ଘୋଡ଼େଇ ରଖନ୍ତୁ। ଆପଣ ଷ୍ଟୋଲ ମଧ୍ୟ ପରିଧାନ କରିପାରନ୍ତି। ଅଧିକ ଖରା ବାଜିଲେ ମୁହଁ ବା ଶରୀରର ଚର୍ମ କଳା ପଡ଼ିଯାଇଥାଏ, ତେଣୁ ଏଥିରୁ ରକ୍ଷା ପାଇବାକୁ ମୁହଁ ହାତ ପାଦକୁ ଘୋଡ଼େଇ ରଖନ୍ତୁ କପଡ଼ାରେ। ଜୋତା ମଧ୍ୟ ପିନ୍ଧିପାରନ୍ତି। ଯେତେ ପାରୁଛନ୍ତି ସେତେ ସତର୍କତା ଅବଲମ୍ବନ କରନ୍ତୁ। ଭଲରେ ରୁହନ୍ତୁ। ଖରାଦିନ ଭଲରେ ଭଲରେ କଟିଯାଉ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଅତି ଆବଶ୍ୟକ ନଥିଲେ ଛୋଟ ପିଲାଙ୍କୁ ଆଦୌ ପଦାକୁ ବାହାର କରନ୍ତୁ ନାହିଁ, ପଦାକୁ ନିଅନ୍ତୁ ନାହିଁ। ଆଉ ଯଦି ଯିବାକୁ ପଡ଼େ, ଅତି ଆବଶ୍ୟକ ଥାଏ, ତେବେ ତାକୁ ମଧ୍ୟ ଘୋଡ଼େଇ ନିଅନ୍ତୁ। ତେବେ ମଝିରେ ମଝିରେ ଛାଇ ଜାଗାରେ ଟିକିଏ ସେମାନଙ୍କୁ ପବନ ବାଜିବାକୁ ଦିଅନ୍ତୁ। ଗର୍ଭବତୀ ନାରୀଙ୍କର ଘରେ ଯତ୍ନ ନିଅନ୍ତୁ। ପଶୁ ପକ୍ଷୀ ଯଦି ଖରାରେ ବୁଲୁଛନ୍ତି, ସେମାନଙ୍କ ପାଇଁ ପାତ୍ରରେ ପାଣି ତୋରାଣି ଏସବୁ ବାହାରେ ରଖିଦିଅନ୍ତୁ। ଗୃହପାଳିତ ପଶୁଙ୍କର ବାହାରକୁ ଯିବାକୁ ଯଦି ଆବଶ୍ୟକ ଥାଏ, ତେବେ ସେମାନଙ୍କୁ ଟିକିଏ ବୁଲେଇ ଆଣି ପୁଣି ଘରେ ନିରାପଦରେ ରଖନ୍ତୁ, ବାହାରକୁ ଯିବାକୁ ଦିଅନ୍ତୁ ନାହିଁ। ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଛାଇ ଜାଗାରେ ଟିକିଏ ବିଞ୍ଚି ଦିଅନ୍ତୁ, ଯେପରି ସେମାନେ ଛାଇ ଜାଗାରେ ହିଁ ଖାଦ୍ୟ ଗ୍ରହଣ କରିପାରିବେ। ବାହାରେ ସାଧାରଣତଃ ପାଣି ଖରାରେ ଗରମ ହୋଇଯାଇଥାଏ, ତେଣୁ ସେମାନଙ୍କ ପାଇଁ ଥଣ୍ଡା ପାଣି ଏବଂ ଶୀତଳ ଜାଗାରେ ଆଶ୍ରୟର ବନ୍ଦୋବସ୍ତ କରନ୍ତୁ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଲେ ସବୁକିଛି ଶୁଷ୍କ ହୋଇଯାଏ, ଶରୀରରୁ ଜଳୀୟ ଅଂଶ କମିଯାଏ। ବୟସ୍କ ବୟସ୍କା ବା ବୃଦ୍ଧ ବୃଦ୍ଧା ଯଦି କେହି ବାହାରକୁ ଯିବାକୁ ଥାନ୍ତି ଏହି ଅବସ୍ଥାରେ ଏହି ସମୟରେ, ଏବଂ ଯଦି ସେମାନେ ଅସୁସ୍ଥ ହୋଇପଡ଼ନ୍ତି ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବନ୍ଦୋବସ୍ତ କରନ୍ତୁ। ଜୀବିକା ପାଇଁ ଶ୍ରମିକ ଶ୍ରେଣୀ ଲୋକ ବାହାରେ ରହି ଦୀର୍ଘ ସମୟ ଖରାରେ କାମ କରିଥାନ୍ତି। କେବେ କେବେ ଦୀର୍ଘ ସମୟ ଖରାରେ କାମ କରିବା ଦ୍ୱାରା ଅଂଶୁଘାତ ହେବାର ସମ୍ଭାବନା ଥାଏ। ଯଦି କେହି ଅଂଶୁଘାତର ଶିକାର ହୁଅନ୍ତି ତେବେ ତାଙ୍କୁ ତୁରନ୍ତ ଛାଇ ଜାଗାକୁ ନେଇଯାଆନ୍ତୁ। ଥଣ୍ଡା ପାଣିରେ ତାଙ୍କ ମୁଣ୍ଡ ଧୋଇ ଦିଅନ୍ତୁ, ଦେହ ହାତ ପୋଛି ଦିଅନ୍ତୁ, ପାଦ ତଳେ ଟିକିଏ ବରଫ ଘଷି ଦିଅନ୍ତୁ, ତାଙ୍କୁ ପବନରେ ବିଞ୍ଚି ଦିଅନ୍ତୁ। ଏପରି କିଛି ସମୟ କରିବା ପରେ ଯଦି ସେ ସୁସ୍ଥ ଅନୁଭବ କରୁଛନ୍ତି ତେବେ ଠିକ୍ ଅଛି, ଯଦି ଅନୁଭବ ସୁସ୍ଥ ନ କରୁଛନ୍ତି ତେବେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଡାକି ନିକଟସ୍ଥ ସରକାରୀ ହସ୍ପିଟାଲକୁ ନେଇଯିବାର ବନ୍ଦୋବସ୍ତ କରନ୍ତୁ। ଅଂଶୁଘାତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାର ବନ୍ଦୋବସ୍ତ ଏହି ସମୟରେ ସମସ୍ତ ଡାକ୍ତରଖାନାରେ ହୋଇଥାଏ, ତେଣୁ ତାଙ୍କୁ ସେଠାରେ ନେଇ ଚିକିତ୍ସା କରନ୍ତୁ। ଦେଖିବେ ଚିକିତ୍ସା ପରେ ସେ ନିଶ୍ଚିତ ଭାବରେ ସୁସ୍ଥ ଅନୁଭବ କରିବେ ଏବଂ ଭଲରେ ଭଲରେ ଘରକୁ ଫେରିବେ। ଅସହାୟ ସମୟରେ ମଣିଷ ମଣିଷକୁ ସାହାଯ୍ୟ କରିବା ହେଉଛି ମଣିଷର ଧର୍ମ, ତେଣୁ ଏହି ଧର୍ମ ପାଳନ କରନ୍ତୁ।

ଏହି ଋତୁରେ ଅନେକ ପର୍ବପର୍ବାଣୀ ପଡ଼େ। ଆମ୍ବ, ପଣସ, ସପୁରୀ, ଲିଚୁ ଏସବୁ ଭଲ ଭଲ ଫଳ ମଧ୍ୟ ଏହି ଋତୁରେ ମିଳିଥାଏ। ତେଣୁ ଏସବୁ ଗ୍ରହଣ କରି ଗ୍ରୀଷ୍ମ ଋତୁକୁ ଆଶୀର୍ବାଦ ମନେ କରି ତା ସହିତ ଖାପ ଖୁଆଇ ନିଜକୁ ଚଳେଇ ନିଅନ୍ତୁ। ତେବେ ସତର୍କତାର ସହ ଚଳନ୍ତୁ। ପ୍ରାକୃତିକ ଦୁର୍ବିପାକ, ମନୁଷ୍ୟକୃତ ବିତ୍ପାତକୁ ମଧ୍ୟ ଆମେ ଗ୍ରହଣ କରିବାକୁ ବାଧ୍ୟ ହେଉଛେ। ଏବେ ଯୁଦ୍ଧ ହେତୁ ତେଲ ସଙ୍କଟ ଦେଖାଦେଇଛି। ଟାଣ ଖରାରେ ଲମ୍ବା ଲାଇନ ମଧ୍ୟ ତେଲ ପାଇଁ କରିବାକୁ ପଡୁଛି ଲୋକଙ୍କୁ। ଲୋକେ ହନ୍ତସନ୍ତ ହେଉଛନ୍ତି ତେଲ ଟିକିଏ ପାଇଁ। ତେଣୁ ଟାଣ ଖରାକୁ କିପରି ସମ୍ମୁଖୀନ ହେବେ ତା'ର ପ୍ରତିକାର ଚିନ୍ତା କରି ପଦକ୍ଷେପମାନ ଗ୍ରହଣ କରି ତେଲ ପାଇଁ ଲାଇନ କରି ତେଲ ସଂଗ୍ରହ କରନ୍ତୁ। ମରୁଭୂମିର ମରିଚିକା ପରି ଭ୍ରମରେ ପଡ଼ନ୍ତୁ ନାହିଁ। ଜୀବନ ଏକ ସୁନ୍ଦର ବହି, ସେହି ବହିର ଏକ ଏକ ପୃଷ୍ଠା ଓଲଟିଯିବ। ତେଣୁ ସେହି ପୃଷ୍ଠାକୁ ଓଲଟି ଆଗକୁ ଆଗକୁ ବାଟ ଚାଲନ୍ତୁ।

ଖରାରେ ବାହାରକୁ ବାହାରିଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ, ନିଜେ ସତର୍କ ରୁହନ୍ତୁ, ଅନ୍ୟକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଅନ୍ତୁ। ଆଜି ଦିନଟି ଭଲରେ ଭଲରେ କଟୁ, ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ଋତୁ ପରେ ଋତୁ ଭଲରେ ଭଲରେ କଟିଯାଉ, ସମସ୍ତଙ୍କର ସୁଖରେ ବିତୁ ସବୁଦିନ। ଗୀତ ଗୀତିକାରେ ଆଜି ଏହି କାମନା।

ଗୀତ ଗୀତିକା ଶେଷ ହେଲା। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ କରି କରାଉ ଥାଏ ମୁହିଁ। ରଚନା ଅକ୍ଷୟ କୁମାର ମହାନ୍ତି, ପ୍ରଯୋଜନା ରମାପଦ ନନ୍ଦ। ନାଟକ କରି କରାଉ ଥାଏ ମୁହିଁ।

মনু কাশী শ্রীক্ষেত্র রে লীলা।

0: ଭୁଲ ମିଛ ପ୍ରସାରଣ ଏସବୁ ଆତ୍ମପ୍ରବଞ୍ଚନାରେ ଗୀତ ଗାଇ ଶ୍ରୀମନ୍ଦିରର ପବିତ୍ର ବେଢ଼ାକୁ କଳୁଷିତ କରୁଛ କାହିଁକି? ମନ ଯଦି ସବୁ ତେବେ କାହିଁକି ମତେ ମୋ ଜନ୍ମଗତ ଅଧିକାରରୁ ତମେମାନେ ଏଇଠି ଏଇ ଜଗନ୍ନାଥଙ୍କ ଆଖି ଆଗରେ ବଞ୍ଚିତ କଲ? କାହିଁକି ବାଇଶି ପାହାଚ ଆସିବାକୁ ମତେ ନିଷିଦ୍ଧ କଲ? ମୋ ଦେହ ଉପରେ ମନ ଉପରେ ଗୋଟାଏ ଧର୍ମଦ୍ରୋହୀର ମୋହର ମାରି ବିଧର୍ମୀ କହି ମୋ ସ୍ୱାଧିକାରକୁ ମୋଠୁ ଛଡେଇ ନେଲ? କାହିଁକି କାହିଁକି ମୋ ଧର୍ମକୁ, ମୋ ବଡ଼ ଠାକୁରଙ୍କୁ, ମୋ ମାକୁ, ମୋ ସ୍ତ୍ରୀକୁ, ମୋର ଜ୍ଞାତି କୁଟୁମ୍ବ ସମସ୍ତଙ୍କୁ ମୋ ହାତ ମୁଠାରୁ ଛଡେଇ ନେଲ? କାହିଁକି? କାରଣ ମୁଁ ବ୍ରାହ୍ମଣ କଳା ଚାନ୍ଦ୍ରୁ ହେଲି ବିଧର୍ମୀ କଳା ପାହାଡ଼, ଏଇଆ ନା?
1: ହଁ କଳା ଚାନ୍ଦ୍ର।
0: କିଏ? ଗଜପତି ମୁକୁନ୍ଦ ଦେବ।
1: ହଁ କଳା ପାହାଡ଼। ବାଇଶ ପାହାଚ ଡେଇଁ ଶ୍ରୀମନ୍ଦିରର ସେ ରତ୍ନ ସିଂହାସନର ପ୍ରଭୁକୁ।

0: ମୁଁ ମୋ ମନଗଢ଼ା ଧର୍ମ ଆଢୁଆଳରେ ଲୁଚେଇ ରଖିବାକୁ ଚେଷ୍ଟା କରିଥିଲି ଗୋଟିଏ ସଂସ୍କାରକୁ ଜୀବନବ୍ରତ କରି। ଅନ୍ଧ ସମାଜର ଅନ୍ଧ ବୁଝାମଣା ମୋତେ ଆତତାଇ ହାତକୁ ଠେଲିଦେଲା। ମୁଁ ମୋ ପ୍ରଭୁଙ୍କୁ ନିଜ କରିବାକୁ ଯାଇ ପର କରିଦେଲି କଳା ଛାନ୍ଦ। ମୋତେ ମୋତେ କ୍ଷମା କର ଜଗନ୍ନାଥ, କ୍ଷମା କର, କ୍ଷମା କର।
1: ମୁଁ କିନ୍ତୁ ନିଜକୁ କ୍ଷମା ଦେଇନି ଗଜପତି, ବାରମ୍ବାର ପ୍ରଶ୍ନ କରିଛି ନିଜକୁ। ଆଜି ବି ଦୀର୍ଘ 500 ବର୍ଷ ପରେ ସେଇ କଳା ଚାନ୍ଦ୍ର ଅତୃପ୍ତ ଆତ୍ମା ନିଜକୁ ଏବଂ ତୁମ ଧର୍ମର ଠିକାଦାରମାନଙ୍କୁ, ନୀତି ବାଗିସମାନଙ୍କୁ ପ୍ରଶ୍ନ କରୁଛି। ତୁମ ମନଗଡ଼ା ଧର୍ମର ଗଣ୍ଡି ସ୍ୱାର୍ଥକୁ ସମ୍ବଳ କରି ତମେ କ'ଣ କେବେ କଳା ଚାନ୍ଦକୁ ପ୍ରତାରିତ କରିପାରିଛ ନା ପ୍ରତାରିତ କରିଛ ଜଗତର ନାଥ ଜଗନ୍ନାଥଙ୍କୁ? ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପ୍ରଭୁ ଏକା କ'ଣ ତୁମର କଳା ଚନ୍ଦ୍ର ନୁହନ୍ତି, କଳା ପାହାଡ଼ର ନୁହନ୍ତି? କୁହ, ଉତ୍ତର ଦିଅ। ତୁମ ହୀନ ଚକ୍ରାନ୍ତ, ହୀନ ସ୍ୱାର୍ଥର ଲିଲିହାନ ଶିଖାରେ କାହିଁକି କାହିଁକି ମୋ ପ୍ରଭୁଙ୍କୁ ତମେ ବଳି ଦେଇଦେଲ? କାହିଁକି କାହିଁକି ମୋତେ ଉଚ୍ଛନ୍ନ କରିଦେଲ?
2: ଏଇ ସେ ଶ୍ରୀମନ୍ଦିର ନା, ଆଉ ସେ ଶ୍ରୀମନ୍ଦିର ଭିତରେ ରତ୍ନ ସିଂହାସନ, ପ୍ରଭୁ ଜଗତର ନାଥ ଜଗନ୍ନାଥ, ପଣ୍ଡା ପଢିଆରୀ ସଭିଙ୍କର କେତେ ଶ୍ରଦ୍ଧାର ପାତ୍ର ମୁଁ ନଥିଲି। ମୋର ପ୍ରାଣର ମନୋରମା, ମନୋରମା, ମନୋରମା।

0: ଥରେ ମନ୍ଦିର ଗଲେ ସେଠୁ ବାହାରିବାଟା ମୋଟେ ସହଜ ନୁହେଁ ମନୋରମା। କାଳିଆର କିଜେ ମାୟା, ତାକୁ ଦେଖିଲେ ନା ଭୋକ ଶୋଷ ଘରଦ୍ୱାର ସବୁ ପରା ମୁଁ ଭୁଲିଯାଏ। ହଁ ବୋଉ ଖାଇସାରିଲାଣି?
1: କୋଉ କଥା ତମେ ବୁଝୁଛ ଯେ ବୋଉଙ୍କ କଥା ପଚାରିଲ? ବୋଉ ଘର ମୁଁ ଆମେ ରହିଲେ କେତେ ନ ରହିଲେ କେତେ, ତମର ତ ପରଙ୍କ କାମ ଯାତ୍ରୀଙ୍କ କାମରେ ଦିନ ଯାଉଛି। ବୋଉ ଖାଇସାରିଲେଣି, ତମେ ଆସିଲ, ଭାତ ଦିଟା ଶୁଖିଆ ଚାଉଳ ହେଇଯିବଣି, ଆସ।
0: ସେସବୁ କଥା ବୁଝିବାକୁ ପରା ଜଗନ୍ନାଥ ତମକୁ ମୋ ଜୀବନ ସାଥିରେ ଛନ୍ଦି ଦେଇଛନ୍ତି, ତମେ ଏଠିକି ନେଇ ଆସ, ଏଇଠି ମୁଁ ଖାଇନେବି।
1: ହଉ ତମ ଇଚ୍ଛା।
2: ତାଙ୍କର ଏତେ ବହବ, ସେଇ କୋଳେ ମା କ୍ଷୀର ଖାଇଛନ୍ତି, ଆଉ ଆମେ ସବୁ ପାଣି ପିଇ ଯାଇଛୁ। କୋଉଠୁ ଉଡି ଆସି ଆମରି ବାପା ଗୋଷ ବାପାଙ୍କ ଜାଗାରେ ଆମ ଉପରେ ଦେହ ଜୋର ଦେଖେଇବେ? ତୁ ଆସିଲୁ ଆସିଲୁ ମୋ ସାଙ୍ଗରୁ ବୋହୁ
0: ମୁଁ ସବୁ ଜାଣିଛି କକେଇ, ସବୁ ଜାଣିଛି, ଖାଲି ମୋରି ଉପରେ ତାଙ୍କର ରାଗ। ତୀର୍ଥଯାତ୍ରୀଙ୍କ ଉପରେ ସେମାନେ ଯୋଉ ଅତ୍ୟାଚାର କରୁଥିଲେ ସେଇଟା ବନ୍ଦ କରିଦେଇଛି, ତ ତାରି ପୁରସ୍କାର ଏଇଟା। ହଉ ଠିକ ଅଛି, ମୁଁ ଏହାର ବ୍ୟବସ୍ଥା କରୁଛି।
2: ଆମେ ସବୁ ଥାଉ ଥାଉ, ତୋର ଡର କାହିଁକି ରେ? ତୋର ତ ମୁଣ୍ଡ ବଧୁଛି କାହିଁକି? ମୁଁ ଯାଉଛି ସବୁ ସାଇ ମୁଖିଆଙ୍କୁ ଡାକି ଆଜି ଜାଗା ଘରେ ଇଆର ଗୋଟେ ଫଇସଲା ନିଶ୍ଚୟ କରିବି। ଦେଖିବା ଦେଖିବା ସେମାନେ କେତେ ନାଚିବେ। ହାରେ ବାଘ ଘରେ ମିରିଗ ନାଚ କରୁଛି ନା? ଠିକ ଅଛି, ଦେଖାଦେଖି ହବ, ଦେଖାଦେଖି ହବ ରେ, ନିଶ୍ଚୟ ହବ।
0: ପ୍ରଭୁ ତୁମେ ତ ଜଗତର ନାଥ, କଣ ବା ଅଜଣା ତମକୁ, ସତ କହିବା କଣ ପାପ, ନ୍ୟାୟ ବାଟରେ ଯିବା କଣ ଅପରାଧ, ମଣିଷର ବିପତ୍ତିରେ ସାହାଯ୍ୟ କରିବା କଣ ଅନ୍ୟାୟ?
1: ନ୍ୟାୟ ଅନ୍ୟାୟ କଥା ବୁଝିବାକୁ ତ କକେଇ ଜାଗା ଘରକୁ ସମସ୍ତଙ୍କୁ ଡକେଇବେ, ସେଇଠି ଯାଇ ଯାହା ପାଞ୍ଚ ଜଣ କହିବେ ତମେ ସେଇଆ କର, ନିଅ ଖାଅ।
0: ନା ଖାଅ, ବରଷକ ସାରା ଯାହାକୁ ଉପବାସରେ ରହିବାକୁ ହବ ସେ ଓଳିଏ ନ ଖାଇଲେ କଣ ମରିଯିବ? ମୁଁ ଭାବୁଛି ମୁଁ ବରଂ ଏ ବିଷୟ ବଙ୍ଗନବାବୁଙ୍କୁ ଜଣା କରିବି।
1: କାହିଁକି? ଆମ ରାଜା ହେଲେ ଲକ୍ଷ ରାଜାର ମୌଡ଼ମଣି, ଠାକୁର ରାଜା, ଆମେ ତାଙ୍କୁ ଜଣା ନ କରି ତାଙ୍କ ପାଖରେ ଗୁହାରି ନ କରି ଯିବା ବଙ୍ଗଳା ଦେଶକୁ? ଆମ ଆପତ୍ତି କଣ ଛାମୁ ଶୁଣିବେ ନାହିଁ?
0: ନିଶ୍ଚୟ ଶୁଣିବେ, ନିଶ୍ଚୟ ବୁଝିବେ, ହେଲେ ଯୋଉ ମାଟିରେ ଦେଶ ବିଦେଶର ଲୋକ ଆସି ଠୁଳ ହେଉଛନ୍ତି, ଜାତି ଅଜାତି ଲୋକଙ୍କର ମେଳା ହେଉଛି, ସେଇ ମାଟିକୁ ଆମର ନିଜର ଟିକେ ସ୍ୱାର୍ଥ ପାଇଁ ମଣିଷ ରକ୍ତରେ କଣ ଲାଲ କରିଦବା?
1: ତା ବୋଲି ପାଞ୍ଚ ଭାଇଙ୍କୁ ନ ଜାଣି ତମେ ବଙ୍ଗଳା ଯିବ?
0: ପାଞ୍ଚ ଭାଇଙ୍କର ମୋଟେ କ୍ଷତି ହେଇନି ମନୋରମା, କେବଳ କ୍ଷତି ହେଇଛି ମୋର। ହଉ ମୁଁ ଚାଦରଟା ଦିଅ, ମୁଁ ଏଇଲେ ଯିବି।

0: ପିଥ୍ୟ, ମୁଁ କେବେ ହେଲେ ଭୁଲିପାରିବି ନାହିଁ, ଭୁଲିପାରିବି ନାହିଁ ରାଜକୁମାରୀଙ୍କର ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଆଉ ଆନ୍ତରିକତାକୁ।
1: ଓ, ସେଇଥିପାଇଁ କାଲି ଚାଲିଯିବେ ନା?
0: ଉପାୟ ନାହିଁ, ନବାବଙ୍କର ଆଦେଶନାମାର ନକଲ ତ ପାଇଗଲି, କାଲି ଘୋଡ଼ସବାର ସହିତ ନଗଲେ ସେଠି ଯଦି ଆଉ କିଛି ଅଘଟଣ ଘଟିଯାଏ।
1: ନା କନ୍ତୁକ, ମୁଁ ଆପଣଙ୍କୁ ଯିବାକୁ ଦେବିନି, ଆପଣଙ୍କୁ ବାଦ ଦେଇ ମୁଁ ବଞ୍ଚିପାରିବିନି, ବଞ୍ଚିପାରିବିନି।
0: ତମେ ଇଏ କଣ କରୁଛ ରାଜକୁମାରୀ, ମତେ ଛାଡ, ଛାଡ ମତେ, ରାଜ ଉଦ୍ୟାନରେ ଯଦି କିଏ ଛାଡ, ଛାଡ ମତେ।
1: ଅପଜାନ,
2: ନାହିଁ ନାହିଁ ନାହିଁ, ବଙ୍ଗ ନବାବର ବ୍ୟତି ହେଇ ଏତେ କମଜୋର ତୁ, ମୋ ସ୍ନେହର ପ୍ରତିଦାନ ଏମିତି ଭାବରେ କାମିଆଜି କରିବାକୁ ମତେ ଲାଜ ଲାଗିଲାନି, ଏମିତି ଭାବରେ ନିଜକୁ ଭିକାରୁଣୀ ସଜେଇ ଗୋଟେ ମାମୁଲି ହିନ୍ଦୁ ଯୁବକ ପାଖରେ ପ୍ୟାର ମହବତର ବେପାର କରିବାକୁ। ତୋର ଦିଲ ଦିମାଗ ତତେ ବାଲା ଦେଲାନି, ତୋର କସୁର ପାଇଁ ଶାସ୍ତି ହେଉଛି ମୃତ୍ୟୁଦଣ୍ଡ।
0: ନବାବ,
2: ତମେ ଜାଣନି ଯୁବକ, କାଲି ସକାଳୁ ତମର ଏଇ ପ୍ୟାର ମହବତର କାହାଣୀ ମୋର ଅନ୍ଦର ମହଲର ଦିବାର ଟ୍ରଫି ଯେତେବେଳେ ଖୋଲା ଆସମାନ ତଳକୁ ଚାଲିଯିବ, କାଲି ଯେତେବେଳେ ଏଇ କାହାଣୀ ମୋ ପ୍ରଜାଙ୍କ ପାଖରେ ପହଞ୍ଚିଯିବ, କଣ ଜବାବ ଦେବି, କଣ ଜବାବ ଦେବି ସେମାନଙ୍କୁ, କଣ କୈଫିୟତ ଦେବି ମୋର ଭାଇ ବିରାଦରଙ୍କୁ, ମୋ ରିସ୍ତାଦାରଙ୍କୁ।
1: ଅବାଜାନ, ଏଥିରେ ତାଙ୍କର କିଛି କସୁର ନାହିଁ ଅବାଜାନ, ସବୁ କସୁର ମୋର। ସେଦିନ ତାଙ୍କୁ ସେ ଜଙ୍ଗଲରେ ଦେଖିବା ପରଠୁ ମୁଁ ତାଙ୍କ ପ୍ୟାର ମହବତର ଜଞ୍ଜିରରେ ବନ୍ଦୀ ହେଇଯାଇଛି ଅବାଜାନ, ଅନେକ କୋସିସ କରିବି, ମୁଁ ତାଙ୍କୁ ଭୁଲି ପାରୁନି ଅବାଜାନ, ଭୁଲି ପାରୁନି।
2: ତତେ ଭୁଲିବାକୁ ହବ, ତତେ ୟାଦ ରଖିବାକୁ ପଡିବ, ତୁ ଗୋଟେ ମାମୁଲି ଇନ୍ସାନର ବେଟି ନୁହଁ, ତୁ ବଙ୍ଗ ନବାବର ବେଟି, ତୋ ପାଖରେ ଏ ଖିଆଲ, ଏ ସ୍ୱପ୍ନ, ଏ ଉଚ୍ଛୃଙ୍ଖଳତାକୁ ମୁଁ କେବେ ହେଲେ ବରଦାସ୍ତ କରିପାରିବିନି, ଶାସ୍ତି ପାଇବା ପାଇଁ ତୁ ହକ୍ଦାର, ଏ ଶାସ୍ତି ତୋ ଅବାଜାନ ଦବନି ବେଟି, ଦବ ବଙ୍ଗର ନବାବ ସୁଲେମାନ।
0: ନବାବ, ରାଜକୁମାରୀଙ୍କୁ କ୍ଷମା କରିଦିଅନ୍ତୁ ନବାବ, ସେ ନିର୍ଦ୍ଦୋଷ, ତାଙ୍କର ଆତିଥ୍ୟ, ତାଙ୍କର ପରିଚର୍ଯ୍ୟା ମୋର ଆଜୀବନ ମନେ ରହିବ, ମୋର ଅନୁରୋଧ ଆପଣ ତାଙ୍କୁ କ୍ଷମା କରିଦିଅନ୍ତୁ।
2: କ୍ଷମା, କ୍ଷମା ସେ ପାଇବ ଯଦି ସେ ତୁମକୁ ଶାଦି କରେ।
0: ନବାବ, ନା ନା ନବାବ, ଏ ବିବାହ ଅସମ୍ଭବ, ଆଗରୁ କହିଛି ତ ମୁଁ ହିନ୍ଦୁ, ପୁଣି କୁଳୀନ ବ୍ରାହ୍ମଣ, ତା ଛଡ଼ା ଘରେ ମୋର ବିବାହିତା ସ୍ତ୍ରୀ, ମା, ଜ୍ଞାତି ପରିଜନ, ଏମାନେ ସମସ୍ତଙ୍କୁ ଛାଡ଼ି, ନା ନା, ଆପଣ ମୋତେ କ୍ଷମା କରନ୍ତୁ ନବାବ।
2: ତାହେଲେ ସେ ମରିବ, ତାକୁ ମାଫି ଦେଇ ମୁଁ ଦୁନିଆ ଆଗରେ, ଖୋଲାଙ୍କ ଆଗରେ ଶର୍ମିନ୍ଦା ହେଇପାରିବିନି, ଦୁନିଆ।
1: ମୁଁ ପ୍ରସ୍ତୁତ ନବାବ, ମୋର ପ୍ୟାର ମହବତ ପାଇଁ ଯଦି ମୋତେ ଜାହନମକୁ ଯିବାକୁ ପଡେ, ମୁଁ ସେଥିପାଇଁ ପ୍ରସ୍ତୁତ ଅଛି ନବାବ।
2: ରଖି, ନେଇଯାଅ, ମୋର ହୁକୁମ ଘାତକୁ ଜଣେଇ ଦିଅ।
0: ନା ନା ନବାବ, ନା, ଆପଣଙ୍କ ଆଦେଶ ଆପଣ ଫେରେଇ ନିଅନ୍ତୁ, ରାଜକୁମାରୀଙ୍କ ଜୀବନ ମୁଁ ଆପଣଙ୍କ ଠାରୁ ଭିକ୍ଷା ମାଗୁଛି।
2: ମୁଁ ମଜବୁର ଯୁବକ, ଅପବାଦରେ ଚନ୍ଦନ ଦେହ ମନ ଆଉ ଖାନ୍ଦନରେ ବୋଳି ହେଇ ସେ ଆଉ କାହାକୁ ଶାଦୀ କରିବ? ଯୁବକ, ତମର ଅର୍ଜି ମୁଁ ରଖିପାରୁନି ବୋଲି ଦୁଃଖିତ, ନେଇଯାଅ, ରଖି।
0: ନା ନା ନବାବ, ମୁଁ ପ୍ରସ୍ତୁତ।
2: ଯୁବକ,
0: ହଁ ନବାବ, ନିଜର ଜୀବନକୁ ଭଲ ପାଇବାର ନିଶା ଯେଉଁ ଉତ୍କଳୀୟର ରକ୍ତଗତ, ସେ କଣ ନିଜ ଆଖି ଆଗରେ ଅନ୍ୟର ମୃତ୍ୟୁ ଯନ୍ତ୍ରଣା ସହ୍ୟ କରିପାରିବ? କୁହ ପ୍ରଭୁ ଜଗନ୍ନାଥ, ଏହା ଛଡ଼ା ଏହି ପରିସ୍ଥିତିରେ ମୁଁ ବା କ'ଣ କରିପାରିଥାନ୍ତି? ଗୋଟାଏ ଜୀବନକୁ ବଞ୍ଚେଇ ରଖିବାର ପୁଣ୍ୟ ମୋର କ'ଣ ପରବର୍ତ୍ତୀ ପାପକୁ ଧୋଇଦେଇ ପାରିବନି ପ୍ରଭୁ? ଦୁଲିଆକୁ ବିବାହ କରିବାକୁ ମୁଁ ପ୍ରସ୍ତୁତ ନବାବ।
2: ସାବାସ ଯୁବକ, ବଙ୍ଗର ନବାବ ତୁମର ମହାନୁଭବତାକୁ ସମ୍ମାନ କରୁଛି,

0: ହାତରେ ତଲୱାର ଧରି ନିଷ୍ଠୁରତାର ଭାଷା କହି ମାସୁମ ଇନ୍ସାନର ଖୁନରେ ଖେଳିବାର ତମ୍ମନା ନେଇ ଏତେ ବଡ଼ ଦୁନିଆର ମଣିଷକୁ ଶାସନ କରାଯାଇପାରେ ନା? ଆଜି କ୍ଷମତା ଆଉ ତାକତର ଜୌଲସରେ ମଣିଷ ଅନ୍ଧ ହେଇପାରେ, ଲେକିନ୍ କାଲି ଯେତେବେଳେ ଏ କ୍ଷମତା ମଣିଷ ପାଖରୁ ଚାଲିଯିବ ସେତେବେଳେ ମଣିଷ ମଣିଷକୁ ଯଦି ଅବିଶ୍ୱାସ କରିବ ତେବେ ବିଶ୍ୱାସ କରିବ କାହାକୁ? ଆଜି ବଙ୍ଗର ନବାବ ବିଶ୍ୱାସଘାତକତା କଲା, କାଲି ଓଡ଼ିଶାର ରାଜା ଯଦି ବିଶ୍ୱାସଘାତକତା ନ କରିବ ସେ ବିଷୟରେ କହିବ କି?
1: କ୍ଷମା କରିବେ ବାଦଶାହ, ରାଜା ମୁକୁନ୍ଦ ଦେବ ନବାବ ସୁଲେମାନଙ୍କ ପରି ବେଇମାନ ଆଉ ଅକୃତଜ୍ଞ ହେଇପାରେ ନା। ଯେଉଁ ଦେଶର ଠାକୁର ଜଗନ୍ନାଥ ନଦୀ ମହାନଦୀ ଦାଣ୍ଡ ବଡ଼ଦାଣ୍ଡ ବଟ କଳ୍ପ ବଟ ଶ୍ମଶାନ ସ୍ୱର୍ଗଦ୍ୱାର, ସେ ଦେଶର ରାଜା ଖୁବ୍ ମହତ ଖୁବ୍ ଉଦାର ଜହାପନ୍ନା।
0: ସେନାପତି କତୁଲ ଖାଁ, ବଙ୍ଗ ଆକ୍ରମଣ ପାଇଁ ସେନାମାନଙ୍କୁ ପ୍ରସ୍ତୁତ କର, ଯାଅ। ଆଉ ରାଜା ମାନ ସିଂ, ଆପଣ ରାଜା ମୁକୁନ୍ଦ ଦେବଙ୍କୁ ପତ୍ର ଲେଖନ୍ତୁ, ବଙ୍ଗ ଆକ୍ରମଣରେ ସେ ମୋଗଲ ସମ୍ରାଟ ଆକବରଙ୍କୁ ମଦତ କରିବେ।
1: ମୁଁ ବର୍ତ୍ତମାନ ରାଜା ମୁକୁନ୍ଦ ଦେବଙ୍କ ପାଖକୁ ସମ୍ରାଟଙ୍କ ପରୱାନା ପଠାଇବାର ବ୍ୟବସ୍ଥା କରୁଛି ବାଦଶାହ।

0: ଆକବର ବାଦଶାହ ଏ ଦେଶର ଶତ୍ରୁ, ସେ ପୁଣି ଦିଲ୍ଲୀ ଖାଁକୁ ପଠେଇଛନ୍ତି ଆମଠୁ ସାହାଯ୍ୟ ଆଶାରେ। ଅସମ୍ଭବ ଛାମୁ, ଏ ସାହାଯ୍ୟ ଦେବା ଆମ ପକ୍ଷରେ ଅସମ୍ଭବ। ଏଇ ଅପଦିନ ତଳେ ଦସ୍ୟୁପରି ଯାହାଙ୍କ ସେନାପତି କତୁଲ ଖାଁ ଅତର୍କିତ ଭାବରେ ଆମକୁ ଆକ୍ରମଣ କରି ଆମର ଶାନ୍ତି ରାଜ୍ୟରେ ଅଶାନ୍ତିର ଅଗ୍ନି ସଂଯୋଗ କରିଥିଲା, ସେଇ ବାଦଶାହ କୋଉ ସାହସରେ ସାହାଯ୍ୟ ପାଇଁ ପତ୍ର ପଠେଇଛନ୍ତି? ତମେ ଫେରିଯାଅ ଦିଲ୍ଲୀ ଖାଁ, ତା ବାଦଶାହଙ୍କର ଅନୁରୋଧ ଆମେ ରକ୍ଷା କରିପାରିବୁ ନାହିଁ।
1: ବଙ୍ଗର ନବାବ ଆଜି ବିଦ୍ରୋହୀ, ବହୁତ ଉମିଦ ରଖି ସାହିନ ସାହେବ ପତ୍ର ପଠାଇଛନ୍ତି ଗଜପତି। ଦୋସ୍ତ ଭାବରେ ସାହାଯ୍ୟ ପ୍ରାର୍ଥୀକୁ ସାହାଯ୍ୟ କରିବା କ'ଣ ଜଣେ ରାଜାର ଫର୍ଜ ନୁହେଁ, ଉଚିତ ନୁହେଁ?
0: ଉଚିତ ଅନୁଚିତ ଆମେ ତମଠାରୁ ବେଶୀ ଜାଣୁ ଦିଲ୍ଲୀ ଖାଁ। ମାତ୍ର ଗୋଟାଏ କଥା, ଅପାତ୍ରରେ ଦାନ କରି ଆମେ ଦାନର ଅମର୍ଯ୍ୟାଦା କରିପାରିବୁ ନାହିଁ। ନା, ଆମେ ପଢ଼ିଲେ ମଧ୍ୟ କରିବୁ ନାହିଁ, ବରଂ ଦରକାର ହେଲେ ବଙ୍ଗ ନବାବଙ୍କ ସହିତ ହାତ ବିଳାଇ ଆମେ ନବୁ ଚରମ ପ୍ରତିଶୋଧ।
1: ଶୁଣିଥିଲେ ଉତ୍କଳର ଗଜପତି ଉଦାର, ଆଶ୍ରିତକୁ ଆଶ୍ରୟ ଦେବା ପାଇଁ କେବେ ହେଲେ ସେ ପଶ୍ଚାତପଦ ହୁଅନ୍ତି ନାହିଁ।
0: ତା ଠିକ ଦିଲ୍ଲୀ ଖାଁ, କିନ୍ତୁ ଏ ପରିସ୍ଥିତିରେ ଆମେ ତମ ସାହେନଶାହଙ୍କୁ ସାହାଯ୍ୟ କରିପାରିବୁ ନାହିଁ।
1: ତେବେ ଉତ୍କଳର ଗଜପତିଙ୍କ ପାଖରୁ ଏହି ସମ୍ବାଦ ନେଇ ଫେରିଯିବି। ଆସୁଛି ଗଜପତି, ଆସୁଛି।
2: ନା, ଅପେକ୍ଷା କର। ଉତ୍କଳର ମନ୍ତ୍ରୀ ସେନାପତି ମୋଗଲ ସମ୍ରାଟଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ମଧ୍ୟ ଉତ୍କଳର ଗଜପତି ରାଜା ମୁକୁନ୍ଦ ଦେବ ନିଜ ଜୀବନ ପଣ ରଖି ସମ୍ରାଟଙ୍କ ପ୍ରସ୍ତାବକୁ ଗ୍ରହଣ କରିବ, ଆଶ୍ରିତକୁ ନିଶ୍ଚୟ ଆଶ୍ରୟ ଦେବ। ଯେତେଦିନ ଉତ୍କଳର ରାଜକୋଷରେ ଏକ କପର୍ଦ୍ଧକ ଅଛି, ଉତ୍କଳର ସେନାବାହିନୀରେ ଯେତେଦିନ ଯାଏ ଜଣେ ମାତ୍ର ସେନାନୀ ଜୀବିତ ଥିବ, ସେତେଦିନ ପର୍ଯ୍ୟନ୍ତ ଆଶ୍ରୟ ପ୍ରାର୍ଥୀ ସମ୍ରାଟ ଆକବର ସାହାଯ୍ୟ ବିଷୟରେ ନିଶ୍ଚିନ୍ତ ଥିବେ। ତୁମେ ଆସ ଦିଲ୍ଲୀର ଖାଁ, ଶାହେନଶାହ ଆକବରଙ୍କୁ ସମ୍ବାଦ ଦିଅ, ତାଙ୍କରି ଅନୁରୋଧରେ ମୁଁ ବଙ୍ଗ ନବାବ ସୁଲେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବି।
1: ମୁଁ ତେବେ ଆସୁଛି ଗଜପତି, ଖୁଦା ହାଫିଜ।
2: ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ। ଆଉ ଆପଣମାନେ ଠିଆ ହୋଇ ଆପଣଙ୍କର ବହୁମୂଲ୍ୟ ସମୟ ନଷ୍ଟ କରୁଛନ୍ତି କାହିଁକି?
0: କିନ୍ତୁ ଛାମୁ,
2: କିଏ ଆପଣଙ୍କର ଛାମୁ? କିଏ ଆପଣଙ୍କର ରାଜା? ମୁଁ ଯଦି ଛାମୁ, ମୁଁ ଯଦି ରାଜା, ତେବେ ମୋରି ଉପସ୍ଥିତିରେ ଦିଲ୍ଲୀର ବାର୍ତ୍ତା ହୁଅ ଦିଲ୍ଲୀର ଖାଁକୁ। ମୋ ତରଫରୁ ଉତ୍ତର ଦେବାର ଅଧିକାର ଆପଣମାନେ ପାଇଲେ କୋଉଠୁ? କିଏ ଦେଲା ଆପଣମାନଙ୍କୁ ଏ ଅଧିକାର?
0: ମହାରାଜ
2: ମହାରାଜ ମହାରାଜ ମହାରାଜ ମହାରାଜ ମୁକୁନ୍ଦ ଦେବ ନୁହେଁ ମହାମନ୍ତ୍ରୀ, ମହାରାଜ ହେଉଛି ଆପଣମାନଙ୍କ ହାତର ଗୋଟେ ଖେଳନା, ଗୋଟିଏ ନିର୍ଜୀବ କାଠର ଖଣ୍ଡି। ଆପଣମାନେ ସେ ରାଜାକୁ ଅପମାନିତ କରି ଲାଞ୍ଛିତ କରି ନିଷ୍ଠୁର ଆନନ୍ଦ ପାଆନ୍ତି ନା
0: ମହାରାଜ?
2: ସେଥିରେ ଯଦି ପ୍ରତିକୂଳ ଅବସ୍ଥା ସୃଷ୍ଟି ହୁଏ, ତେବେ ଆପଣମାନେ ସେ ନିର୍ବୋଧ ରାଜାକୁ ହତ୍ୟା କରିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ନରସିଂହଦେବଙ୍କ ମୃତ୍ୟୁର ଏକ ବର୍ଷ ପରେ ମୃତ୍ୟୁବରଣ କଲେ ରଘୁରାମ, ଏଥର ମୁକୁନ୍ଦ ଦେବର ପାଳି। ପାରୁଛ ଯଦି ତାକୁ ହତ୍ୟା କର, ହତ୍ୟା କର, ମୋତେ ତମେ ମୋତେ ହତ୍ୟା କର।
0: ଅପରାଧ ମାର୍ଜନା କରନ୍ତୁ ଛାମୁ, ଆଉ କେବେ ଏପରି ଭୁଲର ପୁନରାବୃତ୍ତି ହେବ ନାହିଁ। ଛାମୁଙ୍କ ନିଷ୍ପତ୍ତି ହେବ

0: ମୁଁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇ ମୁଁ କଣ ସେହି ପ୍ରତିଶ୍ରୁତି ରକ୍ଷା କରିପାରିବି ନାହିଁ ପ୍ରଭୁ। ଏହି କଳଙ୍କ କଣ କେବଳ ମୋର ତମର ନୁହେଁ ପ୍ରଭୁ। ଦିନେ ଯେଉଁ ସିଂହାସନ ତଳେ ଠିଆ ହୋଇ ଭୃତ୍ୟ ଭାବରେ ଆଦେଶ ପାଳନ କରୁଥିଲି, ସେହି ସିଂହାସନର ଅଧିକାରୀ ତ ତମେ କରେଇଛ ମହାବୋହୁ। ଆଜି ସେହି ଅକିଞ୍ଚନ ପ୍ରତି ବିମୁଖ କାହିଁକି ପ୍ରଭୁ, କାହିଁକି କାହିଁକି ପ୍ରଭୁ? ଏ ଅସମ୍ମାନ କଣ ତମର ନୁହେଁ?
1: ପ୍ରଣାମ ଛାମୁ।
0: ପ୍ରଣାମ।
1: ବ୍ୟସ୍ତ ବା ବିବ୍ରତ ହେବାର କିଛି ନାହିଁ। ଆପଣଙ୍କ ସମସ୍ତ ଖାଦ୍ୟ ସାମଗ୍ରୀ ସେନାପତି ନେଇ ଶିବିରରେ ଅଳ୍ପ ସମୟ ଭିତରେ ପହଞ୍ଚିଯିବେ।
0: କିନ୍ତୁ
1: ଶତ୍ରୁ କବଳରୁ ମୁଁ ସେସବୁକୁ ଉଦ୍ଧାର କରିଦେଇଛି ସାମୁ।
0: ତମେ
1: ଜଗତର ନାଥ ଜଗନ୍ନାଥଙ୍କର ଆଶୀର୍ବାଦ ଯାହାଙ୍କ ଉପରେ, ତାଙ୍କର ପୁଣି ପ୍ରତିରୋଧ କରିବ କିଏ ଗଜପତି?
0: କିନ୍ତୁ ତମେ କିଏ? ଉତ୍କଳ ପାଇଁ, ଉତ୍କଳର ଗଜପତି ପାଇଁ, ଜଗନ୍ନାଥଙ୍କ ପାଇଁ ତମର ଏତେ ଅନୁରାଗ କାହିଁକି?
1: ଉତ୍କଳ ମୋର ଘର ଛାମୁ, ମୁଁ ଉତ୍କଳୀୟ। ମୋର ଚିର ଆରାଧ୍ୟ ହେଲେ ଜଗତର ନାଥ ଜଗନ୍ନାଥ।
0: କଣ କହିଲ, ଜଗତର ନାଥ ଜଗନ୍ନାଥ? ତମେ ତାହେଲେ ଉତ୍କଳୀୟ?
1: ହଁ ଛାମୁ।
0: ପ୍ରଭୁ ପ୍ରଭୁ ଜଗନ୍ନାଥ, ତମ ଉପକାର ମୁଁ ପରିଶୋଧ କରିପାରିବିନି ଯୁବକ, ଭୁଲି ପାରିବିନି ତମର ଅଯାଚିତ ସାହାଯ୍ୟ। କିନ୍ତୁ କଥା ଦଉଛି, ତୁମର ଏ ଉପକାର ବିନିମୟରେ ଯାହା ମାଗିବ, ଯାହା ଚାହିଁବ, ମୁଁ ତା ନିଶ୍ଚୟ ପୂରଣ କରିବି। କିନ୍ତୁ ଯୁବକ, ତୁମର ପରିଚୟ?
1: ସେଇଠି ମୋର ପରାଜୟ ଛାମୁ, କହିବାକୁ ଚାହିଁ ମଧ୍ୟ କହିପାରୁନି। କାରଣ ସେମାନେ କହନ୍ତି ଅତୀତ ମୋର ତମସାଚ୍ଛନ୍ନ।
0: ମିଛ, ଅତୀତର ଦୃଢ଼ତା ଆଉ ଅବସ୍ଥିତି ଉପରେ ତ ବର୍ତ୍ତମାନର ସ୍ଥିତି ବଞ୍ଚି ରହେ ଯୁବକ। ଅତୀତ ଯାହାର ତମସାଚ୍ଛନ୍ନ, ବର୍ତ୍ତମାନ ତାର ଏତେ ଦୀପ୍ତିମୟ ହୋଇପାରେ ନା। କୁହ କିଏ ତମେ?
1: ବଙ୍ଗର ନବାବ ସୁଲେମାନ। ପରିସ୍ଥିତି ଆଉ ପରିବେଶରେ ବାଧ୍ୟ ହୋଇ ମୁଁ ତାଙ୍କ କନ୍ୟାକୁ ବିବାହ କରିଛି। କିନ୍ତୁ ଛାମୁ, ମୁଁ ହିନ୍ଦୁ, ମୋର ଜନ୍ମଭୂମି ଶ୍ରୀକ୍ଷେତ୍ର, ଜଗନ୍ନାଥ ମୋର ଚିର ଆରାଧ୍ୟ, ଘରେ ମୋର ମା ଆଉ ବିବାହିତା ସ୍ତ୍ରୀ ଏବେ ବି ମୁଁ ଫେରିବା ବାଟକୁ ଚାହିଁ ରହିଥିବେ।
0: ତମେ ତାହେଲେ
1: କଳା ପାହାଡ଼?
0: କଣ କହିଲ?
1: ହଁ
0: କଳା ପାହାଡ଼।
1: ହଁ ଛାମୁ, କଳା ପାହାଡ଼। କିନ୍ତୁ କାହିଁକି କଳା ଚାନ୍ ବୋଲି ଆପଣ ମୋତେ ଡାକିପାରିବେନି ଛାମୁ?
0: ନା ନା, ତମେ ମୁସଲମାନ ହେଇଛ, ଧର୍ମ ତ୍ୟାଗ କରିଛ।
1: ଛାମୁ, ବଙ୍ଗ ନବାବଙ୍କ ଆତିଥ୍ୟ ଗ୍ରହଣ କଲା ଦିନୁ ଆଜି ଯାଏ ମୁଁ ବ୍ରାହ୍ମଣର କର୍ତ୍ତବ୍ୟ ହିଁ କରିଛି, ହିନ୍ଦୁ ମନ ନେଇ ଚଳିଛି, ହିନ୍ଦୁର ସମସ୍ତ କର୍ମ କରି ଆସିଛି।
0: କିନ୍ତୁ ହିନ୍ଦୁ ସମାଜ ପାଖରେ ତମର ଏସବୁ କୈଫତ ଅଚଳ, ନିରର୍ଥକ। ସେମାନେ ତୁମକୁ ଗ୍ରହଣ କରିବେ ନାହିଁ ଯୁବକ, ସେମାନେ ତୁମକୁ ଗ୍ରହଣ କରିବେନି।
1: ପ୍ରାୟ ଚିତ୍ତର ଅଗ୍ନିକୁଣ୍ଡରେ ମୋତେ ତିଳ ତିଳ କରି ଜାଳି ଦିଅନ୍ତୁ ଛାମୁ, ହେଲେ ମୁଁ ହିନ୍ଦୁ, ମୁଁ କଳା ଚାହେଁ।
0: ନା ନା, ଏହା ତମର ଅପରାଧ, ଏହା ତମର ପାପ।
1: ପାପର ପ୍ରାଶ୍ଚିତ ପାଇଁ ହିନ୍ଦୁ ଧର୍ମରେ ତ ବ୍ୟବସ୍ଥା ଅଛି ଛାମୁ। ଯଦି ବା ମୁଁ ଅଜ୍ଞାତରେ କିଛି ଅପରାଧ କରିଥାଏ, ମୋର ଅଜଣାରେ ପାପ ଯଦି ମୋତେ ଗ୍ରାସ କରିଥାଏ, ତେବେ ସେ ପାପରୁ ମୁକ୍ତି ପାଇବାକୁ ମୁଁ ଏକାନ୍ତ ଭାବରେ ଚାହେଁ। ଆପଣ ତ ହେଉଛନ୍ତି ଠାକୁର ରାଜା, ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, କେବଳ ଆପଣ ଚାହିଁଲେ?
0: ନା, ମୁଁ ଚାହିଁଲେ ବି ପାରିବିନି ଯୁବକ। ଯଦି ପାର, ଯାଅ ସେହି ଜଗନ୍ନାଥଙ୍କ ପାଖକୁ, ସେଇଠି ମୁକ୍ତି ମଣ୍ଡପର ବିଧାନ ହେଉଛି ଏସବୁ ବିଷୟର ଚୂଡାନ୍ତ ନିଷ୍ପତ୍ତି। ତା ଉପରେ ପ୍ରତିବାଦ କରିବାର ଅଧିକାର ତମ ଠାକୁର ରାଜାର ମଧ୍ୟ ନାହିଁ।
1: ବେଶ, ତେବେ ମୁଁ ଯାଉଛି ଛାମୁ। ମୋର ଦୃଢ଼ ବିଶ୍ୱାସ, ମୁକ୍ତି ମଣ୍ଡପର ନିଷ୍ପତ୍ତି ନିଶ୍ଚୟ ମୋ ସପକ୍ଷରେ ଯିବ। ଆପଣ ଖାଲି ମୋତେ ଆଶୀର୍ବାଦ କରନ୍ତୁ ଛାମୁ, ପାପ ଆଉ ଅଧର୍ମର କଳଙ୍କ ଯେମିତି ମୋ ଦେହରୁ ଚାଲିଯାଏ।
0: ଯାଅ ଯୁବକ, ପ୍ରଭୁ ତୁମକୁ ସହାୟ ହୁଅନ୍ତୁ। ଯାଅ।

0: ମହିନ ନୁହ।
1: ଆରେ ସିଏ କଣ କହିବ, ସିଏ କଣ କହିବ ରେ କାଳିଆ, ଆମ ହିନ୍ଦୁ ଧର୍ମ ବିଧାନକୁ ସେ କଣ କାନିରେ ଗଣ୍ଠି ପକେଇ ରଖିଛି? ତୁ କହିଲା ସାଙ୍ଗେ ସାଙ୍ଗେ ସେ ଫିଟେଇ ଦାଣ୍ଡକୁ ଫିଙ୍ଗି ଦବ। ତତେ ନେହେର ହଉଛି କାଳିଆ, ତୁ କାହାକୁ ଛୁଆ ଛୁତୁ ଏଠି କଣ ନା
2: ତୋ
1: ଘର ଧରି ସାଇ ଭାଇକୁ ରାଜି କରି ଡାକି ମୁଁ ଆସିଛି। ଭଲରେ ଭଲରେ ବୁଢ଼ୀର କାମଟା ସରିଯାଉ, ତୁ ଆଉ ଭଲରେ ଏ ଫେଲ ପୁରାଣା କାଳିଆ, ତତେ ଲୋକଟା ତୋ ଦ୍ୱାରି ତୁ ଟିକେ ସବୁର କରିଦାରେ ବାବୁ। ମୁଁ ଦେଖେ ମାଲ ଭାଇ ସବୁ ଆସିଲେ କି ନାହିଁ, କୁଆଡେ ଗଲେ ସେମାନେ, ମୁଁ ଦେଖି ଆସୁଛି। ଦେଖ ବାବୁ, ତୁ ଗୋଟେ ଚାର୍ଜ କର ସବୁ ବିକିରି ଦିଅ ମୋ ଧନ
0: ପଡ଼ା। ତମେ ବି ଏତେ ବଡ ଶାସ୍ତି ଦେଇ ଚାଲିଗଲ, ପୁଅ ହେଇ ମୁଁ ମୋ ମା ମୁହଁ ଟିକେ ନିଆଁ ଦେବାକୁ ବାହାର କରିଦେଲ, ସ୍ୱାମୀ ହେଇ ସ୍ତ୍ରୀକୁ
3: ସମଜ। ଆଜି ମୋ ଗୋଡରେ ବିଧାନର ଲୁହା ଶିକୁଳି ବାନ୍ଧି ଦେଇଛି, ସେଇ ବିଧାନର ତିନି ଗାର ଡେଇ ମୁଁ ତମ ପାଖକୁ ଯାଇପାରିବିନି ନା। ଏଇଠି ଥାଏ ମୁଁ ତମକୁ ପ୍ରଣାମ କରୁଛି, ତମେ ମତେ କ୍ଷମା କର।
0: ପୁଅ ପାଖରୁ ମାକୁ ଯୋଉ ନିୟମ ଛଡେଇ ନେଇଛି, ସ୍ୱାମୀ ପାଖରୁ ଯୋଉ ବିଧାନ ସ୍ତ୍ରୀକୁ ଅଲଗା କରିଦେଇଛି, ସେଇ ବିଧାନର ପଥର ପାଚିରି ଭାଙ୍ଗି ମୁଁ ତମକୁ କେମିତି କ୍ଷମା କରିବି? ମନର ମା, ମତେ ବିଶ୍ୱାସ କର। ଅନୁତାପ ଆଉ ଅନୁଶୋଚନାର ନିଆଁରେ ମୁଁ ଜଳୁଛି, ଲୋକମାନଙ୍କ ବ୍ୟଙ୍ଗ ବିଦ୍ରୁପରେ ମୋର ଶ୍ୱାସ ରୁଦ୍ଧ ହେଇଯାଉଛି। ମନର ମା,
3: ମୁଁ ବି କଣ ଶାନ୍ତିରେ ଅଛି? ତମକୁ ଦଣ୍ଡେ ନ ଦେଖିଲେ ଯିଏ ପାଗଳ ହେଇଯାଉଥିଲ, ତମର ଶୁଖିଲା ମୁହଁ ଦେଖିଲେ ଯାହା ଛାତିରେ ନିଆଁ ଜଳି ଉଠୁଥିଲା, ସେଇ ମନର ମାମୁ, ସେଇ ମନର ମାମୁ। ଆଜି ତମକୁ ଏତେ ପାଖରେ ପାଇବି, ହାତ ପାଉନି ତମର ପାଦ ଛୁଇଁବାକୁ, ଏତେ ନିଜର ହେବି, ତମେ ଆଜି ମୋର ସାତ ବର।
0: ତମେ କାନ୍ଦନି ମନୋରମା, କାନ୍ଦନି, ତମେ କାନ୍ଦନି।
3: ନା ନା, ତମେ ମତେ ବାରଣ କରନି, ମତେ ଆହୁରି କାନ୍ଦିବାକୁ ଦିଅ, ଆହୁରି କାନ୍ଦିବାକୁ ଦିଅ। ଭଗୀରଥ ଗଙ୍ଗାଙ୍କୁ ଆଣିଲା ପରେ ମୋର ଏଇ ଲୁହରେ ତମର ସବୁ ପାପ, ସବୁ ଦୋଷ, ସବୁ କଳଙ୍କ ଧୋଇଯାଉ, ତମେ ପୁଣି ଫେରି ଆସ ମୋ ପାଖକୁ, ମୋ ପାଖକୁ ତମେ ପୁଣି ଫେରି ଆସ।
0: ତମେ ତାହେଲେ ଆହୁରି କାନ୍ଦ, ଆହୁରି କାନ୍ଦ ମନରମା, ତମ ଆଖିର ଲୁହ ଶୁଖିଗଲେ ଛାତିର ରକ୍ତ ଢାଳି ଦିଅ, ଆଉ ସେଇଥିରେ ମୁଁ କଳଙ୍କ ମୁକ୍ତ ହେଇ ପୁଣି ଥରେ ତମରି ପାଖକୁ ଫେରି ଆସିବି। ମୋ ଜନ୍ମ ମାଟି, ମୋ ଧର୍ମ, ମୋ ବଡ ଠାକୁର, ତମେ ମତେ ଫେରେଇ ଦିଅ ମନୋରମା, ମତେ ଫେରେଇ ଦିଅ। ତମେ କାନ୍ଦ, ତମେ ଆହୁରି କାନ୍ଦ ମନୋରମା, ଆହୁରି କାନ୍ଦ।
3: ହେ ଠାକୁରେ, ଆଉ କେତେ ସରି ହେଲେ ତମ ମାନ ମାନିବ? କୁହ କୁହ ପ୍ରଭୁ, କୁହ ଜଗନ୍ନାଥ।
0: ତମେ ଏଇଠି ସେଇ ଠାକୁରଙ୍କୁ ଡାକ ମନୋରମା। ମୁଁ ଚାଲିଲି ସେଇ ଚକା ଆଖେ ପାଖକୁ, ତମେ ଦେଖିବ ମୁଁ ନିଷ୍ଠାରେ ତାଙ୍କ ରତ୍ନ ସିଂହାସନ ନିଶ୍ଚୟ ଥରି ଉଠିବ, ନିଶ୍ଚୟ ସେ ମତେ ତାଙ୍କ ପଦ ସେବା କରିବାର ଅଧିକାର ଦେବେ। ମୁଁ ଆସୁଛି। ବୋଉ, ତୋ ପାଦ ଛୁଇଁ ମୁଣ୍ଡିଆ ମାରିବାର ଅଧିକାର ଏ ସମାଜ, ତୋ ଜ୍ଞାତି କୁଟୁମ୍ବ, ଆମ ଧର୍ମର ବିଧାନ ମୋଠୁ କାଢି ନେଇଛି ବୋଉ। ଏଇ ଦୂରରେ ଥାଇ ତୋ ପାଦ ଧୂଳି ଲାଗିଥିବା ଏଇ ଭୂଇଁ ଉପରେ ମୁଁ କୋଟି କୋଟି ମୁଣ୍ଡିଆ ମାରୁଛି ବୋଉ। ମତେ ତୁ କଲ୍ୟାଣ କର ବୋଉ, ମୁଁ ଯେମିତି ଜନ୍ମେ ଜମେ ଥୋରି ପରି ମାଟିଏ ଭାଇ।
3: ଦେଖୁଛୁ ବୋଉ, ପୁଅ ତମର କେମିତି କାନ୍ଦି କାନ୍ଦି ଚାଲି ଯାଉଛନ୍ତି।

0: ଘର କେହି ନୁହଁ, ଚାଳ ତୁ କୁଆ ବସି ଦଉନୁ।
1: ଆରେ ଭାଇନା, ମୁଁ ମୁକ୍ତି ମଣ୍ଡପକୁ ଯିବି।
0: ମୁକ୍ତି ମଣ୍ଡପ ଯିବୁ? ଆରେ ଭାଇନ, ତୁ ତ ହିନ୍ଦୁ ନୁହଁ। ଆରେ ତୁ କୁଆଡେ ବୁଝିବୁ ହିନ୍ଦୁ ଶାସ୍ତ୍ର ମହତ୍ଵ? କହିଲା କଣ ନା ମୁକ୍ତି ମଣ୍ଡପ ଯିବି। ଆରେ କିଛି ମୁନିଆ କାଡେ କାଡେ ଦାନ ଦକ୍ଷିଣା କିଛି ଅଶିରିପି ସବୁ ପକା, ଦେଖିବୁ ସବୁ ବାଟ ଖୋଲା ହେଇଯିବ ଭଳି। ପ୍ରାୟ ସବୁ ବିଧାନ ବାହାରି ପଡ଼ିବ, ସବୁ ଆମ ମାନଙ୍କ ପାଖରେ ଅଛି।
1: ଏମିତି ଛୋଟ କଥା କହି ବହୁ ପ୍ରାଚୀନ ବହୁ ଯୋଗାବତାର ମାନଙ୍କ

0: ମହାରାଣୀ, ମୁସଲମାନ ସୈନ୍ୟମାନେ ଦୁର୍ଗର ଚାରିପାଖରେ ଫେରିଗଲେଣି, ତଥାପି ଦୁର୍ଗର ଦ୍ୱାର ବନ୍ଦ କରିବାକୁ ଆଦେଶ ଦେବେନି?
1: ନା, ସେହିପରି ଖୋଲା ଥାଉ।
0: ଶତ୍ରୁ ସେନା ଦୁର୍ଗ ମଧ୍ୟରେ ପ୍ରବେଶ କରିଯିବେ ମହାରାଣୀ।
1: କଳାପାହାଡ଼କୁ ଆସିବାକୁ ମୁଁ ନିମନ୍ତ୍ରଣ କରିଛି।
0: କିନ୍ତୁ ମହାରାଣୀ, ନିମନ୍ତ୍ରିତ ଅତିଥି ଦୁର୍ଗର ଚାରିପଟେ ସୈନ୍ୟ ସମାବେଶ କରିବାର କାରଣ କ'ଣ?
1: କାରଣ ଯାହା ହେଉ ନା କାହିଁକି ମହାମନ୍ତ୍ରୀ, ଦ୍ୱାର ବନ୍ଦ କଲେ ବି ଦୁର୍ଗରକ୍ଷା ଅସମ୍ଭବ। କାରଣ ଦୁର୍ଗରକ୍ଷା କରିବାକୁ କେହି ନାହାନ୍ତି, ସମସ୍ତେ ମୁସଲମାନଙ୍କ ହାତରେ ପରାସ୍ତ। ଏଇ କଳାପାହାଡ଼ ବୋଧୁ ଆସିଗଲା।
2: କଳାପାହାଡ଼ର ଅଭିବାଦନ ଗ୍ରହଣ କରନ୍ତୁ ଉତ୍କଳର ମହାରାଣୀ।
1: କଳାପାହାଡ଼, ରାଜାଙ୍କ ଅନୁପସ୍ଥିତିରେ ଦୁର୍ଗ ଆକ୍ରମଣ କରି ବୀରତ୍ୱର ଅମର୍ଯ୍ୟାଦା କରନା।
2: ନିଜର ସ୍ୱାର୍ଥ ସାଧନ ପାଇଁ ଆତ୍ମସମ୍ମାନ ମର୍ଯ୍ୟାଦା ସବୁ ମୁଁ ଭୁଲି ଯାଇଛି ମହାରାଣୀ।
1: ତାହେଲେ ତମ ସ୍ୱାର୍ଥ ସାଧନରେ ବାଧା ଦେବ ଉତ୍କଳର ମହାରାଣୀ? ମୋର ନିମନ୍ତ୍ରଣକୁ ଉପେକ୍ଷା କରି ତମେ ଯଦି ଶତ୍ରୁ ଭାବରେ ଆସିଥାଅ, ତେବେ କଳାପାହାଡ଼ ଏଇ ବାରବାଟୀ ଦୁର୍ଗ ଭିତରେ ଠିଆ ହୋଇ ଦେଖିଯିବ ଓଡ଼ିଆ ନାରୀର ବୀରତ୍ୱ।
2: ମୁଁ ଯେ ନିମନ୍ତ୍ରିତ ମା।
1: ତମେ ମତେ ମା ବୋଲି ସମ୍ବୋଧନ କଲ କଳାପାହାଡ଼?
2: ହଁ,
1: ମା ପାଇଁ ଯଦି ଏତେ ଅନୁରାଗ, ତାହେଲେ ମାତୃଭୂମି ପ୍ରତି ଏତେ ବିରାଗ କାହିଁକି କଳାପାହାଡ଼? ମାତୃଭୂମିର ଦୁଃଖ ଯନ୍ତ୍ରଣା ଅନ୍ତର୍ତ୍ତ ତମକୁ କଣ ବ୍ୟଥିତ କରେ ନା?
2: ସେ ଜ୍ୱାଳା, ସେ ଯନ୍ତ୍ରଣା ମୁଁ ପ୍ରକାଶ କରିବାକୁ ଅକ୍ଷମ ମହାରାଣୀ।
1: ବେଶ, ତମ ଇଚ୍ଛା ପୂର୍ଣ୍ଣ ହେଉ କଳାପାହାଡ଼। ପ୍ରଥମେ ଅତିଥି ସତ୍କାର କରିସାରେ ତାପରେ ହେବ ଯୁଦ୍ଧ। ଆସ ମହାମନ୍ତ୍ରୀ।
2: ଅପରୂପ ବିସ୍ମୟ ଉତ୍କଳର ମହାରାଣୀ, ତମେ ତମେ ମୋର ପ୍ରଣାମ ଗ୍ରହଣ କର ମା।
3: ଆଉ ଅପେକ୍ଷା କାହିଁକି ନବାବ?
2: ତୁମେ ଦକ୍ଷିଣ ଦ୍ୱାର ପାଖରେ ଅପେକ୍ଷା କର ରହମତ, ସମୟ ଆସିଲେ ଆଦେଶ ପାଇବ, ଯାଅ।
4: ଅତିଥିଙ୍କ ପାଇଁ ମହାରାଣୀଙ୍କର ଭେଟି।
2: ଭେଟି? ଏ କଣ, ସୁବର୍ଣ୍ଣ ଥାଳିରେ ହୀରା, କିନ୍ତୁ କାହିଁକି ଭେଟି?
4: ଏଇଟା ଗଜପତି ବଂଶର ପରମ୍ପରା।
2: ଏଇ ଆତିଥ୍ୟ କଳାପାହାଡ଼ ପାଇଁ ଶୁଭ ସଂକେତ ନା ଅଶୁଭ ସଂକେତ?
3: ଶୁଭ ସମ୍ବାଦ ନବାବ, ରାଜା ମୁକୁନ୍ଦ ଦେବଙ୍କୁ ଶିବିରରେ ବିଶ୍ରାମ ନେଲା ବେଳେ ହତ୍ୟା କରାଯାଇଛି। ସେମାନେ ତାଙ୍କର ସୈନିକ ନବାବ।
2: ହତ୍ୟା କରାଯାଇଛି? ରାମ ତଲି, ରାମ ତଲି! ସେଇ ସୈନ୍ୟଙ୍କୁ ନେଇ ରାଜପଥ ଉପରେ ସର୍ବସମ୍ମୁଖରେ ଖଣ୍ଡ ଖଣ୍ଡ କରି କାଟିଦେବା ପାଇଁ ମୋର ଆଦେଶକୁ କାମିଆବି କର। ଏଇ ହଉଛି ବେଇମାନ ନିମଖ ରାମ ଦେଶଦ୍ରୋହୀଙ୍କ ପାଇଁ ଇନାମ। ଯାଅ।
5: ସର୍ବନାଶ ହେଇଛି, ସର୍ବନାଶ ହେଇଛି ନବାବ। ମହାରାଣୀ ଆତ୍ମହତ୍ୟା କରିଛନ୍ତି।
2: ମହାରାଣୀ ଆତ୍ମହତ୍ୟା କରିଛନ୍ତି? ତମେ ତମେ କଳା ପାହାଡ଼କୁ ହରେଇ ଦେଇ ଜିତିଗଲ ମହାରାଣୀ, ତମେ ଜିତିଗଲ
3: ନବାବ।
2: ତମେ ତମେ ଯାହ କତୁଲ ଖାଁ, ପଶ୍ଚିମ ପଟୁ ଦୁର୍ଗ ଭିତରେ ପଶି ଏହାକୁ ମାଟିରେ ମିଶେଇ ଦିଅ।
1: ଭିତରକୁ ପଶିବାର ଚେଷ୍ଟା କରନ୍ତୁନି ବଙ୍ଗ ସେନାପତି, ମୋ ଦେହରେ ବିନ୍ଦୁଏ ରକ୍ତ ଥିବା ଯାଏ ଆପଣ ଭିତରକୁ ଯାଇପାରିବେ ନାହିଁ।
2: କଣ ହେଲା?
1: ଆଦେଶ ପାଳନ କରିବା ସୈନିକର କର୍ତ୍ତବ୍ୟ, ଜୀବନ ଦେଇ ମତେ ମହାରାଣୀଙ୍କ ଆଦେଶ ପାଳନ କରିବାକୁ ହବ।
2: ବେଶ, ତାହେଲେ ଏଥର ଆଦେଶ ପାଳନ କର ଯୁବକ, ଏଇ ଅସି ଆଘାତକୁ ପ୍ରତିହତ କର। ଦୁଲିଆ, ତମେ ତମେ ଯୁବକର ଛଦ୍ମବେଶରେ, ଦୁଲିଆ ଦୁଲିଆ, ତମେ ହେ କଣ କଲ? ଦୁଲିଆ ହେ କଣ କଲ?
6: ସେଇ ଦୁଲିଆ ପାଇଁ କଳା ଚାନ୍ଦ୍ର, ତମେ କଳା ପାହାଡ଼ ହେଲ।
2: ଦୁଲିଆ,
6: ସେଇ ଦୁଲିଆର ବଳିଦାନରେ କଳା ପାହାଡ଼ର ତମେ କଳା ଠାକୁରଙ୍କର ହେଇଯାଅ, ଏତିକି ମୋର ଶେଷ ଇଚ୍ଛା।
2: ନା ଦୁଲିଆ ନା, ସେ କ୍ଷମତା ମୁଁ ଅନ୍ଧ ଭାବରେ ହରେଇ ବସିଛି। କଳା ଚାନ୍ଦ୍ର ସମାଧି ଉପରେ କଳା ପାହାଡ଼ ଆଜି ନର୍କର ଯନ୍ତ୍ରଣା ନେଇ ଘୁରି ବୁଲୁଛି। କିଏ ତାକୁ ବାଟ କଢେଇବ?
6: ତମର ତମର ଜଗନ୍ନାଥ। ଇଏ କଣ ମୁଁ କାହାକୁ ଦେଖୁଛି? ହେ ପ୍ରଭୁ ଜଗନ୍ନାଥ।
2: ଦୁଲିଆ

ଶୁଣୁଥିଲେ ନାଟକ କରି କରାଉ ଥାଏ ମୁହିଁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ କଳାପାହାଡ଼ ଅମରେନ୍ଦ୍ର ଚୌଧୁରୀ, ମୁକୁନ୍ଦ ଦେବ, ପ୍ରେମାଞ୍ଜନ ପରିଡ଼ା, ସୁଲେମାନ ସୁରେନ୍ଦ୍ରନାଥ ମହାନ୍ତି, ଦିଲୀର ଖାନ, ନିର୍ମଳ ଚନ୍ଦ୍ର କାନୁନଗୋ, କତୁଲ ଖାଁ କମଳାକାନ୍ତ ସ୍ୱାଇଁ, ଆକବର ଅଭୟ କୁମାର ପଟ୍ଟନାୟକ, ମାନସିଂ ପ୍ରିୟଦର୍ଶନ ମହାନ୍ତି, ସାଧୁ ଦଳ ବେହେରା, ପ୍ରତାପ ଦାସ, ମନ୍ତ୍ରୀ କିଶୋର ମହାନ୍ତ, ଗୋପ ଏବଂ ସୁଧାର ନିତ୍ୟାନନ୍ଦ ଦାସ, ଗୋପ ଏବଂ ସୁଆର ନିତ୍ୟାନନ୍ଦ ଦାସ, ରହମତ ଅଲ୍ଲୀ ଓ ବଡ଼ପଣ୍ଡା ଲକ୍ଷ୍ମୀଧର ନାୟକ, ମନୋରମା ସନ୍ଧ୍ୟା ମିତ୍ର, ଦୁଲିଆ ଅର୍ଚ୍ଚନା ଦାସ କାନୁନଗୋ, ମହାରାଣୀ ନିହାର ବାଳା ପଟ୍ଟନାୟକ। ରଚନା ଅକ୍ଷୟ କୁମାର ମହାନ୍ତି, ପ୍ରଯୋଜନା ରମାପଦ ନନ୍ଦ, ସହଯୋଗ କରିଥିଲେ ଲକ୍ଷ୍ମୀଧର ନାୟକ ଏବଂ ନିହାର ବାଳା ପଟ୍ଟନାୟକ। ଆକାଶବାଣୀ କଟକ।

ଶ୍ରୋତାବନ୍ଧୁ ମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 11:10 ଅଭୁଲା ଗୀତରେ ଶୁଣିବେ ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ଆରତୀ ମିଶ୍ରଙ୍କ କଣ୍ଠରେ ଆଧୁନିକ ଗୀତ। ଦଣ୍ଡନାଚ ଗୀତ ପରିବେଷଣ କରିଛନ୍ତି ବିପ୍ରବର ସାହୁ ଏବଂ ସାଥୀ। ଶୁଣିବେ ଦିନ 11:30। ଦିନ 12:00 ଏସ୍ଏମ୍ଏସ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ଦିନ 10:00 ସୌରୀ ପଢିଆରୀଙ୍କ ପରିବେଷିତ ମୃଦଙ୍ଗ ବାଦନ। ଦିନ 20:20 ନାରୀ ମହଲ, ଏଥିରେ ଶ୍ରୀମାନ ଶ୍ରୀମତୀରେ ଶୁଣିବେ ବଂଶୀଧର ଷଡ଼ଙ୍ଗୀ ଏବଂ କବିତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର। ଦିନ 2:45 ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3:00। ଚିରହରିତ୍ରେ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଯୋଗେ ଲଘୁସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ ଅପରାହ୍ନ 4:00। ଦେଶଭକ୍ତି ଗୀତ ଅପରାହ୍ନ 4:55, ଅପରାହ୍ନ 5:00 ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଯୁବବାଣୀ ଅପରାହ୍ନ 5:30, ଏଥିରେ ଶୁଣିବେ ମହୁମାଛି ପାଳକ ରାଜେଶ ବିଶ୍ୱାଳଙ୍କ ସହ ସାକ୍ଷାତକାର। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର ଏକବିଂଶ ଭାଗ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଯୁବଶକ୍ତି, ଏଥିରେ ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ, ଏ ସମ୍ପର୍କରେ କହିବେ ଡକ୍ଟର ସ୍ନେହଲତା ପଣ୍ଡା। ରାତି 7:02 ଓଡ଼ିଆ କଥାଚିତ୍ରର ଗୀତ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30, ଏଥିରେ ଶୁଣିବେ ସୁସ୍ଥ ଚାରା ଉତ୍ପାଦନ, ଏ ସମ୍ପର୍କରେ ବିଜୟ କୁମାର ରାଉତରାୟଙ୍କ ସହ ଆଲୋଚନା। ରାତି 8:02 ହିନ୍ଦୀ କଥାଚିତ୍ରର ଗୀତ। ରାତି 8:30 ଓଡ଼ିଶୀ ଗୀତ, କଣ୍ଠଶିଳ୍ପୀ ବୀଣାପାଣି ନାୟକ। ରାତି 9:15 ସ୍ପଟ୍ଲାଇଟ୍ ଏବଂ ରାତି 9:30 ପବ୍ଲିକ୍ ସ୍ପିକ୍ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:02 ଶୁଣିବେ ନାଟକ କୁନ୍ତି କେଉଁଠି, ମୂଳ ରଚନା ଦୀପକ ଶର୍ମା, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ରାତି 10:30 ଶୁଣିବେ ପଣ୍ଡିତ ସିଆରାମ ତିୱାରୀଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପରିବେଷଣ କରିଛନ୍ତି ଧ୍ରୁପଦ ଏବଂ ଧମାର।

0: ଶ୍ରୋତା ବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ 1:20। ଏଥିରେ ଶ୍ରୀମାନ ଶ୍ରୀମତୀରେ ଶୁଣିବେ ବଂଶୀଧର ଷଡ଼ଙ୍ଗୀ ଏବଂ କବିତା ଷଡ଼ଙ୍ଗୀଙ୍କ ସହ ସାକ୍ଷାତକାର। ଅଶ୍ରାନ୍ତି ଅପରାହ୍ନରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 3। ଚିରହରିତ ଅପରାହ୍ନ 4। ଏସ୍ଏମ୍ଏସ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ପ୍ରଚାର କରିବୁ। ଯୁବବାଣୀ ଅପରାହ୍ନ 5:30। ଏଥିରେ ମହୁମାଛି ପାଳକ ରାଜେଶ ବିଶ୍ୱାଳଙ୍କ ସହ ଶୁଣିବେ ସାକ୍ଷାତକାର। ରାତି 10:02 ଶୁଣିବେ ନାଟକ କୁନ୍ତି କେଉଁଠି, ମୂଳ ରଚନା ଦୀପକ ଶର୍ମା, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘ ରହିବା ସହିତ ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 38 ଡିଗ୍ରୀ ଏବଂ 28 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ବଦଳାଅ ବଦଳାଅ, ଅଭ୍ୟାସ ବଦଳାଅ।
5: ମେସିନରେ ଲୁଗା ପକେଇବା ପୂର୍ବରୁ ଚେକ୍ କରି ନଥିଲ କି?
4: ବଦଳାଅ ବଦଳାଅ, ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
7: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଆରତୀ ମିଶ୍ର। ଶିଳ୍ପୀ ଗାଇଛନ୍ତି ନନ୍ଦକିଶୋର ସିଂଙ୍କ ରଚନା।

0: ଅଭିଳିତ କାର୍ଯ୍ୟକ୍ରମରେ ଶୁଣୁଥିଲେ ସ୍ୱରୂପା ଚକ୍ରବର୍ତ୍ତୀ ଏବଂ ଆରତୀ ମିଶ୍ରଙ୍କ କଣ୍ଠରେ ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଦଣ୍ଡ ନାଚ ଗୀତ, ପରିବେଷଣ କରିଛନ୍ତି ବିପ୍ରବର ସାହୁ ଏବଂ ସାଥୀ।

ଲୋକଗୀତରେ ପ୍ରଚାର କଲୁ ଦଣ୍ଡନାଚ ଗୀତ, ପରିବେଷଣ କରିଥିଲେ ବିପ୍ରବର ସାହୁ ଏବଂ ସାଧି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kilohertz ଯୋଗେ। ଆକାଶବାଣୀ କଟକ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଆମର ଶ୍ରୋତା ବନ୍ଧୁମାନେ ହେଲେ ବାସୁଦେବ ତ୍ରିଲୋଚନ, ନଟିଆ ବଳିଆ, କୁନି ନିନି, ଲିଟୁନି, ତାଙ୍କର ବାପା ବୋଉ, ରାଇସୁଗୁଡ଼ା, ସାଲେପୁର, କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଦିୱାନାର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବିନୋଦ ରାଠର। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ ଚଳଚ୍ଚିତ୍ର କାଶ୍ମୀର କି କଲିର ଏହି ଗୀତଟିକୁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ମହମ୍ମଦ ରଫି ଏବଂ ଆଶା ଭୋସଲେ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇଥରକ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଚନ୍ଦ୍ର ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳି କୁଣ୍ଡ, ବାଉରୀବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ବାହୁଡ଼ି ବି ମୋ ଜଗାବଳିଆ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି

ପରବର୍ତ୍ତୀ ଚିଠିଟିକୁ ଦେଇଛନ୍ତି ପ୍ରମୋଦ କୁମାର ସାହୁ ଡିଓ ସାଇ କାଦୁଆପଡ଼ା ଜଗତସିଂହପୁରରୁ। ଆପଣ ଅନୁରୋଧ କରିଛନ୍ତି ଦିଲ ତୋ ପାଗଲ ହେର ଭୁଲିସି ସୁରତ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏ ସେମିଷ୍ଟର କୁ ଦେଇଛନ୍ତି ବ୍ଲକ ଛକ ନିଶ୍ଚିନ୍ତ କୋଇଲି କଟକରୁ ଭବାନୀ ଦେବୀ ବାଣୀପ୍ରସାଦ, ତାଙ୍କର ଝିଅ ସୃଷ୍ଟି ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ସ୍ୱପ୍ନସାଗର ଚଳଚ୍ଚିତ୍ରର ଏ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଅନୁରାଧା ପୋଡ଼ୱାଲ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଇଛୁ।

ପରବର୍ତ୍ତୀ ଏସଏମଏସଟିକୁ ଦେଇଛନ୍ତି ସ୍ୱାଗତ ରଞ୍ଜନ ସାହୁ କଟକରୁ। ଆପଣ ଶୁଣିବାକୁ ଅନୁରୋଧ କରିଛନ୍ତି ଫୁଲ ଚନ୍ଦନ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି।

ଏହି ସେମିଷ୍ଟିକୁ ଦେଇଛନ୍ତି ବାଉରୀବନ୍ଧୁ ପାତ୍ର ସୁଧାମ ଦେବତା ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ସତୀ ଅନସୂୟା ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ସୁବାସ ଦାସ ଏବଂ ବାଣୀ ଜୟରାମ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏଇ ସେମିଷ୍ଟର ପ୍ରତି ଦେଇଛନ୍ତି ସୋମନାଥ ସାହୁ ଚିକରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଫକୀରାର ଏହି ଗୀତଟିକୁ ଶୁଣିବା ପାଇଁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣି ଦେଉଛୁ।

ଆପଣ ହେଲେ ଅଲେଖ ଚନ୍ଦ୍ର ସାହୁ କେନ୍ଦ୍ରାପଡ଼ାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଜଗା ହାତରେ ପଘା ଚଳଚ୍ଚିତ୍ରରେ ଏହି ଗୀତଟିକୁ ଏମିତି ଗପ ଚାଲୁଥିବ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି, ଅନୁରାଧା ଏବଂ ସାଥୀମାନେ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ରାଖାଲ ମହାନ୍ତି ଏବଂ ମିନତୀ ରଥ, ଚଳଚ୍ଚିତ୍ର ତ୍ରିନାଥମେଳ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା, କନ୍ତଲ, ଆଠଗଡ଼ରୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ ଦେଇଛନ୍ତି ଉତ୍ସବ ଶରଣ ସାହୁ ଧରାପୁର ମହାଙ୍ଗାରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଉଲ୍କା ଚଳଚ୍ଚିତ୍ରର ଅଭିମାନିନୀ। ଏହି ଗୀତଟିକୁ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

କାର୍ଯ୍ୟକ୍ରମର ଶେଷ ଏସ୍ଏମ୍ଏସ୍ ଦେଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟରଞ୍ଜନ ରାୟ, ଭୂଆଁସ କୁଆମଳ ଭଦ୍ରକରୁ ଆପଣମାନେ ସମସ୍ତେ ଅମର ଆକବର ଆନ୍ଥନର ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି, ଯାହାକୁ ଗାଇଛନ୍ତି କିଶୋର କୁମାର, ମହମ୍ମଦ ରଫି ଏବଂ ମୁକେଶ।

0: ଲୋକ ସଙ୍ଗୀତରେ ପ୍ରଚାର କଲୁ ମୃଦଙ୍ଗ ବାଦନ, ପରିବେଷଣ କଲେ ସୌରୀ ପଡ଼ିହାରୀ। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ। ତା ପୂର୍ବରୁ ଏହି ବିଜ୍ଞାପନ।
1: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
2: ଓହୋ ମା, ତମର ପ୍ରତି କଥାରେ ଟେନସନ।
1: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
2: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
1: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
2: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ। ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲା। ଆଜି ଏଥିରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ଆମର ଏହି କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ, ଆଉ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆମେ ଆମ ଜୀବନରେ ଅନେକ ସମ୍ପର୍କ ଗଢ଼ିଥାଉ ଆଉ ସେଥିରେ ହସଖୁସିରେ ବର୍ଷ ପରେ ବର୍ଷ ସମୟ ବିତେଇ ଚାଲିଥାଉ। ସତ କହିଲେ କିଛି ସମ୍ପର୍କ ତ ଆମେ ନିଜେ ନିଜ ହାତରେ ଆଉ ନିଜ ମନ ମିଳେଇ ଗଢ଼ିଥାଉ, କିନ୍ତୁ ତା ସହିତ ଏମିତି ବି କିଛି ସମ୍ପର୍କ ଯାହା ଆମ ସହିତ ଆସି ଯୋଡ଼ି ହୋଇଯାଆନ୍ତି, ଯାହା ସମ୍ପୂର୍ଣ୍ଣ ଭାବରେ ବିଧିନିର୍ଦ୍ଦିଷ୍ଟ। ଆଉ ସେମିତିକା ଗୋଟିଏ ସମ୍ପର୍କ ହେଉଛି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଦୁଇଟି ମଣିଷଙ୍କର ବୈବାହିକ ସମ୍ପର୍କ। ଆପଣ କହିପାରନ୍ତି ଯେ ଅନେକ କ୍ଷେତ୍ରରେ ଏଭଳି ସମ୍ବନ୍ଧରେ ବାନ୍ଧି ହୋଇଥିବା ଦୁଇ ଜଣ ମଣିଷ ବହୁତ ସମୟରେ ନିଜ ମନ ମୁତାବକ ସାଥୀ ଖୋଜିଥାନ୍ତି ଆଉ ସାରା ଜୀବନ ସାଙ୍ଗ ହୋଇ ରହିବାକୁ ପଣ କରନ୍ତି ଏବଂ ବିବାହ ହୁଅନ୍ତି। କିନ୍ତୁ ଭଉଣୀ, ଏଠି ଏକଥାକୁ ବି ଆମେ ଅମାନ୍ୟ କରିପାରିବା ନାହିଁ ଯେ ବିବାହ ପରି ପବିତ୍ର ସମ୍ପର୍କଟିଏରେ ବାନ୍ଧି ହୋଇଥିବା ସେହି ଦୁଇଜଣ କାହିଁକି ଯେ ସେହି ଦୁହିଁଙ୍କ ସହିତ ସଂସ୍ପର୍ଶରେ ଆସିଥାନ୍ତି ଆଉ ପରସ୍ପରକୁ ଭଲ ଲାଗିଥାନ୍ତି, ଏଇଟା ତ ପୁରାପୁରି ବିଧି ନିର୍ଦ୍ଦିଷ୍ଟ ନା। ବୋଧହୁଏ ସେଇଥିଲାଗି କୁହାଯାଏ ମ୍ୟାରେଜେସ୍ ଆର୍ ମେଡ୍ ଇନ୍ ହେଭେନ୍, ବିବାହ ସ୍ୱର୍ଗରେ ଗଢ଼ା ହୋଇଥାଏ। ତେବେ ସେ ଯାହା ହେଉନା କାହିଁକି ଭଉଣୀ, ବୈବାହିକ ସମ୍ବନ୍ଧର ସେହି ଅନନ୍ୟ ଏବଂ ଆଲୌକିକ ଭାବନା ସବୁକୁ ଉଜାଗର କରିବା ଆଉ ସେ ସମ୍ପର୍କରେ ବିଭିନ୍ନ ଦମ୍ପତିଙ୍କଠାରୁ ତାଙ୍କ ନିଜସ୍ୱ ଅନୁଭୂତି ସବୁ ଶୁଣିବା ସକାଶେ ଆମର ଏହି କାର୍ଯ୍ୟକ୍ରମ ଶ୍ରୀମାନ ଶ୍ରୀମତୀ। ଆଜିର କାର୍ଯ୍ୟକ୍ରମରେ ଆମର ଅତିଥି ହେଉଛନ୍ତି ବିଶିଷ୍ଟ ସାହିତ୍ୟିକ ସ୍ୱନାମଧନ୍ୟ କବି ଡକ୍ଟର ବଂଶୀଧର ଷଡ଼ଙ୍ଗୀ ଏବଂ ତାଙ୍କର ଧର୍ମପତ୍ନୀ କବିତା ଷଡ଼ଙ୍ଗୀ। ନମସ୍କାର, ଆପଣ ଦୁହିଁଙ୍କୁ ଆମର ଏହି ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: କେମିତି ଅଛନ୍ତି ଆପଣ ଦୁହେଁ?
1: ଭଲ ଅଛୁ, ଦେହ ସିନା ଅସୁସ୍ଥ ନହେଲେ କାର୍ଯ୍ୟକ୍ଷମ ଅଛୁ।
0: ଆଜ୍ଞା ସାର୍, ଆମେ ଯେମିତି ଜାଣିଛୁ ଆପଣ କବିତାରେ ବଞ୍ଚୁଥିବା ଜଣେ ମଣିଷ, ଜୀବନ ଆପଣଙ୍କର କବିତାମୟ। ଟିକେ ସାହିତ୍ୟିକ ଭାଷାରେ ଯଦି ଆମେ କହିବା ତାହେଲେ ହୁଏତ ଏମିତି ହେବ ଯେ ଯଦି ସାହିତ୍ୟ ଗୋଟିଏ ନଦୀର

0: ଧାରା ହୁଏ, ତେବେ ଆପଣ ସେ ଧାରା କୂଳରେ ବସିକିରି ଧ୍ୟାନରେ ମଗ୍ନ ଥିବା ଜଣେ ସୃଜନ ତପସ୍ୱୀ, ମନରେ ଗୋଟେ ପ୍ରଶ୍ନ ଆସେ ଯେ ସେଇ ଯୋଉ ସୃଜନ ତପସ୍ୱୀ ଜଣଙ୍କ ପୁଣି ଏ ସଂସାରୀ କେମିତି ହେଲେ? ମାନେ ଆପଣଙ୍କର ଯେତେବେଳେ ବିବାହ ହେଇଥିଲା ସେ ସମୟର କଥା ଆମକୁ ଟିକେ କୁହନ୍ତୁ।
1: ବିବାହ ମଧ୍ୟ ଗୋଟେ ଆକସ୍ମିକ ଘଟଣା, କାରଣ ମୋର ଯେ ମୋ ସ୍ତ୍ରୀର ବଡ ଭାଇ ହେବେ, ସେ ଆମେ କଲେଜରେ ଥିଲାବେଳେ ଚାରିଜଣ ଅଧ୍ୟାପକ ଥାଉ, ସେ ଆମ ପାଖକୁ ଆସନ୍ତି। ଏମିତି ମୋ ମିସେସ

0: ମୋ ସ୍ତ୍ରୀର ବଡ ଭାଇ ଏବେ ସେ ଆମ୍ବେଶନ କଲେଜରେ ଥିଲାବେଳେ ଚାରିଜଣ ଅଧ୍ୟାପକ ଥାଉ ସେ ଆମ୍ବ ପାଖକୁ ଆସନ୍ତି ଏମିତି ହଉ ମୋ ମିସେସର ବଡ ଭଉଣୀ ଏକ ବାହାର ଅଭିଜ୍ଞତା ସେଥିରେ ସେ ମୋତେ ନିମନ୍ତ୍ରଣ କରିଥିଲେ ସେଠିକି ମୁଁ ଯାଇଥିଲି ସେ ସାଙ୍ଗ ସାଙ୍ଗରେ ସେଇଠି କୌଣସି ହେଇକି ଗୋଟେ ପ୍ରସ୍ତାବ ଆସିଲା ପ୍ରସ୍ତାବ ଆସିଲା ପରେ ସେ ଠିକଣା ମାଗିଲେ ଗାଁକୁ ଗଲେ ଯେମିତି ବାହାର ତ ପ୍ରସ୍ତାବ ଶ୍ୱଶୁର ଯାଇଥିଲେ ଆମ ଗାଁକୁ ଆମର ନନା ଆଉ କକେଇ ଦଦି ଆଲୋଚନା ହେଇକି ପ୍ରସ୍ତାବ ପଡ଼ିଲା ବାହାଘର ହେଲା ଆଉ ଏବଂ ସେ ଅନ୍ୟ ପକ୍ଷରେ କହିଲେ ସେ ହେଉଛି ଏକ ଛାତ୍ରୀ ସେ ବି ପଢୁଥିଲା ନିମାପଡ଼ା କଲେଜରେ ତେଣୁ ସେଭଳି ଭାବରେ ବାହାର ହେଇଗଲା ତାପରେ
1: ଆପଣ ତ ସେତେବେଳେ ସୃଜନଶୀଳତାରେ ଥିଲେ କବିତା ଆପଣଙ୍କୁ ସତ କହିଲେ ଆଚ୍ଛନ୍ନ କରି ରଖିଥିବାର ସମୟ ସେଇଠି ସେତେବେଳେ ବିବାହ ପରି ଗୋଟିଏ ଦାୟିତ୍ୱବୋଧ ସମ୍ପନ୍ନ ସମ୍ପର୍କକୁ ଯେତେବେଳେ ଆସିବାକୁ ହୁଏ ସେତେବେଳେ କଣ ମନରେ ଚାଲିଥିଲା
0: ଆପଣ ବିଶ୍ୱାସ କରେ କି ନାହିଁ କହିପାରୁନି କିନ୍ତୁ ମୋର ଗୋଟେ ଏମିତି ଥିଲା ମୁଁ ଏକାଳିକ ବୁହି ଏକାଳିକ ସନ୍ନ୍ୟାସୀ ଏବଂ ଏକାଳିକ ମୋର ପିଲାଙ୍କ ପାଇଁ ମୋର କର୍ତ୍ତବ୍ୟ କରିଛି ବାକି ଅନ୍ୟ ସମୟରେ ପଢା ଲେଖା ଯାଉଥାଏ ଏବଂ ମୋର ଦୁର୍ବିଶ୍ୱାସ ଏ ପିଲାମାନଙ୍କ ପାଇଁ ମୁଁ ତ ସେତେବେଳେ ମଗାଉଥିଲି ସବୁ ଶିଶୁ ପତ୍ରିକା ଏବେ ସବୁ ବନ୍ଦ ହେଇଗଲାଣି ମୀନା ମଦାର ବାହାରୁଥିଲା ଶିଶୁ ଲେଖା ବାହାରୁଥିଲା ତାପରେ ଜନ୍ମଭବନ ବାହାରୁଥିଲା ତେଣୁ ତାକୁ ପଢେ ପିଲାଙ୍କ ପାଇଁ ଦିଏ ତେଣୁ ସେସବୁ ଦୃଷ୍ଟିରୁ କହିବାକୁ ଗଲେ ସେ ମୋ ପିଲାମାନେ ବି ଝିଅମାନେ ସବୁ ଲେଖୁଛନ୍ତି ଏବଂ ସବୁବେଳେ ଯୋଉ ଆମର କହନ୍ତି ଗୋଟେ ବ୍ୟକ୍ତିତ୍ୱ ଅଲଗା ଲେଖିଲା ବେଳେ ମୋ ପାଖକୁ କେହି ଆସିବେନି ମୁଁ ଘର କାମ କଲାବେଳେ ବି ସବୁ କାମ ଯାହା କରିବା କଥା ସେ କରେ ନିୟମ ଅନୁସାରେ ସବୁ କାମ କରେ ତେଣୁ ଲେଖିଲା ବେଳେ ତାର ଗୋଟେ ସ୍ୱତନ୍ତ୍ର ସମୟ ଥାଏ ପ୍ରାୟ ରାତିରେ ବି ଲେଖେ ଏବେ ତାକୁ ବେଶୀ ରାତି ଅନିଦ୍ରା ହେଇଗୁନି ଏବେ ମୋର ଦିନ ରାତି ଚାଲିଛି ମୋର ପଢ଼ାଇବାର ଅଲଗା ତେଣୁ ମୋ ସ୍ତ୍ରୀ ପିଲେ ତାଙ୍କ କାମ ସେ କରୁଥାନ୍ତି ମୋ କାମ ମୁଁ କରୁଥାଏ ଏଇଭଳି ଚାଲିଛି
1: ତେଣୁ ଆମେ କହିପାରିବା ଯେତେବେଳେ ଆପଣ ବିବାହ ହେବା ପାଇଁ ନିଷ୍ପତ୍ତି ନେଲେ ସେତେବେଳେ ସେଥିପାଇଁ ମଧ୍ୟ ପ୍ରସ୍ତୁତ ଥିଲେ ସାହିତ୍ୟ ସହିତ ମ୍ୟାଡାମ କଣ କହିବେ ସାର୍ଙ୍କ ଭଳି ଜଣେ କବିତା ମନସ୍କ କବିଙ୍କୁ ସ୍ୱାମୀ ଭାବରେ ପାଇବା ବେଳେ ଅନୁଭୂତି କେମିତି କଣ ଥିଲା ମାନେ ଯେତେବେଳେ ବାହା ହେଇକିରି ଶାଶୁଘରେ ଆସିଥିଲେ ସେ ସମୟର ସ୍ମୃତି କେମିତି ଥିଲା ମନରେ କଣ ସବୁ ଚାଲିଥିଲା
2: ବହୁତ ଖୁସି ଲାଗୁଥିଲା ମୋର ପିଲାଦିନେ ମୁଁ ଟିକେ ଟିକେ ଲେଖାଲେଖି କରୁଥିଲି ତାପରେ ଯେତେବେଳେ ବାହା ହେଲି ସଂସାର ଝିଅ ହେଲା ଆଉ ତାପରେ ଜଣେ ଯଦି ଜଣଙ୍କ ପାଇଁ ତ୍ୟାଗ ନ କରିବ ଅନ୍ୟ ଜଣେ ଉଠିପାରିବନି ମୁଁ ସେଥିଲାଗି ଲେଖାଲେଖି ଛାଡ଼ିଦେଲି ମୋର ପିଲାମାନଙ୍କୁ ଧରିକିରି ମୁଁ ରହିଲି ତାଙ୍କ ପାଠପଢା ତାଙ୍କ ଭବିଷ୍ୟତ ଏସବୁ ରହିଲି କିନ୍ତୁ ବାହାଘର ପରେ ମୋତେ ବହୁତ ଖୁସି ଲାଗୁଥିଲା
1: ଆଜ୍ଞା କିନ୍ତୁ ଏଇ ଯୋଉ କବିତା ଲେଖିବା ହାତରୁ ଦୂରକୁ ପଳେଇଲା ସେଇ ମନ କଣ
2: ନା ନା ମୋର ସେଥିପାଇଁ ଦୁଃଖ ନାହିଁ କାହିଁକି ନା ମୁଁ ତ ଯାହାକୁ ପାଇଲି ସେ ତ ଜଣେ ଏଡ଼େ ବଡ କବି ମୁଁ ହୁଏତ ଚାହିଁଥିଲି ସେ ଏଡ଼େ ବଡ କବି ହେଇପାରିନଥାନ୍ତି ତେଣୁ ମୋର ସେଥିପାଇଁ ଦୁଃଖ ନାହିଁ କବିତା ନ ଲେଖିଲେ କି ଗପ ନ ଲେଖିଲେ ମୁଁ ଗପ ଟିକେ ଟିକେ ଲେଖୁଥିଲି କବିତା ଟିକେ ଟିକେ ଲେଖୁଥିଲି ତେଣୁ ମୋର ସେଥିପାଇଁ ଦୁଃଖ ନାହିଁ ଦୁଃଖ କେବେ କରେନି କାହିଁକି ନା ମୁଁ ଏତେ ବଡ ଜଣେ କବିଙ୍କୁ ବାହାହେଲି ତାଙ୍କ ସହିତ ସଂସାର କଲି ଯିଏ ହେଲେ ମତେ କହୁଛନ୍ତି ନା ଅମୁକ ମିସେସ୍ ତେଣୁ ମୋର ସେଥିପାଇଁ କିଛି ଦୁଃଖ ନାହିଁ
1: ଆଜ୍ଞା ସାର୍ ଆପଣ ତ ଜଣେ ଧୂରିଣ କବି ବହୁ ବର୍ଷ ଧରି ଆପଣଙ୍କର କବିତା ସବୁ ଆମେ ପଢି ଆସୁଛୁ ଆପଣଙ୍କ କବିତାର ଶବ୍ଦ ଭାବକୁ ଆପଣଙ୍କର ବିବାହ ପରବର୍ତ୍ତୀ ସମୟ କଣ କେମିତି ପ୍ରଭାବିତ କରିଛି
0: ସେମିତି କିଛି ନାହିଁ ବିବାହ ପୂର୍ବରୁ ଯେମିତି ଥିଲା ବିବାହ ପରେ ସେମିତି ହେଲା ବୟସ ବଢିବା ସଙ୍ଗେ ସାଙ୍ଗେ
1: ଆଜ୍ଞା
0: ଗୋଟେ ଅଭିଜ୍ଞତା ଆସେ ଏବଂ ପ୍ରଥମ ଅବସ୍ଥାରେ ମୁଁ କହିବାକୁ ଗଲେ ଆମର ମୋର ଥିଲେ ଶିକ୍ଷକ ଜଣେ ହେଉଛନ୍ତି ଗୁରୁପ୍ରସାଦ ମହାନ୍ତି ଆଉ ଜଣେ ହେଉଛନ୍ତି ବିଭୂତ ମିଶ୍ର ଏବଂ ସେତିକିବେଳେ ଆମର ଆଇଏ ସେକେଣ୍ଡ ଇୟର ପୁରୀରେ ସେତେବେଳେ ରାଜକିଶୋର ରାୟ ଆସିଲେ ସେ ତ ଜଣେ କବି ସେ ଗପ ପଢାନ୍ତି ତାଙ୍କର ପଢିବା ଶୈଳୀ ମାନେ ନାଟକ ନାଟକୀୟତା ଏବଂ କବିତ୍ୱ ଥାଏ ତେଣୁ ସେତେବେଳେ ପୁରୀରେ ବାତାବରଣ ଥିଲା ମୋର ହେଉଛି ଯେତେବେଳେ ଫାର୍ଷ୍ଟ ଇୟର ସେତେବେଳେ ତ ଆଇଏ ବିଏ ମୋର ଫାର୍ଷ୍ଟ ଇୟର ବେଳେ ସେକେଣ୍ଡ ଇୟର ହେଉଛନ୍ତି ସୌଭାଗ୍ୟ ମିଶ୍ର ଶରଧରଣ ମହାନ୍ତି ଥାର୍ଡ ଇୟର ହେଉଛନ୍ତି ହରି ମିଶ୍ର ଏବଂ ସେତେବେଳେ ପ୍ରଫୁଲ୍ଲ କର ଭାଇନା ଗୋଟେ ଗୀତ ହେଉ କଣ ନୁହେଁ ଚାଲିବେ ଗୀତ ଏବଂ ସେ ପୁରୀରେ ଦେଖନ୍ତୁ ସୌଭାଗ୍ୟ ମିଶ୍ର ଶରଧରଣ ମହାନ୍ତି ମୁଁ ଗଣେଶ୍ୱର ମିଶ୍ର ପ୍ରଫୁଲ୍ଲ ପଟ୍ଟନାୟକ ତାପରେ ପ୍ରଶାନ୍ତ ପଟ୍ଟନାୟକ ଏସବୁ ଆମେ ପୁରୀରେ ଥିଲୁ ଗୋଟେ ପୁଣି ଏମ୍ଏ ବେଳକୁ ପୁଣି ଏକାଠି ହେଇଗଲୁ ମାନେ ଦେବଦାସ ପଟ୍ଟନାୟକ ହେଉଛି ମୋ କ୍ଲାସମେଟ୍ ପ୍ରଶାନ୍ତ ପଟ୍ଟନାୟକ ନଗେନ ମହାନ୍ତି ନଭେଲ ଲେଖୁଥିଲା ମୁଁ ଆସିଲି ସେତେବେଳେ ପ୍ରଭାସନାନନ୍ଦ ଗଣେଶ୍ୱର ମିଶ୍ର ତେଣୁ ଏଭଳି ଭାବରେ ସେ ପୁରୀର ଯୋଉ ଗୋଟେ ଥିଲା କବିତାର
1: ସାହିତ୍ୟିକ ପରିବେଶ
0: ପରିବେଶ ଏଠି ମଧ୍ୟ ରେଭେନ୍ସାରେ ସେ ହେଲା ତେଣୁ ବିବାହ ପୂର୍ବରୁ ଆମେ ଜାଣିଛୁ ଗୋଟେ ମେସ୍ରେ ଥିଲୁ ତାପରେ ମୋର ଜଣେ ଅଧ୍ୟାପକ ଯିଏ ସାଙ୍ଗ ଥିଲେ ପଲିକାର ସିଂହ ସେ ଆଲାଇଡ୍ ପାଇକି ପଳେଇଲେ ସେ ଘରଟିରେ ବିରାଟ ଘର ଆମେ ବାହା ସାହିକି ରହିଲୁ ମୋ ସାନ ଭାଇ ଥାଏ ଆଉ ଦୁଇ ଜଣ ଥାନ୍ତି ସମସ୍ତେ ଏକାଠି ରହିଲୁ ତାପରେ ମୁଁ ସେ ଘର ଛାଡ଼ିଦେଇକି ଆଉ ଗୋଟେ ଗଲୁ ଏବଂ ଦଶ ବାର ଦିନ ପରେ ବଡ଼ ଝିଅ ଜନ୍ମ ହେଲା

0: ଏବଂ ତାପରେ ମଧ୍ୟ ଆଉ ଗୋଟେ ମୁଁ ଗବେଷଣାରେ ପଶିଗଲି। ସେତେବେଳେ ତ ଆଉ ଗୋଟେ ଘର ମୋର, ତେଣୁ ସେଠି ଦାଣ୍ଡଘରଟାରେ ମୁଁ ପୁରା ପୋଥି ଭାଗବତ ସମ୍ପାଦନା କରୁଥିଲି, ଏଡିଟିଂ ସେଠି ଥାଏ। ସେ ଘରଟା ମୋର, ହଠାତ୍ ଉଠିବି ରାତି 2 ହେଉ 3 ହେଉ, ଦାନ୍ତ ଘର ଛାଡ଼ିବି, ଗାଧେଇଲେ ଗାଧିବ, ନହେଲେ କାରଣ ପୋଥିଗୁଡ଼ା ସବୁ 31 ପୋଥି, ତାକୁ ବାନ୍ଧିଦେଲେ ପୁଣି ତାକୁ ଏକାଠି କରିବାକୁ ସମୟ ଲାଗିବ। ତେଣୁ ଯେତେବେଳେ ପିଲା ହେଲେ ପିଲାଙ୍କୁ ସ୍ନେହ କଲେ ଥରେ କାହିଁକି ବଡ଼ ଝିଅଟା ମୋର ଗପ ପପ ହଉ ଶୁଣେ, ରାତିରେ କଣ କା ଖେଇକି ବୁଲଉଥାଏ, ଗପ ଶୁଣୁଥାଏ।
1: ତେଣୁ ଆମେ କହିପାରିବା ଯେ ବିବାହ ପରେ ଆପଣଙ୍କ ସାହିତ୍ୟିକ ଯାତ୍ରା କୌଣସି ଭାବରେ ବାଧା ପାଇନଥିଲା। କିନ୍ତୁ ଗୋଟେ କଥା ପଚାରିବାକୁ ଚାହିଁବୁ ଯେ ଆପଣ ଯେତେବେଳେ ପ୍ରଥମେ ପ୍ରଥମେ କବିତା ଲେଖୁଥିଲେ, ଆଉ ଆଜି ମଧ୍ୟ ଆପଣଙ୍କର କବିତା ରଚନା ଜାରି ଅଛି, ଏଇ ଯୋଉ ଗୋଟିଏ ଦୀର୍ଘ ପଥ ଆପଣ ଅତିକ୍ରମ କରି ଆସିଲେଣି, ତା ଭିତରେ କଣ ସବୁ ପରିବର୍ତ୍ତନ ଆସିଛି?
0: ସେତେବେଳେ ଆମ ଗାଁ ଲୋକ, କିନ୍ତୁ ଆମେ ତାଙ୍କ ଦ୍ୱାରା ବେଶୀ ପ୍ରଭାବିତ ହେଇନୁ, ବେଶୀ ପ୍ରଭାବିତ ହେଇଥିଲୁ ଗୁରୁ ମହାନ୍ତି ରମାକାନ୍ତ ରଥ ଦ୍ୱାରା। ତାପରେ ସେ ପ୍ରଥମ ବହିରେ ବି ମୁଁ ଅଲଗା ହେଇଯାଇଛୁ, ମାନେ ଲେଖିବା ପଢିବା ଭିତରେ ଆମର ଗୋଟେ ସ୍ୱତନ୍ତ୍ରତା ଆସିଛି ଏବଂ ସେଇଟାକୁ ହୁଏତ ବିଭିନ୍ନ ସମୟରେ ସବୁ ସମାଲୋଚକ ମାନେ କହିଛନ୍ତି, ଦେଖେଇଛନ୍ତି ଯେ ପ୍ରାଚୀନ ପରମ୍ପରା ସହିତ ଆଧୁନିକତାର ସମନ୍ୱୟ ଏବଂ ସିଏ ଗୋଟେ ନୂଆ ବାଟ। ମୋ ସହିତ ଗୋଟେ କଥା କହିବି, ଯେମିତି ଆମର କବିତାରେ ମିଥ ଯେମିତି ସିମ୍ବଲ ରହୁଥିଲା, ସେମିତି କବିତାରେ ଗୋଟେ ମୁଁ ନୂଆ ଜିନିଷ କରିବି ଭାବିଥିଲି। ସେ ବହିଟା ନାଁ ହେଉଛି ସେ ଲୋକ କଥା, ସେଥିରେ ସେ ଲୋକ କଥା ଗୋଟେ କବିତା ଅଛି। ଆମେ କହୁଛି ପୁରାଣ କହୁଛି ଭୀମଭଳି ଭୀମ ଭଳିଆ, ଭୀମଙ୍କୁ ରାମଚନ୍ଦ୍ରଙ୍କୁ ଉଦାହରଣ ଦେଉଛି। ସେଭଳି ଭାବରେ ସେ ଯେଉଁ ଗୋଟେ ଲୋକଟେ ଗାଁ ଘର ଛାଡ଼ିକିରି ପଳାଉଛି, ତା ସ୍ତ୍ରୀ ପିଲାଙ୍କୁ ନେଇକିରି ଗୋଟେ ଚଢ଼େଇଟି ଯାଇକି ତାକୁ ଅଟକଉଛି, ସେ ଘରକୁ ଫେରିଛି। ଆମର ସାଧାରଣ ଭାବରେ ମିଥ କହନ୍ତି, ଯେ କବି ମଧ୍ୟ ଗୋଟେ ନୂଆ ମିଥ ସୃଷ୍ଟି କରିପାରେ, ସେମିତି ସିଏ ଲୋକ କଥାଟା କେମିତି କବିତାରେ ଅଛି ମୁଁ ସେଥିରେ ଦେଖେଇଛି। ତେଣୁ ଯେମିତି ମୁଁ କହିବି ଗୁରୁ ମହାନ୍ତିଙ୍କର ଗୋଟେ 4 କବିତା ହେଲା ହରେକୃଷ୍ଣ ଦାସ, ସେମିତି ସୌଭାଗ୍ୟ ମିଶ୍ର କବିତା ଥିଲା ଜନାର୍ଦ୍ଦନ ଦାସ, ମୋର ସିନ୍ଦ୍ର କବିତା ଥିଲା ନରୋତ୍ତମ ଦାସ, ଦିଟା ବାହାରିଥିଲା। ନରୋତ୍ତମ ଦାସ ଆଧୁନିକ ଲୋକଟିଏ, କିନ୍ତୁ ସେ ପାଠଶାଳ ପଢିନି, ତାର ଇଚ୍ଛା ଗୋଟେ ବଡ ମଣିଷ ଏନ୍ତା ହେଇପାରୁନି, ରୋଷେଇ କରୁଛି ଇଏ କରୁଛି, ତାର ଜୀବନଶୈଳୀ କେମିତି ସେ ଲେଖା ହେଇଛି, ତେଣୁ ଇଏ ବି ଗୋଟେ ମିଥ କହିଯାଇପାରେ। ତାପରେ ନରୋତ୍ତମ ଦାସ କହିଲେ ଆମର ଆଗରୁ ସବୁ କଥାରେ ଅଛି ଯେ ସେଭଳି ଭାବରେ ସେ ଲୋକ କଥାଟା କରିଥିଲି। ଆଉ ଯୋଉ ସବରିଚିତା ଲେଖିଲା ହେଲେ ବହୁତ ମାନେ ସେତେବେଳେ ପ୍ରଜା ଗୀତିକା ସବୁ ପ୍ରାଚୀନ ସାହିତ୍ୟ ପଢୁଥିଲି। ତାପରେ ପରବର୍ତ୍ତୀ ସମୟରେ ମୁଁ ଗୋଟେ ଚେଷ୍ଟା କଲି ଆମର ଯୋଉ ପଞ୍ଚସଖା ସାହିତ୍ୟ ଯୋଉ ଭକ୍ତି ମାର୍ଗଟା, ସେଇଟାକୁ କେମିତି ଆଧୁନିକ କବିତାରେ ଆସିବ ଏବଂ ବୋଧେ ସେଇଟା ଆମର ହଉଛି ବୈଶିଷ୍ଟ୍ୟ କବିତାର, ପରମ୍ପରା ସହିତ ଆଧୁନିକତାର ସମିଶ୍ରଣ ଏବଂ ତାକୁ ଆଗେଇ ନେବା, ଏ ହଉଛି
1: ପରିବର୍ତ୍ତନ ସବୁ ଆସିଛି। ଆଜ୍ଞା ମ୍ୟାଡାମ, ଆପଣଙ୍କୁ ଗୋଟେ ପ୍ରଶ୍ନ ଏଠି କରିବୁ ଯେ ଏଇ ଯୋଉ କବିତାମୟ ମଣିଷଟି ଏଇ କବିଙ୍କ ସହିତ ଯେତେବେଳେ ଆପଣ ସଂସାର କରିଛନ୍ତି, ଏତେ ବର୍ଷ ଧରି ହାତ ଧରି ଚାଲିଛନ୍ତି, ଜୀବନ କେମିତି ଲାଗିଛି?
2: ଜୀବନ ବେଳେ ବେଳେ ଭଲ ଲାଗେ, ବେଳେ ବେଳେ ବି ତେବେଳେ ପିଲାମାନେ ସବୁ ହଲା ବିରକ୍ତ କରନ୍ତି, ବିରକ୍ତିଆ ବି ଲାଗେ, କିନ୍ତୁ ସବୁଥର ଗୋଟିଏ ଥାଏ ଅନ୍ନା, ମୁଁ ଯାହାକୁ ନେଇ ସଂସାର କରିଛି ସେ ବହୁତ କୋପରେଟିଭ ସ୍ନେହୀ ଲୋକ, ବହୁତ ଭଲ ବି ପାଆନ୍ତି ପିଲାଙ୍କୁ ମତେ, ସେଇଥିଲାଗି ମୁଁ ସବୁ ସମ୍ଭାଳି ନିଏ। ଉଦାହରଣ ଦାଣ୍ଡକୁ କିଏ ଆସିଲା ସେ ଲେଖୁଛନ୍ତି, ତାଙ୍କୁ ଆମେ ଡିଷ୍ଟର୍ବ କରିବୁନି, ମୁଁ ଯାଇକିରି କବାଟ ଖୋଲିବି କି ମୁଁ ଦେଖିବି କିଏ ଆସିଲେ, ପିଲାମାନେ ହୁଅନ୍ତୁ କି ମୁଁ ହୁଏ, କେବେ ଆମେ ତାଙ୍କୁ ଡିଷ୍ଟର୍ବ କରିବୁନି। ମୁଁ ଲେଖାଲେଖି ପାଇବା, ସେ ଗୋଟେ ପଟେ ଲେଖାଲେଖି ଆଉ ଗୋଟେ ପଟେ ଭଲ ପାଇବା, ସେ ଦିଟା ଯାକ ଏକାଠି ଗୋଟେ, ଏବେ ବି ସେ ରାତିରେ ଉଠିକିରି ତାଙ୍କର 4 ରାତିରେ ଉଠି ପ୍ରାର୍ଥନା ଲେଖିବେ। ଆଉ ମୋର ଗୋଟେ ଅପରେସନ ହେଲା 2017 ତାପରଠାରୁ ସେ ମତେ ଚା କରି ଦଉଛନ୍ତି ସକାଳ ଭୋର। ମୁଁ ଗୋଟିଏ ରୋଷେୟା ରଖିଦେଇକିରି ଯାଇଥିଲି, ସିଏ ତାଙ୍କୁ ଶିଖେଇ ଦେଲା, କହିଲା ବାପା ଏମିତି ଗ୍ୟାସ ଲଗେଇବେ ଏମିତି ଚା କରିବେ, ନହେଲେ ସେ କିଛି ରୋଷେଇର ରକ୍ଷର ଜାଣନ୍ତିନି କି କିଛି ସଂସାର ବିଷୟରେ କିଛି ଜାଣନ୍ତିନି। 3 ଝିଅ ବାହା ହେଲେ କିଣା କିଣି ସବୁ ମୁଁ ସବୁ କରିଛି, ତେଣୁ ତାଙ୍କୁ ଆମେ ଡିଷ୍ଟର୍ବ କରୁନି, ଜଣଙ୍କ ପାଇଁ ଜଣେ କହିଲେ ପରା ତ୍ୟାଗ ନ କଲେ ଆଉ ଜଣେ କେବେ ଉପରକୁ ଉଠିପାରିବନି।
1: କେବେ ଏମିତି ଲାଗିନି ଏଇ ଯେମିତି କହିଲେ ଝିଅମାନଙ୍କର ବାହାଘର ହେଇଛି ସେ କିଣାକିଣିରେ କିଛି ମୁଣ୍ଡ ପୁରେଇ ନାହାନ୍ତି, କିଛି ବୁଝି ନାହାନ୍ତି, କେବେ ଲାଗିନି ଯେ କେମିତିକା ସ୍ୱାମୀ ସହିତ ସଂସାର ହେଲା?
2: ନାଇଁ, ମତେ କେବେ ସେମିତି ଅନୁଭୂତ ହେଇନି।
1: ଆଜ୍ଞା,
2: ମୋର ଗୋଟିଏ ବଡ ଗର୍ବ, ମୋ ସ୍ୱାମୀ ଜଣେ ମୋ ଲେକ୍ଚର ବୋଲି ସେ କି ପ୍ରଫେସର ବୋଲି ଯେବେ କେବେ ଗର୍ବ କରିନି, ସେମିତି ତ ଅନେକ ଲୋକ ବାହା ହଉଛନ୍ତି, କିନ୍ତୁ ମୋର ଗୋଟେ ବଡ ଗର୍ବ ହେଲା ମୋ ସ୍ୱାମୀ ଜଣେ ଲେଖକ ଜଣେ କବି।
1: ଆଜ୍ଞା, ଆପଣ ତାଙ୍କ କବିତା ସବୁ ବୁଝିପାରନ୍ତି କି?
2: ହଁ ପଢେ, ମୁଁ ଆଗ ତାଙ୍କର ପ୍ରଥମ
0: ପାଠିକା
2: ମୁଁ ପଢେ ତାଙ୍କ କବିତା ଆଗ ସବୁ ବୁଝେ, ନ ବୁଝି ପାରିଲେ ତାଙ୍କୁ କହେ ଏଇଠି ଏମିତି ହେଲା ସେଇଠି ସେମିତି ହେଲା କାହିଁକି ହେଲା ଏଇଟା କଣ ଏମିତି ପଚାରେ, କିନ୍ତୁ ଆଗ ମୁଁ

0: କବିତାଟା ଆପଣ ସେ ଲେଖିସାରିଲେ ମତେ କହିବେ ପଢ଼।
1: ସାର୍ କେବେ କହିନାହାନ୍ତି ଯେ ଏଇଟା ଏମିତି ବଦଳେଇଥିଲେ ଭଲ ହେଇଥାନ୍ତା କିନ୍ତୁ ଆପଣଙ୍କୁ ପସନ୍ଦ ହେଇନି ସେ କଥାଟା?
2: ନାଇଁ ସେମିତି ହେଇନି, ସେ ଯେଉଁଠୁ ବୁଝି ନପାରେ ସେଠି କହେ ଏବଂ ସେଠି ଯଦି ଦରକାର ବୁଝା ପଡ଼ୁନି ମୁଁ ତାକୁ ମଧ୍ୟ ପରିବର୍ତ୍ତନ କରିଦିଏ।
1: ଆଜ୍ଞା,
2: କାହିଁକି ନା ସେ ତ ବୁଝିପାରୁନି, ଅନ୍ୟ ସାଧାରଣ ପାଠକ କ'ଣ ବୁଝିପାରିବେ, ତେଣୁ ତାକୁ ଟିକେ ସହଜ କରିବା ପାଇଁ ଆଉ ଗୋଟେ ଶବ୍ଦ ଭର୍ତ୍ତି କରିବାକୁ ପଡେ ଆଉ।
1: ଆଜ୍ଞା ସାର, ଆପଣ ଯେତେବେଳେ ଗୋଟେ କାମ କରୁଛନ୍ତି, ଗୋଟେ ଗୁରୁତ୍ୱପୂର୍ଣ୍ଣ ସାହିତ୍ୟିକ କାମ କରୁଛନ୍ତି, ଗୋଟେ ସୃଜନମୟତା ଭିତରେ ଅଛନ୍ତି, ସେଇ ସାହିତ୍ୟିକ ମନରେ ଗୋଟେ ମୁଡ୍ ଥାଏ ଗୋଟେ କବିର ଗୋଟେ ଲେଖକର, ଯଦି ସେତେବେଳେ ସଂସାର ପରିବାର କଥା ବୁଝିବାକୁ ପଡୁଥାଏ ବୁଝିବାକୁ ହୁଏ, ସେତେବେଳେ ମନରେ କଣ ସବୁ ଚାଲେ, ମାନେ ମନସ୍ଥିତି କେମିତି ପ୍ରଭାବିତ ହୁଏ?
2: ପରିସ୍ଥିତି କେବେ ଆସିନି, କାହିଁକି ନା ମୋର ପିଲାମାନେ ଛୋଟ ହେଲାବେଳେ ସମସ୍ତେ ଶୋଇସାରିଲା ପରେ ମୁଁ ମୋର ଲେଖା କରେ। ଏବଂ ସବୁଠୁ ମଜାର କଥା କହିବି, 1988 ଆମର ସବୁ ବଦଳି ହେଲା, କମନ କାର୍ଡ ହେଇକି ମୁଁ ଫାର୍ଷ୍ଟ ଗଲି ରାୟଗଡ଼ା, ତାପରେ ଯୋଉ ଗଲି ଯେ ଆସିକା ପିଲାମାନେ ସବୁ ରହିଲେ ଏଠି। ଏଭଳି ଭାବରେ ସେ ବଦଳି ବେଳେ ମୋର ପ୍ରକୃତି ବଦଳିଲା। ତା ପୂର୍ବରୁ ମୁଁ କଲେଜ ପାଖରେ ଫ୍ଲାଟରେ ରହିଥାଉ, 8-9 ବେଡ୍ ଟି ଖିଆ ହେବ, ଦୁଇ ଥର ତିନି ଥର ଚା ଖିଆ ହେବ, ଘଣ୍ଟା ବାଜିଲାରୁ ଦାଢ଼ି କାଟିବା ନ କାଟିବା କଲେଜ ପଳେଇବି, ଏଇଭଳି ଗୋଟେ ଚାଲିଥିଲା। ସେ ସେଠି ପ୍ରଥମ ଥର ପାଇଁ ମୁଁ ସକାଳ ଉଠିଲି ଏବଂ ସେଇ ଅଭ୍ୟାସ ରହିଯାଇଛି 88 ଏପର୍ଯ୍ୟନ୍ତ। ମୁଁ 3-5 ଭିତରେ ନିଶ୍ଚୟ ଉଠିବି, 3-5 ଭିତରେ ଉଠିବି ଏବଂ ମୋର ନିତ୍ୟକ୍ରମ ସାରି ମୁଁ ଗୋଟେ ପ୍ରାର୍ଥନା ଲେଖିବି, ତାପରେ ମୋର ଖାଲି କି ତାହା ଚାଲିଲା। ତେଣୁ ଲେଖିବା ସମୟଟାରେ ଆଉ କେହି ନଥାନ୍ତି, ତେଣୁ ମୁଁ ବିରକ୍ତ ହେବାର କାରଣ ନାହିଁ। ତାପରେ ସେତେବେଳେ ରାତି ନିଦ୍ରା ମୋର ବେଶୀ ହଉଥିଲା, ଏବେ ତାହା ହଉନି, ଏବେ ଗୋଟିଏ ହେଇଛି, ଏବେ ମୁଁ ଜଲ୍ଦି ଶୋଇବି 9:30 ଭିତରେ, ତାପରେ ସକାଳୁ ଉଠିଲି ମୋ କାମ କଲି। ଆଉ ସେ ସନ୍ଧିକ୍ଷଣ କେବେ ଆସିବାର ସୁଯୋଗ ଆସିନି ବା ଦୁର୍ଯୋଗ।
1: ମ୍ୟାଡାମ ଘରେ କଣ ସବୁବେଳେ ସାହିତ୍ୟିକ ପରିବେଶଟିଏ ଥାଏ ନା କିଛି ହାଲୁକା ହସଗୋଳ, ସାଧାରଣ ଯେମିତି ସ୍ୱାମୀ ସ୍ତ୍ରୀ ଭିତରେ ମତଭେଦ ବା ଅଳ୍ପ ପାଟିଗୋଳ ଏସବୁ ବି ହୁଏ, ଯେମିତି ଆମେ ଜାଣିଛୁ ସାଧାରଣତଃ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଦେଖାଯାଏ?
0: ମତଭେଦ କେବେ ଆସିନି, କାହିଁକି ନା ମୁଁ ତାଙ୍କ ଛାତ୍ରୀ ଥିଲି, ମୁଁ ତାଙ୍କ ମାନି ନେଲି, ସେ ଯାହା କହିବେ ଠିକ। ଆଉ ପିଲାମାନେ ମୋର ଭାରି କୋପରେଟିଭ, ମୋ ସାଙ୍ଗେ ସେ ସବୁ କରିପକେଇବେ, ଆଉ ତାଙ୍କ ନନାଙ୍କୁ ତାଙ୍କର ବେଶୀ କିଛି କହନ୍ତିନି। ଆଗ ପ୍ରଥମେ ତାଙ୍କୁ ଡରୁଥିଲେ, ଯେତେବେଳେ ଲେଖାଲେଖି କଲେ ସେତେବେଳେ ବହୁତ ତାଙ୍କର ମାନେ ପାଖକୁ ଆସିଲେ ବା ତାଙ୍କର ଅନ୍ତରଙ୍ଗ ହେଲେ, ତେଣୁ ଛୁଆମାନେ କେହି ତାଙ୍କୁ ଡିଷ୍ଟର୍ବ କରିବେନି ଲେଖାଲେଖିରେ। ଆଉ ଆମ ଘରେ ବି ଗୋଟେ ଏମିତି, କାହାର ନିନ୍ଦା ନାହିଁ, କାହାର ପର ଚର୍ଚ୍ଚା ନାହିଁ, ଆମରି ବାତାବରଣ ଭିତରେ ଆମେ ଥାଉ, ତେଣୁ କୋଳାହଳ ତ ସେମିତି କିଛି ନାହିଁ। ପିଲାମାନେ ମୋର ବହୁତ ପଢ଼ନ୍ତି, ତାଙ୍କରି ଭଳିଆ ବାପକୁ ଦେଖିକିରି ପିଲାମାନେ ବହୁତ କୋପରେଟିଭ ବି ମୋ ସାଙ୍ଗରେ, ହସ ଖୁସି ହଉ ଆମେ କେତେବେଳେ କେତେବେଳେ, କିନ୍ତୁ ପିଲାମାନେ ଆଙ୍କ ପାଖକୁ କମ୍ ଆସୁଥିଲେ ସେତେବେଳେ, ଆସିଲେଣି ବାସା ହେଇକି।
2: ଉଦାହରଣ ଦେବି, ମନେ ପଡ଼ିବ ଯେ ସାନ ଝିଅ ଇସିଦାର କଲେଜ ମ୍ୟାଗାଜିନ୍ ଦେଇଥିଲା, କବିତାଟେ ବାହାରିଲା, ବାହାରିଲା ପରେ ସେ କହିଲା ତୁ ନନା କବିତା ଉଠାଇ ଦେଇଛୁ?
0: ନାଇଁ ମୁଁ କହିନି, ପିଲେ କହିଲେ, କଲେଜ ପିଲା କହିଲେ,
2: କଲେଜ ପିଲା କହିଲେ, ହଁ
0: କହିଲେ ତୁ, ମାନେ ମୁଁ ତାକୁ ପଚାରିଲା ତୁ ଏଡ଼େ ସୁନ୍ଦର କବିତା ଲେଖିଛୁ, ତୁ ନନାଙ୍କୁ ତ କାହିଁକି ଦେଖଉନୁ, ଏଇଟା ନନାଙ୍କ କବିତା ଦେଲୁ? ସେଠୁ ସିଏ କାନ୍ଦି ପକେଇଲା, କହିଲା କଲେଜରେ ପିଲା କହୁଛନ୍ତି ତୋ ବାପା ତୋ ପାଇଁ ଲେଖି ଦେଇଛନ୍ତି, ଆଉ ତୁ କହୁଛୁ ତୁ ନନାଙ୍କ କବିତା ଉତ୍ତରି ପକେଇଛୁ,
2: ଦେଖ ଏଥିଲାଗି ଦାୟିତ୍ୱ ପକେଇଦେଲା। ତାପରେ ଏଇ ସମୟରେ ଆସିଲା ଗୋଟେ ସାହିତ୍ୟ ଏକାଡେମୀର ପାଣ୍ଡୁଲିପି ଦେବା ପାଇଁ, ସେ ମ୍ୟାନୁସ୍କ୍ରିପ୍ଟଟା ସବମିଟ୍ କଲୁ, ଏ ଯୋଗୁଁ ପାଇଗଲା ସେଥର କବିତାରେ ସେ ପାଇଲା, ତାପରେ ଏଇଟାକୁ ସାହିତ୍ୟ ଏକାଡେମୀ ତା ବହିଟା ଛାପିଲା, ତାପରେ ତାର ଚାଲିଛି ଆଉ।
1: ଆଜ୍ଞା, ତେବେ ପିଲାମାନଙ୍କୁ ପଢ଼ିବାରେ କାହାର ଭୂମିକା ଅଧିକ, ଆପଣଙ୍କର ନା ସାର୍ଙ୍କର?
0: ମୋର ବେଶୀ ଅଧିକ,
1: କେମିତି?
0: ପିଲାମାନେ ଛୋଟବେଳୁ ମୋ ସହିତ ବେଶୀ ଲିପ୍ତ, ସିଏ କଲେଜରୁ ଆସିଲେ କାଖେଇକିରି ପିଲାଙ୍କୁ ସବୁ ଅପସପା କହିବେ କରିବେ, କିନ୍ତୁ ପିଲାମାନଙ୍କ ପାଖକୁ ଟିକେ ଭୟ, ସେତେବେଳେ ଛୋଟ ପିଲା ହେଇଥିଲା ବେଳେ ନନାଙ୍କୁ ଭୟ କରୁଥିଲେ, କାହିଁକିନା ନନା ଲେଖାଲେଖି କଲେ କେହି ଯିବନି, ସେମାନେ କେହି ଯାଆନ୍ତିନି, ତେଣୁ ମୋ ସହିତ ବେଶୀ ସଂଶ୍ଲିଷ୍ଟ ଥିଲେ। ଆମେ ମାଛ ଯାଉ କିଣାକିଣି କରୁ, ଏ କରୁ ତା କରୁ, ସେ ଯେଉଁ ଯେଉଁ ବଡ଼ ହେଲେ ତୁ ବାପାଙ୍କ ସହିତ ହେଲେ, ବାପର କ'ଣ ହେଲେ ବର୍ତ୍ତମାନ ସେମାନେ ଆଉ ଚୁପଚାପ ରହିବେନି, ବାପର ଟିକେ ଗୋଡ଼ ଫୁଲୁଥିଲା ଯେ ସାନ ଝିଅ କହି କହି ପଛେ ତା ଉପରେ ଚିଡନ୍ତୁ, କହି କହି କହି କହି ସେ ବ୍ଲଡ୍ ପରୀକ୍ଷା କଲେ,
2: କାଲି ଯାଇଥିଲୁ ଡାକ୍ତର।
1: ଆଜ୍ଞା ସାର, କୋଉ କଥାରେ ଖୁବ୍ ରାଗିଯାନ୍ତି?
0: ସାର ରାଗନ୍ତି ଯଦି ଜିନିଷ ସବୁ ଏଣେ ତେଣେ ହେଇକି ପଡିଲା, ଯଦି କଣ ଗୋଟେ ମୁଁ ଯଦି କୋଉଠି କଣ ପକେଇଦେଲି କି ପିଲା କଣ ଗୋଟେ ଗୋଟେ କୋଉଠି ପକେଇଦେଲି ଛୋଟ ପିଲା ବେଳେ, ସେଥିଲାଗି ଚିଡି ଯାଆନ୍ତି। ଆଉ ବାକି ଚିଡନ୍ତି ତାଙ୍କର ବହି ପତ୍ରରେ ଲାଗିଲେ, ଆମେ କେହି ତାଙ୍କ ବହି ପତ୍ର ଖାତା ପତ୍ରରେ ଲାଗୁନି।
1: ଆଜ୍ଞା, ଆଉ କୋଉ କଥାରେ ଖୁସି ହେଇଯାନ୍ତି?
0: କୋଉ କଥାରେ ଖୁସି ହେଇଯାନ୍ତି? ଯଦି ଗୋଟେ ଝିଅର କବିତା ବାହାରିଲା, ବଡ ଝିଅର ଗପ ବାହାରିଲା, ସେଥିରେ ବହୁତ

0: ଖୁସି
1: ହେଇଯାନ୍ତି। ଆଉ
0: ମଝିଆ ଝିଅ କେବେ କିଛି କରୁନଥିଲେ, ତା କହିଲେ ତୋ ଝିଅ ବଡ ହେଇଗଲାଣି ତୁ ଅନୁବାଦ କର। ସେ ଅନୁବାଦ କଲା। ଯଦି ଗୋଟିଏ ଝିଅର ଯଦି ମ୍ୟାଗାଜିନରେ ଗପ କି କବିତା କି ଅନୁବାଦ କଣ ବାହାରିଲା, ସେ ବହୁତ
2: ଖୁସି ହେଇଯାନ୍ତି। ସାର ଆପଣ କୁହନ୍ତୁ, ମ୍ୟାଡାମ କୋଉ କଥାରେ ରାଗିଯାନ୍ତି? ଆପଣଙ୍କୁ ଜଣା କି ମ୍ୟାଡାମ କୋଉ କଥାରେ ରାଗିଯାନ୍ତି?
1: ନାଇଁ ମୁଁ ତାକୁ ରାଗିବାର ଦେଖିନି କେବେ।
2: ଆପଣ କେବେ ଦେଖିନାହାନ୍ତି?
1: ନାଇଁ ମୁଁ କେବେ
2: ରାଗିବାର ଦେଖିନାହାନ୍ତି। ଆଉ ଖୁସି
1: ବେଶୀ ମାନେ ଲିପ୍ତ ନୁହେଁ କହିଲେ, ଘର କାର୍ଯ୍ୟ ହଉ ବାହାର କାର୍ଯ୍ୟ ହଉ, ମୁଁ ସେଇଠି ଅଛି, ମୁଁ ଅନ୍ୟ କଥା ଭାବୁଛି।
2: ଆଜ୍ଞା,
1: ତେଣୁ ଏଇଟା ସେ କହିବା କଥା ନୁହଁ। ତେଣୁ ସେ କାହାର କିଏ କଲେ ଏଇ ଯୋଉ ଏପଟ ସେପଟ ଟିକେ ହେଲେ ଚିଳି ଯାଏ, ନହେଲେ ସେ
2: କଣ ଗୋଟେ କଥା ଆପଣଙ୍କର ହେଲେ ଆପଣ ତାଙ୍କୁ ଦେଖିଛନ୍ତି ସେ ଭାରି ଖୁସି ହେଇଯାନ୍ତି?
1: କଣ ଆଉ ସେମିତି
0: କହିବି,
2: କୁହନ୍ତୁ।
0: ଖୁସି ହେଇଯାଏ, ଧର ସେ ଗୋଟେ କେତେବେଳେ ପାଇଗଲେ କେନ୍ଦ୍ର ସାହିତ୍ୟ ଏକାଡେମୀ, ସାନ ଝିଅ କଲେଜରେ ଆସୁଥିଲା, ପ୍ରତିଭା ରାୟ ଫୋନ କଲେ ବାପା ଏମିତି ପାଇଛନ୍ତି। ମୁଁ ତ ଶୋଇଥିଲି, ଦେହ ଭଲ ନଥିଲା, ଉଠିକି କାନ୍ଦି ପକେଇଲି। ତାପରେ ସେ ଯେମିତି ଆସିଲା ମା ଝିଅ, ଆମେ କୁଣ୍ଡା କୁଣ୍ଡି ହେଇଗଲୁ। ସିଏ ଯଦି ଗୋଟେ କିଛି ଆୱାର୍ଡ ପାଆନ୍ତି ମୁଁ ବହୁତ ଖୁସି ହେଇଯାଏ। ତାପରେ ଯଦି ଗୋଟେ କବିତା କୌଣସି ମ୍ୟାଗାଜିନ୍ରେ ବାହାରିଲା ମୁଁ ବହୁତ ଖୁସି ହେଇଯାଏ।
2: ବାସ୍ତବିକ ସେଇଥିପାଇଁ ବୋଧ ହୁଏ ଆପଣ ଅର୍ଦ୍ଧାଙ୍ଗିନୀ, ଆପଣ ଜଣେ ସମ୍ବେଦନଶୀଳ ମହିଳା ଯିଏକି ସ୍ୱାମୀଙ୍କ ଖୁସିରେ ସ୍ୱାମୀଙ୍କ ଦୁଃଖରେ ସବୁବେଳେ ଖୁସି ଆଉ ଦୁଃଖୀ ହଉଥାନ୍ତି। ସାର୍ଙ୍କୁ ଖାଇବାକୁ କଣ ଭଲ ଲାଗେ?
0: ସାର୍ଙ୍କୁ ଖାଇବାକୁ କଣ ଭଲ ଲାଗେ, ବଡି ଫୁଲା ବେଶୀ ଭଲ ଲାଗେ। ବଡି ଫୁଲା ଆଇଁଷ ଏତେ ପ୍ରିୟ ନୁହନ୍ତି, ଆଉ ଟିକେ ଭଜା ଭଜି କରିଦେଲେ
1: ବରା
2: ଏଗୁଡ଼େ ଭଲ ପାଆନ୍ତି।
0: ବସେଇ ଦେଇ କରିବେ ବଡି ଫୁଲା ବେଶୀ ଭଲ ପାଆନ୍ତି, ବିରି ଜିନିଷ ତାଙ୍କର ବହୁତ ପ୍ରିୟ।
2: ଆଜ୍ଞା,
0: ଛଣା ଛଣି।
2: ସାର ମ୍ୟାଡାମଙ୍କୁ କଣ ଭଲ ଲାଗେ ଆପଣଙ୍କୁ ଜଣା ଅଛି?
1: ନା ମୁଁ କାହାର କଣ ଜାଣିନି, ଯିଏ ଲେଖିଲା ଭଲ ସେଇ କଣ ଭଲ ଲାଗିବ ଜାଣିନି, ଲୁଗାପା ଆଣିଦିଏ କାହାର ଭଲ ଲାଗିବ କଣ।
2: ଆଜ୍ଞା,
1: ଆପଣ ଗୋଟେ ପିଲାଦିନର ଉଦାହରଣ ଦଉଛି, ପିଲାବେଳେ ମାନେ ଏଇ ସମ୍ବେଦନଶୀଳ କଥା ନିଜ କଥା କହିବା କଥା ମୁଁ କହୁଛି। ମୁଁ ଛୋଟବେଳେ ଗୋଟେ ବୋଦାଟେ ଥିଲା ମାନେ ଛେଳି ଥୁଆ, ସେ ମୁଁ ମୁଢି ଖାଏ ସେ ଖାଏ ଏମିତି ଥାଏ। ଏଇସବୁରେ ଆମର ମାଇନର ପାସ୍ କଲେ ସିଏ ତାକୁ ବଳି ଦିଆ ବୋଲି ମୁଁ ଜାଣିନି ବରୁଣୀଙ୍କ ପାଖରେ। ତାକୁ ମୋର ଜଣେ ମାମୁଁ ଥାନ୍ତି, ସେ କହିଲେ ବୈଶାଖୀ ତିନି ନ ଦେଖେ, ତେଣୁ ସେଦିନଠୁ ଆଇଁଷ ଛାଡ଼ିଦେଲି ସପ୍ତମରୁ ଏମ୍ଏ ପର୍ଯ୍ୟନ୍ତ, ମାନେ ପ୍ରାୟ 10-12 ବର୍ଷ ଆଉ ଆଇଁଷ ଖାଇନି। ତେଣୁ ଆଇଁଷ ବି ମୋର ବି ସ୍ପୁରା ନାହିଁ। ମୋର ଏଇ ଯୋଉ ବରା ବଡି ଦହିବରା ଏସବୁ ଜାତୀୟ ଖାଇବା ପାଇଁ ବେଶୀ ଇଏ।
2: ସାର ଆଜି ଆପଣ ଦୁହେଁ ଆମର ଏଇ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମର ଅତିଥି, ଦୀର୍ଘ ବର୍ଷର ଦ୍ୱୈତ ଜୀବନ ଆପଣଙ୍କର। ଆଜି ଆପଣଙ୍କଠାରୁ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ପଚାରି ବୁଝିବାକୁ ଚାହିଁବୁ, ଯେ ଗୋଟିଏ ସ୍ଥିର ସହଜ ଆଉ ସୁନ୍ଦର ବୈବାହିକ ଜୀବନର ମୂଳମନ୍ତ୍ରଟି କ'ଣ ଆପଣଙ୍କ ଦୃଷ୍ଟିରେ?
1: ମୂଳମନ୍ତ୍ର ହେଉଛି ବୁଝାମଣା, ଜଣେ ଜଣକୁ ବୁଝିବା, ଏଇଟା ହେଉଛି ବଡ କଥା। ମୁଁ ଲେଖୁଛି ସେ ପିଲାଙ୍କୁ ଗୋଟିଏ ହେଲା, ସେ କଣ କାମ କରୁଛି, ମୁଁ କୋଉଠି କଣ ଅସୁବିଧା ହେଇଛି, ମୁଁ ସେଟାକୁ ସମାଧାନ କଲି, ଏହା ହେଉଛି କଥା। ଏଇଟା ହେଉଛି ବଡ ଜିନିଷ। ଏବଂ ଆପଣଙ୍କୁ କହିବେ ଆଶ୍ଚର୍ଯ୍ୟ ହେବେ, 2017 ଅପରେସନ ହେଲା, ଅପରେସନ ଥାଇରଏଡ଼ ହଠାତ୍ ଜାଣିନୁ କଣ ହେଇଛି, ସେ ବର୍ଷାକ ଅବଶ୍ୟ ସୂଚନା ବହୁତ ଦେଇଛି ସିଏ, ତେଣୁ ହୋମିଓପାଥି ଏଲୋପାଥି ଖାଇଦେଇକି ଆୟୁର୍ବେଦିକ ଇଏ ଔଷଧ ଖାଇକି ଭଲ ହେଇଛି, ଦେଖିଲା ଯେ ଅପରେସନ ହେବାକୁ ପଡ଼ିଲା। ଆଉ ସେଥିରେ ଅପରେସନରେ 2 ଦିନ ରହିଲା ସେ ଔଷଧ ଖାଇକିରି, ସେତେବେଳେ ଯୋଉ ମାନେ ଅନୁପସ୍ଥିତ ଥିଲା
2: ଅନୁଭବ ହେଲା
1: କହୁଛି ଖୋଲା ଖୋଲି ସତର୍କ ବଞ୍ଚିବ ତ
2: ଏଇ
1: ଜିନିଷଟା
2: ଅନୁପସ୍ଥିତି
1: ରାତିରେ ମେଡିସିନଟା ଖାଇକି ରହିଲା ସେ।
2: ଆଜ୍ଞା,
1: ତେଣୁ ଏଇ ହେଉଛି କଥା।
2: ମ୍ୟାଡାମ କଣ କହିବେ, ଗୋଟେ ସୁନ୍ଦର ବୈବାହିକ ଜୀବନର ମୂଳ ମନ୍ତ୍ରଟି କଣ ଆପଣଙ୍କ ଦୃଷ୍ଟିରେ?
0: ଯାହା କହିଲେ ବୁଝାମଣା, ତାପରେ ବି ଜଣେ ଜଣଙ୍କ ପାଇଁ ସ୍ୱାର୍ଥ ତ୍ୟାଗ ନିହାତି କରିବା କଥା। ମୁଁ ଦେଖିବି ସ୍ୱାମୀ ହଉ କି ସ୍ତ୍ରୀ ହଉ, ଯଦି ସ୍ତ୍ରୀର କିଛି ଅସୁବିଧା ହେଲା ସ୍ୱାମୀଟି ସ୍ୱାର୍ଥ ତ୍ୟାଗ କରିବ, ଯଦି ସ୍ୱାମୀଙ୍କର କିଛି ହେଲା ତାହେଲେ ସ୍ତ୍ରୀଟି ସ୍ୱାର୍ଥ ତ୍ୟାଗ କରିବ। ଏଇ ତ୍ୟାଗ ନହେଲେ ତମେ ସଂସାର ଚଳେଇ ସହଜରେ ପାରିବନି। ଆମେ ତାଙ୍କ ଲାଗି ମା ପିଲା ସମସ୍ତେ ତାଙ୍କ ଲାଗି ତ୍ୟାଗ କରିଛୁ। ଏମିତିକି ମୋ ଛୋଟ ପୁଅ ବି କେବେ ଯାଏନି, ସେ ଲେଖାଲେଖି କରୁଥିଲେ, 3 ଝିଅରେ ପୁଅ ହେଇଥିଲା, ଛୋଟ ଥିଲା, ସେ ବି କେବେ ଯାଏନି, ହଇରାଣ କରେନି, ସେ ତାର ଟ୍ୟୁସନ କଥା ବୁଝେ, ସେ ତାର ପଢାପଢି କଥା ବୁଝେ। ତେଣୁ ମୁଁ ପିଲାମାନେ ଆଡଜଷ୍ଟ କରନ୍ତି, ମୁଁ ଆଡଜଷ୍ଟ କରେ, ସେ ସେଥିଲାଗି ଲେଖନ୍ତି। ତ୍ୟାଗ ବୁଝାମଣା ଏସବୁ ହେଲା ସ୍ନେହ ପ୍ରୀତି। ଧରନ୍ତୁ ମୁଁ ଗୋଟେ କହିଲି ସେ ଲୁଗାଟା ବଢିଆ ହେଇଛି, ମୁଁ ଜଣେ ଆମ ଘରକୁ ବୁଲି ଆସିଲା, ମୋ ଲୁଗାଟା ବଢିଆ ହେଇଛି, କୋଉଠୁ ଆଣିଥିଲା, ମା ନା ପଞ୍ଜାବୀରୁ, ସେ କହିଲେ ସାଙ୍ଗେ ସାଙ୍ଗେ ପଞ୍ଜାବୀରୁ ଲୁଗାଟା, ସେମିତି ଫଟୋ ଉଠେଇ ନେଇଥିଲେ, ସେମିତି ଲୁଗାଟା କିଣିକି ନେଇ ଆସିଲେ। ଏଇଟା ହିଁ ସ୍ନେହ, ଭଲ ପାଇବା, ଜଣେ ଜଣଙ୍କ ପାଇଁ ନଥିଲେ ସେ କେବେ କରିପାରୁନି। ଆଉ ମୁଁ ଯେତେବେଳେ ବଜାର ଯାଏ ତାଙ୍କର ଯାହା ଦରକାର ଲୁଙ୍ଗି ଗାମୁଛା ତାଙ୍କର ଲୁଙ୍ଗି ଗାମୁଛା ବେଶୀ ସଉକ। ମୁଁ ଯାଇକି ଏକାଦିନ ତିନି ଚାରିଟି କିଣିନି।

0: ପଳେଇ ଆସିବି, ଏଇଟା ନହେଲେ ସଂସାର ଚଳିବନି। ଆଉ ସତ କଥା କହିବାକୁ ଗଲେ ସଂସାର ଗୋଟେ ପଟେ, ମୋ ସ୍ୱାମୀ ଗୋଟେ ପଟେ। କେତେବେଳେ ମନ ହୁଏ ଛୁଆଙ୍କୁ ଟିକେ ଧରିକିରି ବୁଲାନ୍ତି, ଛୁଆଙ୍କୁ ଧରିକି ନ ବୁଲେଇଲେ ମୁଁ ରୋଷେଇ କରିପାରିବିନି।
1: ଆଜ୍ଞା।
0: ଆଉ ଯେତେ ସଂସାର ଚଳିଗଲା, ପିଲା ବଡ ହେଇଗଲେ, ମଣିଷ ହେଇଗଲେ, ତିନିଟା ଝିଅ ଲେଖୁଛନ୍ତି, ସିଏ ବି ମୋର ଗୋଟେ ବଡ ଖୁସି ଆଉ।
1: ଆଜ୍ଞା ସାର, ସମୟ ତ ହେଇଯାଉଛି, ତେବେ ଏଇ ଆଲୋଚନାକୁ ସାରିବା ପୂର୍ବରୁ ଆପଣଙ୍କ ମୁହଁରୁ ଗୋଟେ କବିତା ନ ଶୁଣିଲେ ଏ ଆଲୋଚନା ଅସମାପ୍ତ ପରି ଲାଗିବ। ଗୋଟେ କବିତା ଆମକୁ ପଢି ଶୁଣେଇବେ କି?
2: ହଁ, ନିଶ୍ଚୟ ପଢିବି। କବିତାର ଶୀର୍ଷକ ହେଲା ଚଷମା। ଆଖି ଖରାପ ହେଲେ ଚଷମାର ଦରକାର ପଡେ, ସମୀପ ଦୃଷ୍ଟି, ଦୂରଦୃଷ୍ଟି, ପରଳ, ଏମିତି କେତେ କଥା ଶୁଣିବାକୁ ପଡେ। ଆଖି ଖରାପ ହେଲେ ଚଷମାର ଦରକାର ପଡେ, ସମୀପ ଦୃଷ୍ଟି, ଦୂରଦୃଷ୍ଟି, ପରଳ, ଏମିତି କେତେ କଥା ଶୁଣିବାକୁ ପଡେ। ଡାକ୍ତର ମନା କରନ୍ତି ଟିଭି ଦେଖିବାକୁ, ଖବରକାଗଜ କି ବହିର ଛୋଟ ଛୋଟ ଅକ୍ଷରମାନଙ୍କୁ ନ ପଢ଼ିବା ପାଇଁ। ଡାକ୍ତରଙ୍କ କଥା ନ ମାନି ଛୋଟ ଅକ୍ଷରମାନଙ୍କୁ ଟର୍ଚ୍ଚ ମାରି ପଢ଼ିବାକୁ ପଡେ, ନହେଲେ ସମୟ କଟିବ କେମିତି। ଶୀତଦିନ ସକାଳେ ବୁଲିଗଲାବେଳେ କୁହୁଡ଼ି ନେଶେ ହେଇଯାଏ ଚଷମାରେ, ତାକୁ ନ ପୋଛିଲେ ବାଟ ଦେଶେନି ସହଜରେ। ଝିଟିପିଟିର ଚଷମା ନାହିଁ, ସେ କିନ୍ତୁ ଆରାମରେ କାନ୍ଥରେ ଚଢ଼ିଯାଇପାରେ। ତା ଛଡ଼ା ସେ କୋଉ ପରୀକ୍ଷା ଦେବ ଯେ ସେଥିପାଇଁ ତାର ଚଷମା ଲୋଡ଼ା ପଡ଼ିବ। ଚଷମାରେ ସମୁଦ୍ରକୁ ଚାହିଁଲେ ଝାପ୍ସା ଦିଶେ ସିନା, ମନେ ହୁଏ ଆଉ ଥରେ ସମୁଦ୍ର ମନ୍ଥନ ହୁଅନ୍ତା କି, ବାହାରି ଆସନ୍ତା ଶବ୍ଦପୂର୍ଣ୍ଣ ପାତ୍ରଟିଏ। କବିଟିଏ ଆଉ କ'ଣ ଚାହେଁ, ନିଶବ୍ଦ ଶବ୍ଦର ପାତ୍ରଟିଏ ଛଡ଼ା। କବିଟିଏ ଆଉ କ'ଣ ଚାହେଁ, ନିଶବ୍ଦ ଶବ୍ଦର ପାତ୍ରଟିଏ ଛଡ଼ା।
1: ବାଃ, ଖୁବ୍ ସୁନ୍ଦର କବିତା ସାର, ଆପଣଙ୍କୁ ଧନ୍ୟବାଦ ଆଜି ଆପଣ ଆମ ପାଇଁ ଏହି କବିତାଟି ପଢ଼ିଲେ। ଆଜି ଆପଣ ଦୁହେଁ ଆମର ଏ ଷ୍ଟୁଡିଓକୁ ଆସିଲେ ଆଉ ଆମର ଏଇ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣ ଦୁହିଁଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର। ଶ୍ରୀମାନ ଶ୍ରୀମତୀ, ଭଉଣୀ, ଆପଣମାନେ ଶୁଣୁଥିଲେ ଆମର ଆଜିର ଅତିଥି ଡକ୍ଟର ବଂଶୀଧର ଷଡ଼ଙ୍ଗୀ ଏବଂ ତାଙ୍କ ଧର୍ମପତ୍ନୀ କବିତା ଷଡ଼ଙ୍ଗୀଙ୍କ ସହିତ ଆମର ଏହି ଆଲୋଚନା। ଆମର ଏହି ଆଲୋଚନା ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା ଭଉଣୀ, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତେବେ ଭଉଣୀ, କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଏଠି କିଛି କଥା ଆପଣଙ୍କୁ କହି ରଖୁଛୁ। ଏଇ ଯେମିତି ଆପଣମାନେ ଜାଣନ୍ତି, ଏଇ ଖରାଦିନରେ ଅଂଶୁଘାତର ସମସ୍ୟା ସାଧାରଣତଃ ଟିକେ ବଢ଼ିଯାଇଥାଏ। ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା, ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସ ବେଶୀ ଟାଣି ହେବା, ଚର୍ମ ଶୁଷ୍କ, ଲାଲ ଏବଂ ଉତ୍ତପ୍ତ ହେବା, ଅଚେତ ହେବା ବା ବାତ ମାରିବା, ଏସବୁ ହେଉଛି ଅଂଶୁଘାତର ଗୋଟିଏ ଗୋଟିଏ ଲକ୍ଷଣ। ତେଣୁ ଆମର କହିବାର କଥା ହେଲା ଭଉଣୀ, ଆମକୁ ଏଥିପାଇଁ ସତର୍କ ରହିବା ନିହାତି ଜରୁରୀ। ଏ ଯେମିତି ଧରନ୍ତୁ, ଯେହେତୁ ଦିନ 1ଟାରୁ 3ଟା ମଧ୍ୟରେ ଖରା ତାତି ଅଧିକ ଥାଏ, ତେଣୁ ସେହି ସମୟ ମଧ୍ୟରେ ଚେଷ୍ଟା କରନ୍ତୁ ବାହାରକୁ ନ ଯିବା ପାଇଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଏବଂ ପିଇବା ପାଣି ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଧଳା ରଙ୍ଗର ସୂତାର ଢିଲା ପୋଷାକ ପିନ୍ଧନ୍ତୁ ଆଉ ଛତା ଜୋତା ନିଶ୍ଚିତ ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ, ଖରାରେ ଅଧିକ ଦୂର ଚାଲନ୍ତୁ ନାହିଁ କିମ୍ବା କଠିନ ପରିଶ୍ରମ କରନ୍ତୁ ନାହିଁ। ଆଉ ଯେକୌଣସି ପ୍ରକାରର ମାଦକ ଦ୍ରବ୍ୟ ତାର ସେବନଠାରୁ ନିଜକୁ ଯଥୋଚିତ ଭାବରେ ଦୂରେଇ ରଖନ୍ତୁ। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

ଶେଷ ହେଲା ନାରିମଲ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ପ୍ରଜ୍ଞା ପରମିତ ସାହୁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଗଡ଼ରେ ଗୋଟାଏ ବଜେ 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ର ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେର ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା. ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ. ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍. ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି. ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ. ଦୁଇଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି. 43 ବର୍ଷ ପରେ ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି. ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନ୍ୟାଙ୍କ ସହ ସାକ୍ଷାତ କରିବେ. ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ନୋର୍ଡିକ୍ ବାଣିଜ୍ୟ ଓ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ. ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ. ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ. ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନ୍ମାର୍କ, ଫିନ୍ଲାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ. ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱିଡେନ୍ ଗସ୍ତ ବେଶ୍ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ. ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡରଠାରୁ ଆରମ୍ଭ କରି ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି. ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର୍ ଷ୍ଟାର୍ ପ୍ରଦାନ କରାଯାଇଛି. ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି. ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍କତି ରମଣ ସିଂହ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33 ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16 ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନାର ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚ ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶନ୍ଙ୍କ ନେତୃତ୍ୱରେ ନବଗଠିତ କେରଳମ୍ର 21 ଜଣିଆ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମ୍ଠାରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶନ୍ଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ୍ ଏବଂ ଆଇୟୁଏମ୍ଏଲ୍ ନେତା ପିକେ କୁହ୍ନାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କେରଳମ୍ରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ରଣନୈତିକ, ସାମରିକ ସହଯୋଗ, ପ୍ରତିରକ୍ଷା ଶିଳ୍ପ ସହଭାଗିତା, ସାମୁଦ୍ରିକ ସହଯୋଗକୁ ଅଧିକ ବ୍ୟାପକ କରିବା ଏବଂ ଭାରତ

0: ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମତ ମିଳିବା ହେବ ବୋଲି ଶ୍ରୀ ସିଂ କହିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣାରେ 9 ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍ ବିପରୀତ ଦିଗରୁ ଯାଉଥିବା ଅନ୍ୟ ଏକ ଯାତ୍ରୀବାହୀ ଗାଡ଼ିକୁ ଧକ୍କା ଦେଇଥିଲା। ଏଥିରେ 2 ଜଣ ମହିଳାଙ୍କ ସମେତ 10 ଜଣ ବ୍ୟକ୍ତି ରହିଥିଲେ। ପିଲିଭିକ୍ ବସ୍ତି ଜାତୀୟ ରାଜପଥର ଅଡ୍ଲିସ୍ପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ୱଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ତାରିଖରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସ ଆଣ୍ଡ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋଲର ଲଢୁଆ ବିମାନ 2 ପରସ୍କର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ବିମାନର 4 ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-2371717-2331-4444-2331-01 ଏବଂ 2371710-6 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିରେ ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ ସକାଳ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିରୁ ଧୂଆଁ ବାହାରିବା ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ପଏଣ୍ଟ ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପର କିଙ୍ଗ୍ସ 12 ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ 23 ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେରେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2 ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Vals.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସାଣ୍ଡି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ଏହି ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚାଇ ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଟା ସ୍ୱାଭାବିକ ଭାବରେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ

0: ସିଏଚ୍ଏସ୍ଇ ୱେବ୍ସାଇଟ୍ odisharesults.nic.in ରେ ପରୀକ୍ଷାଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ପରୀକ୍ଷାଫଳ ପ୍ରକାଶ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି,
1: ପ୍ଲସ୍ ଟୁ ବୋର୍ଡ ଏକ୍ଜାମ୍ର ରିଜଲ୍ଟ ଆମେ ଆସନ୍ତା 20 ତାରିଖ ଭିତରେ ରିଜଲ୍ଟ ଘୋଷଣା କରିବୁ। ତା ପାଇଁ ସବୁ ପ୍ରକାର ପ୍ରସ୍ତୁତ ସରିଛି। ପ୍ରାୟ 20 ତାରିଖ 12:30 ଘଣ୍ଟେ ଭିତରେ ରିଜଲ୍ଟ ପ୍ରକାଶ ପାଇବ। ଆମର ଏଥିରେ ଆର୍ଟ୍ସ ହେଉ, କମର୍ସ ହେଉ, ସାଇନ୍ସ ଏସବୁ ଷ୍ଟ୍ରିମ୍ରେ 4,01,623 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କର ରିଜଲ୍ଟ ପାଇପାରିବେ ୱେବ୍ସାଇଟ୍ ମାଧ୍ୟମରେ ତା'ର ବି ପ୍ରସ୍ତୁତି।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
2: ଏଲ୍ପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ ସବୁ ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ। ଆଭେଲେବିଲିଟି ଅଛି, ପାଇପ୍ଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଆଉ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ ତାଙ୍କୁ ମିଳିବ।
0: ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସିଜିଏମ୍ କମଲ ସିଲ୍ କହିଛନ୍ତି, ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି, ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାର ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍କକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ 50ଟି ବ୍ୟକ୍ତିଗତ ଏବଂ 17ଟି ସାମୁହିକ ଅଭିଯୋଗ ଥିଲା। ଶିବିରରେ 14ଟି ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34ଟି ଅଭିଯୋଗର ଶୁଣାଣି ହୋଇଥିବାବେଳେ ଜିଲ୍ଲା ରେଡ୍କ୍ରସ ପକ୍ଷରୁ 8 ଜଣଙ୍କୁ 43,000 ଟଙ୍କା ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57ଟି ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ଭଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟରେ ତାପମାତ୍ରା 44 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ

ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ବାହାରକୁ ନ ଯିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଲାଗି ପରାମର୍ଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ବାହାରେ ଶାରୀରିକ କାର୍ଯ୍ୟ ନ କରିବା ଲାଗି କୁହାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40°C ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଇରା ମହାନ୍ତି ଏବଂ କୁମାର ବାପି। ଚଳଚ୍ଚିତ୍ର ଧର୍ମର ହିତ।

ଏଇଠି ଶେଷ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ। ଏଥିରେ ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ଇଲା ଅରୁଣ ଏବଂ ସାଥୀମାନେ। ଚଳଚ୍ଚିତ୍ର 'ଲମ୍ହେ'

ଏଇଠି ଶେଷ କରୁଛୁ ଆଜିର ଅଶ୍ରାନ୍ତି ଅପରାହ୍ନ କାର୍ଯ୍ୟକ୍ରମ ଆକାଶବାଣୀ କଟକ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଶ୍ରୋତାବନ୍ଧୁଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସୁନିତା ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲ କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି କୁମାର ଗାପି ଗାଇଥିବା ବୋଉ ହାତ ନାଲି ଯା ଏଇ ଗୀତଟିକୁ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଏସ୍ଏମ୍ଏସ୍ କରିଛନ୍ତି କବିତା ମିଶ୍ର, ସେକ୍ଟର 9, CTA, କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ସଙ୍ଗୀତା ମହାପାତ୍ର ଗାଇଥିବା ଆ ଖିଲିପାନା ଗୀତଟିକୁ, ଯାହାକୁ ରଚନା କରିଛନ୍ତି ବିନୋଦିନୀ ଦେବୀ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଙ୍କର ସାନ ଭଉଣୀ ରାନିଆ ରାଣୀଙ୍କ ଜଗତସିଂହପୁରରୁ ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ପ୍ରଫୁଲ୍ଲକରଙ୍କ କଣ୍ଠରେ ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ରଚନା କରିଛନ୍ତି ତ୍ରିନାଥ ଚୌଧୁରୀ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ ଡବ ଦେଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁରୁ ନିଶ୍ଚିନ୍ତ କହିଲେ କଟକରୁ ଆପଣ ଇରା ମହାନ୍ତିଙ୍କ କଣ୍ଠରେ ଗୋଟେ ଗୀତ ଶୁଣିବାକୁ ଚାହିଁଛନ୍ତି ଆପଣଙ୍କର ଅନୁରୋଧରେ ଏଇ ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ସେମିଷ୍ଟିକୁ ଦେଇଛନ୍ତି ସନ୍ତୋଷ ବରାତ ଭୁବନେଶ୍ୱରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଚିତ୍ରଭାନୁ ମିଶ୍ର ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନନଙ୍କୁ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସଞ୍ଜୁ ଦୀପ୍ତି, ତାଙ୍କର ଭାଇ ଟୁଟୁ ଏବଂ ଭାଉଜ ମୀରା ରଘୁନାଥପୁର କଟକରୁ। ଗୀତଟିକୁ ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ। ଗୀତଟିକୁ ଗାଇଛନ୍ତି ସୁଚିତ୍ରା ଏବଂ ସଙ୍ଗୀତ ଗୀତ ରଚନା ବୈଷ୍ଣବ ପାଣି।

माळी थाओ अखी देखा।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଏସଏମଏସ୍ କରିଛନ୍ତି ଗୁରୁଦତ୍ତ ମହାନ୍ତି, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ପୁରୀରୁ। ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏଇଠି ଶେଷ କରୁଛୁ ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତକୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆକାଶବାଣୀ କଟକ ପ୍ରଚାର କରୁଛୁ ମିଳିତ କଣ୍ଠରେ ଦେଶଭକ୍ତି ଗୀତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: କ୍ଷତିକାର୍ଯ୍ୟ ସୁବୃଦ୍ଧ କରାଇବା ହେଉ ପ୍ରକୃତିର ଅସୀମ ଦାନ ଆମ ଜୀବନର ସମସ୍ତ ପ୍ରାସଙ୍ଗିକ ଆବଶ୍ୟକତାକୁ ପୂରଣ କରିଆସୁଛି।
1: କିନ୍ତୁ ଦୀପ୍ତି, ସବୁଠାରୁ ବିସ୍ମୟଜନକ ତଥ୍ୟ କ'ଣ ଜାଣିଛ?
0: କ'ଣ ପ୍ରତୀକ୍ଷା?
1: ଏହି ସୁନ୍ଦର ପରିବେଶର ମୂଳ ହେଉଛି ଏକ କ୍ଷୁଦ୍ର ପରାଗରେଣୁ। କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖାଯାଉଥିବା ଏହି ପଦାର୍ଥ ଏତେ ବଡ଼ ପୃଥିବୀର ସବୁଜ ଆବରଣ ପାଇଁ ଦାୟୀ, ଏହା କ'ଣ କୌଣସି ଯାଦୁଠାରୁ କମ୍? ଆଜ୍ଞା ହଁ ବନ୍ଧୁ, ପରାଗଣ ବା ପରାଗ ସଙ୍ଗମ ବିନା ଫୁଲମାନେ ଫସଲ ତିଆରି କରିପାରିବେ ନାହିଁ। ଏହି ପ୍ରକ୍ରିୟାରେ ରେଣୁକଣ ଏକ ଫୁଲର ପୁରୁଷ ଭାଗରୁ ନାରୀ ଭାଗକୁ ସଞ୍ଚାଳିତ ହୁଏ। ଏହା ଫଳ ଏବଂ ବୀଜ ଉତ୍ପାଦନକୁ ସମ୍ଭବ କରାଏ। ଆଉ ଆପଣ ଜାଣନ୍ତି, ବିଶ୍ୱର ପ୍ରାୟ 75% ପରାଗଣ ବା ପରାଗ ସଙ୍ଗମର ଭାରା ଉଠାଇଥାନ୍ତି ଆମ କୀଟ ଜଗତ, ଓ ତନ୍ମଧ୍ୟରୁ ମହୁମାଛିର ଅବଦାନ ଅସୀମ। ଫୁଲର ମନଲୋଭା ରଙ୍ଗ ଓ ବାସ୍ନାରେ ଆକର୍ଷିତ ହୋଇ ରସ ପିଇବାକୁ ଯାଇଥିବା କୁନି ମହୁମାଛିଟି ଏହି ପରାଗ ସ୍ଥାପନ ପ୍ରକ୍ରିୟାର ମହାନ ନାୟକ ପାଲଟି ଯାଇଥାଏ। ମହୁ ତିଆରି କରିବା ସଙ୍ଗେ ସଙ୍ଗେ ଏକ ଫୁଲରୁ ଅନ୍ୟ ଫୁଲକୁ ରେଣୁ ପରିବହନ କରି ଫସଲ ଏବଂ ଉଦ୍ଭିଦ ଜନ୍ମକୁ ସୁନିଶ୍ଚିତ କରାଇଥାଏ ସେ।
0: ସତରେ ଉଦ୍ଭିଦମାନଙ୍କ ସହିତ ପ୍ରାଣୀ ଜଗତର ଏହି ସମ୍ପର୍କ ଖୁବ୍ ସୁନ୍ଦର। ହେଲେ ଆମ ମଣିଷ ଜାତି ପ୍ରକୃତିରେ ମହାନତା ପାଇବାକୁ କ'ଣ ବା କରୁଛି? ଓଲଟି ଆମର ଅସଚେତନତା କାର୍ଯ୍ୟକଳାପ ମହୁମାଛିଙ୍କର ଜୀବନକୁ ବିନାଶ କରୁଛି। ବିଷାକ୍ତ ଜୀବାଣୁନାଶକ ଏବଂ କୃଷି ରାସାୟନିକ ବ୍ୟବହାର ମହୁମାଛିମାନଙ୍କର ନାଭିଗେସନ୍ ସ୍କିଲ୍ ବା ଦିଗ ବାରିବା ଦକ୍ଷତାକୁ କ୍ଷତିଗ୍ରସ୍ତ କରୁଛି। ଆବଶ୍ୟକତାରୁ ଅଧିକ ଯାନ୍ତ୍ରିକ ବିକାଶ, ଅତିକୃଷି ଓ ବନ୍ୟଭୂମି ଧ୍ୱଂସ ଦ୍ୱାରା ମହୁମାଛିମାନଙ୍କ ଆବାସ ସ୍ଥାନ ହାନି ହେଉଛି। ଆଉ ହଁ ବନ୍ଧୁ, ଏ ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।
1: ଠିକ କହିଲା ଦୀପ୍ତି, ମହୁମାଛିଙ୍କ ବିନା ଆମର ଖାଦ୍ୟ ସୁରକ୍ଷା ଓ ପୋଷଣ ଏକ ବଡ଼ ସମସ୍ୟା ପାଲଟିବାରେ ଲାଗିଛି। କେଜାଣି କେବେ ମଣିଷ ଜାତି ବୁଝିବ ଯେ ଯେଉଁ ଗଛରେ ସେ ବସିଛି ନିଜେ ତାରି ଶାଖାକୁ କାଟି ଚାଲିଛି।
0: କିନ୍ତୁ ପ୍ରତୀକ୍ଷା, ଗୋଟିଏ ଭଲ ଖବର ହେଉଛି, ଯଦିଓ ଧୀରେ ଧୀରେ କିନ୍ତୁ ନିଶ୍ଚିନ୍ତ ଭାବରେ ପରିବର୍ତ୍ତନ ଆସୁଛି। ଆମ ଯୁବପିଢ଼ିମାନେ ସଚେତନ ହେଉଛନ୍ତି। ହଁ ବନ୍ଧୁ, ଏହି ମହୁମାଛି ପ୍ରଜାତି ଓ ଅନ୍ୟ ପରାଗ ସଙ୍ଗମକାରୀ ଜୀବମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ସଚେତନତା କରାଇବା ଏବଂ ଏମାନଙ୍କ ପ୍ରଜାତିକୁ ସୁରକ୍ଷା ଦେବା ନିମନ୍ତେ 2018 ମିଳିତ ଜାତିସଂଘର ସାଧାରଣ ସଭା May 20 ବିଶ୍ୱ ମହୁମାଛି ଦିବସ ବା ୱାର୍ଲଡ ବି ଡେ ଭାବେ ଘୋଷଣା କରିଛି।
1: ତେବେ ଚଳିତ ବର୍ଷ ବିଶ୍ୱ ମହୁମାଛି ଦିବସର ଥିମ୍ ରଖାଯାଇଛି ବି ଟୁଗେଦର ଫର ପିପଲ ଆଣ୍ଡ ଦ ପ୍ଲାନେଟ ଅ ପାର୍ଟନରସିପ ଦାଟ ସଷ୍ଟେନ୍ସ ଅସ୍ ଅଲ, ଅର୍ଥାତ୍ ମଣିଷ ଓ ପ୍ରକୃତି ପରସ୍ପର ସହ ଗଭୀର ଭାବେ ଜଡ଼ିତ। ମହୁମାଛିଙ୍କ ସୁରକ୍ଷା ମାନେ କେବଳ ଗୋଟିଏ ପ୍ରଜାତିକୁ ବଞ୍ଚାଇବା ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସନ୍ତୁଳିତ ପୃଥିବୀକୁ ସୁରକ୍ଷିତ କରିବା। ତେବେ ଏହି ପ୍ରକୃତି ମିତ୍ର ଜୀବ ମହୁମାଛି ବିଷୟରେ ଅଧିକ କିଛି ଜାଣିବା ଆଜିର ସାକ୍ଷାତକାରରେ, ଯେଉଁଥିରେ ଉପସ୍ଥିତ ଅଛନ୍ତି ଜଣେ ଯୁବ ମହୁମାଛି ପାଳକ ରାଜେଶ ବିଶ୍ୱାଳ। ତାଙ୍କୁ ସାକ୍ଷାତ କରିଛନ୍ତି ବିନୟ କୁମାର ସାମନ୍ତରାୟ।
2: ଶ୍ରୋତାବନ୍ଧୁ, ଆପଣ ସମସ୍ତେ ଜାଣିଥିବେ ଜୀବଜଗତ ତିଷ୍ଠି ରହିବା ପାଇଁ ମହୁମାଛିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକଦା ପ୍ରଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ୍ କହିଥିଲେ, ଯଦି ଆମ ପୃଥିବୀ ପୃଷ୍ଠରୁ ସବୁ ମହୁମାଛି ଉଭେଇ ଯାଆନ୍ତି ତେବେ ମଣିଷ କେବଳ 4 ବଞ୍ଚିପାରିବ। ତେଣୁ ଆମେ ମହୁମାଛିକୁ ସୁରକ୍ଷା ଦେବା ପାଇଁ କେମିତି ଜନସଚେତନତା ସୃଷ୍ଟି କରିବା, ଏହି ଅବସରରେ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଜଣେ ଯୁବ ମହୁମାଛି ପାଳକ, ଯିଏ ଆପଣମାନଙ୍କ ସହିତ କଥାବାର୍ତ୍ତା ହେବେ ଆଜି। ସ୍ୱାଗତ କରୁଛୁ ରାଜେଶ ବାବୁ ଆପଣଙ୍କୁ ଆମର ଯୁବବାଣୀ ଷ୍ଟୁଡିଓରେ। ଆପଣ ନିଜର ପରିଚୟ ଟିକେ ଆମ ଶ୍ରୋତାବନ୍ଧୁମାନଙ୍କୁ ଦେଇଦିଅନ୍ତୁ।
3: ନମସ୍କାର, ମୋ ନାଁ ରାଜେଶ ବିଶ୍ୱାଳ, ଜିଲ୍ଲା ପୁରୀ, ବ୍ଲକ ସତ୍ୟବାଦୀ, ଗ୍ରାମ ଡୁବଡୁଆ। ମୁଁ ଜଣେ ମହୁ ଚାଷୀ।
2: ଆପଣ ତ ଜଣେ ଶିକ୍ଷିତ ଯୁବକ, ଆପଣ ଚାହିଁଥିଲେ ପାଠ ପଢ଼ିକି ଅଲଗା ଚାକିରି ବି କରିପାରିଥାନ୍ତେ, କିନ୍ତୁ ଏଇ ମହୁ ଚାଷ ପାଇଁ କେମିତି ମନୋନିବେଶ କଲେ?
3: ନାଇଁ, ମୁଁ ଦେଖିଲି ଚାକିରି କରିକି କାହା ପାଖରେ ଚାକିରି କଲେ ତ କ'ଣ, କାହା ପାଖରେ କାମ କରିବା, ନିଜେ ନିଜର ପରିଚୟ ତିଆରି କରିବି। ଯେକୌଣସି କ୍ଷେତ୍ରରେ ମୁଁ ପନିପରିବା ଚାଷ କରୁଥିଲି, ନାଇଁ ମହୁ ଚାଷ କରିକି ନିଜେ ପରିଚୟ ତିଆରି କରିବି, ସେଥିପାଇଁ ମୁଁ ମହୁ ଚାଷଟାକୁ ଆପଣେଇଲି।
2: ଏଥିପାଇଁ କୌଣସି ପ୍ରକାର ତାଲିମ ଆପଣ ନେଇଛନ୍ତି କୋଉଠୁ?
3: ହଁ, ତାଲିମ ନେଇଥିଲି ପ୍ରଥମେ 2014 ଗୋପବନ୍ଧୁ ଆଶ୍ରମରେ ଗୋଟେ ତାଲିମ ନେଇଥିଲି, ତାପରେ କେବିକେରେ ନେକ୍ସଟ ଓଇଉଟରେ ତାଲିମ ନେଲି। ତାଲିମ ନେଲା ପରେ ନିଜେ ମହୁ ଚାଷ ଧୀରେ ଧୀରେ ଷ୍ଟାର୍ଟ କଲି। ଷ୍ଟାର୍ଟ କରିବା ପରେ ପ୍ରଥମେ 4 ଷ୍ଟାର୍ଟ କରିଥିଲି ମହୁ ଚାଷ, ଧୀରେ ଧୀରେ ମହୁମାଛି ଷ୍ଟାର୍ଟ କରି ବଢ଼େଇଲି।
2: ଏବେ ଆପଣ କେତେଟା ବାକ୍ସ ମହୁ ଚାଷ କରୁଛନ୍ତି?
3: ଏବେ ମୋ ପାଖରେ 65 ବାକ୍ସରେ ମୁଁ ମହୁ ଚାଷ କରୁଛି, ୱିଥ୍ ବି ଟ୍ରେନିଂ ବି ଦେଉଛି। ଯାଇକି ମହୁ ଚାଷରେ ଅଭିଜ୍ଞତା ବଢ଼ିଲା ପରେ ଆମର କେବିକେ ତରଫରୁ ସାର୍ ମାନେ କହିଲେ, ନାଇଁ ତମେ ଯେହେତୁ ମହୁ ଚାଷରେ ତମର ଅଭିଜ୍ଞତା ବେଶୀ ବଢ଼ିଲାଣି, ତମେ ଟ୍ରେନର ହୁଅ, ମହୁମାଛି ନୂଆ ନୂଆ ଚାଷୀ ଟ୍ରେନିଂ ଦିଅ। ତାପରେ ସେଠୁ ଟ୍ରେନିଂ ତାଲିମ ପାଇଲା ପରେ ନୂଆ ନୂଆ ଚାଷୀଙ୍କୁ ଟ୍ରେନିଂ ଦେବାକୁ ଏବେ ଷ୍ଟାର୍ଟ କରିଛି।
2: ଆଚ୍ଛା, ଏଇ ଯୋଉ ବାକ୍ସ ମହୁ ବାକ୍ସ ବୋଲି ଆପଣ କହିଲେ, ସେଟା ମାନେ କଣ ଜିନିଷଟା?
3: ମହୁ ବାକ୍ସ କହିଲେ ଗୋଟେ ମହୁ ବାକ୍ସ ଯୋଉଠି ମାନେ ମହୁମାଛି ମାନେ ରହନ୍ତି, ସେଟା ଗୋଟେ କାଠରେ ତିଆରି ହୁଏ।
2: ତାର କିଛି ସାଇଜ ଅଛି?
3: ହଁ, ସାଇଜ ଅଛି, ମହୁମାଛିର ସ୍ୱତନ୍ତ୍ର ଗୋଟେ ସାଇଜ ଅଛି, ଫ୍ରେମର ସାଇଜ ଅଛି, ବାକ୍ସର ସାଇଜ ଅଛି। ବାକ୍ସର ଉଚ୍ଚତା ପାଖାପାଖି 1.5 ଫୁଟ 2 ଫୁଟ ଥାଏ।
2: ଆଚ୍ଛା,
3: ସାଇଜ ବି ତାର ପୁଟେ ବାଇ ପୁଟେ ରୁହେ। ଏମିତି ଫ୍ରେମ୍ ରେ ବି ସାଇଜ ଅଛି, ତାର ସାଇଜ ବି ବାକ୍ସ।

0: ଭିତରେ ପାଖାପାଖି ତାର ସବୁ ଲେୟାର ସାର ଅଛି। ବାକ୍ସ ଭିତରେ 8ଟି ଫ୍ରେମ ଥାଏ,
1: ମାନେ ଥାକ ଥାକ ହେଇକି
0: ଥାକ ଥାକ ଥାଏ। ପ୍ରଥମେ
1: ବାକ୍ସଟା କଣ ଚାରିପଟ କ୍ଲୋଜ ଥାଏ ନା କିଛି ଗୋଟେ
0: ବାକ୍ସର ବାକ୍ସ ଚାରିପଟ କ୍ଲୋଜ ଥାଏ, କିନ୍ତୁ ତା ଟପ କଭରରେ ମାନେ ମାନେ ପବନ ଯିବା ଆସିବା କରିବା ପାଇଁ, ମାଛ ମାନଙ୍କ ପାଇଁ ଆଉ ଲାଇଟ ଯିବା ପାଇଁ ଦିଟା ହୋଲ ଥାଏ, ତାକୁ ଭେଣ୍ଟିଲେସନ କୁହାଯାଏ। ତା ବାଦେ ବାକ୍ସର ମାଛ ଯିବା ଆସିବା କରିବେ, ଯୋଉପଟେ ତଳେ ଯିବା ଆସିବା କରନ୍ତି ତାକୁ ଏଣ୍ଟ୍ରାନ୍ସ ବାର, ଯୋଉପଟେ ମାଛ ଯିବା ଆସିବା କରିବେ, ସେଟା ସବୁ ତଳ ଲେୟାର। ପ୍ରଥମେ ତଳ ଲେୟାର କୁହନ୍ତି ବଟମ ବୋର୍ଡ, ଯୋଉଥିରେ ମହୁମାଛିଙ୍କର ଲାଇଫ ସାଇକେଲ, ତା ଉପରେ ଯୋଉ ଅଛି ଯୋଉଟା ତା ଭିତରେ ମାଛମାନଙ୍କର ଜୀବନ ଚକ୍ରରେ ଆଣି ଅଣ୍ଡା ଦେବ, ତାପରେ ସେଥିରେ ଅଣ୍ଡାରୁ ଲାର୍ଭା ହେବ, ଲାର୍ଭା ପିଉପା ହେବ, ଏମିତି ତା ଲାଇଫ ସାଇକେଲ ଅଛି। ତା ଉପରଟାକୁ ସୁପର କୁହାଯାଏ ବା ହନି ଚାମ୍ବର। ତା ଉପରେ ବି ଆଉ ଗୋଟେ ଲେୟାର ଅଛି, ତାକୁ ସୁପର ଚାମ୍ବର କୁହାଯାଏ। ତା ଉପରକୁ ମହୁବାକ୍ସ ଭିତରେ ଯେମିତି ଆମର ଯେମିତି ଆମକୁ ଶୀତ ଲାଗିଲେ ଆମେ ଯେମିତି ଗୋଟେ ଚାଦର ଘୋଡ଼ିବାକୁ ଆମେ ଘର ଟେମ୍ପରେଚର ଝରକା ବନ୍ଦ କରୁ, ସେମିତି ତାଙ୍କ ଭିତରେ ଗୋଟେ ତା ଉପରେ ଗୋଟେ ଅଛି ଇନର କଭର। ଇନର କଭର କଣ, ତା ଭିତରେ ମହୁମାଛିଙ୍କର ଟେମ୍ପରେଚରଟା ମେଣ୍ଟେନ କରେ,
1: ଯୋଉଦ୍ୱାରା ଗରମ ଲାଗିଲେ ସେ ଆପେ ଆପେ ସେଇ ଜାଗାକୁ ପଳେଇ ଆସନ୍ତି।
0: ଗରମ ଲାଗିଲେ ଗରମ ଉଇଥ ଥଣ୍ଡା ଦିଟାକୁ ମେଣ୍ଟେନ କରିବା ପାଇଁ ସେ ଇନର କଭରଟା ଦିଆଯାଏ। ତା ଉପରେ ଟପ କଭର, ଯେମିତି ଆମର ଛାତ ପଡେ, ଛାତ ପଡେ ଖରା ବର୍ଷା ଶୀତକୁ ରଖିବା ପାଇଁ ତା ଟପ କଭର ସେଟା ଦିଆଯାଏ।
1: ସେମାନେ ମହୁମାଛିକୁ ସୁରକ୍ଷା ଦେବା ପାଇଁ ଏଇ ସବୁ ପ୍ରକାର ବ୍ୟବସ୍ଥା
0: ଅଛି
1: ହେଇଥାଏ। ଏତେ ଗଲା ବକ୍ସର କଥା। ଆପଣ କହୁଥିଲେ ବିଭିନ୍ନ ପ୍ରକାର ଦଳ ଭିତରେ ବିଭିନ୍ନ ପ୍ରକାର ମହୁମାଛି ବି ଅଛନ୍ତି, ଟିକେ ତା ବିଷୟରେ କୁହନ୍ତୁ।
0: ହଁ, ମୁଖ୍ୟତଃ ବକ୍ସ ଭିତରେ ତିନି ପ୍ରକାର ମହୁମାଛି ଦେଖାଯାନ୍ତି। ପ୍ରଥମେ ହେଲା କୁଇନ୍, ଯା ରାଣୀ
1: ରାଣୀ ମହୁମାଛି,
0: ଯିଏ ତା ଇଚ୍ଛା ମୁତାବକ ଦୁଇ ପ୍ରକାର ମାଛି ଜନ୍ମ କରେ, ଶ୍ରମିକ ମାଛି ଜନ୍ମ କରେ, ପୁରୁଷ ମାଛି ଜନ୍ମ କରେ ତା ଇଚ୍ଛା ମୁତାବକ। ନେକ୍ସଟ ଶ୍ରମିକ ମାଛି, ଯୋଉଟା ୱାର୍କର ବି ତାକୁ କହନ୍ତି, ସେମାନେ ମାନେ ବାକ୍ସ ସମ୍ପୂର୍ଣ୍ଣ କାମ କରନ୍ତି, ରାଣୀ ଦେଇଥିବା ଅଣ୍ଡା ତାକୁ ଲାଳନ ପାଳନ କରିବେ, ମାନେ ଲାର୍ଭାବସ୍ଥା ରାଣୀ ଅଣ୍ଡା ଦେଇଥିବା ଲାର୍ଭାବସ୍ଥା ଯୋଉ ଷ୍ଟେଜରେ ଅଛନ୍ତି ତାକୁ ଲାଳନ ପାଳନ କରିବେ, ବକ୍ସର ଘର ସଫା କରିବେ, ମହୁ ଆଣିବେ, ପରାଗରଣ ଆଣିବେ, ପାଣି ଆଣିବେ, ମାନେ ବାକ୍ସର 95% କାମ ସେମାନେ
1: ୱାର୍କର
0: ହେଲା। ପୁରୁଷ ମାଛି, ପୁରୁଷ ମାଛିର କାମ ହେଲା ଯେତେବେଳେ ରାଣୀ ମିଟିଂ କରେ, ଅଣ୍ଡା ଦେବା ସମୟ ଆସେ, ସେଇ ସମୟରେ ପୁରୁଷ ମାଛିର ଆବଶ୍ୟକ ଥାଏ, ସେଥିପାଇଁ ପୁରୁଷ ମାଛି ବି ତାର ଗୋଟେ ଭୂମିକା ଥାଏ, ପୁରୁଷ ମାଛି ଥାଏ।
1: ସେମାନେ କେତେ ଦିନ ଲେଖି ପହଞ୍ଚନ୍ତି ତିନି ପ୍ରକାର ମାଛି କୁହନ୍ତୁ?
0: ରାଣୀ ଅଣ୍ଡା ଦେବାର 3 ଦିନରୁ 16 ଦିନ ଜନ୍ମ ହୁଏ, 2ରୁ 2.5 ବର୍ଷ ବଞ୍ଚିଥାଏ
1: ରାଣୀ ମହୁମାଛି।
0: ଶ୍ରମିକ ମାଛି ଅଣ୍ଡା ଦେବାର 3ଦିନରୁ 21 ଦିନ ଜନ୍ମ ହୁଏ, ପାଖାପାଖି 6 ସପ୍ତାହରୁ ଅଧିକ ଦିନ ବଞ୍ଚିଥାଏ,
1: ମାନେ ଏତେ କମ୍ ସମୟ ବଞ୍ଚେ ସେ,
0: ଯେ ବେଶୀ କାମ କଲେ ବେଶୀ।
1: ଆଚ୍ଛା, ସେଥିପାଇଁ କମ୍ ସମୟ ବଞ୍ଚେ ସେ।
0: ପୁରୁଷ ମାଛି ବି ଅଣ୍ଡା ଦେବାର 3ଦିନରୁ 24 ଦିନ ଜନ୍ମ ହୁଏ, ସିଏ ସେମିତି ପାଖାପାଖି 6 ମାସ ପର୍ଯ୍ୟନ୍ତ ବଞ୍ଚିଥାଏ, ତାପରେ ମରିଯାଇଥାଏ।
1: ମାନେ ରାଣୀ ମହୁମାଛିର ଆୟୁଷ
0: ବହୁତ ଦିନ।
1: କଣ ସେମାନଙ୍କର ଫୁଡ୍ ହିସାବରେ କେମିତି କଣ, ସେମାନେ ଯେତେବେଳେ ଯାହା ଖରାଦିନ ମାନଙ୍କ ସେମାନେ ବାହାରେ ବୁଲନ୍ତି, ନିଜର ମହୁ ସଂଗ୍ରହ କରନ୍ତି, ଯେତେବେଳେ ଆଡଭର୍ସ କଣ୍ଡିସନ ହେଇଯାଏ, ବର୍ଷା ଦିନ ହେଇଯାଏ, ପାଣିପାଗ ଖରାପ ହେଇଯାଏ, ସେମାନେ କେମିତି କଣ ଖାଇବା?
0: ମୁଖ୍ୟତଃ ସେଇଟା ଭଲ ଲାଗିଲା, ସେଇଟା କଣ ହୁଏ ନା, ବର୍ଷା ଦିନେ ଆମେ ମହୁମାଛିଙ୍କି ଖାଲି ତ ଖାଇବାକୁ ଦେବା ତ ସେଇଟା ତ ଠିକ ଅଛି, ତାଙ୍କର ବର୍ଷା ଦିନେ ବହୁତ କାମ ଅଛି। ଯେମିତି ଆମର ଖରା ଦିନେ ଶୀତ ଦିନେ ମାଛମାନେ ବାହାରକୁ ଖାଇବାକୁ ଆଣିବାକୁ ଗଲେ, ବାହାରକୁ ଖାଇବାକୁ ଗଲେ, ବାହାରେ ସବୁ କାମ କଲେ, ବର୍ଷା ଦିନେ କଣ ନା, ବର୍ଷା ଅତ୍ୟଧିକ ହେବାରୁ ତାଙ୍କୁ ଆମେ ଖାଇବାକୁ ଦେବା, ଯେ କାହିଁକି ଖାଇବାକୁ ଦେବା, କାରଣ ବର୍ଷା ଦିନେ ଫୁଲରେ ପାଣି ପଶିକି ରୁହେ, ସେମାନେ ମହୁ ସଂଗ୍ରହ କରିପାରନ୍ତିନି, ପୋଲେନ ଆଣିପାରନ୍ତିନି, ସେମାନେ କଣ କରନ୍ତି ନା, ବାକ୍ସ ଭିତରେ ରୁହନ୍ତି, ବାକ୍ସ ଭିତରେ ଝାଡ଼ା ପରିଶ୍ରା କରିକି ଏମିତି ବାକ୍ସ ଭିତରେ ରୁହନ୍ତି। ସେଥିପାଇଁ ଆମେ କଣ କରିବା ନା, ମହୁମାଛିଙ୍କି ଖାଇବାକୁ ଦେବା। ବର୍ଷା ଦିନେ ଖାଇବାର ଚିନି ସିରାର ତାର ମୁଁ କହୁଛି ମାତ୍ରାଟା 1:1, ମାନେ ଗୋଟେ ଭାଗ ଚିନି,
1: ମାନେ ତାଙ୍କୁ ଚିନି ସିରା ବି ଦିଆଯାଏ।
0: ହଁ, ବାକ୍ସ ମହୁମାଛିଙ୍କୁ ଚିନି ସିରା ଖାଇବାକୁ ଦିଆଯାଏ।
1: ଅଲଗା କିଛି ଖାଦ୍ୟ ସେମାନେ
0: ଚିନି ସିରା ଦିଆଯାଏ, ବର୍ତ୍ତମାନ ମହୁମାଛିଙ୍କ ଫେଣା ଗଡ଼ିବା ପାଇଁ ପାଚିଲା କଦଳୀ ଦେବା ଦିଆଯାଏ, ଆମ୍ବ ବି ଦିଆଯାଏ, ଆଉ ଗୁଡ଼ ବି ଦିଆଯାଏ, କିନ୍ତୁ ବେସିକାଲି ସବୁଠୁ ବେଟର ହୁଏ ଚିନି ସିରା।
1: କିନ୍ତୁ ଆମ୍ବ କଦଳୀ ଆପଣ ଯୋଉ କହିଲେ ସେଥିରେ କଣ ୱାକ୍ସ ଜିନିଷ କିଛି ଅଛି ୟୁଜ୍ କରିକି ସେମାନେ ଫେଣା ତିଆରି କରନ୍ତି?
0: ଆମ୍ବ କଦଳୀ ଦେଲେ ମାଛମାନେ କଣ କହନ୍ତି ନା, ମାଛମାନଙ୍କର ୱାକ୍ସଟା ଆକ୍ଚୁଆଲି ମହୁମାଛିଙ୍କର ପେଟ ତଳେ ଗୋଟେ ମହମ ଗ୍ରନ୍ଥ ଅଛି, ସେଥିରୁ ୱାକ୍ସଟା ବାହାରେ, ସେଇଟା ଖାଇଲେ ମହୁମାଛିଙ୍କର ଯୋଉ ଗ୍ରନ୍ଥଟା ଗ୍ରୋଥ ହୁଏ ସେଥିରୁ ୱାକ୍ସଟା ବାହାରେ,
1: ଯାହାଦ୍ୱାରା ସେ ଫେଣାଟା ତିଆରି
0: କରନ୍ତି।
1: ଗୋଟେ ଜିନିଷ ଆମେ ଜାଣିଛୁ, କଲୋନୀ ମ୍ୟାନେଜମେଣ୍ଟ, ମହୁ ଦଳର ପରିଚାଳନା କେମିତି ଆପଣ କରନ୍ତି?
0: ସେଇଟା କଲୋନୀ ମ୍ୟାନେଜମେଣ୍ଟ ବର୍ତ୍ତମାନ ଦେଖିବା, ଆମର ଜାନୁଆରୀରୁ ମାର୍ଚ୍ଚ ମାସ ଭିତରେ ଆମର ଯେମିତି ଧର ଗୋଟେ ମାଆର 4ଟା ଭାଇ, ଛୋଟବେଳେ ଏକାଠି ରହୁଥିଲେ, ବଡ଼ ହେଲେ ଏକାଠି ରହିପାରେ, ସମସ୍ତଙ୍କର ଯେ ବଡ଼ ହେଲା ତାକୁ ବାହାଘର କରିବା, ସେ ତା ଫ୍ୟାମିଲି ଅଲଗା ରହିବ, ମାଛମାନଙ୍କର ଜୀବନଶୈଳୀ ପୁରା ଏକା। ଯଦି ମାଛମାନେ କଣ କରିବେ ନା, ଯଦି ଆମେ ରାଣୀକି ଡିଭିଜନ ନ କରିବା, ରାଣୀ କହିବେ ନାହିଁ ମୁଁ ତ ପୁରୁଣା ହେଲାଣି, ମତେ ମୁଁ ଯୋଉ ନୂଆ ରାଣୀ ଆସିବ ସେ ମତେ ମାରିବ, ମୁଁ ସେଥିପାଇଁ ମୁଁ ତା ପୂର୍ବରୁ ଦଳ ବଂଶ ବିସ୍ତାର କରିବି।
1: ଇଣ୍ଟରେଷ୍ଟିଂ ଲାଗୁଛି ଆପଣ କଥା ଶୁଣି।
0: ତାପରେ ଆମେ କଣ କରିବା, ତା ପୂର୍ବରୁ ଯଦି ଆମ ବାକ୍ସରୁ ଧର ମ୍ୟାକ୍ସିମମ୍ ଗୋଟେ ରାଣୀ ଅଛି, 15,000-20,000 ଶ୍ରମିକ ମାଛ ଅଛନ୍ତି, ପୁରୁଷ ମାଛ ଅଛନ୍ତି, ତାକୁ ଯଦି ଠିକ ସମୟରେ ଆମେ ତାକୁ ଯଦି ଡିଭିଜନ ନ କରିବା,
1: ଦଳ ଆଇସୋଲେଟ୍ ନ କରିବା,
0: ଦଳ ଆଇସୋଲେଟ୍ ଡିଭିଜନ ନ କରିବା, ସେ ସମୟରେ କଣ ନା, ଆମେ ମାଛମାନେ ଆମ ବାକ୍ସରୁ ରାଣୀ ନେଇକି ପଳେଇବ, ମାଛ ଦୁର୍ବଳ ହେଇଯିବେ, ଆମେ ବକ୍ସରୁ ମହୁ କମଳ କମିଯିବ।
1: ଆଉ ଗୋଟେ ଜିନିଷ ମୋ କଥା ମାନେ ଆପଣ କଥା ଶୁଣି ମନେ ପଡ଼ିଲା, ଆପଣ କେମିତି ଜାଣିବେ ଗୋଟେ ଏଇଟା ରାଣୀ ମହୁମାଛି ଏଇଟା ଶ୍ରମିକ କେମିତି ଦେଖିକି ଜାଣିବେ?
0: ହଁ ଦେଖିବ, ରାଣୀ ମହୁମାଛି ମାନେ ଯେତେ ମାଛି ଅଛନ୍ତି ଏବେ ଶ୍ରମିକ ମାଛି ଆଉ ପୁରୁଷ ମାଛି ଅଛନ୍ତି, ରାଣୀ ମହୁମାଛି ତାଙ୍କଠୁ ଟିକେ ବଡ, ପୁରୁଷ ମାଛି ତାଙ୍କର ରଙ୍ଗ

0: କଳା, ମାନେ ତାଙ୍କ ରାଣୀ ମାଛ ଟିକେ ଛୋଟ, ଆଉ ସମୁଦ୍ର ମାଛ ତାଠୁ ଟିକେ ବାଦାମ କଲର ଆଉ ଟିକେ
1: ଆଉ ଟିକେ ଛୋଟ। ତ ଆପଣ ସେଇ ବେସିସରେ ଦେଖିକି ଜାଣିଦିଅନ୍ତି, ତ ସେଇ ହିସାବରେ ଆପଣ ନିଜେ ତାକୁ ଅଲଗା ବି କରିଦିଅନ୍ତି। ମାନେ କଣ ଗୋଟେ ଗୋଟେ ଧରିକି ଅଲଗା କରନ୍ତି?
0: ନାଇଁ, ଆମେ ବାକ୍ସର ମ୍ୟାନେଜମେଣ୍ଟ ଯୋଉ କହିଲେ, ବାକ୍ସର ଡିଭିଜନ କରିବାକୁ ହେଲେ ତାର ବହୁତ କିଛି ଜାଣିବାର ଅଛି। କେମିତି ଜାଣିବା? ଯଦି ପୁରୁଷ ମାଛ ଅଧିକ ବାକ୍ସରେ ଦେଖାଯିବେ, ସେ ସମୟରେ ଆମେ ଦେଖିବା ଯେ ଆକୁ ବର୍ତ୍ତମାନ ରାଣୀ ଚାହୁଁଛି ବାକ୍ସ ଡିଭିଜନ ମାନେ ପଳେଇ ଯିବା ପାଇଁ, ସେ ସମୟରେ ଆମେ ଆକୁ ଦିବାଗ କରିଦେବା। ଯଦି ଦିବାଗ ନ କରେ, ସେ ରାଣୀ ତା ଇଚ୍ଛାରେ ଉଡ଼ିକି ପଳେଇବ। ତା ସହିତ ପାଖାପାଖି 5-7 ହଜାର ଶ୍ରମିକ ମାଛ, ପୁରୁଷ ମାଛ ନେଇ ପଳେଇବ, ଆମେ ବାକ୍ସ ଦୁର୍ବଳ ହେଇଗଲା। ଯୋଉଠି ଧର 15 ହଜାର ଲୋକ କେସରେ କାମ କରୁଛନ୍ତି, ସେଠି 2 ହଜାର ଲୋକ କାମ କଲେ ବାକ୍ସ ଘର କଣ୍ଡିସନ ଖରାପ ହେଇଯିବ। ସେଇ ସମୟରେ ଆମେ ଦେଖିବା ଆମେ ଏଥିରୁ ଦିବାହ କରିଦେବା। ଦିବାହ କଲେ ସେଠି ବର୍ତ୍ତମାନ ଗୋଟେ ଦଳ ହେଇଗଲା, ଏଠି ଦଳ ହେଇଗଲା, ଏମିତି ମ୍ୟାନେଜମେଣ୍ଟ କରାଯାଏ,
1: ତାମାନେ ପ୍ରଡକ୍ଟିଭିଟି ବଢେ
0: ବଢେ। ତାପରେ ତା ଭିତରେ କୁଇନ୍ ସେଲ୍ ହୁଏ। ଧର ମନେକର ଆମେ ଚାହିଁବା ଯେ ଏ ବର୍ଷ ଆମର ମହୁ କଲେକ୍ସନ ବେଶୀ କରିବାକୁ ଚାହୁଁଛେ, ଆମେ ଆକୁ ଡିଭିଜନ କରିବାନି, ଆଉ ଏଇଠି ଥାଇକି ଆମେ ଡିଭିଜନ କରିବାନି, ଏଇଠି ମ୍ୟାନେଜମେଣ୍ଟ କରିବା। ସେଥିରେ କୁଇନ୍ ସେଲ୍ କରିବ, ମାନେ ରାଣୀ ବାରମ୍ବାର କୁଇନ୍ ସେଲ୍ କରେ ନୂଆ ରାଣୀ କରିବା ପାଇଁ, ସେ କୁଇନ୍ ସେଲ୍ କାଟି ବାହାର କରିବା, ଏମିତି ବହୁତ।
1: ବୁଝିପାରୁନି କୁଇନ୍ ସେଲ୍ ମାନେ?
0: କୁଇନ୍ ସେଲ୍ ମାନେ ହେଲା, ଧର ଗୋଟେ ବାକ୍ସରେ ଗୋଟେ କୁଇନ୍ ଅଛି, ତାକୁ ଆମେ ଆମ ବାର ଖାଲି ବାକ୍ସ ନାହିଁ, ଆମେ ମନେକର ତାକୁ କଣ କରିବା ନା କୁଇନ୍ ଗେଟ୍ ପକେଇବା, ରାଣୀ ଜାଲି ଗୋଟେ ଅଛି ସେଟା ପକେଇଦେଲେ ରାଣୀ ବାହାରକୁ ଯାଇପାରିବନି। ଯେପର୍ଯ୍ୟନ୍ତ ରାଣୀ ବାହାରକୁ ନ ଯାଇଛି, ସେ ପର୍ଯ୍ୟନ୍ତ ଶ୍ରମିକ ମାଛ ପୁରୁଷ ମାଛ କେହି
1: ଯାଇପାରିବେନି।
0: ସେଠି ରାଣୀ ଯେତେବେଳେ ବାକ୍ସ ଭିତରେ ରହିଲା, କଣ ହବ ନା ସେଠି କୁଇନ୍ ସେଲ୍ ତିଆରି କରିବ, ନୂଆ ନୂଆ କୁଇନ୍ ସେଲ୍ ତିଆରି କରିବ, ସେ କୁଇନ୍ ସେଲ୍ ଗୁଡ଼ା ସବୁ ଭାଙ୍ଗିବା। ଭାଙ୍ଗିକି ନୂଆ କୁଇନ୍ ହେଲେ କଣ ହବ ନା ତାର ସେଟା ସାର ଭଲ ଟପିକ୍ଟା ନା, ନୂଆ କୁଇନ୍ ହବ ମାନେ ପୁରୁଣା କୁଇନ୍ କି ମାରିବ।
1: ଆଚ୍ଛା,
0: ରାଣୀ କେବଳ ରାଣୀ କି ମାରେ, ଯଦି ନୂଆ କୁଇନ୍ଟା ଜନ ଏ ରାଣୀଟା କଣ ଅଣ୍ଡା ଦେଇକି ବର୍ତ୍ତମାନ 2 ବର୍ଷ ହେଲା ପୁରା ବୁଢ଼ୀ ହେଇଗଲାଣି, ଏ ନୂଆ ରାଣୀ ହବ ତାର ଟିକେ ବଳ ଅଧିକ, ସେ ବର୍ତ୍ତମାନ କଣ କରିବ ନା ପୁରୁଣା ରାଣୀ କି ମାରିଦେବ। ପୁରୁଣା ରାଣୀ କହିବେ ମୁଁ କାହିଁକି ମରିବି, ମୁଁ କାହିଁକି ମରିବି, ମୁଁ କାହିଁ ମୋ ବଂଶ ସୁସ୍ଥ ଘର ଛୁଆ ପିଲା ଧରି ମୁଁ ଅଲଗା ଜାଗା ନ ପଳେଇବି। ସେଥିପାଇଁ ଆମେ କଣ କରିବା ନା କୁଇନ୍ ଗେଟ୍ ପକେଇକି ରାଣୀ ବନ୍ଦ କରିବା, ନୂଆ ଯୋଉ କୁଇନ୍ ସେଲ୍ ହବ ତାକୁ ଭାଙ୍ଗୁଥିବା। ଯେପର୍ଯ୍ୟନ୍ତ ଆମେ ଆଗ ଆଗାମୀ ଦିନ ଧର ଆଗ ନେକ୍ସଟ ମାସକୁ ମହୁ ଫୁଲ ସିଜିନ ଆସିବରି, ଧର ଆମ୍ବ ଫୁଲ ଆସିଲା କି ଜାମୁକୋଳି କି ଯେକୌଣସି ଫୁଲ ସିଜିନ ଆସିଲା, ମହୁ କଲେକ୍ସନ ପାଇଁ ଆମେ ତାକୁ ରଖିବା, ମହୁ କଲେକ୍ସନ କରିବା, ତାପରେ ମାଛ ଡିଭିଜନ କରିଦେବା।
1: ତ ଆପଣଙ୍କ କଥାରୁ ଯାହା ଜଣାପଡୁଛି, ମହୁ ଚାଷ ଗୋଟେ ଟ୍ରିକି ବ୍ୟବସାୟ।
0: ଆଜ୍ଞା,
1: ନାଇଁ ଆପଣଙ୍କୁ ଏସବୁ ଅଧ୍ୟୟନ କରିବାକୁ ପଡିବ, କୋଉ ସମୟରେ କଣ ହଉଛି ହେଲେ ତାଙ୍କର ମନସ୍ତତ୍ତ୍ୱଟା ବୁଝିବାକୁ ପଡିବ,
0: ତାଙ୍କ ମାନେ ତାଙ୍କ ବିହେଭିୟରଟାକୁ ବୁଝିବାର ଅଛି।
1: ବହୁତ ଇଣ୍ଟରେଷ୍ଟିଂ। ଗୋଟେ କଥା ଆମ ମନକୁ ଆସେ, ବାକ୍ସ ଗୁଡା କଣ ଆପଣ ବାହାରେ ରଖନ୍ତି ଖୋଲା ସ୍ଥାନରେ?
0: ବାକ୍ସ ଠିକ କଥା, ବାକ୍ସ ମହୁ ଚାଷ କରିବା ପାଇଁ ସେମିତି କିଛି ସାର ଜାଗାର ଆବଶ୍ୟକ ପଡିନଥାଏ। ଆପଣ ଛାତ ଉପରେ ରଖିପାରିବେ, ବାରିରେ ରଖିପାରିବେ, ଯେ ମାନେ ବାହାରେ ରହିପାରିବ, କିନ୍ତୁ ତାକୁ ଆମେ ସୁରକ୍ଷା ଦେବା, ଯେମିତି ଅତ୍ୟଧିକ ଖରା ପଡୁନଥିବ, ଅତ୍ୟଧିକ ଥଣ୍ଡା ପଡୁନଥିବ, ମାନେ ଅଳିଆ ଆବର୍ଜନା ଜାଗା ହେଇନଥିବ, ଧୂଆଁ ପଲାଗୁ, ଧୂଆଁ ଯୋଉ ଆମର ରୋଷେଇ କରୁଛନ୍ତି ତା ଧୂଆଁ ନ ହଉଥିବ, ଗୁହାଳ ନ ହୋଇଥିବ, ଯେକୌଣସି ଆବର୍ଜନା ଜାଗାରେ ନ ରହିପାରିବ, ସେଇଭଳିଆ ଜାଗା ଆମେ ରଖିପାରିବା, ଯୋଉଠି ପବନ ଯିବାସା କରିପାରୁଥିବ, ହାଲକା ଖରା ପଡୁଥିବ, ହାଲକା ଛାଇ ପଡୁଥିବ, ଏଇଭଳିଆ ଜାଗାରେ ମହୁମାଛି ଚାଷ ହେଇପାରିବ।
1: ତା ଉପର କଭର ହେଇକି ରହିବା
0: ଉପରେ, ଆମର ବର୍ଷା ଦିନ ଆମେ ଦେଖିବା ତାକୁ ଘୋଡ଼େଇକି ରଖିବା, ଟପ୍ କଭର ସେଟା ଗୋଟେ ଆକ୍ଚୁଆଲି ଆଲୁମିନିୟମ ବା ଟିଣଟା, ବର୍ଷା ପାଣି ବୋଲେ ସେଟା କଳଙ୍କି ନଷ୍ଟ ହବ। ତାପରେ ଆମେ ଜରି ଘୋଡ଼େଇକି ରଖିବା, ଷ୍ଟାଣ୍ଡ ବର୍ତ୍ତମାନ ଯୋଉ ଷ୍ଟାଣ୍ଡ ମହୁମାଛ ଷ୍ଟାଣ୍ଡ ସେଟା ଆଣ୍ଟୁଏଲ ମାନେ ପିମ୍ପୁଡି ଜନ୍ଦା ଉଇ ଏଗୁଡା ସବୁ ନଷ୍ଟ କରିବେ, ସେଥିପାଇଁ ଆମେ ମୋବିଲ କପଡ଼ା ବାନ୍ଧିବା, ପାଣି ମହୁମାଛି ପାଇଁ ପାଣି କୁଣ୍ଡ କରିବା।
1: ଆଉ ଗୋଟେ ଜିନିଷ ହେଲା, ଆପଣ ଯେତେବେଳେ ମହୁମାଛିଙ୍କ ସହିତ କାମ କରୁଛନ୍ତି, ମହୁମାଛି ବି ଆଟାକ୍ କରନ୍ତି,
0: ଆଜ୍ଞା,
1: ଆପଣ କେମିତି ନିଜକୁ ପ୍ରୋଟେକ୍ଟ କରନ୍ତି?
0: ନାଇଁ, ସେଥିପାଇଁ ଆମେ ଯୋଉ ମହୁ ଚାଷ ଆମେ କରୁଛୁ, ସେ ନୂଆ ନୂଆ ମହୁ ଚାଷୀମାନଙ୍କୁ ବା ଚାଷୀମାନଙ୍କୁ କହୁଛି, ସେଥିପାଇଁ ବହୁତ ଗୁଡ଼ାଏ କେୟାର ନେବାର ଅଛି ଦେହର। ମହୁମାଛି ମାନେ ଯେତେବେଳେ ଆଗ୍ରେସିଭ ହେବେ ବହୁତ ଜୋରରେ କାମୁଡ଼ନ୍ତି, ସେଥିପାଇଁ ଆମେ ତାର ମହୁମାଛି ୟୁଜ୍ କରିବା ପାଇଁ ତାର ସବୁ ଜିନିଷ ମିଳୁଛି, ଯେମିତି ମୁହଁରେ ମଡ଼ିବାକୁ ବି ଭେଲ୍ ମିଳୁଛି, ହ୍ୟାଣ୍ଡ ଗ୍ଲୋଭ୍ସ ମିଳୁଛି, ପୁରା ଜ୍ୟାକେଟ୍ ମିଳୁଛି, ଏଗୁଡ଼ା ସବୁ ୟୁଜ୍ କରି ମହୁମାଛି ମ୍ୟାନେଜମେଣ୍ଟ କରିବା କଥା। ଆଉ ଧୀରେ ଧୀରେ ଧୀରେ ମଧ୍ୟ ଏକ୍ସପିରିଏନ୍ସ ବଢ଼ିଯିବ, ତାପରେ ସେଗୁଡ଼ା କିଛି ଆବଶ୍ୟକ ପଡ଼ିନଥାଏ।
1: ଆପଣ ଟିକେ ପ୍ରିକସନ୍ ନେଇକି କାମ କରିପାରିବେ, ଏଇସବୁ ଯୋଉ ଜିନିଷ ଗୁଡାକ ଉପକରଣ ଦରକାର, ସେଫ୍ଟି ଉପକରଣ, ଏଗୁଡା କୋଉଠି ଆପଣ ଏଗୁଡା କିଣୁଛନ୍ତି?
0: ଏଇଟା ଆମର ଭୁବନେଶ୍ୱରରେ ଅଛି, ବହୁତ କଟକରେ ଅଛି।
1: କୌଣସି ସରକାରଙ୍କ ତରଫରୁ କିଛି ଷ୍ଟୋର କରାହେଇଛି ଏଥିରେ?
0: ସରକାରଙ୍କ ତରଫରୁ ଷ୍ଟୋର କିଛି ବୋଧେ ଓଡ଼ିଶାରେ ନାହିଁ, ମୁଁ ଯଦି ଜାଣିଛି, ଏମିତି ନିଜସ୍ୱ ଲୋକ କରିଛନ୍ତି, ନିଜ ନିଜ ନାଁରେ କରିଛନ୍ତି ପ୍ରଡକ୍ସନ, ନିଜ ନିଜ ନାଁରେ ବ୍ରାଣ୍ଡ କରିକି ବିକ୍ରି କରୁଛନ୍ତି।
1: ତ ଆପଣ ପାଖାପାଖି କହୁଥିଲେ 64 ବାକ୍ସ ଆପଣ କରିଛନ୍ତି, କେମିତି କଣ ଇନକମ ଆପଣଙ୍କର ଗୋଟେ ମାସକୁ ଆପଣ ପାଉଛନ୍ତି?
0: ମାସକୁ ଆମର ସିଜିନ ଜାନୁଆରୀ ନଭେମ୍ବର ମାସରୁ ସିଜିନ ଷ୍ଟାର୍ଟ ହେଇଯାଏ। ଦେଖନ୍ତୁ, ମୁଁ ବେସିକାଲି ମହୁମାଛି ଯୋଉ ବକ୍ସ ରଖିଛି 64-65 ରଖିଛି, ତାର ମ୍ୟାନେଜମେଣ୍ଟ ହେଲା, ମୁଁ ହନି ଉପରେ ବେଶୀ ପ୍ରାଧାନ୍ୟ ଦେଇନି, ବକ୍ସର କଲୋନୀ, ଯେମିତି ସବୁ ଚାଷୀଙ୍କର ତ ଅଲଗା ଅଲଗା ସବୁ ସିଷ୍ଟମ ନା, କିଏ ମହୁ ପାଇଁ ବକ୍ସ ରଖିଛି, କିଏ ମହୁମାଛି କଲୋନୀ ପାଇଁ ରଖିଛି, ମୁଁ କିନ୍ତୁ ମହୁମାଛି କଲୋନୀ ଉପରେ ବେଶୀ ଧ୍ୟାନ ଦିଏ, ଯେମିତି ଗୋଟେ ଗୋଟେ ବାକ୍ସରୁ 2-3 ମହୁମାଛି ରାଣୀ ବାହାର କରିକି ବିକ୍ରି କରିବା। ଆଜିକା ଡେଟ୍ରେ ଓଡ଼ିଶାରେ ମହୁ ଅପେକ୍ଷା ମହୁ କଲୋନୀର ଆବଶ୍ୟକ ବହୁତ ଅଛି, ଯେହେତୁ ବହୁତ କଲୋନୀ ଆବଶ୍ୟକ, ସେଥିପାଇଁ ମୁଁ ମନସ୍ଥ କରୁଛି ନାଇଁ ମହୁ ଅପେକ୍ଷା
1: ସେମାନଙ୍କର ବଂଶଟାକୁ ବଢେଇବା ପାଇଁ,
0: ବଂଶ ବଢେଇବା ପାଇଁ।
1: ମାନେ ଆପଣ ଏମିତି ବି କଲୋନୀ ବି ଆପଣ ବିକନ୍ତି?
0: ହଁ,
1: ଆଚ୍ଛା ଆଚ୍ଛା।
0: ମହୁମାଛି କଲୋନୀ ମୁଁ ବହୁତ ବିକ୍ରି କରେ, ମହୁମାଛି କଲୋନୀ ଉପରେ ମୁଁ ବେଶୀ ଫୋକସ୍ କରେ, ଯେମିତି ମୁଁ ମହୁମାଛି ଗୋଟେ ଗୋଟେ ବାକ୍ସରେ 2-3 କଲୋନୀ ବାହାରେ, ସେମିତି ପ୍ରତ୍ୟେକ ବର୍ଷ 180 କଲୋନୀ ବିକ୍ରି କରିଥିଲି।
1: ଗୋଟେ କଲୋନୀରେ କେତେ ସଂଖ୍ୟା?

0: ମାଛି
1: ଗୋଟେ
0: ରୁହନ୍ତି?
1: କଲୋନୀରେ ପାଖାପାଖି 4,000 5,000 ଶ୍ରମିକ ମାଛି ରହିବେ, ଗୋଟେ କୁଇନ୍ ରହିବ, 4 ଫ୍ରେମ୍ ମାଛି,
0: ଆଚ୍ଛା,
1: ଏଇ ସହିତ ଗୋଟାକୁ ଆମେ 1,000 ରୁ 1,200 ଟଙ୍କାରେ ବିକ୍ରି କରୁ।
0: କୋଉମାନଙ୍କୁ ଆପଣଙ୍କର କ୍ରୟ କରନ୍ତି?
1: ଆମର ସବୁ ଚାଷୀ ଅଛନ୍ତି, ଆମେ ଏଗ୍ରିକଲଚର କେବିକେକୁ ଦେଉ, ହର୍ଟିକଲଚର ମାଧ୍ୟମରେ ଯୋଉଠି ଆସି ଆମକୁ ଧର ଅର୍ଡର ଦିଆଯାଏ, ରାଜେଶ ଆପଣଙ୍କ ପାଖରେ କଲୋନୀ ଅଛି, ଆପଣ ବିକ୍ରି କରିବେ, ଆମ ଚାଷୀଙ୍କୁ ଏଇ ମାଧ୍ୟମରେ ବିକ୍ରି କରିବେ।
0: କେବିକେ ଗୋଟେ ଜଷ୍ଟ ମାଧ୍ୟମ ହୁଏ ଆପଣଙ୍କର ସେଲ୍?
1: ଆଜ୍ଞା।
0: ଆପଣ ନିହାତି ତ ଚାଷ କରୁଛନ୍ତି, ଜାଣିଥିବେ ମହୁର ଚାହିଦା କେତେ ଏବେ ମାର୍କେଟରେ। ଆମର ଘରେ ଡେ ଟୁ ଡେ ଲାଇଫରେ ମହୁର ଦରକାର, ବହୁତ ଥଣ୍ଡା ହେଲା, କାଶ ହେଲା, କିନ୍ତୁ ଗୋଟେ ଶୁଦ୍ଧ ମହୁ ପାଇବା ଟିକେ କାଠିକର ପାଠ ହେଇଯାଉଛି ବର୍ତ୍ତମାନ ଲୋକମାନଙ୍କ ପାଇଁ, ଆପଣ କ'ଣ କହିବେ?
1: ଦେଖନ୍ତୁ, ଶୁଦ୍ଧ ମହୁ ପାଇବାକୁ ହେଲେ ଆକ୍ଚୁଆଲି ମାର୍କେଟରେ ମିଳୁଥିବା ମହୁ ଆଉ ବାକ୍ସରୁ ବାହାରୁଥିବା ମହୁ ଭିତରେ ବହୁତ ଡିଫରେଣ୍ଟ। ଆକ୍ଚୁଆଲି ଗୋଟେ ବକ୍ସ ଆଉ କଲୋନୀ ଆଉ ଷ୍ଟାଣ୍ଡ ଏଗୁଡ଼ାକ କଷ୍ଟ ଯେତିକି ଦେଖିଲାଣି ଆମେ, ମୁଁ ମୋ ନିଜସ୍ୱ କହୁଛି, ମୁଁ ନିଜେ 800 ରୁ 1,000 ଟଙ୍କାରେ ମହୁ ବିକ୍ରି କରୁଛି। କାହିଁକି ନା ଗୋଟେ ବାକ୍ସ କଲୋନୀ ମ୍ୟାନେଜମେଣ୍ଟ କରିବା ପାଖାପି 5,000 ପାଉଣ୍ଡ ପଡ଼ିଯାଉଛି ଗୋଟେ ବାକ୍ସ କଲୋନୀ ଆଉ ଷ୍ଟାଣ୍ଡ। ଆମ ଗୋଟେ ବର୍ଷକେ ପାଖାପାଖି 2 ରୁ 4 କେଜି ମହୁ ବାହାର କରୁଛି, ବୁଝିଲେ କି? ସେଇ ଅନୁସାରେ କଷ୍ଟ ବି ପଡ଼ିଯିବ।
0: ମାନେ ଆପଣ 2 ରୁ 4 କେଜି ମହୁ
1: ଗୋଟେ ବର୍ଷ
0: ଗୋଟେ ବାକ୍ସରୁ
1: ଗୋଟେ ବର୍ଷରେ 2 ରୁ 4 କେଜି ମହୁ ବାହାର କରିବେ,
0: ମାନେ କେତେ ତାର ମୂଲ୍ୟ ହବ ବଜାର ମୂଲ୍ୟ?
1: ବଜାର ମୂଲ୍ୟ ମୁଁ ହିସାବରେ ଦେଖିବାକୁ ଆମ ଲେବର କଷ୍ଟ ଆଉ ଟ୍ରାନ୍ସପୋର୍ଟେସନ କଷ୍ଟ ଏସବୁ କଷ୍ଟରେ ମୋ ହିସାବରେ 1,000 ଟଙ୍କା ବିକିବାଟା ସବୁଠୁ ବେଟର ପର୍ ଲିଟର, 1,000 ଟଙ୍କା ବିକିବାଟା ମୋ ହିସାବରେ ବହୁତ ଭଲ।
0: ମାନେ ଗୋଟେ ବାକ୍ସରୁ 4-5 ହଜାର ଟଙ୍କା ବାହାରି ପାରିବ ଆପଣଙ୍କ ହିସାବରେ? ଯଦି ଜଣେ 60 କି 70 ଆପଣ ଯେତିକି କରିଛନ୍ତି ସେତିକି ଯଦି କଲେ 2-3 ଲକ୍ଷ ଟଙ୍କା ଜଣେ ବେନିଫିଟ ପାଇପାରିବ ଜଣେ ଯୁବକ ପାଇଁ। ତ କାହିଁକି ଆମର ଯୁବପିଢ଼ି ମହୁ ମାଛି ପ୍ରତି ଏତେଟା ଧ୍ୟାନ ଦେଉନାହାନ୍ତି?
1: ଯୁବପିଢ଼ି ମାନେ କଣ ହଉଛି ନା, ଏବେ କଣ ହଉଛି ନା, ମେନ୍ ସବୁଠୁ ହେଲା ଚାଷରେ ପଡୁଥିବା ଫର୍ଟିଲାଇଜର, ସେଇଟା ବହୁତ ଇନଫାକ୍ଟ ପକୁଛି ଚାଷୀଙ୍କ ଉପରେ। ନା ମହୁମାଛି ମାନେ ମହୁ ସଂଗ୍ରହ କରନ୍ତି କୋଉଠି ନା ଫୁଲରୁ, ଯେକୌଣସି ବିରି ମୁଗ ହଉ ବା କୋଳଥ ହଉ ରାଶି ହଉ ମାଣ୍ଡିଆ ହଉ ଯାହା କହୁଛୁ, ସବୁଥିରେ ଟିକେ ଫର୍ଟିଲାଇଜର ୟୁଜ୍ ହଉଛି। ଲୋକ ଚାଷୀ କଣ କରୁଛନ୍ତି ନା, ଅଧିକ ଅମଳ ପାଇଁ ସବୁ ବିଷ ପକଉଛନ୍ତି, ସେଥିପାଇଁ ମହୁମାଛି ମାନେ ତାଙ୍କ ସଂଖ୍ୟା ସବୁ ହ୍ରାସ
0: ପାଉଛି।
1: ସେଥିପାଇଁ ଧ୍ୟାନ ସରକାରଙ୍କ ତରଫରୁ ମୋର ବି ଅନୁରୋଧ ରହୁଛି, ସେଇଟା ଧ୍ୟାନ ଦେବା ଦରକାର। ଆଉ ଯେମିତି ମହୁ ଚାଷକୁ ଟିକେ ସରକାର ଆଉ ଟିକେ ତାଙ୍କୁ ଦୂର ନଜର ଦେଖିବା ଦରକାର, ଯେମିତି ସବୁ ସବୁ କ୍ଷେତ୍ରରେ ମୁଁ ଜାଣିବା ଦରକାର, ଛତୁ ଚାଷ ହଉ, ମାଛ ଚାଷ ହଉ, ପନିପରିବା ସବୁ କ୍ଷେତ୍ରରେ ସରକାର ଆଗ୍ରହ କରୁଛନ୍ତି, ମହୁ ଚାଷ ପ୍ରତି ଟିକେ ଆଗ୍ରହ କରିବା ଦରକାର, ଯୁବପିଢ଼ି ତାଙ୍କର ଆଗ୍ରହ ବଢ଼ିବା ଦରକାର।
0: ଏଥିପାଇଁ ଆପଣ ଭାବୁଛନ୍ତି ଟିକେ ବେଶୀ ସଚେତନତା ଦରକାର?
1: ହଁ, ସଚେତନ ମେନ୍ ହେଲା ମହୁମାଛି ତ ଆଗ ଅପେକ୍ଷା ଯେମିତି ଅନେଶତ ବାତ୍ୟା ତ ସମସ୍ତ ଲୋକ ମେରୁଦଣ୍ଡ ଭାଙ୍ଗି ଦେଇଛି ମହୁମାଛି ଚାଷ, ତାପରେ ବି ମହୁ ଚାଷ ଚାଲିଛି, ଫନି ବି ମୋର ବି କ୍ଷତି ଗଲା, ସମସ୍ତଙ୍କର କ୍ଷତି ଗଲା,
0: ଦିନକୁ ଦିନ ସଂଖ୍ୟା କମିଗଲାଣି,
1: ସଂଖ୍ୟା ବହୁତ କମିଗଲାଣି, କେବଳ ଏଇ ଫର୍ଟିଲାଇଜର ସକାଶେ।
0: ଆଉ ବି ଗୋଟେ କଥା ଶୁଣିବାକୁ ଆମର ଗବେଷଣାରେ ମିଳିଛି କି ମୋବାଇଲ ଟାୱାର ପାଇଁ ତା ରେଡିଏସନ ପାଇଁ ବି ସଂଖ୍ୟା କମିଯାଉଛି ବୋଲି କୁହାଯାଉଛି,
1: ସେଇଟା ତ ବର୍ତ୍ତମାନ ମୁଁ ଯଦି ଜାଣିଛି ବର୍ତ୍ତମାନ ଯୋଉ ରେଡିଏସନ ମୋବାଇଲରେ ଅଛି ତା ସକାଶେ ମହୁମାଛିଙ୍କ ସଂଖ୍ୟା ବହୁତ କମିଯାଉଛି, ତାହା ବି ଆମ ପାଖରେ ତ କିଛି ଅପସନ ନାହିଁ, ସେଇଟା ତ ବହୁତ ବଡ଼ କଥା। କିନ୍ତୁ ମୋର ହିସାବରେ ଯଦି ଚଳିବ, କିଛି କିଛି ଲୋକ କରୁଛନ୍ତି ଟାଉନ୍ ଏରିଆ କରୁଛନ୍ତି,
0: ଆଉ ଟିକେ ପ୍ରୋତ୍ସାହନ ଦରକାର ସରକାରଙ୍କ ତରଫରୁ, କୌଣସି ପ୍ରକାର ଯଦି ସବସିଡି ମିଳିଲା ତ ଲୋକ ଟିକେ ଆଗ୍ରହୀ
1: ନିଶ୍ଚିନ୍ତ
0: ହେବେ ବୋଲି ଆପଣ?
1: ମୁଁ ସେ ଭାବୁଛି, ଯେମିତି ସଚେତନ ତ ଠିକ ଅଛି, ସଚେତନ ତ ମିଳୁନି, ମାନେ ଚାଷୀ ଭାଇଙ୍କ ପାଖରେ ଉଚିତ ଜିନିଷ ପହଞ୍ଚୁନି, ଗଭର୍ଣ୍ଣମେଣ୍ଟର ବହୁତ ସ୍କିମ ବାହାରୁଛି।
0: ଯୋଉ କଥା ଆପଣ କହିଲେ କି ଯୋଉ ଗ୍ଲୋଭ୍ସ ହଉ, ଆପଣ ସେଫ୍ଟି ଇକ୍ୱିପମେଣ୍ଟ ବି ଆପଣ କରୁଛନ୍ତି ଗଭର୍ଣ୍ଣମେଣ୍ଟ ଷ୍ଟୋର ପାଇନାହାନ୍ତି, ଆପଣ ବାହାରୁ ବି କ୍ରୟ କରୁଛନ୍ତି, ତ ସେଇଭଳି ଯଦି ଗଭର୍ଣ୍ଣମେଣ୍ଟଙ୍କ ତରଫରୁ ସରକାରଙ୍କ ତରଫରୁ କିଛି ସେଇ ପ୍ରକାର ଉପକରଣ ହିସାବରେ କି କିଛି ଜିନିଷ ଗୋଟେ ସବସିଡି ହିସାବରେ ଦେଇ ଦିଆଯାଆନ୍ତା ଆମର ଚାଷୀମାନଙ୍କୁ, ତ ବେନିଫିଟ ଟିକେ ବେଟର ହୁଅନ୍ତା ବୋଲି ଆପଣ ଭାବୁଛନ୍ତି?
1: ଆଜ୍ଞା। ସେ ଆଉ ଗୋଟେ କଥା ମୁଁ କହିବି, ଗଭର୍ଣ୍ଣମେଣ୍ଟ ତରଫରୁ ବାକ୍ସ ଦିଆଯାଉଛି ଚାଷୀଙ୍କୁ, ଦିଆଯାଉଛି ବାକ୍ସ ଦିଆଯାଉଛି, କଲମ ଦିଆଯାଉଛି, ସବୁ ଦିଆଯାଉଛି, କିନ୍ତୁ ଖାଲି ଦେଇଦେଲେ ଚାଷ ହେଇପାରିବନି, ସେଇଟା ଖାଲି ବାକ୍ସ କଲମ ଦେଇଦେଲେ ଚାଷୀ ତରଫ ଚାଷ କରିଦେବେନି, ତା ପାଇଁ ପ୍ରପର ମ୍ୟାନେଜମେଣ୍ଟ କେମିତି, ତା ଗୋଟେ ଛୋଟ ନ୍ୟୁଟ୍ରି ଗାର୍ଡେନ କରିବା ଦରକାର, ଫୁଲ ଚାଷ କରିବା ପାଇଁ ଦରକାର,
0: ଆସୁସରୀ ବ୍ୟବସ୍ଥା ଗୁଡାକ ସେ କରିବା ଦରକାର, ନାଇଁ
1: ବାକ୍ସ ଦେଇଦେଇକି ବର୍ତ୍ତମାନ ମ୍ୟାନେଜମେଣ୍ଟ କରୁନାହାନ୍ତି, ସେଇଟା ଦୁଃଖ ଲାଗୁଛି,
0: ମାନେ ମୂଳ ଉଦ୍ଦେଶ୍ୟଟା ଫୁଲଫିଲ୍ ହେଇପାରୁନି, ସାଧିତ ହେଇପାରୁନି,
1: ନାଇଁ ସାର୍।
0: ଆପଣ ବି ନିଜେ ପ୍ରଶିକ୍ଷଣ ଦେଉଛନ୍ତି,
1: ଆଜ୍ଞା,
0: କେମିତି କ'ଣ ତା ବିଷୟରେ ଟିକେ କୁହନ୍ତୁ?
1: ପ୍ରଶିକ୍ଷଣ ତ ଆଜ୍ଞା, ଯେତେବେଳେ ମୁଁ ନିଜେ ନିଜେ ମହୁ ବାକ୍ସ କଲି, ତାପରେ ଟ୍ରେନିଂ ଗଲି, ଟ୍ରେନିଂ ଗଲା ପରେ ସବୁ ସାର୍ ମାନଙ୍କୁ ସାଇଣ୍ଟିଷ୍ଟ ମାନଙ୍କ ବସିଲୁ, ଟ୍ରେନିଂ ଦେଲୁ, ତାପରେ ନିଜେ ନିଜେ ମୁଁ ଭାବିଲି ମୁଁ ବି ଅନ୍ୟ ଚାଷୀଙ୍କୁ କିଛି କିଛି ବୁଝେଇବି, ମହୁ ଚାଷ ଶିଖେଇବି, ତାପରେ ଧୀରେ ଧୀରେ ପ୍ରଥମ ଥର ବି ସୁନ୍ଦରଗଡ଼ ଗଲି ଟ୍ରେନିଂ ଦେବାକୁ, ସେଠି ଟ୍ରେନିଂ ଦେଲି, ସୁନ୍ଦରଗଡ଼ ପରେ ଗଲି ଭବାନୀପାଟଣା, ଭବାନୀପାଟଣାରୁ କୋରାପୁଟ ଗଲି, କୋରାପୁଟରୁ ଆସିକି ବରଗଡ଼, ସମ୍ବଲପୁର ବରଗଡ଼, ତାପରେ ଆମ ସାକ୍ଷୀବଳ କେବିକେ ମାଧ୍ୟମରେ ଯୋଉଠି ଟ୍ରେନିଂ ପଡ଼େ, ଧର କହିବେ ଯେ ଏଇ ଗାଁରେ ମହୁ ମାଛି ଟ୍ରେନିଂ ଦିଅ, ସବୁ ଜାଗାରେ ମୁଁ ଟ୍ରେନିଂ ଦେଲି, ଏବେ ମହୁ ଚାଷ ଠିକ୍ଠାକ୍ ଚାଲିଛି, ମୁଁ ଯେତିକି ବୁଝାବୁଝି କରୁଛି ପାଖାପାଖି 3-4 ଜାଗାରେ ଦିଆଯାଇଛି ମହୁ ବାକ୍ସ, 30-30 ହେଇକି ଏମିତି ଦିଆଯାଇଛି, ପାଖାପାଖି 140 ବାକ୍ସ, ତାପରେ ଯଦି ମୋ କଲୋନୀ ପାଖେ ପୁରୀରେ ବି ମ୍ୟାନେଜମେଣ୍ଟ କରାଯାଉଛି, ଏମିତି 8 ଗଡ଼ରେ, ବୌଦ୍ଧରେ, ଏମିତି ସବୁ ଜାଗାରେ ମହୁ ମାଛି କଲୋନୀ ମ୍ୟାନେଜମେଣ୍ଟ କରୁଛି।
0: ଟ୍ରେନିଂଟା ଆପଣ କ'ଣ ନିଜ ବ୍ୟକ୍ତିଗତ ଭାବେ ଦିଅନ୍ତି ନା ସରକାରଙ୍କ ତରଫରୁ ଆପଣ?
1: ନାଇଁ ନାଇଁ, ଠିକ୍ ଅଛି, ସେଇଟା ଭଲ କଥା ଲାଗିଲା, ସରକାର ତରଫରୁ ଆମକୁ ଆସେ ଟ୍ରେନିଂ ଦେବା ପାଇଁ, ଏଇଠି ଯାଆନ୍ତୁ ଆପଣ 3-4 ଟ୍ରେନିଂ ଦେବେ, ଆମ ଗୋଟେ ଚିଠି ଆସେ, ଲେଟର ଆସେ, ଆମ ଗ୍ରୁପ୍ରେ ମେସେଜ୍ କରାଯାଏ।

0: अच्छा
1: ଯୋଉ
0: ଆପଣଙ୍କର ଗୋଟେ
1: ହ୍ୱାଟ୍ସଅପ୍,
0: ଗ୍ରୁପ୍ ବି ଅଛି?
1: ହଁ ହ୍ୱାଟ୍ସଅପ୍ ଗ୍ରୁପ୍ ଅଛି, ସେ
0: ଆଚ୍ଛା
1: ଗ୍ରୁପ୍ରେ ମୁଁ ମେସେଜ୍ କରାଯାଏ, ଆପଣ ଯାଇକି ଟ୍ରେନିଂ ଦିଅନ୍ତୁ।
0: ଆପଣଙ୍କୁ ତା ପାଇଁ କୌଣସି ପ୍ରକାର ରେମୁନେରେସନ ମିଳେ?
1: ହଁ ମିଳେ, ପର୍ ଡେ ଯାହା ଯେମିତି ତାଙ୍କର ଥାଏ, 1000-1500 ଏମିତି ଥାଏ, ଏହି ହିସାବରେ ମିଳେ।
0: ଆପଣଙ୍କର କଥାରୁ ଯାହା ଜଣାପଡୁଛି, ଆମର ଯୁବପିଢ଼ି ଆଗକୁ ଆଗେଇ ଆସିବା ଦରକାର।
1: ନିଶ୍ଚିନ୍ତ,
0: ମାନେ ମହୁ ଚାଷ ଗୋଟେ ତ ଏକରେ ଲାଭଜନକ ବ୍ୟବସାୟ, ତା ସହିତ ଗୋଟେ ସମାଜ ପାଇଁ ଆମେ ଗୋଟେ ଏହାଦ୍ୱାରା ଗୋଟେ ସୋସିଆଲ ୱାର୍କ କରୁଛେ।
1: ଆଜ୍ଞା,
0: ମାନେ ଇଣ୍ଡାଇରେକ୍ଟଲି ଆମେ ମହୁମାଛିକୁ ସୁରକ୍ଷା ଦଉଛେ, ଯାହାଦ୍ୱାରା ଆମର ଏଗ୍ରିକଲଚର କୃଷି ବି ଆଗକୁ ଯାଇପାରୁଛି, ଆମର ଖାଦ୍ୟ ସୁରକ୍ଷା ହେଇପାରୁଛି। ତେଣୁ ମହୁମାଛିଙ୍କ ଜୀବନଶୈଳୀରୁ ବି ଆମେ ବି ବହୁତ କିଛି ଶିଖିବାକୁ ପଡିବ। ସେମାନେ ଯେମିତି ଦଳବଦ୍ଧ ଭାବରେ କାମ କରୁଛନ୍ତି, ଗୋଟେ ଟିମ୍ ୱାର୍କ, ସେଟା ଆମେ ଯୁବପିଢ଼ି ଆମର ସମାଜ ପାଇଁ ବର୍ତ୍ତମାନ ଅତି ଗୁରୁତ୍ୱପୂର୍ଣ୍ଣ ଲାଗୁଛି।
1: ସେଇଟା କଣ ମାନେ ତାଙ୍କଠୁ ଆମର ବହୁତ କିଛି ଶିଖିବାର ଅଛି ତାଙ୍କଠୁ। ଦେଖିବେ ମହୁ ଚାଷ କରୁଛନ୍ତି ବା ନୂଆ ନୂଆ କରୁଛନ୍ତି, ଦେଖିବେ ମର୍ଣ୍ଣିଂରୁ ବର୍ତ୍ତମାନ ଯଦି ସକାଳ 6ଟା ଆପଣ ତାଙ୍କୁ ଉଠିବେ, ତାଙ୍କ ବିହିବଟା ବୁଝିପାରିବେ। କିଛି ମାଛି ଦେଖିବେ ବାକ୍ସ ଆଗରେ ପୁରା ପ୍ରୋଟେକ୍ସନ ଆଣିଥିବେ, ଯେମିତି 22-17 ବାକ୍ସକୁ ନ ଆସନ୍ତୁ। କିଛି ମାଛି ତାଙ୍କର ପରାଗରଣ ଆଣିଥିବେ, କିଛି ମାଛି ମହୁ ଆଣିଥିବେ, ବାକ୍ସ ଖୋଲିକି ଦେଖିବେ। କିଛି ମାଛି ରାଣୀକି ସଫା କରୁଥିବେ, ରାଣୀ ଯୋଉ ଅଣ୍ଡା ଦେଉଥିବ ତା ଯୋଉ ସେଲ୍ ଗୁଡାକ ସଫା କରୁଥିବେ। ଗୋଟେ ଥର ରାଣୀ ଅଣ୍ଡା ଦେଲା, ଅଣ୍ଡା ଲାର୍ଭ ହେଲା, ପିପ ହେଲା, ରାଣୀ ଶ୍ରମିକ ମାଛ ପାଇଲା କି ପୁରୁଷ ମାଛ ପାଇଲା, ସେ ସେଲ୍ ରାଣୀ ଅଣ୍ଡା ଦେବି, ତାକୁ ସଫାସଫି କରିଦେବେ। ତାଙ୍କ ମ୍ୟାନେଜମେଣ୍ଟ ଅଲଗା ପୁରାପୁରି, ତାଙ୍କୁ ଦେଖିକି ଆମେ ଶିଖିବାର ଯେ ମହୁ ମାଛି ଯେତିକି ଆକ୍ଟିଭ ଆମେ ସେତିକି ଆକ୍ଟିଭ ହେବା ଦରକାର।
0: ମାନେ ଆମର ପୁରୁଣା ସଂସ୍କୃତିରେ ଆମର ପରିବାରରେ ଯେମିତି ଭୂମିକା ଥିଲା, ଯେମିତି ବାପା ଆମର ରୋଜଗାର କରୁଥିଲେ, ଫ୍ୟାମିଲିକୁ ପ୍ରୋଟେକ୍ସନ ଦେଉଥିଲେ, ମା ଘର କାମ କରୁଥିଲେ, ଏକ୍ଜାକ୍ଟଲି ସେଇଭଳିଆ ହିଁ ଲାଗୁଛି।
1: ସେଇଭଳିଆ ସାର୍, ଆଉ ତାଙ୍କର ମୁଁ କହିବି ଆଉ ଯୁବପିଢ଼ି ମାନଙ୍କୁ, ସମସ୍ତଙ୍କୁ ଓଡ଼ିଶାରେ ମହୁ ଚାଷୀ ମାନଙ୍କୁ କହିବି, ନୂଆ ମହୁ ଚାଷୀ ବି କହିବି, ମହୁମାଛି କରନ୍ତୁ, ସେମିତି କିଛି ତା ଦେହରେ କିଛି କଷ୍ଟ କାମ ନୁହେଁ, ସେଠି କଲେ ବହୁତ ହାଲକା। ଯେମିତି ମୁଁ ବି ଆଜି 65 ବାକ୍ସ ଛାଡ଼ିକି ଆସିକି ଏଠି ଆସିକି ରେଡ଼ିଓ ସେଣ୍ଟର କହିପାରୁଛି, ଆପଣ ସେମିତି କହିପାରିବେ। କିନ୍ତୁ ଗାଈ ଛେଳି ଯୋଉ କୁକୁଡ଼ା ପାଳନ, ଆପଣ ତାଙ୍କୁ ଦେଖନ୍ତୁ, ଗାଈ ରଖିବେ ମାନେ ସକାଳେ ତାଙ୍କୁ ଗୁହାଳ ସଫା କରିବେ, କ୍ଷୀର ଦେବେ, ତାଙ୍କୁ ନେଇକି ବାନ୍ଧିବାକୁ ଯିବେ, ଚରିବାକୁ ଯିବେ, ଘାସ ଚରିବାକୁ ଯିବେ, ସେଭଳିଆ ମହୁ ଚାଷ ସେମିତି କିଛି ନାହିଁ। ଥରେ ତାଙ୍କୁ ମ୍ୟାନେଜମେଣ୍ଟ କଲାପରେ ସିଏ ଆପେ ଆପେ ତାଙ୍କର ଖାଦ୍ୟ ସଂଗ୍ରହ କରିବେ। କିନ୍ତୁ ସପ୍ତାହକୁ ଥରେ ବାକ୍ସ ଦେଖିବାର ଅଛି, ବାକ୍ସର କଣ ଦେଖିବା ନା ବାକ୍ସ ତଳପଡ଼ା ସଫା ହେଇଛି ନା ନାହିଁ, ରାଣୀ ଠିକ ସେ ଅଣ୍ଡା ଦଉଛି ନା ନାହିଁ, ଶ୍ରମିକ ମାଛମାନେ ଠିକ ସେ କାମ କରୁଛନ୍ତି ନା ନାହିଁ, ଏଗୁଡ଼ା ସବୁ ଦେଖିକି ବାକ୍ସକୁ ନିୟନ୍ତ୍ରଣ କରାଯାଉଛି।
0: ତାମାନେ କହୁଛନ୍ତି ବେଶୀ କିଛି ଶାରୀରିକ ଶ୍ରମ ଦେବାକୁ ପଡିବନି?
1: ନାହିଁ ସାର୍,
0: ଟିକେ ମାନସିକ ଟେନସନ ଟିକେ ଦେବାର ଅଛି,
1: ମାଇଣ୍ଡରେ ରଖିବାର ଅଛି ଯେ ଆମେ ଏଇ ବାକ୍ସ ଆଜି ଏତିକି କାମ କଲା, ସେ ବାକ୍ସ ସେତିକି କାମ କଲା, ସେଇଟା ସବୁ ମାଇଣ୍ଡରେ ରଖିବାର ଅଛି।
0: ବର୍ତ୍ତମାନ ଯାହା ଜଣାପଡୁଛି, ଜନସଚେତନତା ବି ଦରକାର ମହୁମାଛିକୁ ସୁରକ୍ଷା ଦେବା ପାଇଁ, ଆପଣ କେମିତି କାମ କରୁଛନ୍ତି ଏ ଦିଗରେ?
1: ଲୋକଙ୍କୁ ଜନସଚେତନ ହେଲା, ମୁଁ ଲୋକଙ୍କୁ ବହୁତ ମାନେ ବୁଝାଏ ଯେ ତମେ ମହୁମାଛିଙ୍କୁ ମାନେ ମାନେ ପାଳନ କର, ଏମିତି କିଛି ପ୍ରୋବ୍ଲେମ ନାହିଁ। ଆମେ ବି ଏମିତି ସାର ଦେଇଛୁ ମହୁମାଛିକି ଚାଷୀଙ୍କି ଯେ ତମେ ବାକ୍ସ ନେଇ ମ୍ୟାନେଜମେଣ୍ଟ କର, ତମର ଲାଭ ହେଲେ ବି ଆମକୁ ଦବ। ସେମାନେ କହନ୍ତି ନାହିଁ ଆମକୁ କାମୁଡ଼ିବେ ଏଗୁଡ଼ା, କିନ୍ତୁ ତାପରେ ବି ଆମେ ତାଙ୍କ ପାଖରେ ରହିକି ତାଙ୍କୁ ଫେଣା ଧରିଛୁ, ମହୁମାଛି ବିଷୟରେ ବୁଝେଇଛୁ, ତମେ କର, ଏମିତି ଚାଲିଛି ସାର। ତାପରେ ଲୋକ ଆଗ୍ରହ ହେଇକି ଆମ କଥାରେ ବି ମହୁ ଚାଷ କରୁଛନ୍ତି। ଏବେ ଏଇଠି ଆମ ଗାଁଠୁ ପାଖାପାଖି 20 କିଲୋମିଟର ଜଣେ ଚାଷୀ ବାକ୍ସ ନେଲା ପରେ କହିଲେ ମତେ କାମୁଡ଼ୁଛନ୍ତି, ଏବେ ସେ ଏତେ ଆଗ୍ରହୀ ସେ ବର୍ତ୍ତମାନ ଗୋଟାକରୁ 4ଟା ବାକ୍ସ କଲାଣି, ମୁଁ ନିଜେ ଆହୁରି ରଖିବି। ଧୀରେ ଧୀରେ ଧୀରେ ଆମେ ଯେପର୍ଯ୍ୟନ୍ତ ମହୁମାଛିଙ୍କ ବିଷୟରେ ଚାଷୀଙ୍କୁ ନ ଜଣେଇବା, ଚାଷୀଙ୍କୁ ଭୟ ନ ଛଡ଼ିବା, ସେପର୍ଯ୍ୟନ୍ତ ମହୁ ଚାଷ ହେଇପାରିବନି।
0: ଏଇଟା ବି ଆଉ ଗୋଟେ କଥା, ମହୁ ଚାଷ ବଢିଲେ ହିଁ ମହୁମାଛି ସଂଖ୍ୟା ବଢିବ।
1: ଆଜ୍ଞା,
0: ନାଇଁ କି? ତ ଇଣ୍ଡାଇରେକ୍ଟଲି ଆମେ ମହୁ ଚାଷ କଲେ ହିଁ ଆମେ ଯୋଉଟା ଆଶଙ୍କା କରୁଛେ ଦିନକୁ ଦିନ ମହୁମାଛି ଲୋପ ପାଇଯାଉଛନ୍ତି, ଏଇ ଜିନିଷଟା ବଢି ବି ପାରିବ, ଗୋଟେ ପଟେ ଇନକମ୍ ବି ହେଇପାରିବ, ଆଉ ଗୋଟେ ପଟେ ସମାଜ ପାଇଁ ବି କିଛି
1: ସମାଜ ପାଇଁ ବର୍ତ୍ତମାନ ବହୁତ
0: କାମ ହେଇପାରିବ।
1: ଆଜ୍ଞା,
0: ଯାହା ହଉ ରାଜେଶ ବାବୁ, ଆପଣ ଆଜି ଆମ ଷ୍ଟୁଡିଓକୁ ଆସିଲେ, ଏତେ କଥା କହିଲେ, ସେଥିପାଇଁ ଆମର ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
2: ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ସାକ୍ଷାତକାର ଯୁବ ମହୁମାଛି ପାଳକ ରାଜେଶ ବିଶ୍ୱାଳଙ୍କ ସହିତ, ତାଙ୍କୁ ସାକ୍ଷାତ କରିଥିଲେ ବିନୟ କୁମାର ସାମନ୍ତରାୟ।
3: ଶ୍ରୋତାବନ୍ଧୁ, ଏବେ ଆପଣମାନଙ୍କ ପାଇଁ ରହିଛି ବିଜ୍ଞାନ ବିଚିତ୍ର।
2: ଶ୍ରୋତାବନ୍ଧୁ, ଏମିତି ପକ୍ଷୀ ଅଛି ଯେ କେବେ ବି ଭୂମିରେ ପାଦ ରଖନ୍ତି ନାହିଁ। ମହାରାଷ୍ଟ୍ର ରାଜ୍ୟର ରାଜ୍ୟପକ୍ଷୀ ହରିଆଲ ସେମିତି ଏକ ପକ୍ଷୀ। ଡେଙ୍ଗା ଡେଙ୍ଗା ଗଛ ଥିବା ଜଙ୍ଗଲ ଏହି ପକ୍ଷୀମାନଙ୍କର ପ୍ରଥମ ପସନ୍ଦ। ବେଳେବେଳେ ବରଗଛ, ଅଶ୍ୱସ୍ତ ଗଛରେ ଏହି ପକ୍ଷୀ ବସା ବାନ୍ଧିଥାନ୍ତି। ଆଉ ଏକ ବିଶେଷତ୍ୱ ହେଉଛି ଏମାନେ ଦଳ ଦଳ ହୋଇ ରହିବାକୁ ଭଲ ପାଆନ୍ତି। ପକ୍ଷୀଗୁଡ଼ିକୁ ଦେଖିବାକୁ ପାରା ଭଳି, ଦେହର ରଙ୍ଗ ଅଲିଭ୍ ଗ୍ରୀନ୍। ଇଂରାଜୀରେ ଏହି ପକ୍ଷୀକୁ ୟେଲୋ ଫୁଟେଡ୍ ପିଜନ୍ ବୋଲି କୁହାଯାଏ। ଏମାନଙ୍କ ପାଦ ହଳଦିଆ ରଙ୍ଗର ହୋଇଥିବାରୁ ବୋଧହୁଏ ଏଭଳି ନାମକରଣ କରାଯାଇଛି। ଉଚ୍ଚତା 29 ସେଣ୍ଟିମିଟରରୁ 33 ସେଣ୍ଟିମିଟର ଭିତରେ ହୋଇଥିବା ବେଳେ ଲାଞ୍ଜର ଲମ୍ବା 8ରୁ 10 ସେଣ୍ଟିମିଟର ହୋଇଥାଏ।
3: ବନ୍ଧୁ, ପ୍ରକୃତିର ଗର୍ଭରେ ଏପରି ଅନେକ ରହସ୍ୟମୟ ଏବଂ ଦୁର୍ଲଭ ଜିନିଷ ଲୁଚି ରହିଛି ଯାହାକୁ ଦେଖି ମନୁଷ୍ୟମାନେ ଆଚମ୍ବିତ ହୋଇଥାନ୍ତି। ଅଷ୍ଟ୍ରେଲିଆରେ ପ୍ରାୟ 20 ବର୍ଷ ପରେ ଏପରି ଏକ ବିରଳ ଅକ୍ଟୋପସ୍ ଦେଖିବାକୁ ମିଳିଛି। ଚଳିତ ମାସର ପ୍ରାରମ୍ଭରେ ବିଶ୍ୱର ଜଣାଶୁଣା ସାମୁଦ୍ରିକ ଜୀବବିଜ୍ଞାନୀ ଜେସେଣ୍ଟା ଶାକଲଟନ୍ ଏହି ବିରଳ ଅକ୍ଟୋପସ୍

0: କୁ ଦେଖିବାକୁ ପାଇଥିଲେ ଓ ଏହାର ଏକ ଭିଡ଼ିଓ ମଧ୍ୟ କରିଥିଲେ। ଅଷ୍ଟ୍ରେଲିଆର ଗ୍ରେଟ୍ ବ୍ୟାରିୟର ରିଫ୍ରେ ଲେଡି ଇଲିୟଟ୍ ଦ୍ୱୀପକୂଳରେ ଏହା ଦେଖିବାକୁ ମିଳିଥିଲା। ଏହାର ଶରୀରରେ ଅନେକ ରଙ୍ଗର ମିଶ୍ରଣ ଦେଖିବାକୁ ମିଳେ। ଶେଷଥର ପାଇଁ 2002ରେ ଏହା ଲୋକଲୋଚନକୁ ଆସିଥିଲା। ଏହାର ଲମ୍ବ 6 ଫୁଟ ପର୍ଯ୍ୟନ୍ତ ହୋଇଥାଏ।
1: ଶ୍ରୋତାବନ୍ଧୁ, ବର୍ତ୍ତମାନ ଆପଣମାନଙ୍କ ପାଇଁ ରହିଛି ଖେଳ ଖବର।
0: ଚଳିତ ଆଇପିଏଲ୍ରେ ଗତବର୍ଷର ବିଜେତା ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଆର୍ସିବିର ଗୌରବମୟ ଯାତ୍ରା ଜାରି ରହିଛି। ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ହରାଇ ଲଗାତାର ଟ୍ରଫି ଜିତିବା ଦିଗରେ ଏକ ବଡ଼ ପାଦ ବଢ଼ାଇବା ସହ ପ୍ଲେ ଅଫ୍ରେ ସ୍ଥାନ ସୁରକ୍ଷିତ କରିବାରେ ପ୍ରଥମ ଦଳ ହୋଇଛି ଆର୍ସିବି। 13ଟି ମ୍ୟାଚ୍ରୁ 9ମ ବିଜୟ ସହ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ବି ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିନେଇଛି। ରବିବାର ମ୍ୟାଚ୍ରେ ଆର୍ସିବି 4 ୱିକେଟ୍ ବିନିମୟରେ 222 ରନ୍ କରିଥିଲା। ପରେ ପଞ୍ଜାବକୁ 199 ରନ୍ରେ 8 ୱିକେଟ୍ରେ ରୋକି ବିଜୟର ସ୍ୱାଦ ଚାଖିବା ସହ ପ୍ଲେ ଅଫ୍ ଟିକେଟ୍ ହାସଲ କରିବାର ଯୁଗଳ ଲକ୍ଷ୍ୟକୁ ପୂରଣ କରିଥିଲା। ଜବାବରେ ପଞ୍ଜାବ ପାୱାର ପ୍ଲେ ଭିତରେ 3 ୱିକେଟ୍ ହରାଇ ସୁଯୋଗ ହାତଛଡ଼ା କରିଥିଲା। ଉକ୍ତ ମ୍ୟାଚ୍ରେ ଶଶାଙ୍କ ସିଂ ସର୍ବାଧିକ 56 ରନ୍ କରିଥିଲେ।
1: ଥାଇଲାଣ୍ଡ ଓପନ୍ ସୁପର 500 ବ୍ୟାଡମିଣ୍ଟନ ପୁରୁଷ ଯୁଗଳରେ ରୌପ୍ୟ ହାସଲ କରିଛନ୍ତି ଭାରତୀୟ ଯୋଡ଼ି ସ୍ୱାତିକ ସାଇରାଜ, ରାଙ୍କି ରେଡ୍ଡି ଓ ଚିରାଗ ସେଟି। ରବିବାର ଖେଳାଯାଇଥିବା ଫାଇନାଲରେ ସେମାନେ ଇଣ୍ଡୋନେସିଆର ଲିଓ ଲୋରି କାନୋଡୋ ଓ ଡାନିଏଲ ମ୍ୟାଟିନ୍ଙ୍କଠାରୁ ପରାସ୍ତ ହୋଇଥିଲେ। 2019 ଓ 2024ରେ ଏହି ପ୍ରତିଯୋଗିତା ଜିତିଥିବା ଭାରତୀୟ ଯୋଡ଼ି ପ୍ରଥମ ସେଟ୍କୁ ଶୋଚନୀୟ ଭାବେ 12-21ରେ ହାରିବା ପରେ ଦ୍ୱିତୀୟ ସେଟ୍ରେ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ, କିନ୍ତୁ ସେମାନେ ଏହି ସେଟ୍କୁ 23-25ରେ ହାରିଯାଇଥିଲେ। ଶନିବାର ସେମିଫାଇନାଲରେ ସାତ୍ତ୍ୱିକ ଚିରାଗ ମାଲେସିଆର ଗୋସେଜେଫି ଓ ନୁର ଇଜୁଦ୍ଦିନ୍ଙ୍କୁ ପରାସ୍ତ କରି ଫାଇନାଲକୁ ଯାଇଥିଲେ। ଚଳିତ ଋତୁରେ ଏହା ଥିଲା ଏହି ଭାରତୀୟ ଯୋଡ଼ିଙ୍କ ପ୍ରଥମ ଫାଇନାଲ। ଗତ ଋତୁରେ ସେମାନେ ଚାଇନା ମାର୍ଚ୍ଚ ଓ ହଂକଂ ଓପନ୍ରେ ରନର୍ସ ଅପ୍ ହୋଇଥିଲେ।
0: ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଅନୁରୋଧ।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ 7530001।
0: ଆପଣ ଆମକୁ ମତାମତ ମେଲ୍ ଦ୍ୱାରା ବି ପଠାଇ ପାରିବେ। ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yv.airctc@gmail.com।
1: ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜିର ଅନ୍ୟସାରେ ମୁଁ ଥିଲି ଆପଣଙ୍କ ସାଥୀ ଦୀପ୍ତିରଞ୍ଜନ,
0: ଆଉ ମୁଁ ପ୍ରତୀକ୍ଷା
1: ରହୁଛୁ।
0: ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
6: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
7: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
9: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ମାସିକ 3,000 ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି କରିଛନ୍ତି। ଭିଡି ସତୀଶନ କେରଳର ମୁଖ୍ୟମନ୍ତ୍ରୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଏକବିଂଶ ଭାଗ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଯୁବଶକ୍ତି ଏଥିରେ ଶୁଣିବେ ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ। ଆଲୋଚନା କରିବେ ଡକ୍ଟର ସ୍ନେହଲତା ପଣ୍ଡା। ରାତି 7:02 ଓଡ଼ିଆ କଥାଚିତ୍ର ଗୀତ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ସୁସ୍ଥ ଚାରା ଉତ୍ପାଦନ ସମ୍ପର୍କରେ ବିଜୟ କୁମାର ରାଉତରାୟଙ୍କ ସହିତ ଆଲୋଚନା। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ। ରାତି 8:30 ଓଡ଼ିଶୀ ଗୀତ, କଣ୍ଠଶିଳ୍ପୀ ବୀଣାପାଣି ନାୟକ। କାର୍ଯ୍ୟକ୍ରମ ସ୍ପଟ୍ଲାଇଟ୍ ରାତି 9:15 ଏବଂ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:02 ପ୍ରଚାର କରିବ ନାଟକ କୁନ୍ତି କେଉଁଠି, ମୂଳ ରଚନା ଦୀପକ ଶର୍ମା, ଓଡ଼ିଆ ଅନୁବାଦ ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ପଣ୍ଡିତ ସିଆରାମ ତିୱାରୀଙ୍କ ପରିବେଷିତ ଶାସ୍ତ୍ରୀୟ ଗାନ, ଶିଳ୍ପୀଙ୍କ କଣ୍ଠରେ ଶୁଣିବେ ଧ୍ରୁପଦ ଏବଂ ଧମାର। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। 6:05 ବନ୍ଦନା ଅନୁଚିନ୍ତା, 6:35 ଉପସ୍ଥାପନା ନୃସିଂହ ଚରଣ ମଲ୍ଲିକ। ଶ୍ରୀମଦ୍ ଭାଗବତର 40ତମ ଭାଗ 6:40। କୃଷି ସୂଚନା 6:50। 7:10 ଆମର ସ୍ୱାସ୍ଥ୍ୟରେ ଶୁଣିବେ ଇସୋନୋଫିଲିଆ, ଆଲୋଚନା କରିବେ ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ। ପ୍ରଭାତ ପରିକ୍ରମା 6:25।

ପତ୍ରିକା ଶୁକ୍ର ସତରା 35 ମିନିଟ୍ରେ ଏଥିରେ ଶୁଣିବେ ବିଶ୍ୱ ପରିଚ୍ଛନ୍ନ ରହୁ ଆଲୋଚକ ବିଶ୍ୱରଞ୍ଜନ କବି ଶତପଥୀ ମଧୁମାଳତୀ ଶୁକ୍ର ସତରା 40 ମିନିଟ୍ରେ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ସଙ୍ଗୀତ ବିଶ୍ୱନାଥ ମିଶ୍ର ବୈଦେହିଶ ବିଳାସର 28ତମ ଭାଗ ସକାଳ 8:45 ମିନିଟ୍ରେ ଦିନ 10ଟାରେ ପ୍ରଚାର କରିବୁ ଗୀତିନାଟ୍ୟ ମହିରାବଣବଧ ମୂଳ ରଚନା ଜଗନ୍ନାଥ ପାଣି ବେତାରୂପାନ୍ତର ଓ ପ୍ରଯୋଜନା ବ୍ରଜମୋହନ ମହାନ୍ତି ସଙ୍ଗୀତ ଶ୍ରୀବତ୍ସ ପଟ୍ଟନାୟକ ଅଭଲା ଗୀତ ଦିନ 11:10 ଏଥିରେ ତୃପ୍ତି ଦାସ ଏବଂ ଇନ୍ଦ୍ରାଣୀ ମିଶ୍ର ଗାଇଥିବା ଆଧୁନିକ ଗୀତ ଶୁଣିବେ ଧନେଶ୍ୱର ବେହେରା ଏବଂ ସାଥୀଙ୍କ ପରିବେଷିତ ପାଲା ପ୍ରଚାର କରିବୁ ଦିନ 11:30 ଦିନ 10ଟାରେ ରୁଦ୍ରପ୍ରକାଶ ରାୟ ଏବଂ ସାଥୀଙ୍କ ପରିବେଷିତ ଖଞ୍ଜଣୀ ଭୋଜନ ଦିନ 9:20 ନାରୀମହଲ ଏଥିରେ ଶୁଣିବେ ଘରର ସିରି ଶାଶୁବୋହୂ ଆଲୋଚନା କରିବେ ମନୋରମା ମହାପାତ୍ର ଅପରାହ୍ନ 5ଟାରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:30 ଯୁବବାଣୀ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 22ତମ ଭାଗ ସନ୍ଧ୍ୟା 6:10 ସନ୍ଧ୍ୟା 6:30 ଉଦୟ ଭାରତ ଏଥିରେ ଶୁଣିବେ ମହୁମାଛି ପାଳନ ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ ଆଲୋଚକ ଅଜୟ କୁମାର ପାତ୍ର ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ରାତି 7:30 କୃଷି ସଂସାର ଏଥିରେ ଶୁଣିବେ ଖରାଦିନେ ପଶୁପକ୍ଷୀଙ୍କର ଯତ୍ନ ସମ୍ପର୍କରେ ଡକ୍ଟର ନିର୍ମାଲ୍ୟ ପତିଙ୍କ ସହିତ ଆଲୋଚନା ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ରାତି 8:30 ଶିକ୍ଷାଦାନ କରିବେ କ୍ଷେତ୍ରବାସୀ ତ୍ରିପାଠୀ ଅଂଶଗ୍ରହଣ କରିବେ ରୀତିକା ପ୍ରସାଦ ରାତି 9:30 ସାହିତ୍ୟ ସଂସଦ ଏଥିରେ ମାଟିର ମହାକବି ସଚି ରାଉତରାୟ ଶୀର୍ଷକରେ ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି ଡକ୍ଟର ରବୀନ୍ଦ୍ର ନାରାୟଣ ମହାରଣା କବିତା ପୃଷ୍ଠରେ ଚିରଶ୍ରୀ ଇନ୍ଦ୍ର ସିଂଙ୍କ କବିତା ଗଳ୍ପ ପୃଷ୍ଠରେ ହିରଣମୟୀ ମିଶ୍ରଙ୍କ ଗଳ୍ପ ଏବଂ ସ୍କୃତିଫର୍ଦ୍ଦରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମ୍ପର୍କରେ ଉପସ୍ଥାପନା ଏବଂ ସମ୍ପାଦନା ପ୍ରଜ୍ଞା ପାରମିତା ସାହୁ ରାତି 10:02 ଚକ୍ରଧର ବାରିକ ଏବଂ ସାଥୀଙ୍କ ପରିବେଷିତ ଦାସକାଠିଆ ଗୀତ ରାତି 10:30 ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 21ତମ ଭାଗ

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଏକୋଇଶତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସ୍କୃତରେ ସମ୍ଭାଦ ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶ୍ରୋତା ବନ୍ଧୁ, ଏବେ ଭାରତର ବିକାଶର ଗତି ଦ୍ରୁତ ହେଉଛି। ଏଥିରେ ବେଶୀ ଅଂଶଗ୍ରହଣ କରୁଛନ୍ତି ଆମ ଯୁବବର୍ଗ। ସେମାନଙ୍କ କାନ୍ଧରେ ଆଗାମୀ ଭବିଷ୍ୟତର ଭାର। ଆମ ଦେଶ କିପରି ବିକାଶଶୀଳ ହେବ, ସମୃଦ୍ଧ ହେବ, ସେ ଦିଗରେ ଯୁବବର୍ଗଙ୍କ ରହିଛି ଗୁରୁଦାୟିତ୍ୱ। ତେଣୁ ଶାନ୍ତି ଏବଂ ଅହିଂସା ପଥରେ ଚାଲିବା ବର୍ତ୍ତମାନର ଆହ୍ୱାନ। ଏହା ଯୁବବର୍ଗଙ୍କ ଆଦର୍ଶ ହେବା ଉଚିତ। ଏହି ଅବସରରେ ଆଜି ରହିଛି ଆଲୋଚନା, ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା।
1: ଅହିଂସା ମାନବତାର ସର୍ବୋତ୍କୃଷ୍ଟ ଗୁଣ, ଏହା ଶାନ୍ତିର ପ୍ରତୀକ। ଯୁବ ସମାଜ ଦେଶର ଅହିଂସାର ପଥ ଅନୁସରଣ କଲେ ସମାଜର ସମ୍ମିଳନ, ଭାଇଚାରା, ଶାନ୍ତି ଅବ୍ୟାହତ ରହିବ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ହିଂସା ଓ ଅସହିଷ୍ଣୁତା ବୃଦ୍ଧି ପାଇଥିବା ବେଳେ ଯୁବପିଢ଼ିଙ୍କୁ ଧୈର୍ଯ୍ୟ, ସଂଯମ, ସତ୍ୟପଥର ଅନୁଗାମୀ ହେବା ଆବଶ୍ୟକ, କିନ୍ତୁ ସେମାନେ ହେଇପାରୁନାହାନ୍ତି। କାରଣ ସେମାନଙ୍କ ପାଇଁ ବର୍ତ୍ତମାନ ଅବସ୍ଥା ବଦଳି ଯାଇଛି। ଯଦିଓ ଭାରତୀୟ ଦର୍ଶନରେ ଅହିଂସାକୁ ଏକ ବିଶିଷ୍ଟ ସ୍ଥାନ ଦିଆଯାଇଛି ଏବଂ ମହାମନୀଷୀମାନେ ବିଶେଷ କରି ମହାତ୍ମା ଗାନ୍ଧୀ ଅହିଂସାକୁ ଜୀବନର ମୂଳମନ୍ତ୍ର କରି ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ, ତାଙ୍କ ଆଦର୍ଶ ଯୁବପିଢ଼ି ପାଇଁ ପ୍ରେରଣାଦାୟକ। କିନ୍ତୁ ଅନେକ ଅହିଂସାକୁ ଦୁର୍ବଳତା ମାନୁଛନ୍ତି, ତଥାପି ସତ୍ୟ ଓ ନ୍ୟାୟ ପାଇଁ ଇଏ ଏକ ଶାନ୍ତିପୂର୍ଣ୍ଣ ସଂଗ୍ରାମ। ତେବେ ଯୁବପିଢ଼ି କାହିଁକି ଅହିଂସାକୁ ବିଶେଷ ଦୃଷ୍ଟି ଦେଉନାହାନ୍ତି ଆଉ ହିଂସାର ପଥ ବାଛି ନେଉଛନ୍ତି, ତାର ବି ବହୁତ କାରଣ ଅଛି। କାରଣ ବର୍ତ୍ତମାନ ଯୁବପିଢ଼ିଙ୍କ ମନରେ ଅନେକ ନୈରାଶ୍ୟ ସୃଷ୍ଟି ହୋଇଛି, ଯେହେତୁ ଶିକ୍ଷା ଉପଯୋଗୀ କୌଣସି ବୃତ୍ତିରେ ସେମାନେ ନିୟୋଜିତ ହେବା ପାଇଁ ସୁଯୋଗ ପାଉନାହାନ୍ତି। କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ପୂର୍ବରୁ ପଦକ୍ଷେପ ନେଇଛନ୍ତି ଯୁବପିଢ଼ିଙ୍କୁ କିଛି ବୃତ୍ତି ଯୋଗାଇ ଦେବା ପାଇଁ, ବେକାରୀ ସମସ୍ୟା ସମାଧାନ ପାଇଁ। କିଛି ଅଂଶରେ ଏଗୁଡାକ ସଫଳ ହୋଇଛି। ବର୍ତ୍ତମାନ ବହୁ ପୂର୍ବରୁ ଆମର ଗ୍ରାମାଞ୍ଚଳରେ ବର୍ଷକୁ ନିର୍ଦ୍ଦିଷ୍ଟ ଦିନର କାମ ଯୋଗାଇ ଦିଆଯାଉଛି। ସ୍କିଲ୍ ଇଣ୍ଡିଆ ଯୋଜନା ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ବିଭିନ୍ନ କୌଶଳ ଶିକ୍ଷା ଦିଆଯାଉଛି। ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ ବହୁତ ନୂତନ କାରଖାନା ସ୍ଥାପନ କରାଯାଇ ନିଯୁକ୍ତି ସୃଷ୍ଟି କରାଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଦ୍ୱାରା ଯୁବ ଉଦ୍ୟୋଗୀମାନଙ୍କୁ ଋଣ ପ୍ରଶିକ୍ଷଣ ସହାୟତା ଦିଆଯାଉଛି। ସ୍ୱୟଂ ରୋଜଗାର ପାଇଁ ମୁଦ୍ରା ଯୋଜନା ଭଳି ଋଣ ସୁବିଧା ଯୋଗାଇ ଦିଆଯାଉଛି। ଡିଜିଟାଲ ଭାରତ ଅଭିଯାନ ମାଧ୍ୟମରେ ଆଇଟି ଓ ଅନ୍ଲାଇନ୍ କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ବୃଦ୍ଧି ପାଇଛି। କୃଷି, ହସ୍ତଶିଳ୍ପ, ସୂକ୍ଷ୍ମ

ଶିଳ୍ପକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳରୁ ମଧ୍ୟ ଅନେକ ଲୋକ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିଛନ୍ତି। ତେବେ ପରିସଂଖ୍ୟାନ ଅନୁଯାୟୀ ଏସବୁ ଯୋଜନାରେ କେତେ ପ୍ରତିଶତ ଯୁବକ ଯୁବତୀ ସଫଳ ହୋଇଛନ୍ତି ସେଥିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି, ଭିନ୍ନ ତଥ୍ୟ ବି ମିଳୁଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ବର୍ଷକୁ 1,60,00,000 ଲୋକ ପ୍ରଶିକ୍ଷିତ ମିଳିଛି ଗୋଟାଏ ପରିସଂଖ୍ୟାନ ମାଧ୍ୟମରୁ, କିନ୍ତୁ ଚାକିରି ପାଇଥିବା ଯୁବକଙ୍କ ମଧ୍ୟରୁ 15-43% ମଧ୍ୟରେ ସୀମିତ ରହିଥିବା କୁହାଯାଉଛି। କିନ୍ତୁ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଅନୁସାରେ 56.35% ନିଯୁକ୍ତି ହାର ବଢିଥିବା କୁହାଯାଉଛି। ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରକୁ ଆସୁଥିବା FDI ମଧ୍ୟ 2025 ଆର୍ଥିକ ବର୍ଷରେ ପ୍ରାୟ 18% ବୃଦ୍ଧି ପାଇଥିଲା। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରାୟ 13,00,000ରୁ ଅଧିକ ଚାକିରି ସୃଷ୍ଟି ହୋଇଥିଲା। ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏପର୍ଯ୍ୟନ୍ତ କିନ୍ତୁ GDPର 25% ଲକ୍ଷ୍ୟ ହାସଲ ହୋଇପାରି ନାହିଁ, ତେବେ ଏହା ଆଂଶିକ ଭାବେ ସଫଳ ହୋଇଛି। ଗ୍ରାମ୍ୟ ରୋଜଗାର କ୍ଷେତ୍ରରେ 2024-25 ବର୍ଷରେ ପ୍ରାୟ 5.78 କୋଟି ପରିବାର ଲାଭବାନ ହୋଇଥିଲେ, ଏଥିରେ ମହିଳାଙ୍କ ସଂଖ୍ୟା ପ୍ରାୟ 58% ବଢିଥିଲା। ଏହାଦ୍ୱାରା 2014-2025 ମଧ୍ୟରେ ପ୍ରାୟ 8 କୋଟିରୁ ଅଧିକ ଗ୍ରାମ୍ୟ ସମ୍ପତ୍ତି ସୃଷ୍ଟି ହୋଇଛି। 2016-2026 ପର୍ଯ୍ୟନ୍ତ 23,00,000ରୁ ଅଧିକ ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଛି। ଚାକିରି ସୃଷ୍ଟି ହାର ପ୍ରାୟ 36% ବଢିଛି। ଷ୍ଟାର୍ଟଅପ୍ ପାଇଁ 2025 ପର୍ଯ୍ୟନ୍ତ ପ୍ରାୟ 52 କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଥିଲା। ଅନେକ ଯୁବକ ଯୁବତୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଛୋଟ ଦୋକାନ, ସେବା କାର୍ଯ୍ୟ, ହସ୍ତଶିଳ୍ପ ଇତ୍ୟାଦି ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, କିନ୍ତୁ ସମସ୍ତ ଋଣଗ୍ରାହୀ ସଫଳ ହୋଇନାହାନ୍ତି। ବଡ଼ ଉଦ୍ୟୋଗ ତୁଳନାରେ ଛୋଟ ଉଦ୍ୟୋଗ ବିକାଶ ମଧ୍ୟ ବିଶେଷ ହୋଇପାରି ନାହିଁ, ଆଉ କେତେକ ଋଣ ନେଇକରି ସେ ଋଣ ପରିଶୋଧ କରିବା ପାଇଁ ମଧ୍ୟ ସଫଳ ହୋଇନାହାନ୍ତି। ତେବେ ଆମ ଦେଶର ଜନସଂଖ୍ୟା ଏବଂ ଯୁବ ସଂଖ୍ୟା ତୁଳନାରେ ଏଇ ଯେତେ ସବୁ ଯୋଜନା ହେଇଛି ସେସବୁ ଯୋଜନା ପ୍ରାୟ ସୀମିତ ଲୋକଙ୍କୁ ଏହା ପ୍ରଭାବିତ କରୁଛି, ଆଉ ସୀମିତ ଲୋକ ଏହାର ସୁଯୋଗ ନେଉଛନ୍ତି। ଏସବୁ ସାଧାରଣତଃ କୌଣସି ଚାକିରି କଲେ ଯେମିତି ଗୋଟେ ନିରାପତ୍ତା ରହିଥାଏ, ସେ ନିରାପତ୍ତା ତ ନାହିଁ ଏସବୁ କ୍ଷେତ୍ରରେ, ତେଣୁ ସେମାନଙ୍କ ମନରେ ଗୋଟେ ନୈରାଶ୍ୟ ମନୋଭାବ ସୃଷ୍ଟି ହେଉଛି। ତାପରେ ସୋସିଆଲ ମିଡିଆରେ ମଧ୍ୟ ହିଂସାତ୍ମକ ବିଷୟ ସେମାନଙ୍କ ଉପରେ ପ୍ରଭାବ ପକାଉଛି, ପରିବାରରେ ମଧ୍ୟ ଅହିଂସା ଓ ନୈତିକ ଶିକ୍ଷାର ଅଭାବ ରହିଛି, ସେମାନଙ୍କ ଉପରେ କୁସଙ୍ଗତି ମଧ୍ୟ ଅପରାଧ ପ୍ରବଣ ମାନସିକତା ବୃଦ୍ଧି କରିଛି, ଅସହିଷ୍ଣୁତା ରୋଷ ତୁରନ୍ତ ସଫଳତା ପାଇବାର ଚାପ ମଧ୍ୟ ହିଂସା ପ୍ରବୃତ୍ତି ବଢାଉଛି। ତେଣୁ ଅହିଂସାକୁ ଯଦି ସେମାନେ ପାଥେୟ କରିବେ ତାହେଲେ ପ୍ରଥମ କଥା ହେଲା ଆମର ଏଇ ଯୋଉ ବର୍ଦ୍ଧିତ ଯୁବପିଢ଼ି ଯାହାକୁ କୁହାଯାଉଛି ଆମର ଗୋଟେ ଡେମୋଗ୍ରାଫିକ ଆସେଟ, ସେ ଆସେଟକୁ ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ୟୁଟିଲାଇଜ କରିବା ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡୋଶୀ ରାଜ୍ୟ ମାନଙ୍କର ଯୋଉ ଜେନ୍ଜି ସମସ୍ୟା ଉପୁଜିଛି ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ। ନଚେତ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ ସେସବୁ ଯୋଜନାକୁ ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗ ଉପଯୋଗୀ ଚାହିଦା ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ, ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହେବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କା ଦେବାରେ ଲାଗିଛି। ଯଦି ଆମର ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ନ ହେବେ ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ୍ ବା ପଦକ୍ଷେପ ସେମାନେ ନେଇପାରିବେ ନାହିଁ। ତେଣୁ AI ଆମ ପାଇଁ ଗୋଟେ କୃତ୍ରିମ ବୁଦ୍ଧିମତା ଆମ ପାଇଁ ଗୋଟେ ବଡ଼ ସମସ୍ୟା। ଆମେ ଟେକ୍ନୋଲୋଜିକାଲି ପ୍ରାଦ୍ୟୋଗିକ କ୍ଷେତ୍ରରେ ବିଦେଶୀ ତୁଳନାରେ ଏତେଟା ଆଡଭାନ୍ସ ନୁହଁ, ଆଉ ଆମ ପାଖରେ ବି ଏତେ ପ୍ରକାର ଟେକ୍ନୋଲୋଜି ନାହିଁ। ଟେକ୍ନୋଲୋଜି ପାଇଁ ତ ଆମେ ଚେଷ୍ଟା କରୁଛୁ ସବୁଆଡ଼ରୁ ଆଣିବା ପାଇଁ, କିନ୍ତୁ ତାକୁ ଆଣିକିରି ପୁଣି ଆମର ନିଜର ଉଦ୍ଭାବନ ଶକ୍ତି ଦେଖେଇବାକୁ ପଡିବ, ଏବଂ ସେଗୁଡାକ ଯେତେବେଳେ ଆମର ଉଦ୍ଭାବନଟା ହେଇପାରିବ, ସମୟ ଉପଯୋଗୀ ଉଦ୍ଭାବନ ହେଇପାରିବ, ଯୁବପିଢ଼ି ସେଥିରେ ସେମାନଙ୍କର ବହୁତ ଦକ୍ଷତା ଅଛି, ସବୁବେଳେ ପ୍ରବର୍ତ୍ତାଇ ଦିଆଯିବ ଯେ ତମେ ନୂଆ ନୂଆ କିଛି କର, ତାହେଲେ ଯେମିତି ଚାଇନା ଡେଭଲପ କରୁଛି, କୋରିଆ ଡେଭଲପ କରୁଛି, ଆମେ ମଧ୍ୟ ବୋଧେ ଏସିଆରେ ସେମିତି ହେଇପାରିବା। ଯେତିକି ଆମର ସମ୍ବଳ ଅଛି, ଯେତିକି ଆମେ କରିପାରିବା, ଆମର ଏଇ ଯୁବପିଢ଼ିର ଯେତିକି ଦକ୍ଷତା ଅଛି ତାକୁ ନେଇକିରି ଆମର ଶିକ୍ଷାକୁ ସେଥିରେ ସଂଯୋଗିତ କରିବାକୁ ପଡିବ।
ତା ସହିତ ଯୁବକ ମାନଙ୍କର ମଧ୍ୟ ଅନେକ ମାନେ ଯେମିତି ଅତି ଶୀଘ୍ର ଫଳ ମିଳିଯିବ କିମ୍ବା ବହୁତ ଶୀଘ୍ର କିଛି ନହେଲେ ସେମାନେ ଯେମିତି ହତୋତ୍ସାହ ହେଇ ପଡୁଛନ୍ତି, ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ, ଦମ୍ଭ ଧରି ରହିବାକୁ ପଡିବ। ତଥାପି ଯୁବକ ମାନେ ଅତି

ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ। ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ, ସେମାନେ କିଛି ଗୋଟେ କରିବେ, କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ, ସରକାରୀ ସହାୟତା ଆବଶ୍ୟକ, ପାରିବାରିକ ସହଯୋଗ ଆବଶ୍ୟକ, ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ। ସରକାରଙ୍କ ତରଫରୁ ତ ବହୁତ ଗୁଡ଼ାଏ ଯୋଜନା ସୃଷ୍ଟି ହେଇଛି, ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି, ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ, ଆମ ଦେଶ ଆହୁରି ସୁନ୍ଦର ହେଇପାରିବ। କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ। ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ, ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ। ତେଣୁ ଆମର ଯୁବପିଢ଼ି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ, ସେମାନେ ବି ସମୃଦ୍ଧ ହେବେ, ଦେଶ ମଧ୍ୟ ସମୃଦ୍ଧ ହେବ।

ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
0: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ବଡ ବୋହୁ, ଏଇଟା ତୁମ ନାଁରେ।
4: ଏତେ ଜଲ୍ଦି କଣ ପାଇଁ?
3: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
4: କିନ୍ତୁ ଜେଜେ ମା, ତୁମ ନାଁରେ
5: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
3: ଶୁଭ ଶୁଭ କୁହ କଣ?
6: ଆର୍ବିଆଇ କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
0: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ କରିପାରନ୍ତି।
4: ଓ,
1: ତୁ ବୁଝିଗଲୁ ନା?
0: ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
8: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ ଦରକାର ତ ପ୍ରଥମେ କ୍ୟାପ୍ଟେନ କୁ କୁହ, ନ ଶୁଣିବେ ତ ମ୍ୟାନେଜର କୁ।
9: କରେକ୍ଟ।
8: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କ ରେ କରନ୍ତୁ, 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲ ରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଟ୍ ବ୍ୟାଗ?
6: ଆର୍ବିଆଇ କହେ,
7: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍ବିଆଇ ଓମ୍ବୁଡସମ୍ୟାନ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ପୂର୍ବରୁ ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଂଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଥିଲେ। ବୈଠକ ପରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମହଞ୍ଚଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସହ କୃଷିକ୍ଷେତ୍ର ସହିତ ଜଡ଼ିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା କରାଯିବ। ସମ୍ମିଳନୀରେ ବିଭିନ୍ନ ରାଜ୍ୟର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସୁପ୍ରିମକୋର୍ଟଙ୍କ ପରେ ଓଡ଼ିଶା ହାଇକୋର୍ଟ ଭର୍ଚୁଆଲ ମୋଡ୍ରେ କାର୍ଯ୍ୟ କରିବାକୁ ନିଷ୍ପଭି ନେଇଛନ୍ତି। ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ଏବଂ 21 ତାରିଖ ଦିନ ଭର୍ଚୁଆଲ ମୋଡ୍ରେ ହାଇକୋର୍ଟ ଚାଲିବ। ଏହା ସହିତ ଗ୍ରୀଷ୍ମ ଅବକାଶକାଳୀନ କୋର୍ଟ ମଧ୍ୟ ଭର୍ଚୁଆଲ ମୋଡ୍ରେ ହେବ। ଏହି ସମୟରେ 50% କର୍ମଚାରୀ କୋର୍ଟରେ ଉପସ୍ଥିତ ରହିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏ ନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ର

0: କ୍ଷେତ୍ରରେ ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ। ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ। ଅଛି ଆଭେଲେବିଲିଟି, ଅଛି ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖିକରି ଏସବୁ ଜାଗାରେ ସୃଷ୍ଟି ହେଉଛି ଆଣ୍ଡ ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ oresaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନ ଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡରର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନାଲ୍ଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆରାଧ୍ୟ ଦେବୀ ମା' ରାମାୟଣ ମା' ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1ରୁ 5 ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ରୀ ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏଲପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94ଟି ଅଭିଯୋଗ ଗ୍ରହଣ

0: କରାଯାଇଥିଲା। ରାଜ୍ୟରେ କିଛିଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତା ପୋଷାକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ଘର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ।
1: ବାପାଙ୍କୁ ସରପ୍ରାଇଜ୍ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ,
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର୍ ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ।
3: RBI କହେ ସ୍ମାର୍ଟ ବନ କୁଲ ରୁହ।
2: ଅସଲି ନୋଟ ରେ କହିକି ଖେଳୁଛୁ।
4: ବ୍ରୋ, ଏଇଟା ଫଟା ଅଛି।
2: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ
1: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
4: ବାଃ, ନୂଆ ନୋଟ ମିଳିବ?
2: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ବାଣ୍ଟି ଦେବୁ।
3: RBI କହେ ସ୍ମାର୍ଟ ବନ କୁଲ ରୁହ।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
6: ଆଜିର ପ୍ରସଙ୍ଗ, ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶତପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋହାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ May 18 ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର ସଂଗ୍ରହାଳୟଗୁଡ଼ିକର ଆଧୁନିକୀକରଣ ଏବଂ ପରିଦର୍ଶକଙ୍କୁ ଏଥିରେ ସହଭାଗିତା କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱସ୍ତରୀୟ ଏହି ଐତିହ୍ୟ ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ବିକଶିତ କରାଯାଉଛି। ଭାରତବର୍ଷରେ ବିଭିନ୍ନ ସ୍ତରର ଏବଂ ଭିନ୍ନ ଭିନ୍ନ ଭିତ୍ତିଭୂମି ବିଶିଷ୍ଟ ସଂଗ୍ରହାଳୟ।

0: ରହିଛି। ସେଥିମଧ୍ୟରେ ସର୍ବପୁରାତନ ସଂଗ୍ରହାଳୟ ଭାବେ କୋଲକାତା ସ୍ଥିତ ଭାରତୀୟ ସଂଗ୍ରହାଳୟ ମାନ୍ୟତା ପାଇଛି। 1814 ମସିହାରେ ପ୍ରତିଷ୍ଠିତ ଏହି ସଂଗ୍ରହାଳୟ ଭାରତୀୟ ଉପମହାଦେଶର ସବୁଠାରୁ ପୁରୁଣା ଏବଂ ବୃହତ୍ ପ୍ରତିଷ୍ଠାନ। ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି, ଜୀବାଶ୍ମ, ପୁରାତନ ପ୍ରଚଳିତ ମୁଦ୍ରା, ପାଣ୍ଡୁଲିପି, ଚିତ୍ରକଳା ଏବଂ ପ୍ରତ୍ନତାତ୍ତ୍ୱିକ ସମ୍ପତ୍ତି ଆଦି ରହିଛି। ଦିଲ୍ଲୀଠାରେ 1950 ମସିହାରେ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2 ଲକ୍ଷ ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ମସିହାରେ ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲ୍ଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, ପିଏମ୍ ସଂଗ୍ରହାଳୟ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋହାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ, ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନା ସୁଭାଷ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ମାସିକ 3,000 ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି କରିଛନ୍ତି। ଭିଡି ସତୀଶନ୍ କେରଳର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ରୀ ନବୀନ ବୈଠକରେ ଯୋଗ ଦେଇଛନ୍ତି। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ। ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବେ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ ମୋଡ୍ରେ ଚାଲିବ ଓଡ଼ିଶା ହାଇକୋର୍ଟ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇକୁ ସୂଚନା ଅଧିକାର ଆଇନ ଆର୍ଟିଆଇ ପରିସର ମୁକ୍ତ ବୋଲି କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶ। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 8:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଆବିଦ, କଥାଚିତ୍ର ସାବିତ୍ରୀ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କରିବାକୁ ନିଷ୍ପତ୍ତି ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋର୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ଓ ପୁଞ୍ଜିନିବେଶ ନୀଳ ଅର୍ଥନୀତି ଅକ୍ଷୟ ଶକ୍ତି ଶିକ୍ଷା ବିଜ୍ଞାନ କାରିଗରୀ କୌଶଳ କୃତ୍ରିମ ବୁଦ୍ଧିମତା ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା ଅର୍ଥନୀତି ଭାଗିଦାରୀ ବୁଝାମଣା ପତ୍ର ବିଶେଷକରି ବାଣିଜ୍ୟ ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଆନ୍ସ ଇନିସିଏଟିଭ୍ରେ ନରୱେର ଯୋଗଦେବାର ନିଷ୍ପଭିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ସେ କହିଛନ୍ତି ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ

0: ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ। ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି,
1: नॉर्वे की यात्रा करके मुझे बहुत खुशी हो रही है। यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है। सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार व्यक्त करता हूं और कल नॉर्वे के कॉन्स्टिट्यूशन डे के महत्वपूर्ण अवसर पर मैं विश्व के सबसे बड़े लोकतंत्र की ओर से नॉर्वे जैसे सुदृढ़ और जीवंत लोकतंत्र की यहां की जनता को हार्दिक शुभकामनाएं देता हूं।
0: ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦୁଇଦିନିଆ ଇଟାଲୀ ଗସ୍ତ କରିବେ। ତାଙ୍କର ଇଟାଲୀୟ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ସେ ଏହି ଗସ୍ତ କରୁଛନ୍ତି। ଏହି ଅବସରରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ରୋମ୍ଠାରେ ଦ୍ୱିପକ୍ଷୀୟ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପୁଞ୍ଜିନିବେଶକୁ ଅଧିକ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଇଟାଲୀର ବ୍ୟବସାୟିକ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ କ୍ଷେତ୍ରରେ ଭାରତର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କର ଏହି ପଞ୍ଚଦେଶୀୟ ଗସ୍ତ ଇଟାଲୀରେ ସମାପ୍ତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଇ ରାଷ୍ଟ୍ର ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀ ଭିଏତନାମ ଓ ଦକ୍ଷିଣ କୋରିଆ ଅଭିମୁଖେ ଗସ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ଏସିଆର ଏହି ଦୁଇ ଦେଶ ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ହେଉଛି ତାଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ରଣନୈତିକ ସାମରିକ ସହଯୋଗକୁ ଅଧିକ ସୁଦୃଢ଼ କରିବା, ପ୍ରତିରକ୍ଷା ଶିଳ୍ପ ଭାଗିଦାରୀକୁ ସଶକ୍ତ କରିବା, ଦ୍ୱିପକ୍ଷୀୟ ସାମୁଦ୍ରିକ ସହଯୋଗକୁ ପ୍ରୋହାହନ ଦେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସେ ଏହି ଦୁଇ ଦେଶର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିବେ। ତାଙ୍କର ଭିଏତନାମ ଗସ୍ତ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଜେନେରାଲ୍ ଫନ୍ ଭନ୍ ଗ୍ୟାଙ୍ଗ୍ଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଭିଏତନାମର ପୂର୍ବତନ ରାଷ୍ଟ୍ରପତି ହୁ ଚି ମିନ୍ଙ୍କର 136ତମ ଜନ୍ମବାର୍ଷିକୀ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂଙ୍କର ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରେ। ସେହିଭଳି ଦକ୍ଷିଣ କୋରିଆ ଗସ୍ତ ଅବସରରେ ଶ୍ରୀ ସିଂ ତାଙ୍କର ସ୍ଥାନୀୟ ପ୍ରତିପକ୍ଷ ଆହୋନ୍ ଗ୍ୟୁ ବ୍ୟାକ୍ଙ୍କ ସହିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ସମେତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବୈଷୟିକ ସମସ୍ୟା ଉପରେ ଆଲୋଚନା କରିବେ। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଅଧିକ ସଶକ୍ତ କରାଯିବା ଉପରେ ଉଭୟ ନେତା ମତ ବିନିମୟ କରିବେ। ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍ଓର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରସ୍ ଆଧାନମ୍ ଘେବ୍ରିୟାସସ୍ ପ୍ରଶଂସା କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ଚାଲିଥିବା 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଡକ୍ଟର ଟେଡ୍ରସ୍ଙ୍କୁ ଭେଟିବା ସମୟରେ ସେ ଏହା କହିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ଭାଗିଦାରୀରେ ଭାରତର ନେତୃତ୍ୱକୁ ଡକ୍ଟର ଟ୍ରେଡର୍ ସ୍ୱାଗତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଡବ୍ଲ୍ୟଏଚ୍ଓ ସହିତ ଭାରତର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହି ଅବସରରେ ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମାନତା ବଜାୟ ରଖିବା ସହିତ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପାରମ୍ପରିକ ଔଷଧ, କୃତ୍ରିମ ବୁଦ୍ଧିମତା ଭିତ୍ତିକ ସାଧାରଣ ସ୍ୱାସ୍ଥ୍ୟ ନବସୃଜନ ଏବଂ ଯକ୍ଷ୍ମାର ମୂଳୋତ୍ପାଟନ ଦିଗରେ ଭାରତର ନିରନ୍ତର ପ୍ରୟାସ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯିବ। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାର

0: ରାଷ୍ଟ୍ର ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ ସତ୍ତ୍ୱେ ଭାରତରେ ସମସ୍ତ ବିଶୋଧନାଗାର ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି ବୋଲି ସରକାର କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପଶ୍ଚିମ ଏସିଆର ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କିତ ଆନ୍ତଃ ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ, ଏଲ୍ପିଜି ଓ ପ୍ରାକୃତିକ ଗ୍ୟାସ୍ ମହଜୁଦ ରହିଛି। କୌଣସି ଏଲ୍ପିଜି ଡିଷ୍ଟ୍ରିବ୍ୟୁଟର ନିକଟରେ ଇନ୍ଧନ ଅଭାବ ଥିବା ଖବର ହସ୍ତଗତ ହୋଇନାହିଁ। ତେବେ ଗୁଜବ ଯୋଗୁଁ ଦେଶର କେତେକ ଭାଗରେ ଜନସାଧାରଣ ଭୟଭୀତ ହୋଇ ପେଟ୍ରୋଲ ଓ ଡିଜେଲ କିଣିଥିବା ଜଣାଯାଇଛି। ମାର୍ଚ୍ଚ ମାସରୁ ଏପର୍ଯ୍ୟନ୍ତ 7 ଲକ୍ଷରୁ ଉର୍ଦ୍ଧ ପିଏନ୍ଜି ସଂଯୋଗୀକରଣ କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିଭିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ୍। ଆଇପିଏଲ୍ର କ୍ରିକେଟ୍ରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଛି। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ଭାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ପଥ ନିର୍ମାଣ, ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତିକୁ ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
3: ସୋନପୁରର ମ୍ୟୁନିସିପାଲିଟି, ବିନ୍କା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯେଉଁ ନୂଆ ଏନ୍ଏସ୍ ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନର କଥା କୁହନ୍ତୁ ବା ଆଗାମୀ ଦିନରେ ଯେଉଁ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ ଏବଂ ଡ୍ରେନେଜ୍ ସିଷ୍ଟମ, ସୋଲାରିଜ୍ ସିଷ୍ଟମକୁ ଠିକ୍ କରିବେ ଆ ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସ୍ସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସ୍ସିର ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହେବ, କେମିତି ଲାଇଟ୍ ସବୁ ଜାଗାରେ ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
2: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।
4: ଏସ୍ସିଜି ଗ୍ରୁପ୍ ମାନଙ୍କର ବ୍ୟବସ୍ଥା ଭିତରେ ସେମାନେ ଯେଉଁ ଉତ୍ପାଦନ କରୁଛନ୍ତି ସମ୍ବଲପୁରୀ ପାଟ, ସମ୍ବଲପୁରୀର ବିଭିନ୍ନ ଦ୍ରବ୍ୟ ଉତ୍ପାଦନ

0: କରୁଛନ୍ତି। ଏ ଉତ୍ପାଦନକୁ ଆମେ ଆହୁରି ସୁଗମ କରିବାର ଏକ ବ୍ୟବସ୍ଥା ହୋଇପାରିବ। ଠିକାର ବି ଯେଉଁ ବ୍ରାଣ୍ଡ ଅଛି ଏସ୍ଏଚ୍ଜି ଗ୍ରୁପ୍ ମାଧ୍ୟମରେ ଆମେ ଉରୁମାସକୁ ନେଇ ବିକ୍ରି କରିବାର ବ୍ୟବସ୍ଥା କରୁଛୁ। ଏହି ସାଧନ କେନ୍ଦ୍ର ଆମର ଏସ୍ଆଇଆର୍ଡି ତରଫରୁ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବ, ସେମାନେ ଟ୍ରେନିଂ ବ୍ୟବସ୍ଥା କରିବେ।
1: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ

0: ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ଜନ୍ମ ଶତବାର୍ଷିକୀକୁ ନେଇ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଦ୍ୟା ବାଚସ୍କତି ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍ଗାତା, ଡକ୍ଟର କାଳିଦାସ ମିଶ୍ର, ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ସାହିତ୍ୟ ଏକାଡେମୀର ଉପଦେଷ୍ଟା କମିଟି ସଦସ୍ୟ ମନୋଜ ପଣ୍ଡା ଏବଂ ସହସମ୍ପାଦକ କ୍ଷେତ୍ରବାସୀ ନାୟକ, ଡକ୍ଟର ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦେଇ ମହାପାତ୍ର ନୀଳମଣି ସାହୁଙ୍କ ସାହିତ୍ୟ ସାଧନା ଏବଂ ଓଡ଼ିଆ ଭାଷା ସାହିତ୍ୟର ସମୃଦ୍ଧି ପାଇଁ ତାଙ୍କ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ କହିଥିଲେ,
1: ମହାପାତ୍ର ନୀଳମଣି ବହୁତ ବଡ ଲେଖକ ଥିଲେ, ଯାହାଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛୁ। ସେ ଓଡ଼ିଶା ସାହିତ୍ୟ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ଥିଲେ, ତେଣୁ ତାଙ୍କର ଏହି ଜନ୍ମଦିନ ସୋନପୁରରେ ପାଳନ କରିବା, ସୋନପୁର ଗୋଟା ଗୁରୁତ୍ୱପୂର୍ଣ୍ଣ ଜାଗା, ଏହି ଭୀମ ଭୋଇଙ୍କର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଅଛି ଏବଂ ମଠ ମନ୍ଦିର ଅଛି, ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ, ସେମାନେ ମହାପାତ୍ର ନୀଳମଣି ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତିରେ ଯେଉଁ ସଂଗ୍ରାମ କରିକି ମଣିଷ ସାଧାରଣ ମଣିଷ ଅସାଧାରଣ ଉଚ୍ଚତାରେ ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତରେ ଉଦ୍ବୁଦ୍ଧ ହେବେ।
0: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର୍ର ସଂଯୁକ୍ତ ପ୍ରୟାସରେ ଟାଉନ୍ହଲ୍ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ସାବିତ୍ରୀ, ମୁଁ ଅଫିସ ଯାଉଛି।
7: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
6: ବାପରେ, ଏତେ ଟଙ୍କା?
7: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
6: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
7: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ନବଘନ ଭାଇ, ନବଘନ ଭାଇ, ଏମିତି ଘୁଙ୍ଗୁଡ଼ି ମାରୁଛନ୍ତି ଦାଣ୍ଡ କମ୍ପୁଛି ଭାଇ, ନବଘନ ଭାଇ ଥକି ପଡିଛନ୍ତି, ଏକାଥରେ ସଞ୍ଜ ବୁଡଟାରେ ଶୋଇଛନ୍ତି ଭାଇ। ଜୁହାରେ ଜୁହାରେ, ମୁଁ ମାଳ ଅପା। ମାଳ ଅପା,
1: କିଏ ତମେ ଆଇଲ କଣ କହୁଛ
0: ଭାଇ? ପୁଣି ଏତେ ବାଧା
2: ବାଧା?
0: ଆଜ୍ଞା,
2: ତମେ କିଏ?
0: ମୁଁ ପୁରା ମାଳ ଅପା।
2: ଆଇଆଡ଼େ କୁଆଡ଼େ ଆଇଲ?
0: ମୁଁ ତ କେତେବେଳୁ ଆସି ଡାକ ପକଉଛି, ଆପଣ ତ ଘୁଙ୍ଗୁଡ଼ି ମାରୁଛନ୍ତି, ଆଉ ଶୁଣିବେ କଣ?
2: ମୁଁ ଘୁଙ୍ଗୁଡ଼ି ମାରୁଥିଲି, ତମକୁ ଶୁଭିଲା
0: ଭାଇ? କାଲି ଦେଖିଯିବା, କାଲି ରବିବାରଟାରେ ଆପଣ ସକାଳୁ ରାତି ଯାଏ ବସି ସେ ବିଲରେ କଣ ଲଗଉଥିଲେ?
2: ବିଲରେ?
0: ହଁ,
2: ମୁଁ ଲଗଉଥିଲି।
0: ହଁ,
2: ମୁଁ ଚାଷୀ ନକ ବିଲରେ ଖଟିବିନି, ଆଉ କଣ କୁଆଡ଼େ ଯାଇଥାନ୍ତି?
0: ଓହୋ, ସକାଳେ ବିଲରେ ଲଗେଇଲେ, ଖରାବେଳଟାରେ ବସିଥିଲେ ବାଡି ବଗିଚାରେ, କଣ କରୁଥିଲେ କି କାଲି? ବାଧା ଆପଣଙ୍କୁ, କାହିଁ ଏ ବୟସରେ ଏତେ ଖଟୁଛନ୍ତି?
2: ବୟସ ବୟସ ତମକୁ ହଉନି?
0: ଓହୋ, ହଉ ହେଲା ହେଲା, ଏଇ ଗଛ ଲଗଉଥିଲେ କି?
2: ଗଛ କିଆ ଲଗେଇବି?
0: ଆଉ
2: କାମ ଥିଲା, ବହେ କାମ ଥିଲା, କାଲି ଜାଣିକି ଦେଢ଼ ମାଣେ ଭଳିଆ ଜମି କାମ ହେଇଗଲା।

0: ନବଘନ ଭାଇ, ନିଦ ଭାଙ୍ଗିଲା
1: ପୁରା ନା?
0: ହରି କଥା କାନରେ ପଡିଲା,
1: ମନ କର୍ଣ୍ଣ ସବୁ ପବିତ୍ର।
0: ହଁ, ଆଉ ଯୋଉ ଚାରା ସବୁ ଲଗେଇଥିଲେ, ଏ ଆମେ ଟିକେ ପୂର୍ବରୁ ଯୋଉ କଥା ହଉଥିଲେ,
1: ପଇସା ଖର୍ଚ୍ଚ ହେଲା
0: ପୁଣି ସେଇ ପଇସା। ହରି କଥା ପଡିଲା ପରେ ବି ସେଇ ପଇସା ଚିନ୍ତା ଯାଉନି?
1: ହରି ବୋଲ ମୁଁ କଣ ମନା କଲି? ପଇସା ପତ୍ର ମୋର ଧନ।
0: ଶୁଣନ୍ତୁ, ଆମେ ଗଛ ଲଗେଇଲେ ଫଳ ଫଳିବ, ଆମେ ତାକୁ ନେଇ ବିକ୍ରି ବଟା କରିବା, ଦି ପଇସା ଲାଭ ହବ ଆଉ କଣ।
1: ଏମିତି
0: ଆଜ୍ଞା
1: କହିବାକୁ କଣ ଚାହୁଁଛ?
0: କହିବାକୁ ଚାହୁଁଛି ଆମେ ଆଜି ଏଇ ଉପରେ ପେଟ ପାଟଣାର ଗୋଟେ ଆଲୋଚନା ଶୁଣିବା।
1: କଣ ବିଷୟ?
0: ସୁସ୍ଥ ଚାରା ଉତ୍ପାଦନ।
1: ମୋର ତ ଆଗ ଜାଣିବା ଦରକାର।
0: ହଁ, ଆମେ ଚାରା ଉତ୍ପାଦନ କରିବା, ତାକୁ ନେଇକି କେମିତି କଣ ରକ୍ଷଣାବେକ୍ଷଣ କରିବା।
1: ମହାଶୟ କହିଲେ କେତେ ବଢିଆ ହୁଅନ୍ତା।
2: ଏ ବିଷୟରେ ଆଲୋଚନା କରିବେ ଫସଲ ସୁରକ୍ଷା ବୈଜ୍ଞାନିକ ବିଜୟ କୁମାର ରାଉତରାୟ, ଆଉ ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଅନନ୍ତ ଚରଣ ଜେନା। ତାହେଲେ ଶୁଣିବା।
3: ନମସ୍କାର, ସ୍ୱାଗତ ଆପଣଙ୍କୁ।
4: ନମସ୍କାର ଆଜ୍ଞା।
3: ବିଜୟ ବାବୁ, ଆମେ ଆଲୋଚନା କରିବା ସୁସ୍ଥ ଚାରା ଉତ୍ପାଦନ।
4: ଆଜ୍ଞା,
3: ତା ପୂର୍ବରୁ ଆମେ ଟିକେ ଜାଣିନେବା ଯେ ସୁସ୍ଥ ଚାରା କହିଲେ କଣ ବୁଝାଯାଏ।
4: ଦେଖନ୍ତୁ, ସୁସ୍ଥ ଚାରା କହିଲେ ଆମେ ଆଜିକାଲି ନିରୋଗା ବିହନ ମଞ୍ଜିରୁ ପ୍ରସ୍ତୁତ ଛୋଟ ପତ୍ର, କାଣ୍ଡ, ଲମ୍ବା ଏବଂ ଗହଳିଆ ଚେର ଥିବା ଛୋଟ ଗଛଟି, ଯାହା ଜମିରେ ସମାନ ଉଚ୍ଚତା, ରୋଗମୁକ୍ତ ସହିତ ମଜବୁତ କାଣ୍ଡ ଥିବା କଅଁଳିଆ ଗଛ। ସାଧାରଣତଃ ଚାରା କହିଲେ ଆମେ ମନରେ ପ୍ରଶ୍ନ ଆସେ ଯେ ଚାରା କ'ଣ? ଚାରା ଅର୍ଥ ମଞ୍ଜିରୁ ଗଜା ହେଲା ପରେ ପ୍ରଥମେ ଯଦି ଯୋଉ ଛୋଟିଆ କଅଁଳିଆ ଗଛ, ଯୁବା ଗଛ ବାହାରେ, ତାକୁ ଚାରା କହନ୍ତି।
3: ଏଇ ଯୋଉ ସୁସ୍ଥ ଚାରା କଥା କହିଲେ, ସୁସ୍ଥ ଚାରାର କ'ଣ ଉପକାରିତା ମିଳେ?
4: ଦେଖନ୍ତୁ, କୃଷି କ୍ଷେତ୍ରରେ ପନିପରିବା, ଫଳ, ଫୁଲ ଇତ୍ୟାଦିରେ ଅଧିକ ଅମଳ ଏବଂ ଗୁଣବତ୍ତା ନିମନ୍ତେ ଉନ୍ନତ କିସମର ଚାରାର ବ୍ୟବହାର ଅପରିହାର୍ଯ୍ୟ। ତେଣୁ ସେଥିପାଇଁ ଚାଷୀମାନେ ଛୋଟ ଛୋଟ ନର୍ସରୀ କରି କିମ୍ବା ତଳିଘେରା କରି ସେଥିରୁ ସେମାନଙ୍କର ଆବଶ୍ୟକୀୟ ଚାରା ଉତ୍ପାଦନ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ପ୍ରତିବର୍ଷର ଆବଶ୍ୟକତା ମେଣ୍ଟାଇବା ପାଇଁ ଯଥେଷ୍ଟ ଚାରା ଉତ୍ପାଦନ କେନ୍ଦ୍ର ନାହିଁ, ଫଳରେ ଆମ ରାଜ୍ୟର ଚାଷୀମାନଙ୍କ କ'ଣ ବାହାର ରାଜ୍ୟ ଉପରେ ନିର୍ଭର କରିଥାନ୍ତି ତାଙ୍କର ଉପଯୁକ୍ତ ଗୁଣବତ୍ତା ଥିବା ଚାରା ପାଇବା ପାଇଁ। ବର୍ତ୍ତମାନ ତଳିଘେରା ବା ନର୍ସରୀରେ ଆମେ ଚାରା ଉତ୍ପାଦନ କରିବା, ଚାରାରେ ଯୋଉ ଛୋଟିଆ ମଞ୍ଜିଟି ଆମେ ତା ଦୂର ଗୋଟେ ଗଛ କରିବା, ତାକୁ ନର୍ସରୀ କଲେ କ'ଣ ହବ? ନର୍ସରୀ ଗୋଟେ ହଉଛି ଗୋଟେ ଆବଦ୍ଧ କ୍ଷେତ୍ର, ଚାରା ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ। ନର୍ସରୀରେ ଏଥିପାଇଁ କରାଯାଏ ନା, ସେଥିରେ ଆମେ କ'ଣ ନା କଣ୍ଟ୍ରୋଲ କଣ୍ଡିସନରେ ତାକୁ ଆମେ କରିବା। ନର୍ସରୀ ବିଭିନ୍ନ ପ୍ରକାର ମେଥଡ୍ସ ବି ଆପଣଙ୍କର ଅଛି ଚାରାରେ। ଆଗରୁ ଲୋକ ଓପନ ବେଡ୍ ମେଥଡ୍ ପକାଉଥିଲେ, ତଳି ଧାନ ତଳି ପଡୁଥିଲା କି ଆପଣଙ୍କର ପନିପରିବା ଖୋଲା ଜମିରେ ତଳି ପକାଉଥିଲେ, ତଳି ପଡିଛି ଅତ୍ୟଧିକ ବର୍ଷା ହେଇଗଲା ତ ସେ ଜାଗାରେ ନଷ୍ଟ ହେଇଥିଲା, ଖୋଲା ଜାଗା ଅଛି, ରୋଗ ପୋକ ଚତୁର୍ପାଶ୍ୱରେ ଆସିକରି ଅନିଷ୍ଟକାରୀ କୀଟ ବି ତଳି ଘେରାକୁ ଆକ୍ରମଣ କରିଥାନ୍ତି। ନର୍ସରୀ ଯୋଉ ଆମେ ନୂଆ ନୂଆ ପ୍ରକାର ଜ୍ଞାନକୌଶଳ ଆସିଲାଣି, ପଲି ହାଉସ୍ ଭିତରେ ଆପଣଙ୍କର ଚାରା ଉତ୍ପାଦନ କରାହଉଛି, ସେନେଟ୍ ଭିତରେ ଚାରା ଉତ୍ପାଦନ କରାହଉଛି, ଆପଣଙ୍କ ଲୋ କଷ୍ଟ ପଲିଟର୍ନାଲରେ ଚାରା ଉତ୍ପାଦନ କରାହଉଛି, ଆଉ କୋକୋପିଟ୍ ଯୋଉ ଦେଇକି ପ୍ରୋଟ୍ରେ ବି ଆପଣଙ୍କର ଚାରା ଉତ୍ପାଦନ କରାଯାଉଛି। ଏହାଦ୍ୱାରା ସୁସ୍ଥ ଚାରା ଆମେ ଉତ୍ପାଦନ କରିପାରିବା। ଆମେ ତେଣୁ ନର୍ସରୀଟାକୁ ପ୍ରଥମେ ସେଟ୍ଅପ୍ କରିବା ଦରକାର। ତେଣୁ ନର୍ସରୀ ସେଟ୍ଅପ୍ କରିବା ପାଇଁ ଆମେ ପ୍ରଥମେ ଆମକୁ ଚିନ୍ତା କରୁଛୁ ତା ପାଇଁ ଯୋଉ ଜାଗାଟିକୁ ଦେଖିବା, ସେ ଜାଗାଟି ଆପଣଙ୍କର ଖୋଲା ଥିବା ଜାଗା ଦରକାର, ଆଉ ସେ ଜାଗାର ମାଟି ନିଗିଡ଼ା ମାଟି ହେବା ଦରକାର। ନର୍ସରୀ ପାଖକୁ ଆପଣ ଗମନାଗମନ ସୁବିଧା ଥିବା ଦରକାର ଏବଂ ଜଳସେଚନ କରିବା ବ୍ୟବସ୍ଥା ରହିବା ଦରକାର। ତେଣୁ ଟାଇପ୍ ଅଫ୍ ନର୍ସରୀ ଆମେ ଦେଖୁଛେ, ଫଳ ବଗିଚା ନର୍ସରୀ ଲୋକ କରୁଛନ୍ତି, ପନିପରିବା ପାଇଁ ବି ନର୍ସରୀ ଲୋକ କରୁଛନ୍ତି, ଉନ୍ନତ କିସମର ଫୁଲ ଚାରା ବଜାରରେ ତା ପାଇଁ ଉପଲବ୍ଧ ହେଉଛି, ଆଉ ଏବେ ହାଇଟେକ୍ ନର୍ସରୀ ଆସିଲାଣି। ସେଥିରେ କ'ଣ ହେଉଛି ନା, ଆପଣଙ୍କର ବିଭିନ୍ନ ପ୍ରକାର ମିଡିଆ ମାଧ୍ୟମରେ ଫୁଲ ଗଛ କୁହନ୍ତୁ, ଫଳ ଗଛ କୁହନ୍ତୁ, ପନିପରିବା ଚାରା କୁହନ୍ତୁ, ପ୍ରୋଟ୍ରେ କରାହଉଛି, କୋକୋପିଟ୍ ଦିଆହଉଛି, ବିନା ମାଟିରେ ଗଛ ଉତ୍ପାଦନ ବାହାରୁଛି।
3: ଆଚ୍ଛା, ତେବେ ଯୋଉ ସୁସ୍ଥ ଚାରା ଟିକେ ଉତ୍ପାଦନ ପାଇଁ କଣ କଣ ସବୁ ଜିନିଷ ଆବଶ୍ୟକ ପଡୁଛି?
4: ଗୋଟେ ଚାଷ କରିବାକୁ ଯେତେବେଳେ ଯାଉଛେ, ତା ପାଇଁ ଭଲ ମଞ୍ଜିଟି ଦରକାର, ତାଡ଼, ଗାଡ଼, ପାଡ଼, ଭଲ ତାଡ଼ ମାନେ ଆପଣଙ୍କର ଭଲ ମଞ୍ଜି, ନିରୋଗା ବିହନ, ଉନ୍ନତ ମାନର

0: ବିହନ ଦରକାର ଆଉ ଯୋଉ ଜାଗାରେ ଆମେ ତାକୁ ତଳି ବଢ଼େଇବା ସେ ଜାଗାରେ ସେ ଯୋଉ ମାଟି କି ତା ଜାଗାରେ ଯୋଉ ମାଧ୍ୟମ ଆମେ କହୁଛେ ବିନା ମାଟିରେ ପନିପରିବା ଚାରା ହୋଇପାରୁଛେ ଯଦି କୋକୋପିଟ ଦେଇକି ଚାଷ ଆମେ କରିପାରୁଛେ ତା ପାଇଁ ଭଲ ଜଳସେଚନ ବ୍ୟବସ୍ଥା ଏବେ ଦେଖନ୍ତୁ ବର୍ତ୍ତମାନ ହାଇଟେକ୍ ନର୍ସରୀରେ କ'ଣ ହେଉଛି ନା ଫଗର ଦିଆହେଉଛି ସ୍ପ୍ରିଙ୍କ୍ଲର ଦିଆହେଉଛି ଡ୍ରିପ୍ ଦିଆଯାଉଛି ବହୁତ କମ୍ ପାଣିରେ ଲେବର କଷ୍ଟ ବହୁତ ମିନିମାଇଜ୍ରେ ଆପଣଙ୍କର ଉନ୍ନତ ଚାରା ତିଆରି ହୋଇପାରୁଛି ନର୍ସରୀ ଭିତରେ ଆମେ କ'ଣ କରୁଛେ ଖାଦ୍ୟ ସାର ପରିଚାଳନା ବି କରୁଛେ ଆଉ ବାଡ଼ବନ୍ଦୀ ବ୍ୟବସ୍ଥା ବି ରହିଛି ଯୋଉଟାକି ଆପଣଙ୍କର ସହଜେ ଚାରା ନଷ୍ଟ ହେବନି ତା ଦେହରେ ଆମେ ପେଷ୍ଟ ଆଉ ଡିଜିଜ୍ ମ୍ୟାନେଜମେଣ୍ଟ ବି କରିପାରୁଛେ କାରଣ ଆମର ଗୋଟେ ଆବଦ୍ଧ ଭିତରେ ଯେହେତୁ ରହିଛି ଆମେ ତାକୁ ଠିକ୍ରେ ମନିଟରିଂ କରିପାରୁଛେ ଦେଖାଚାହାଁ କରିପାରୁଛେ ତା ଦ୍ୱାରା କ'ଣ ହେଉଛି ନା ଆମେ ସୁସ୍ଥ ଚାରା ଉତ୍ପାଦନ କରିପାରିବା
1: ତେବେ ଏଇ ଯୋଉ ସାର ଜଳସେଚନ କୋଉ ସମୟରେ କେତେବେଳେ ଦିଆଗଲେ ସେ ଚାରାଟି ସୁସ୍ଥ ଭାବରେ ବଢିବ
0: ଦେଖନ୍ତୁ ଆମେ ନର୍ସରୀ କରିବା ପୂର୍ବରୁ ଭଲ ବିହନ ଦରକାର ଧରନ୍ତୁ ଆପଣ ଆମ୍ବ ଚାରା କରିବେ ତାପରେ ଗୋଟେ ସିଅନ ଦରକାର ହେବ ସିଅନ ଆଉ ସିଅନ ଆଣିବେ ଯୋଉ ଗଛରୁ ଆଣିବେ ସେଟା ନିରୋଗା ହେଇଥିବା ଦରକାର ଗଛର ବୟସ ଠିକ ହେବା ଦରକାର ନହେଲେ ଆପଣଙ୍କର ଯଦି ବିୟରିଂ କାପାସିଟି ନଥିବ ସେ ଚାରା ଆପଣଙ୍କ ଦୁର୍ବଳ ହେଇଯାଇପାରେ ତେଣୁ ବିହନ କିଛି ସମୟ ଆବଶ୍ୟକ ମୁତାବକ ହେବା ଦରକାର ଏବଂ ବିହନ ନିରୋଗା ଥିବା ଦରକାର ଦ୍ୱିତୀୟ କଥା ବିହନ ବିଶୋଧନ ପ୍ରାୟ ଚାଷୀମାନେ ଜେନେରାଲ କେସ୍ରେ ବିଶୋଧନ କରିବା ପାଇଁ ଟିକେ ପଛେଇ ଯାଆନ୍ତି ଚାଷୀମାନେ ସବୁବେଳେ ଏଟାକୁ ନେଗ୍ଲେକ୍ଟ କରିଥାନ୍ତି ବହୁତ କମ୍ ମାତ୍ରାରେ ଆପଣଙ୍କର ଯୋଉ ଫିପିନାଶକ ଦରକାର ହେଉଛି 2 ଗ୍ରାମ ଗୋଟେ କେଜି ବିହନକୁ ଦରକାର ହେଉଛି ସାଧାରଣତଃ ଲୋକ ତାକୁ କରନ୍ତି ନାହିଁ ତଳି ପକାଇବା ପୂର୍ବରୁ ବିହନକୁ ପ୍ରଥମେ ବିଭିନ୍ନ ପ୍ରକାର ଫିପିନାଶକ ବଜାରରେ ମିଳୁଛି ଯଥା କାର୍ବୋନେଜିମ୍ କ୍ୟାପ୍ଟେନ୍ ଥିରାମ କି କାର୍ବୋସିନିୟମ 2 ଗ୍ରାମ ଗୋଟେ କେଜି ବିହନରେ ଗୋଳେଇକି ବିଶୋଧନ କରିବା ଦରକାର 7 ଘଣ୍ଟା ପୂର୍ବରୁ ବିହନ ବିଶୋଧନ କରି ତାପରେ ଲଗେଇଲେ ନିହାତି ଭାବରେ ଆପଣଙ୍କ ରୋଗ ପୋକ ସମସ୍ୟା ଦୂର ହୋଇପାରିବ ଫଳରେ କ'ଣ ହେବ ନା ଫିପିନାଶକ ଆପଣ ଗୋଳେଇଛନ୍ତି ତା ଭିତରେ ସେଟା ମିଶି ଯାଇଥିବ ବେଳେବେଳେ ଆମେ ମାଟିରେ ବି ପକଉଛେ ତଳି ପକଉଛେ ତ ମାଟି ବିଶୋଧନ କରିବା ପାଇଁ ଆମେ ଚାଷୀମାନଙ୍କୁ ପରାମର୍ଶ କରିବା ଯେ ମାଟିରେ ଆପଣ ଟ୍ରାଇକୋଡୋମା ଭେରାଇଟି ନାଁରେ ଗୋଟେ ଫିପିନାଶକ ଆସୁଛି ବଜାରରେ ତାକୁ କ'ଣ କରନ୍ତୁ 2 କେଜି ଟ୍ରାଇକୋଡୋମା ଭେରାଇଟିକି 50 କେଜି ଖତରେ ଗୋଳେଇକିରି ତାକୁ ଆପଣ ସେଇ ଯୋଉ ତଳି ଘେରା ପଟିରେ ଯେଉଁ ମାଟିରେ ତାକୁ ଆପ୍ଲାଏ କରନ୍ତୁ ଯାହାଦ୍ୱାରା କି ଆପଣଙ୍କ ଯୋଉ ମୂଳ ସଢା ରୋଗ ହେଉଛି କି ପତ୍ରପୋଡ଼ା ରୋଗ ହେଉଛି ଛୋଟ ଗଛଟିଏ ବାହାରିବା ପୂର୍ବରୁ ଛୋଟ ଚାରାଟିଏ ଉଠିବା ପୂର୍ବରୁ ତାକୁ ସେ ସୁରକ୍ଷା ଦେଇପାରିବ ବିହନ ବିଶୋଧନ ବିଧି ବି ବହୁତ ପ୍ରକାର ଆପଣଙ୍କ ଅଛି ଆଗରୁ ଆମେ ଜେନେରାଲି କଖାରୁ ମଞ୍ଜି ଅନ୍ୟ ମଞ୍ଜି ଉଇ ମାଟିରେ ଗୋଳେଇକି ରଖନ୍ତି ଯୋଉଟାକି ତାକୁ କିଛି ଇନସେକ୍ଟ ପେଷ୍ଟ ଆଟାକ୍ କରିବନି ସେଟା ଆମେ କହୁଛେ ସିଡ୍ ଡ୍ରେସିଂ ଯୋଉଟାକି ଆମେ କହୁଛେ ଗୋଟେ ପ୍ରୋଟେକ୍ଟେଡ୍ କଭର ଦିଆହେବ ତା ଉପରେ ଏବେ ସିଡ୍ କୋଟିଂ ଏବେ ଆପଣଙ୍କୁ ବି ସିଡ୍ ଡ୍ରେସିଂ କରାହଉଛି ଆମେ ଚାଷୀଙ୍କୁ କହୁଛୁ ଆପଣ ଯୋଉ ରାଇଜୋବିୟମ୍ କଲଚର ଆପଣ ଦିଅ ମାନେ ବାୟୋ ଫର୍ଟିଲାଇଜ୍ ଭୋଗବିରେ ଗୋଳାଇକି ପକା ହଉଛି ତ ତା ଦେହରେ ବି ସିଡ୍ କୋଟିଂ କରାହଉଛି ଆଉ ସିଡ୍ ପେଲେଟିଂ କଲେ ସିଏ ବି ଆପଣଙ୍କର ଯୋଉ ବିଭିନ୍ନ ପ୍ରକାର ଆଣ୍ଟିଫଙ୍ଗାଲ ବ୍ୟାକ୍ଟେରିଆ ଆଉ ଫଙ୍ଗସ ବଜାରରେ ଉପଲବ୍ଧ ତାକୁ ଆପଣ ଗୋଳେଇକି ଯଦି ମଞ୍ଜି ପକେଇବେ ନର୍ସରୀରେ ତ ଆପଣଙ୍କର ସୁସ୍ଥ ଚାରା ତା ଦେହରୁ ବାହାରିବା ଅଛି
1: ସୁସ୍ଥ ଚାରାଟିଏ ପାଇଁ ଉପଯୁକ୍ତ ବିହନ ଦରକାର ବିହନକୁ ପୁଣି ବିଶୋଧନ ଦରକାର
0: ଆଜ୍ଞା
1: ଏସବୁ ହେଲେ ଯାଇକି ଆମେ
0: ସୁସ୍ଥ ଚାରାଟିଏ
1: ପାଇପାରିବା ସାର କ'ଣ ସବୁ ଦିଆଯିବ
0: ସାର ଜବଖାରଜାନ ଫସ୍ଫରସ୍ ଆଉ ପଟାସ ସାର ତ ତା ଦେହରେ କ'ଣ ହୁଏ ନା ଜବକ୍ଷାରଯାନର ଦାୟିତ୍ୱ ହେଉଛି ଯେ ଚାରାଟାକୁ ସୁସ୍ଥ ସବଳ କରିବ ଏବଂ ନୂଆ ପତ୍ର ବାହାର କରିବ ତାପରେ ଫସ୍ଫରସ୍ ସାର ଆସିଲା ଫସ୍ଫରସ୍ ସାର କ'ଣ ହୁଏ ନା ଗଛରେ ନୂଆ ଚେର ତିଆରି କରେ ଆଉ ଚାରାକୁ ବଳୁଆ କରେ ଆଉ ଗୋଟେ ସାର ହେଲା ଆପଣଙ୍କର ପଟାସ ସାର ଯାହାଦ୍ୱାରା ଚାରାର କାଣ୍ଡକୁ ଶକ୍ତ ଓ ଟାଣ କରେ ଏବଂ ଚାରାର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ତେଣୁ ଏଇ ଯୋଉ ମୁଖ୍ୟ 3ଟି କହୁଛି NPK ସାର ତାକୁ ଆମେ ଠିକ୍ ଡୋଜ୍ରେ ଦେବା ଦରକାର ଏବଂ ତା ଛଡ଼ା କ୍ୟାଲସିୟମ୍ ମ୍ୟାଗ୍ନେସିୟମ୍ ଗନ୍ଧକ ଲୌହ ବୋରନ୍ ତମ୍ବା ଦସ୍ତା ମଲିବ୍ଡିନମ୍ କ୍ଲୋରିନ୍ କୋବାଲ୍ଟ ଇତ୍ୟାଦି ଅନୁସାରେ ସିଞ୍ଚନ କରିବା ଦରକାର ଏହାଦ୍ୱାରା ଗଛର ଚେର ବୃଦ୍ଧି ସବୁଜଗଣା ବୃଦ୍ଧି ରୋଗ ସହଣୀ ଶକ୍ତି ବୃଦ୍ଧି ଇତ୍ୟାଦି ହୋଇଥାଏ ଠିକ୍ 2 ସପ୍ତାହ ପରେ ଆମେ 19-19-19 NPK 20-20-10 NPK ତ ଆପଣଙ୍କୁ 5 ml ଗୋଟେ ଲିଟର ପାଣିରେ ମିଶେଇକି ଯଦି ଆପଣ ସିଞ୍ଚନ କରିବେ ଠିକ୍ ଜାଗାରେ ଖାଦ୍ୟ ଗଛକୁ ପାଇପାରିବେ ଏବଂ ଆଉ ଗୋଟେ କଥା ଯେଉଁମାନେ ନର୍ସରୀ କରୁଛନ୍ତି କି ଚାରା ଉତ୍ପାଦନ କରୁଛନ୍ତି ତାଙ୍କୁ ଆମେ ଏଇଟା ଗୋଟେ ପରାମର୍ଶ ରହିବ ଯେ ଆପଣ ଯୋଉ ଖତ ବ୍ୟବହାର କରୁଛନ୍ତି ସଢା ଖତ ବ୍ୟବହାର କରନ୍ତୁ ପ୍ରାୟ ଆମେ ଦେଖୁଛେ ବଜାରରେ ବି ଜାଣିପାରୁଛେ ସଢା ଖତ ବ୍ୟବହାରର ଧୀରେ ଧୀରେ ମାତ୍ରା କମିଯାଉଛି ଚାଷୀମାନେ ଠିକ୍ ଖତକୁ ସଢ଼ଉ ନାହାନ୍ତି ୟା ଦେହରେ ବହୁତ ପ୍ରକାର ଆପଣଙ୍କର ବାଳୁଙ୍ଗା ଯୋଉଟାକି ଆମେ କହୁଛେ ଘାସ ଅନାବନା ଗଛର ଘାସ ମଞ୍ଜି ଓ ଅନାବନା ଅନିଷ୍ଟକାରୀ ମାଇକ୍ରୋ ଅର୍ଗାନିଜମ୍ ରହୁଛନ୍ତି ଯୋଉଟାକି ଆପଣଙ୍କର ଫସଲରେ ମୂଳ ସଢା କି କାଣ୍ଡ ସଢା ରୋଗ କି ପତ୍ରପୋଡ଼ା ରୋଗ ବି ତା ଦେହରେ ବାହକ ଆସିଯାଉଛନ୍ତି ଯଦି ଖତଟା ଠିକ୍ରେ ସଢ଼ିଥିବ ଫସଲକୁ ସୁରକ୍ଷା ଦେଇପାରିବ ଆଉ ଗଛକୁ ତାର ଠିକ୍ ଯୋଉ ଖାଦ୍ୟ ସାର ମିଳିବା କଥା NPK ଆମେ କହୁଛେ ନାଇଟ୍ରୋଜେନ୍ ଫସଫରସ୍ ପଟାସ୍ ଠିକ୍ରେ ମିଳିପାରିବ
1: ତେବେ ଚାରା ବିହନ ବୁଲିଲା ପରେ ମାନେ ଧୀରେ ଧୀରେ ଗଜା ହେବ ତାର ବଢିବ ବଢିବା ଭିତରେ କୋଉ ପ୍ରକାର ସବୁ ରୋଗ ବା ପୋକ ହେବାର ସମ୍ଭାବନା ସବୁ ଥାଏ
0: ପ୍ରଥମ ଜିନିଷ ଗୋଟେ କିଛି ମୃତ୍ତିକା ଜନିତ ରୋଗ ଆଉ ପୋକମାନେ ଥାନ୍ତି ଯେଉଁଟା ପ୍ରଥମେ ଆମେ ଉଇ ଦେଖିବା ଉଇ ପାଇଁ ଆମେ ତାଙ୍କୁ ପରାମର୍ଶ କରିବା ଯେ କ୍ଲୋରୋପାଇରିଫସ୍ ଡଷ୍ଟିଂ କରନ୍ତୁ ନର୍ସରୀ ଚାରିପଟେ ହୁଡ଼ାରେ କ୍ଲୋରୋପ୍ଲାଷ୍ଟ ଡଷ୍ଟିଂ କରନ୍ତୁ ଏବଂ ଯୋଉ ମାଟି ଆପଣଙ୍କର ରେଡି କରୁଛନ୍ତି ପଲିଥିନରେ ପକାନ୍ତୁ କି ଆପଣ ଯୋଉ ପ୍ଲଟରେ ପକାନ୍ତୁ ତା ଦେହରେ କ୍ଲୋରୋପ୍ଲାଷ୍ଟ ଡଷ୍ଟ ଦେଇକରି ଆପଣ ଯଦି ଲଗେଇବେ ତ ଆପଣଙ୍କୁ ଉଇ ଦାଉରୁ ଫସଲକୁ ସୁରକ୍ଷା ଦେଇପାରିବେ। ତୃତୀୟ କଥା ହେଲା ଉତ୍ତମ ଚାରା ପାଇବେ ରୋଗ ପୋକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦେବା ଦରକାର। ନର୍ସରୀ ତଳି ଘେରାରେ ଝରା ସାହାଯ୍ୟରେ ଜଳସେଚନ କରିବା ଦରକାର, କାହିଁକି ନା ଅଧିକା ଯଦି ଜଳ ଆପଣଙ୍କର ହେଇଯିବ ଛୋଟ

0: ଛୋଟ ଗଛ ମୂଳଶଳା ହେବାର ଆଶଙ୍କା ଥାଏ। ତେଣୁ ତଳିଘେରାରେ ଆବଶ୍ୟକଠାରୁ ଅଧିକ ଚାରା ରହିଲେ ମୂଳଶଳା ରୋଗ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଏହି ରୋଗକୁ ନିରାକରଣ କରିବା ପାଇଁ ତଳିଘେରାକୁ ଆପଣଙ୍କର କାର୍ବୋନେଜିମ୍ DIN-45 2 ଗ୍ରାମ 1 ଲିଟର ପାଣିରେ ମିଶାଇକି ଯଦି ଆପଣ ତାକୁ ସିଞ୍ଚନ କରିବେ ମୂଳଶଳା ରୋଗରୁ ଫସଲକୁ ସୁରକ୍ଷା ଦେଇପାରିବେ। ତୃତୀୟ କଥା ହେଲା ଆପଣ ଚାରା ମୁଖ୍ୟ ଜମି ଲଗାଇବା ପର୍ଯ୍ୟନ୍ତ ହାଲକା ଜଳସେଚନ ଆବଶ୍ୟକ। ପିମ୍ପୁଡ଼ି ନ ଲଗାଇବା ପାଇଁ ତା ଚାରିପଟେ କ୍ଲୋରୋପାଇରିପସ୍ ଗୁଣ୍ଡ ଡଷ୍ଟ ଦେବା ଦରକାର ଏବଂ ତଳିଘେରାରେ ସବୁବେଳେ ମନେ ରଖନ୍ତୁ ସନ୍ତୁଳିତ ସାରର ପ୍ରୟୋଗ ନିହାତି କଲେ ସୁସ୍ଥ ଚାରା ଆପଣଙ୍କର ଉତ୍ପାଦନ ହୋଇପାରିବ। ଏବଂ ତଳି ଗଜା ହେବା ପରେ ଆମେ କହୁଛୁ କପର ଅକ୍ସିକ୍ଲୋରାଇଡ୍ ନାଁରେ ଗୋଟେ ବଜାରରେ ଔଷଧ ମିଳୁଛି 3 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇକି ଯଦି ଆପଣ ସିଞ୍ଚନ କରିବେ ତ ତଳି ଯଦି ଘେରା କଟା ରୋଗ ଗୋଟେ ହୁଏ ମୂଳ କଟିଯାଏ ତ ସେଇ ରୋଗରୁ ଆପଣ ସୁରକ୍ଷା ଚାରାକୁ ଦେଇପାରିବେ।
1: ଆଉ ଗୋଟେ କଥା ହେଲା ଯେ କେମିତି ଜାଣିବା ଯେ ଚାରାଟି ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହେଲା ତାକୁ ନେଇକି ଅନ୍ୟ ଜାଗାରେ ଲଗାଇବା।
0: ଦେଖନ୍ତୁ ବିଭିନ୍ନ ପ୍ରକାର ଫସଲ ଅଛି ସବୁ ଫସଲର ଚାରାର ଅବଧି ଅଲଗା ଅଲଗା ଅଛି। ଆପଣ ପନିପରିବା କେସରେ ବାଇଗଣଟି ନେବା ତ ଆମେ କହୁଛେ ବାଇଗଣ ତଳି ପାଖାପାଖି 25-30 ଦିନ ଭିତରେ ହେଇଗଲେ ତାକୁ ଆମେ ମୁଖ୍ୟ ଜମିରେ ରୋପଣ କରିବା ଦରକାର। ଧାନ କଥା ଯଦି କହିବି ଧାନରେ ଆପଣଙ୍କର ଆଗରୁ ଆମେ ମାସେ କଥା କହୁଥିଲେ ଆପଣ ଗୋଟେ SRI ମେଥଡ ଆସିଲା ଆମେ ତାକୁ କହିଲେ 14 ଦିନର ତଳି ହେଇଗଲେ ତାକୁ ଲଗାଇବା ଦରକାର। ଆଉ ଗୋଟେ କଥା ମୁଁ କହିବି ପାଖାପାଖି 2 ସପ୍ତାହ ପରେ 25 ଦିନ ଭିତରେ ତଳି ଆପଣ ଯଦି ନଉଛେ ମୁଖ୍ୟ ଜମିକି ତଳିର ଅଲଗା ଯୋଉ ଆପଣଙ୍କର ପ୍ରୋଟେକ୍ସନ କ୍ଷମତା ରହିବ ତାକୁ ସହାୟ କରିଯିବ। ଦେଖନ୍ତୁ ଗୋଟେ ଛୋଟିଆ ଗଛ ଆପଣଙ୍କର ଗୋଟେ ପ୍ରୋଟେକ୍ଟେଡ କଣ୍ଡିସନରେ ଥିବ ତାକୁ ଆବଦ୍ଧ ଭିତରେ ରଖିଥିବେ ତାକୁ ନେଇକି ମୁଖ୍ୟ ଜମିରେ ଲଗାଇବେ ତାକୁ ବହୁତ ପ୍ରକାର ଷ୍ଟ୍ରେସ୍ ଆସିବ ତାକୁ ଷ୍ଟ୍ରେସ୍ଟାକୁ କଣ୍ଟ୍ରୋଲ କରିବା କଷ୍ଟ ହେଇଯାଏ। ସେଥିପାଇଁ ଆମେ ତାକୁ କହୁଛେ ଆଗରୁ ତଳି ମୁଖ୍ୟ ଜମିକି ନେବା ପୂର୍ବରୁ ତାକୁ ଟିକେ ହାର୍ଡେନିଂ କରିବା ଦରକାର। ତାକୁ କମ୍ ପାଣି ଦେବେ ଖାଦ୍ୟ ସାର ଟିକେ କମେଇ ଦେବେ ଧୀରେ ଧୀରେ କ'ଣ ହେବ ତାର ରେଜିଷ୍ଟାନ୍ସ ପାୱାର ଡେଭଲପ୍ ହେବ ତାପରେ ତାକୁ ନେଇକି ମୁଖ୍ୟ ଜମିରେ ଲଗାଇବେ। କିଛି କିଛି ରୋଗ ଦେଖନ୍ତୁ ପତ୍ରକଟା ପୋକ ଅନିଷ୍ଟକାରୀ ପୋକ ପତ୍ରଖିଆ ପୋକ ସମ୍ବଳିଆ ପୋକ ଲାଗନ୍ତି ଆପଣଙ୍କ ତଳିଘେରାରେ। ଚାଷୀଙ୍କୁ କହୁଛି ଯେ କ୍ଲୋରୋ ପାଇରିପସ୍ ଆଉ ସାଇଫର୍ମେଥିନ୍ ଗୋଟେ ବଜାରରେ ଗୋଟେ ମିଶ୍ରଣ ମିଶ୍ରିତ ଗୋଟେ କୀଟନାଶକ ମିଳୁଛି ତାକୁ 2 ml 1 ଲିଟର ପାଣିରେ ମିଶାଇକି ଆପଣ ସିଞ୍ଚନ କରିପାରିବେ। ଏବଂ ସୂତ୍ରକୁ ଜାଣନ୍ତୁ ଆପଣ ଯୋଉ ନେମାଟୋଡ ଡିଜିଜ୍ ବି ଲାଗେ ବେଳେବେଳେ ଚେରରେ ଦେବେ ଗଣ୍ଠି ହେଇଯାଇଥାଏ ତାକୁ ଆପଣ ଜାଣିପାରିବେନି। ତା ପାଇଁ ଆଗରୁ କ'ଣ କହିଲେ ଜମି ପ୍ରସ୍ତୁତି ଆପଣ କରିବେ ତଳି ଘେରା ପାଇଁ ତ କାର୍ବୋଫୁରାନ 3G ଗ୍ରାନୁଲ ଅଧା ଏକର ଜମି ପାଇଁ ଯଦି ଗୋଟେ କେଜି ତଳି ଘେରା ଦିଅନ୍ତୁ ସେଟା ତା ଦୂରୁ ଆପଣ ସୁସ୍ଥ ପାଇପାରିବେ।
1: ଆମେ ଜାଣିଲେ ଯେ ଏଇ ଆଲୋଚନାରୁ ବିହନ ବୁଣିଲା ପରେ ଆମର ଚାରାଟିଏ ପ୍ରସ୍ତୁତ କରିବା କିନ୍ତୁ ଆଉ କେତେ ସମୟ ବିନା ବିହନରେ ମଧ୍ୟ ଚାରା ପ୍ରସ୍ତୁତ ହୋଇପାରେ
0: ହଉଛି
1: ସେଗୁଡ଼ା ସବୁ କଣ ସବୁ
0: ଦେଖନ୍ତୁ ବିନା ବିହନରେ ଚାରା ମାନେ ଫଳ କରୁଛେ ଆମ୍ବ ଚାରା କୁହନ୍ତୁ ଆମ୍ବ ଚାରାରେ ଆମ୍ବ ଡାଳରୁ ତିଆରି ହେବ
1: ସେଟା
0: ବିଭିନ୍ନ ପ୍ରକାର ମେଥଡ ଅଛି ଗ୍ରାଫ୍ଟିଙ୍ଗ କୁହନ୍ତୁ ଲେୟାରିଙ୍ଗ କୁହନ୍ତୁ କଟିଂ ଷ୍ଟେମ୍ କଟିଂ ଆପଣଙ୍କ ଗେଣ୍ଡୁ ଗଛ କହିବା ଆମେ ଗେଣ୍ଡୁ ଚାରା ଷ୍ଟେମ୍ କଟିଂରୁ ଆପଣଙ୍କର ଚାରା ପ୍ରସ୍ତୁତ ହେବ। କିଛି ଜାଗାରେ ମଞ୍ଜି ନଥିବ ଆପଣ ପିଆଜ ଚାରା କଥା କହିବେ ପିଆଜ ରାଇଜମ୍ ଆପଣଙ୍କର ଆସିବ କି ଆପଣଙ୍କର ଗ୍ଲାଡିଓଲି କଥା କହିବେ ତ ତା ଦେହରୁ ରାଇଜମ୍ରୁ ଆମେ ଚାରା ପ୍ରସ୍ତୁତ କରୁଛେ। ଆପଣ ଆମ୍ବ କେସ୍ ଦେଖନ୍ତୁ ଆମ୍ବ ପାଇଁ ଆପଣଙ୍କର ଯଦି ଚାରା ତିଆରି କରିବା ଗୋଟେ ରୁଷ୍ଟକ ରହିବ ଗୋଟେ ମୂଳ ଗଛ ରହିବ ଆଉ ଗୋଟେ ଗଛ ଯୋଉଟା ଯୋଉ କିସମ ଆମକୁ ଦରକାର ଆମେ ସେଇ ଗଛରୁ ସେ ଡାଳକୁ ଟେଣି ଦେଇକରି ଗୋଟେ ବର୍ଷ ମୂଳ ଗଛ ହେଲା ପରେ ଯୋଉ କିସମ ଆମକୁ ଦରକାର ସେଇ ଗଛର ଡାଳ ଟ୍ରେନିଂ ଦେଲା ପରେ ସିଅନ୍ କଟା ହେଇକି ଆସିବ। ସିଅନ୍ କଟା ହେଇକି ଆସିଲା ପରେ ଏଇଠି ରୁଷ୍ଟକ ଆପଣଙ୍କ ପାଖରେ ରହିଛି ତାକୁ କାଟିକି ଆପଣ ତା ଦେହରେ ଯୋଡ଼ିବେ ଯେଉଁଟା ଗ୍ରାଫ୍ଟିଂ କହୁଛୁ ଆମେ ଯେ ତା ଦେହରେ ଆସି ଯୋଡ଼ ସିଅନ୍ ଯୋଡ଼ା ହେଲା ଷ୍ଟକ୍ରେ ସିଅନ୍ ହେଉଛି ଆପଣ ଆଉ ଗୋଟେ ଉନ୍ନତ କିସମ ଗଛର ଡାଳ ଧରନ୍ତୁ ଆମେ ଆମ୍ରପଲ୍ଲୀ ଗୋଟେ କଥା କହିବା ଆମ ପାଖରେ ଗୋଟେ ଆମ୍ରପଲ୍ଲୀ ଚାରା ତିଆରିବା ପ୍ରାୟ ଦେଖିବେ ବଡ଼ ବଡ଼ ନର୍ସରୀରେ ତାଙ୍କର ସବୁ ମଦର କଲଚର ଗଛ ସବୁ ରଖିଥାନ୍ତି ଯେଉଁଟା ପ୍ରୋଜେନି ଗଛ ଆମେ କହୁଛେ ସେଥିରୁ ସେମାନେ କ'ଣ କରନ୍ତି ଉନ୍ନତ କିସମ 10-12 କିସମ ରଖିଥାନ୍ତି ଯେତେବେଳେ ଚାରା କରିବେ ସେମାନେ ତ ଟାକୁଆରୁ ଗଛ ହେବ ସେଇ ଗଛର ଯୋଉ ସାଇଜ୍ରେ ବର୍ଷିକିଆ ଡାଳ ଆଣିକି ସେ ତାକୁ ଯୋଡ଼ିକିରି ତାକୁ ଚାରା ତିଆରି କରାଯାଏ। ଆଉ ଗୋଟେ ମନେ ରଖିବା ଦରକାର ଯେତେବେଳେ ଆପଣ ମୁଖ୍ୟ ଜମିରେ ଲଗାଇବେ ମନେ ରଖିବେ ଯେ ଯୋଉଠି ଜାଗାରେ ଗ୍ରାଫ୍ଟିଂ କରାହେଇଛି ଯୋଉ ଜାଗାରେ କଲମି କରାହେଇଛି ସେ ଜାଗା ତଳୁ ଯଦି ବାହାରିଲା ଗଜା ସେଇଟାକୁ କାଟିଦେବାକୁ ପଡିବ ନହେଲେ କ'ଣ ହବ ନା ସେଇଟା ଦେଶୀ କିସମର ଡାଳରେ ବାହାରିବ। ତେଣୁ ମନେ କି ଗ୍ରାଫ୍ଟିଙ୍ଗର ଉପର ଭାଗରୁ ଯୋଉ ଡାଳ ବାହାରିବ ସେ ଠିକ୍ ଡାଳ ବାହାରିବ ସେଟାକୁ ଧ୍ୟାନ ଦେବା ଦରକାର ନହେଲେ ସେ ଗଛ କିଛି ଲାଭ ହବନି।
1: ସାଧାରଣତଃ ଦେଖନ୍ତୁ ଫୁଲ ହଉ କି ଫଳ ହଉ ଭେରାଇଟି ଆମେ ସବୁ ପାଇଥାଉ ଯେମିତି ଆମର ଗୋଲାପ ଗୋଲାପ ଗୋଲାପ ଧଳା ବି ହେଇଥାଇ
0: ବହୁତ ପ୍ରକାର ଗୋଲାପ ଅଛି ଆପଣ ଧଳା ଅଛି ହଳଦିଆ ଅଛି ଅରେଞ୍ଜ ଅଛି ରେଡ୍ ଅଛି ପିଙ୍କ କଲର ଗୋଲାପ ଅଛି ତେଣୁ ତାର ସବୁ ସ୍ପେସିସ୍ ଅଛି ଗୋଲାପ। ତେଣୁ ଆପଣଙ୍କୁ ଧରନ୍ତୁ ଗୋଟେ ଗୋଲାପ ଯେତେବେଳେ ଗ୍ରାଫ୍ଟିଙ୍ଗ ଯେତେବେଳେ ଚାରା କରାଯାଉଛି ତ ଯୋଉ ଟାଇପ୍ର ବଜାରରେ ଡିମାଣ୍ଡ ଅଛି ପିଙ୍କ କଲର ରୋଜ୍ ଦରକାର କି ୟେଲୋ କଲର ରୋଜ୍ ଦରକାର ଅର୍ଚାଡ଼ରୁ ସେମାନେ ତାକୁ କାଟିକି ଆଣିକରି ସେଇ ଟାଇପ୍ର ଯୋଉ ଫ୍ଲୋରିକଲଚର ୟୁନିଟ୍ ଥାଏ ଫୁଲ ବଗିଚା ଥାଏ କିସମ ଚାଷ କରିଥାନ୍ତି ସେଇଠୁ ସେମାନେ କାଟିକି ଆଣିକରି ତାକୁ ଗ୍ରାଫ୍ଟିଙ୍ଗ କରନ୍ତି ଗୋଲାପ ଗଛରେ
1: ତାହେଲେ ପ୍ରତ୍ୟେକ ଗଛରେ କଲମି କରାଯାଇପାରିବ ଆଉ ସେଥିରୁ ମଧ୍ୟ ଆମେ
0: ଚାରା ଉତ୍ପାଦନ କରିପାରିବା। ଉନ୍ନତ ମାନର କିସମ ବଜାରରେ ବହୁତ ଉପଲବ୍ଧ ହେଉଛି ପନିପରିବା କଥା କହୁଛି ବହୁତ ଭଲ ଭଲ କମ୍ପାନୀର ମଞ୍ଜି ବଜାରରେ ଉପଲବ୍ଧି ତେଣୁ ଆପଣ ସେଟା ବୁଝି ସୁଝିକରି କରିବା ଦରକାର ଆଉ ବିହନ ବିଶୋଧନ କରିବା ଦରକାର ଆଉ ମାଟିର ବିଶୋଧନ ଚାଷୀ ମାଟି କଥା ଟୋଟାଲି ଚିନ୍ତା ବି କରୁନାହାନ୍ତି ଆଉ ମାଟିର ବିଶୋଧନ ବି କରୁନାହାନ୍ତି ଆଉ ଚାରା ଆପଣଙ୍କର କମର୍ସିଆଲ ସ୍କେଲରେ କରିବାକୁ ଚାହୁଁଛନ୍ତି ନର୍ସରୀ କରନ୍ତୁ ନର୍ସରୀରେ ପ୍ରୋ ଟ୍ରେରେ କରନ୍ତୁ ତଳି ପ୍ରୋଟରେ କଲେ କଣ ହବ ନା ଆପଣ

0: ପୁରା ସୁରକ୍ଷିତ ତଳି ବାହାରିବ, ଆଉ ମାଟି ବି ଆପଣଙ୍କ ଦରକାର ହବନି, କମ୍ ଲେବର ଲାଗିବ, କାରଣ ଗୋଟେ ଗୋଟେ ଫ୍ଲୋରରେ 90-100 ଗଛ ବାହାରିବ, ଯୋଉଟାକି ମାତ୍ର କେଜିଏ 200 ଖଣ୍ଡେ କୋକୋପିଟ୍ ଦରକାର ହଉଛି, ସେଥିରେ ଆପଣଙ୍କ 100 ଗଛ ବାହାରିବ। ଚାଷୀମାନେ ବି ଏବେ ପନିପରିବା ଚାରା ବି ଚାକ ଉପରେ କରିଦେଉଛନ୍ତି, ମାନେ ଡାଇରେକ୍ଟ ଆପଣଙ୍କର କଲରା କୁହନ୍ତୁ, ଆପଣଙ୍କର ୱାଟରମେଲନ ବଜାରରେ ମିଳୁ, ତରଭୁଜ ଚାରା କୁହନ୍ତୁ, ଆପଣ ଲଗେଇଲା ପୂର୍ବରୁ ଆଗେ ନିଜ ବାଡ଼ିରେ ଘରେ ରେଡି କରୁଛନ୍ତି, ତାପରେ ସିଧା ମୁଖ୍ୟ ଜମିରେ ପ୍ଲାଣ୍ଟିଂ କରୁଛନ୍ତି। କଲରା ଆଉ ତରଭୁଜ ଏଗୁଡ଼ାକ ଆପଣଙ୍କ ଛୋଟ ଛୋଟ କପ୍ରେ କରିକି ନେଇ ଆସୁଛୁ। ମୁଁ କହୁଥିଲି କୋକୋପିଟ୍ ଗୋଟେ ମାଟେରିଆଲ, ସେଇଟା ଆଣ୍ଟି ଫଙ୍ଗାଲ ଆଉ ଆଣ୍ଟି ବ୍ୟାକ୍ଟେରିଆଲ, ତାର ଆକ୍ସନ ଅଛି ଯେ ଆପଣଙ୍କର କୌଣସି ଅନିଷ୍ଟକାରୀ ରୋଗ ଜୀବାଣୁ ତାକୁ ଆଟାକ୍ କରିପାରିବ ନାହିଁ। କୋକୋପିଟ୍ ସହିତ କିଛି ଭର୍ମି କମ୍ପୋଷ୍ଟ ମିଶାନ୍ତୁ, ଜିଆ ଖତରେ କ'ଣ ହବ, ଆପଣଙ୍କର ଗଛକୁ ନ୍ୟୁଟ୍ରିସନ ମିଳିଲା, ଖାଦ୍ୟ ସାର ମିଳିଲା, ଆଉ ଏପଟେ ପ୍ରୋଟେକ୍ସନ ମିଳିଲା। ଦ୍ୱିତୀୟରେ ଆପଣଙ୍କର କୋକୋପିଟ୍ର ୱାଟର ହୋଲ୍ଡିଂ କାପାସିଟି ବି ଅଧିକା, ଜଳ ଧାରଣ କରି ରଖିବା କ୍ଷମତା ବି ଅଧିକା ଅଛି, ତାଦ୍ୱାରା ବି କ'ଣ ହବ, ଆପଣ ସୁସ୍ଥ ଚାରାଟିଏ ତାଦ୍ୱାରା ବାହାରିବ।
1: ତେବେ ଏ ସୁସ୍ଥ ଚାରା ଉତ୍ପାଦନ କରି ଜଣେ
0: ଆତ୍ମନିର୍ଭରଶୀଳ ହେଇପାରିବ ନିଶ୍ଚିତ। ବର୍ତ୍ତମାନ ଦେଖନ୍ତୁ ନର୍ସରୀ, ବର୍ତ୍ତମାନ ସରକାରଙ୍କର ହର୍ଟିକଲଚର ଡିପାର୍ଟମେଣ୍ଟ ଜରିଆରେ ବହୁତ ବା ସ୍କିମ୍ ଅଛି, ଉନ୍ନତ ଚାରା ଉତ୍ପାଦନ କେନ୍ଦ୍ର, ହାଇଟେକ୍ ନର୍ସରୀ। ବର୍ତ୍ତମାନ ଦେଖନ୍ତୁ ସବୁ ହାଇଟେକ୍ ହର୍ଟିକଲଚର ହାଇଟେକ୍ରେ ଚାଲିଲାଣି, ତ ଉନ୍ନତ ଜ୍ଞାନ କୌଶଳ ଲଗେଇକିରି ଆପଣ ପ୍ରୋଟ୍ରେ, ଆଗରୁ ଲୋକ ଆମେ ଚାରା କହିଲେ ପଲିଥିନ୍ କଥା ବୁଝୁଥିଲେ, ଏବେ ପ୍ରୋଟ୍ରେ ଚାରା ହେଲାଣି। ଟିକେ ଆଗରୁ ମୁଁ ଦେଖୁଥିଲି ହାଇଡ୍ରୋପୋନିକ୍ସ କଥା ଆମେ ଚିନ୍ତା କରୁଛେ, ବିନା ମାଟିରେ ଚାରା ଉତ୍ପାଦନ ହେଇପାରୁଛି। ଆଉ ଯଦି ଗୋଟେ ଲୋକ ଠିକ୍ରେ ନର୍ସରୀ ଆବଶ୍ୟକ ମୁତାବକ ସେ ଏରିଆର ଡିମାଣ୍ଡ ଦେଖିକିରି ସେ ଏରିଆରେ କ'ଣ ଦରକାର ହେଉଛି, କୋଉ ଫସଲ ପାଇଁ କ'ଣ ଦରକାର ହେଉଛି, ସେଇ ଉନ୍ନତ କିସମ ତଳି ଯଦି ଆପଣଙ୍କର ଆଣିକି ନିଜେ ପ୍ରସ୍ତୁତ କରିପାରିବେ ଆଉ ଭଲ ସୁନ୍ଦର ନର୍ସରୀଟି କରିପାରିବେ, ତ ନିଶ୍ଚିତ ଭାବରେ ଗୋଟେ ପରିବାର ତାର ବର୍ଷକୁ ପାଖାପାଖି 2-3 ଲକ୍ଷ ଅଧିକା ଟଙ୍କା ରୋଜଗାର କରିକି ତା ପରିବାର ମେଣ୍ଟେନ କରିପାରିବ।
1: ସୁସ୍ଥ ଚାରା ସୁସ୍ଥ ବିହନ ନିହାତି ଦରକାର, ତା ନହେଲେ ଆମେ ଅଧିକ ଅମଳ ଆଶା ରଖିପାରିବା
0: ନାହିଁ। ସୁସ୍ଥ ମାନେ ସେ ଚାରା ଗଛଟି ଯଦି ସୁସ୍ଥ ରହିଲା ଆପଣଙ୍କ ଅମଳ ନିଶ୍ଚିତ ଭାବରେ ବଢିବ ଆଉ ଆପଣଙ୍କ ଦ୍ୱାରା ଲାଭବାନ ହେଇପାରିବେ। ଏଇଟା ଗୋଟେ ଭଲ ମେସେଜ ଚାଷୀମାନଙ୍କ ପାଇଁ ଗୋଟେ ବାର୍ତ୍ତା, ଯେ ଯାହା ବି ଆପଣ ଲଗେଇବେ ଚାଷ କ୍ଷେତ୍ରରେ, ହେଲ୍ଦି ସିଡ୍ସ କୁହନ୍ତୁ, ହେଲ୍ଦି ସିଲିଂ କୁହନ୍ତୁ କି ସାପ୍ଲିଂ କୁହନ୍ତୁ, ଚାରା କୁହନ୍ତୁ, ବିହନ କୁହନ୍ତୁ, ତଳି କୁହନ୍ତୁ, ସୁସ୍ଥ ଭାବରେ ରହିବା ଦରକାର। ତେଣୁ ଏଥିପାଇଁ ଆମେ ଚାଷୀମାନଙ୍କୁ ଅନୁରୋଧ କରିବା, ଆପଣ ସୁସ୍ଥ ଚାରା ବ୍ୟବହାର କଲେ ନିହାତି ପକ୍ଷରେ ସୁସ୍ଥ ଫସଲ ସୁସ୍ଥ ଅମଳ କରିପାରିବା, ଏବଂ ଅଧିକ ଅମଳ ହେଲେ ଚାଷୀମାନଙ୍କର ଆୟ ନିହାତି ବଢିବ।
1: ଏହା ଯୋଗୁଁ ଆପଣ ଆମ ଷ୍ଟୁଡିଓରେ ଉପସ୍ଥିତ ରହି ଆଜିର ଯୋଉ ଆଲୋଚ୍ୟ ବିଷୟବସ୍ତୁ ରହିଥିଲା ସୁସ୍ଥ ଚାରା ଉତ୍ପାଦନ, ସେ ବିଷୟରେ ଆପଣ ବହୁତ କିଛି କହିଲେ, ଯାହା ଆମେ ଆଶା କରୁଛୁ ଆମର ଯୋଉ ଶ୍ରୋତା ଭାଇ ଭଉଣୀ ଶୁଣୁଛନ୍ତି ନିଶ୍ଚିତ ଭାବରେ ତାଙ୍କର ଉପକାର ଆସିବ, ସେଥିପାଇଁ ଆମେ ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଧନ୍ୟବାଦ ଅର୍ପଣ କରୁଛୁ। ରହୁଛୁ, ନମସ୍କାର।
0: ନମସ୍କାର।

0: ଆସ ଗଛ ଲଗାଇବା, ଜୀବନକୁ ଭଲ ପାଇବା।
1: ନବଘନ ଭାଇ, ଆମେ ଚାରା ଲଗଉଛେ ଯେ, ହେଲେ ବିଶେଷଜ୍ଞଙ୍କର ପରାମର୍ଶ ଅନୁସାରେ ତାଙ୍କ କହିବା ମୁତାବକ ଲଗେଇବା। ସେ କଣ ଟିପା ଖାତାରେ ଏତେ ଲେଖି ଯାଉଛନ୍ତି ବା?
2: ତମେ କଣ କହୁଛ?
1: କହୁଛି ଆପଣ ତ କଣ ଲେଖି
2: ଯାଉଛନ୍ତି? ମହାଶୟ ଯୋଉ ଗୁଡାକ ବୁଝେଇକି କହିଲେ ପୁରା ଲେଖିକି ରଖିଲି, ଜାଣିଛ ଟଙ୍କା 3000 ମୋର ଖର୍ଚ୍ଚ ହେଇଛି ଯୋଉ ତକ ଚାରା ଆଣିଛି।
1: ପୁଣି ସେଇ 3000, 2000, 5000 ଖାଲି
2: ବୁଝିପାରିବ ନାହିଁ ମହାଶୟ ଯେଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ।
1: ଆଜ୍ଞା,
2: ମୋ ମନଟା ତ ଜାଣିକି ପ୍ରେମ ହେଇଯାଇଛି।
1: ଟିପା ଖାତାରେ ଲେଖିକି ରଖିଲେ ଗୋଟେ ଦୃଷ୍ଟିରୁ ଭଲ, ସମୟରେ କାମରେ ଲାଗିବ,
2: ମାନେ ସବୁତକ କାମରେ ଲାଗିବ। ଶ୍ରୋତା ବନ୍ଧୁ, ଆପଣଙ୍କୁ ମଧ୍ୟ ଅନୁରୋଧ, ଆମର ବିଶେଷଜ୍ଞମାନେ ଯୋଉ ଯୋଉ ପରାମର୍ଶ ଗୁଡିକ ଦଉଛନ୍ତି
1: ସେଇ ଅନୁସାରେ କାମରେ ଲଗାନ୍ତୁ। ଗଛ ଭଲ ବଢିବ, ଚାରା ସୁସ୍ଥ ରହିବ ଏବଂ ପରିବେଶ ଠିକ ରହିବ।
2: ତେବେ ଟିକେ ତୁନି ରୁହ, ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ
1: ଧନ୍ୟବାଦ।
2: ବେଳ ଗଡି ଯାଉଛି
1: ଯେ, ଆମେ ତ ଦେଖୁଛେ ଆମ ପାଣିପାଗଟା ଶୁଣିବା, ତାପରେ ଉଠିବା। ଆଉ
2: ଉଠିବା, ହଉ।
3: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ

0: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତ ନରୱେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ। ଆଜି ନରୱେର ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନରୱେ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇଟାଲୀ ଗସ୍ତରେ ଯିବେ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଆଜି ମହାରାଷ୍ଟ୍ରର ଲାଟୁର୍ଠାରେ ଥିବା କୋଚିଂ ସେଣ୍ଟରର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଘେବ୍ରିୟସସ୍ଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଭିନ୍ନ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ତୈଳ ସଂକଟକୁ ଦୃଷ୍ଟିରେ ରଖି ଭର୍ଚୁଆଲ୍ ମୋଡ୍ରେ ଚାଲିବ ଓଡ଼ିଶା ହାଇକୋର୍ଟ। ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ଏବଂ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ। ସମ୍ମିଳନୀରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10:00।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଚଳଚ୍ଚିତ୍ର ସିର୍ଫ ତୁମ୍।

0: ଲେଖୁରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
1: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାଷ ଚନ୍ଦ୍ର ଶତପଥୀ ଭାରତ ନରୱେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ଆଜି ନରୱେର ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନରୱେ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇଟାଲୀ ଗସ୍ତ କରିବେ ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସିବିଆଇ ଆଜି ମହାରାଷ୍ଟ୍ରର ଲାଟୁରରେ ଥିବା ଏକ କୋଚିଂ ସେଣ୍ଟରର ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଅନ୍ଧାନମ୍ ଘେବ୍ରିୟସସ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱରରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଦେଲେ ଗୁରୁମନ୍ତ୍ର ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସଭାପତି ମନମୋହନ ସାମଲ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଅଛନ୍ତି ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଆୟୋଜିତ ଆମର ଆଜିର ସମାଚାର ମୁଖ୍ୟାଂଶ ରାତି 11:05

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛ ନାଟକ କୁନ୍ତି କେଉଁଠି, ମୂଳ ରଚନା ଦୀପକ ଶର୍ମା, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାବେ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ।

0: ରାଣୀ ରାଣୀ କୁଆଡେ ଗଲ?
1: ଛାତ ଉପରେ ଲୁଗା ଶୁଖଉଛି ପରା। ରହ ରହ, ମୁଁ ଯାଉଛି।
2: ସତ କହୁଛି, ତମେ ମାନେ ଚାଲି ଯାଉଛ କିଛି ଭଲ ଲାଗୁନି। ତମେ ମାନେ ଯାଅନି।
3: କଣ କରିବା, ବାପା ଏଇ କସବାପୁର ଛାଡି ଯିବାକୁ ଚାହୁଁନାହାନ୍ତି। ଆଗରୁ ଦୁଇ ତିନି ଥର ବଦଳିକୁ ସେ କୌଣସି ପ୍ରକାର ରୋକିଥିଲେ, କିନ୍ତୁ ଏଥର ତାଙ୍କୁ ଯିବାକୁ ପଡିବ।
2: ଆଉ ତୋ ପାଠପଢା?
3: ସେଠିକାର ସ୍କୁଲରେ ଆଡମିସନ ନେବି।
2: ସ୍କୁଲ ଖୋଲିଲେ କ୍ଲାସର ସବୁ ଝିଅ ପଚାରିବେ କୁନ୍ତି କୁଆଡେ ଗଲା।
3: ମତେ ବି ଜମା ଭଲ ଲାଗୁନି। ଆମେ କଣ ଜାଣିଥିଲୁ ଯେ ବାପାଙ୍କର ଏମିତି ହଠାତ୍ ବଦଳି ହେଇଯିବ? ହଁ ହଁ, ପରେ ମନେ ପଡ଼ିବନି। ମା ସବୁ ଜିନିଷ ବନ୍ଧାବନ୍ଧି କରିସାରିଲେଣି। ତମେ ମୋଠୁ ଭୂଗୋଳ ବହିଟା ନେଇଥିଲ, ଏବେ ସେଇଟା ଦିଅ ନା।
2: ହଁ, ଭୂଗୋଳ ବହି ସେଇଟା ଖୋଜିବାକୁ ପଡିବ।
3: ଖୋଜ ନା, ଶୀଘ୍ର ଖୋଜ, ନହେଲେ ମା ପାଟି କରିବ, କହିବ କାମ ବେଳେ ଯାଇ ରାଣୀ ସାଙ୍ଗେ ଗପୁଛି।
4: ହେ
3: ଭଗବାନ, ରାଣୀ ସିଏ ତମ ବାପା ନା? ଦେଖିଲ ଲୋକଟାକୁ କେମିତି ନିଷ୍ଠୁର ଭାବରେ ପିଟୁଛନ୍ତି। ଯଦି ସେ ମରିଯିବ ନା?
1: ସିଏ ପରା ରାମୁ, ଆମ ଦୋକାନରେ କାମ କରୁଥିଲା, ଟଙ୍କା ଧାର ନେଇ ଗାଁକୁ ଚାରିଦିନ କହି ମାସକ ପରେ ଆଜି ଫେରୁଛି, ତା ପୁଣି ଖାଲି ହାତରେ। ପିଟିବେନି ତ ଆଉ କଣ କରିବି? ଏମିତି ଲୋକଙ୍କୁ ତ ଖାଲି ମାଡ ଦରକାର। ଟଙ୍କା ନେଲା ବେଳକୁ ଠିକ ନାଇଁ ଗଲା, ଟଙ୍କା ନେଲା ବେଳକୁ ଭାରି ଭଲ ଲାଗୁଥିଲା, ଆଉ ଦେଲା ବେଳକୁ ଭାରି କଷ୍ଟ।
3: ତମକୁ ଡର ଲାଗୁନି?

0: ଦେଖିଲ କେମିତି ନିର୍ଦ୍ଦୟ ଭାବରେ ପିଟୁଛନ୍ତି। ମତେ ଭାରି ଡର ଲାଗୁଛି, ଲୋକଟା ଯଦି ମରିଯିବ ନା। ଆରେ ଆରେ ମରିଗଲା ନା କଣ?
1: ନାଇଁ ମ, ନାଟକ କରୁଛି, ଏମାନେ ପକ୍କା ମାଡୁଆ। ହଁ, ପ୍ରଥମେ ପ୍ରଥମେ ଯେତେବେଳେ ବାପା କାହାକୁ ପିଟୁଥିଲେ ମତେ ବି ଭାରି ଡର ଲାଗୁଥିଲା, ହେଲେ ଏବେ ଭାରି ଭଲ ଲାଗୁଛି। ବାପାଙ୍କ ଡରରେ ଲୋକମାନେ ଯେତେବେଳେ ଡରି ମରି ମତେ ବାଟ ଛାଡି ଦଉଛନ୍ତି, ଛାନିଆ ହେଇ କହୁଛନ୍ତି ବାଟ ଛାଡ ବାଟ ଛାଡ ମେୱାଲାଲ ଝିଅ ଆସୁଛି, ସେତେବେଳେ ମତେ ଭାରି ମଜା ଲାଗୁଛି।
0: ମୋ ଭୂଗୋଳ ବହି
1: କହିଲି ପରା, ଟିକେ ଧୈର୍ଯ୍ୟ ଧର, ଯାଉଛି। ବାପା ଯେବେ ବି କାହାକୁ ପିଟନ୍ତି ନା, ସେଦିନ ଘରେ ବି କାହା ଉପରେ ମାଡ଼ ବସିଯାଏ, ମୋ ପାଳି ଯେମିତି ନ ପଡ଼ୁ ବାବା।
2: ଷ୍ଟେସନ ଯିବାକୁ ଆଉ ମାତ୍ର ଘଣ୍ଟେ ରହିଲା, ଗୁଡ଼ାଏ କାମ ବାକି ଅଛି। ରାଣୀ, ତମେ ଏମିତି ଅନେଇଚ କଣ?
1: ନାଇଁ ଦେଖୁଛି, ଟେନସନ ହେଲେ ତ ବଡ଼ ବଡ଼ ଆଖି ଦିଟା କେମିତି ଆହୁରି ବଡ଼ ଦେଖାଯାଉଛି, ଆଉ ତ ଗାଲରେ ଥିବା କଳା ଯାଇ କେତେ ସୁନ୍ଦର ଦେଖାଯାଉଛି। ମୁଁ ବି ତୋ ଭଳିଆ ସୁନ୍ଦର ହେଇଥାନ୍ତି କି, ମା କହେ ମୁଁ ବାପାଙ୍କ ପରି ହେଇଛି, ସେଇଥିପାଇଁ ତ ଏମିତି କଳା ଲମ୍ବା ଚଉଡ଼ା ଆଉ ମୋଟି।
2: ଆରେ ମୋ ଭୂଗୋଳ ବହି
1: କହିଲେ ପରା ଖୋଜିବାକୁ ପଡିବ, ଟାଇମ ଲାଗିବ, ଦେଖୁଛୁ ପରା ବାପା ତେଣେ ରାଗିକେ ପଞ୍ଚମ। ଆଚ୍ଛା ତୁ ଗୋଟେ କାମ କର,
2: କଣ?
1: ବର୍ତ୍ତମାନ ତୁ ଘରକୁ ଯା, ଆଉ ଟିକେ ଗଲେ ପଛ ଝରକା ବାଟେ ତୋ ଘରକୁ ଯାଇ ବହିଟା ଦେଇ ଆସିବି, ହେଲା?
2: ହଉ।
3: ଆରେ କୁନ୍ତି, ବଡ଼ ବାକ୍ସର ତାଲା କୋଉଠି ରଖିଲୁ?
2: ରୋଷେଇ ଘର ଥାକ ଉପରେ ଅଛି ମା।
3: ଏଠି ନାହିଁ, ତୋ ଗପ ବନ୍ଦ କର, ତାଲା ଖୋଜିକି ଦେ ଶୀଘ୍ର।
2: ଯାଉଛି। ରାଣୀ, ମୁଁ ବହିଟା ନେଇକି ଆସିବ, ପ୍ଲିଜ ଶୀଘ୍ର ଆସିବ ନା, ଷ୍ଟେସନ ଯିବା ଟାଇମ ହେଲାଣି।
4: ଦିଦି, ତମର ମୋର ଜିନିଷପତ୍ର ଛୋଟ ବାକ୍ସରେ ଅଛି।
3: କୁନ୍ତି, ଛାତ ଉପରୁ ଲୁଗା ନେଇ ଆସିଲୁ?
2: ହଁ ନେଇ ଆସିଲି ମା, ଆଟାଚିରେ ରଖିଦେବି।
3: ଆଟାଚି ବନ୍ଦ କରିଦେଇଛି, ସେଇ ଛୋଟ ବାକ୍ସରେ ରଖିଦେ।
4: ନାଇଁ ମା, ଛୋଟ ବାକ୍ସରେ ଜାଗା ନାହିଁ।
3: କହିଲି ପରେ ଯେମିତି ପାରୁଛୁ ଭର୍ତ୍ତି କରିଦେ, ଷ୍ଟେସନ ଯିବାକୁ ହବ, ଆଉ ସମୟ ନାହିଁ।
5: ହୟ, ଟିକେଟ ଗୁଡା କୋଉଠି ରଖିଛ?
3: ଟିକେଟ ପରେ ତମେ ରଖିଥିଲ,
5: ମୋ ପାଖରେ ଥିଲା। ଆରେ ମୁଁ କେତେବେଳେ ରଖିଲି?
2: ବାପା, ଆମେ କେତେବେଳେ ସେଠି ପହଞ୍ଚି ଯିବା?
5: 14 ଘଣ୍ଟା ରାସ୍ତା, ମଝିରେ ପୁଣି ଗାଡି ବଦଳିବାକୁ ପଡିବ। ଆରେ ସେ ଟିକେଟ ଚାର୍ଟଟା କୁଆଡେ ଗଲା?
3: ତମେ ଏଠି ବସି ଗପୁଛ, ଆଉ ଘଣ୍ଟା ଏଠୁ ବି କମ ସମୟ ରହିଲା।
2: ମା, ବାଟରେ ଖାଇବା ପାଇଁ ପୁରୀ ବନେଇ ଦେଇଛି, ଗରମ ଅଛି, ଏଇନେ ଡବାରେ ଭର୍ତ୍ତି କରିଦେଲେ ଖରାପ ହେଇଯିବ, ଟିକେ ଝରକା ପାଖରେ ରଖିଦେଉଛି।
3: ହଁ, ଆଉ ଥଣ୍ଡା ହେଲେ ଟିଫିନ ବାକ୍ସରେ ଭର୍ତ୍ତି କରିଦେବୁ, ଶୁଣୁ ଛାଡିକି ଯିବୁନି,
2: ନାଇଁ
3: ସେଇଠି ଜଗିଥିବୁ, ନହେଲେ ମାଙ୍କଡ ସବୁତକ ନେଇଯିବ।
2: ମୋର ପରା ରାଣୀଠୁ ଭୂଗୋଳ ବହି ଆଣିବାର ଅଛି, ସେ ନେଇକି ଆସିବ ବୋଲି କହୁଥିଲା, କାଇଁ ଏତେବେଳେ ଯାଇ ତ ଆସିଲାନି।
3: ତୋର ଏତିକି ବେଳେ ବହି କଥା ମନେ ପଡୁଛି? ସକାଳୁ କଣ କରୁଥିଲୁ?
5: ଆରେ ଟିକେଟ ଗୁଡା ତ ମିଳୁନି, କୋଉଠି ରଖିଛି? ଏଠି ଶୁଣୁଛ?
3: ହଁ ହଁ,
5: ଏଠିକି ଟିକେ ଆସିଲ, ଟିକେଟ ଗୁଡା କୋଉଠି ରଖିଲ? ଟିକେ ଖୋଜିଲ ଖୋଜିଲ,
3: ଏତେ ଗୁଡାଏ ଜିନିଷ ଭିତରେ ଟିକେଟ କୋଉଠି ଖୋଜିବି ଯେ, ମତେ ଦେଲନି କାହିଁକି, ହଜେଇ ଦେଇଥିବ କୋଉଠି ନିଶ୍ଚୟ। ଆଉ
5: ଏଇନି କଣ କରିବା କହିଲ, କଣ ବିନା ଟିକେଟରେ ଯିବା? ଟଙ୍କା ତକ ବି ତା ସାଙ୍ଗରେ ଥିଲା।
3: କଣ କହିବି ତୁମକୁ, ମଣିଷ ଏବେ କୋଉଠି ଟିକେଟ ଖୋଜିବ କହିଲ?
5: କାଗଜ ପତ୍ର ସବୁ ସେ ସାର୍ଟ ପକେଟରେ ଥିଲା, କାହିଁ ନାଇଁ ତ।
3: କେତେବେଳେ ରଖିଥିଲ ଏଇ ସାର୍ଟ? ପରା ସକାଳେ ପିନ୍ଧିଲ।
5: ଏଇ ସାର୍ଟ ପିନ୍ଧିଲି? ଆରେ ହଁ, ମନେ ପଡ଼ିଲା, ସେ ଧଳା ସାର୍ଟଟା କୁଆଡେ ଗଲା? ସବୁ ଜିନିଷ ସେଇଥିରେ ଥିବ।
3: ସେତିକି ବେଳୁ ମୁଁ ସେଇ କଥାଟା ପରା କହୁଛି, ମନେ ପକା, ଯୋଉଠି ରଖିଥିଲ ସେଇଠି ଥିବ।
5: ହଉ ହେଲା ହେଲା, ସେ ଧଳା ସାର୍ଟ ଟିକେ ଦିଅ ତ।
3: ତମ ଲୁଗାପଟା ପରା ତମେ ନିଜେ କାଲି ରାତିରେ ସଜାଡ଼ିକି ରଖିଥିଲ?
5: ହଁ, କିଛି ସାର୍ଟ ପ୍ୟାଣ୍ଟ ପୁରା ବଡ଼ ବାସିରେ ରଖିଦେଇଥିଲି, ଆଉ କିଛି ଆଟାଚିରେ। ଏ ଦିଟା ଯାକ ଖୋଲିବାକୁ ପଡିବ।
3: ତାହେଲେ କଣ ଆଉ ଭାବୁଛ, ଚଞ୍ଚଳ ଖୋଲ, ତୁମର ଗଲା ବେଳେ ଯେତିକି ଅସୁବିଧା, ମଣିଷ ଧନ୍ଦି ହେଇଯାଉଛି ଏଠି।
5: ଏତେ ବଡ଼ ତାଲାଟେ ଝୁଲୁଛି ବାକ୍ସରେ। ଆରେ କୈଳାସ, କୈଳାସ ଯା, ଚାବିଟା ଆଣ ତୋ ମା ଠୁ, ଆଉ ହଁ ସାମ୍ନା ଦୋକାନରୁ ଜୁଗିଲା ଠେଲାବାଲାକୁ ଡାକି ଆଣିବୁ, ଆଗେ ଗୋଟାଏ ଗୋଟାଏ କରି ସେ ଘର ଜିନିଷ ପତ୍ର, ଆଉ ପରେ ରୋଷେଇ ଘର ଜିନିଷ ତକ ଠେଲା ଗାଡ଼ିରେ ଲଦିବାକୁ ପଡିବ।
6: ବାପା ବାପା, ଠେଲା ଗାଡ଼ି ଆସିଗଲା।
5: ଆରେ ଜୁଗିଲାଲ କାହିଁ
6: ତଳେ ଅଛି?
5: ତଳେ କଣ କରୁଛି? ଆରେ ତାକୁ ଉପରକୁ ଡାକ, ତାକୁ କହ ଗୋଟିଏ ଗୋଟିଏ କରି ସାମାନ ପତ୍ର ତଳକୁ ନେଇଯିବ, ଆଉ ଆରେ ହାତରେ ତ ସମୟ ନାହିଁ।
6: ହଉ ହଉ, ଡାକୁଛି ବାପା।
5: ଶୁଣ, ଦିଟା ଘରର ଜିନିଷ, ରୋଷେଇ ଘରର ଜିନିଷ,

0: ମାନେ ସବୁ ଭାରି ଜିନିଷ ତକ ଠେଲା ଗାଡ଼ିରେ ଯିବ, ଆମେ ଚାରି ଜଣ ଘୋଡ଼ା ଗାଡ଼ିରେ ଯିବା, ବାସତିଟା ଆଉ ଆଟାଚି ଆମ ସାଙ୍ଗରେ ଘୋଡ଼ା ଗାଡ଼ିରେ ନେଇଯିବା। ତଳକୁ ଯାଇ ଦେଖିଲ ଘୋଡ଼ା ଗାଡ଼ିଟା ଆସିଲା କି ନାହିଁ?
1: ସବୁଠୁ ଆଗ ତ ସିଏ ଆସି ପହଞ୍ଚିଲା, ଠେଲା ଗାଡ଼ିବାଲା ବି ଆସିଗଲାଣି।
2: ବାବୁ ଇଏ ତ ବହୁତ ଜିନିଷ ଅଛି।
0: ଆରେ ବ୍ୟସ୍ତ ହୁଅନି, ସବୁ ରହିଯିବ, ଯାହା ବଳିବ ସେଟାକୁ ଆମ ଘୋଡ଼ା ଗାଡ଼ିରେ ରଖିଦେବା। ଷ୍ଟେସନଟା କେତେ ବାଟ ଯେ, ଚାଲ ଚାଲ ଶୀଘ୍ର ଚାଲ, ଭାରି ସାମନ୍ତକ ପୁଣି ବୁକିଂ କରିବାକୁ ପଡିବ, ବହୁତ କାମ ଅଛି, ଚାଲ।
1: ଟିଫିନ ଦବାଟା କାହିଁ? କୁନ୍ତିକୁ କହିଥିଲି ସେ ପୁରୀ ତକ ସେଥିରେ ଭର୍ତ୍ତି କରିଦବୁ, କୁଆଡେ ଗଲା ସେ? କୈଳାସ, ହଁ ହଁ, ଟିଫିନ ଦବାଟା ବି ଆମ ସାଙ୍ଗରେ ରହିବ ଘୋଡ଼ା ଗାଡ଼ିରେ। କୁନ୍ତି କୁନ୍ତି, ଘୋଡ଼ା ଗାଡ଼ିଟା ଆସିଗଲାଣି, ଟିଫିନ ଦବାଟା ଭାଇକୁ ଦେଇଦେ।
3: ମା, ଟିଫିନ ଦବାଟା ପରେ ଏଇଠି ଅଛି।
1: ଇଲୋ ମା, ପାଣି ଯୋଗ କଥା ତ ଭୁଲି ଯାଇଛି ଆଉ।
3: ମୁଁ ଭର୍ତ୍ତି କରିଦଉଛି।
1: ନାଇଁ ନାଇଁ, ତୁ ଆଉ କୁନ୍ତି ତଳକୁ ଯାଇ ଜିନିଷ ପତ୍ର ଉପରେ ନଜର ରଖ। କୈଳାସ, ଏ ଟିଫିନ ଦବାଟା ସାଙ୍ଗରେ ନେଇଯା।
3: ହଉ ମା।
1: ଏ ବାବା ନେ, ଏଇ ବାକ୍ସଟା ଘୋଡ଼ା ଗାଡ଼ିରେ ରଖିଦେ।
2: ହଁ ମା ଦିଅନ୍ତୁ।
0: ଆରେ କୁନ୍ତି କୁନ୍ତି କୁନ୍ତି ଆସିଲା?
1: କୁନ୍ତି କଣ ଏଯାଏ ଫେରିନି? ମୁଁ ତ ତାକୁ କହିଥିଲି ଘୋଡ଼ା ଗାଡ଼ିରେ ବସି ସମାନ ଉପରେ ନଜର ରଖିବାକୁ।
3: ମା, ଦିଦି ମତେ କହିଲା ତୁ ଯା, ମୁଁ ସାଙ୍ଗେ ସାଙ୍ଗେ ତଳକୁ ପଳେଇ ଆସିଲି। ତଳକୁ ଆସି ଦେଖୁଛି ଦିଦିର ତ ଦେଖା ନାହିଁ।
1: ଆରେ ଝରକା ପାଖରେ ଠିଆ ହେଇ ସେଇ ରାଣୀ ସାଙ୍ଗରେ ଗପୁଥିବ। ଆଲୋ ମା କୁନ୍ତି, ଆରେ ସେ ଝରକା ଛାଡ଼, ସେ ରାଣୀ ସାଙ୍ଗେ ଗପୁ ଗପୁ ଯଦି ଗାଡ଼ି ଛାଡ଼ିଦେଲା ନା କଥା ସରିଲା।
0: ଆଲୋ କୁନ୍ତି କୁନ୍ତି,
3: ରୁହ ବାପା ରୁହ, ମୁଁ ଡାକି ଆଣୁଛି।
1: ଯା ଯା ଶୀଘ୍ର ଯା ପୁଅ, ଅନେଇଛୁ କଣ?
2: ମୋ ଘୋଡ଼ା ଗାଡ଼ିରେ ତ ମୋଟର ଗାଡ଼ି ଭଳିଆ ଦୌଡ଼ିଯିବ, ହେଲେ ଠେଲା ଗାଡ଼ିଟା ପଛରେ ରହିଗଲେ ମତେ କିଛି କହିବିନି ବାବୁ।
0: ହଉ ହଉ, ତମେ ଚାଲ, ପାର୍ସଲ ଝରକା ଆଗରେ ଠିଆ ହେଇଥିବ।
2: ଆରେ ମୁଁ ଯାଇ ପହଞ୍ଚୁଛି। ଆପଣ ବ୍ୟସ୍ତ ହୁଅନ୍ତୁନି, ଆମେ ଆଗରୁ ବହୁତ ଥର ସାମାନ ବୁକ୍ କରିଛୁ।
0: ହଉ ହଉ, ତମେ ବାହାର, ମୁଁ ପଛେ ପଛେ ଆସୁଛି।
3: ଦିଦି ଦିଦି, ତମେ କୋଉଠି ଅଛ? ଶୀଘ୍ର ଚାଲ, ନହେଲେ ଟ୍ରେନ୍ ଛାଡ଼ିଦବ। ଦିଦି, ଆରେ ଏଇଟା ତ ଦିଦିର ଭୂଗୋଳ ବହି।
0: ଆରେ ପିଲେ, ଆରେ ଜଲ୍ଦି ଆସ।
3: ମା, ଦିଦି ତ ଏଠି ନାହିଁ, ତା ରୁମ୍ର ଝରକା ଖୋଲା ଅଛି କିନ୍ତୁ ରାଣୀ ଦିଦିର ଝରକା ବନ୍ଦ ଅଛି।
1: ଏ କଣ କହିଲୁ, କୁଆଡେ ଗଲା ସେ?
3: ମା, ତା ଭୂଗୋଳ ବହିଟା ବି ଏଠି ତଳେ ପଡିଛି, ସବୁ ପୃଷ୍ଠା ଗୁଡାକ କେମିତି ମୋଡ଼ି ମାଡ଼ି ହେଇଯାଇଛି।
1: ଏଇ ବହିଟା ଆଣିବାକୁ ପରା ସେ ସକାଳେ ରାଣୀ ପାଖକୁ ଯାଇଥିଲା।
3: ରାଣୀ ଦିଦି ପରା କହିଥିଲେ ସେ ପରେ ଦେଇଯିବେ ବୋଲି, ଆଉ ବର୍ତ୍ତମାନ ତ ତାଙ୍କର ଝରକା ବନ୍ଦ ଅଛି।
1: ଝରକା ବାଡ଼େଇବି? ହଁ ବାଡ଼େଇବି।
3: ମା, ମୁଁ ସେପଟେ ଯାଇ ଦେଖୁଛି।
1: ଭୟ କରନା, ଯାଇ ଶୀଘ୍ର ଖୋଜ, ତୋ ଭଉଣୀ କୁଆଡେ ଗଲା?
0: କଣ ହେଲା?
1: କୁନ୍ତି ନାହିଁ, ଲାଲାଜୀଙ୍କ ଝରକା ବାଡ଼େଇଲି, କେହି ଖୋଲୁ ନାହାନ୍ତି।
0: ରୁହ ରୁହ, ମୁଁ ବାଡ଼ଉଛି।
4: ଆରେ କିଏ ରେ, ମୋ ଝରକା ବାଡ଼ଉଛି?
0: ନମସ୍କାର ଲାଲାଜୀ।
4: ଆରେ ଆପଣ ଏତେବେଳେ ଯାଇନାହାନ୍ତି?
0: କୁନ୍ତିକୁ ଅପେକ୍ଷା କରିଛୁ, ତାକୁ ଡାକୁଥିଲି ତ।
4: ଏଇ ଝରକା ବାଡ଼େ? ଆରେ ସିଏ ଏଠି କୁଆଡୁ ଆସିବ, ରାଣୀ ପରା ନିଜେ ବି ଘରେ ନାହିଁ।
1: ରାଣୀ ପାଖକୁ କୁନ୍ତି ସବୁବେଳେ ଏଇ ଝରକା ବାଟେ ଯିବା ଆସିବା କରୁଥିଲା। ଆପଣ ଟିକେ ଭାଉଜଙ୍କୁ ପଚାରି ବୁଝନ୍ତୁ, ଝିଅ ଦି ଜଣ କୁଆଡେ ଗଲେ।
4: ଆଚ୍ଛା ଆଚ୍ଛା, ଠିକ ଅଛି, ମୁଁ ପଚାରିକି ବୁଝୁଛି।
0: ଟିକେ ଶୀଘ୍ର ପଚାରନ୍ତୁ, ଆମର ଟ୍ରେନ୍ ସମୟ ହେଇଗଲାଣି।
4: ଆପଣ ବ୍ୟସ୍ତ ନହୋଇ ଯାଆନ୍ତୁ, ମୁଁ କୁନ୍ତିକୁ ନେଇ ଷ୍ଟେସନରେ ଛାଡ଼ିଦେଇ ଆସିବି।
1: ନାଇଁ ନାଇଁ, ମୁଁ କୁନ୍ତିକୁ ସାଙ୍ଗରେ ନ ନେଇ ଯିବିନି।
4: ଓହୋ, କହିଲି ପରା ଆପଣ କୁନ୍ତି ପାଇଁ ଜମା ଚିନ୍ତା କରନ୍ତୁନି, ସେ ମୋ ଦାୟିତ୍ୱ, ମୁଁ କାର୍ରେ ନେଇ ତାକୁ ଷ୍ଟେସନରେ ଛାଡ଼ିଦେଇ ଆସିବି।
0: ଠିକ ଅଛି ଲାଲାଜୀ, ଆପଣଙ୍କ ଉପକାର ମୁଁ ଜୀବନ ସାରା ଭୁଲିବିନି।
4: ହଉ ହଉ, ମୁଁ ଆସୁଛି।
1: କିନ୍ତୁ ତୁମେ ଯାହା କୁହ, ମୁଁ କୁନ୍ତିକୁ ଛାଡ଼ି କୁଆଡେ ଯିବିନି।
0: କଣ ତୁମେ ବାଜି କଥା ଗୁଡ଼ାକ କହୁଛ ଶୁଣେ, ତାକୁ ଅପେକ୍ଷା କରି ଏଠି ବସିଲେ ଟ୍ରେନ୍ ଛାଡ଼ିଦେବ, ପୁଣି ସାମାନ ସବୁ ବୁକିଂ କରିବାକୁ ପଡିବ, କୁନ୍ତି ଯେ ଗାଡ଼ି ସମୟ ପୂର୍ବରୁ ଫେରି ଆସିବ ତାର କଣ କିଛି ଗ୍ୟାରେଣ୍ଟି ଅଛି?
1: ଗ୍ୟାରେଣ୍ଟି ନାହିଁ ବୋଲି କଣ ଆମର ଦାୟିତ୍ୱ ନାହିଁ?
0: ମୋର କଣ ସେ ଗୋଟେ ଦାୟିତ୍ୱ ଛଡ଼ା ଆଉ କିଛି ଦାୟିତ୍ୱ ନାହିଁ? ଗାଡ଼ି ଛାଡ଼ିଦେଲେ ଚାକିରିଟା ପଳେଇବ, ପୁଅର ଭବିଷ୍ୟତ ଯିବ। ତା ଛଡ଼ା ମେୱାଲାଲ ତ କହୁଛି ସେ କୁନ୍ତିକୁ ଷ୍ଟେସନ ଆଣି ପହଞ୍ଚେଇ ଦବ।
2: ବାବୁ, ଏ ନିଜେ ଡେରି କରୁଛ, ପୁଣି କହିବ ମୋ ଯୋଗୁଁ ଗାଡ଼ି ଛାଡ଼ିଦେଲା।
0: ଯାଉଛି, ଚାଲ ଚାଲ ଚାଲ ଚାଲ।
1: ଏଇ ବହିଟା ନେବାକୁ ଆସିଥିଲା ମୋ ଝିଅଟା, କୁଆଡେ ଯେ ଗଲା କୁନ୍ତି।
3: ଦିଦି ଦିଦି ଦିଦି।

0: ଜୋରରେ ନିଶ୍ୱାସ ନିଅନ୍ତୁ, ଜିଭ ଦେଖାନ୍ତୁ। ହଁ ହଁ, ସେମିତି ଶୋଇଥାନ୍ତୁ, ଉଠିବା ଦରକାର ନାହିଁ, ଉଠିବା ଦରକାର ନାହିଁ।
1: କଣ ହେଇଛି ଡାକ୍ତର ବାବୁ?
0: ସାଲାଇନ୍ ଦେବାକୁ ପଡିବ, ତାଙ୍କ ବ୍ଲଡ ପ୍ରେସର ଏତେ କମିଯାଇଛି ଯେ ଅସୁବିଧା ହେଇପାରେ। ଦେହରେ ରକ୍ତ ନାହିଁ, ବଳ ନାହିଁ, ଆଖି ଦେଖନ୍ତୁ କେମିତି ଧଳା ହେଇଯାଇଛି। କେତେ ଦିନ ହେଲା ବୋଧେ ସେ ଖାଇନାହାନ୍ତି, ଆପଣ ତାକୁ ଖାଇବାକୁ ଦଉନାହାନ୍ତି କି?
1: ଡାକ୍ତର ବାବୁ, ଆମ ଘରେ କିଛି ଅଭାବ ନାହିଁ,

0: କିନ୍ତୁ ମୁଁ କଣ କରିବି?
1: ମୁଁ ଆଉ ବଞ୍ଚିବିନି କୁନ୍ତିକୁ ଆଣ। ମୁଁ ତାକୁ ଟିକେ ଦେଖିବାକୁ ଚାହୁଁଛି, ତାପରେ ମରିଗଲେ ମୋର ଆଉ କିଛି ଦୁଃଖ ନାହିଁ।
2: ସିଷ୍ଟର ଡ୍ରିପ ଲଗେଇ ଦିଅ।
1: କୁନ୍ତି
2: ଶୁଣନ୍ତୁ, ଏ କୁନ୍ତି କିଏ?
0: ମୋ ଝିଅ, ଆମେ କସବାପୁରରୁ 15 ଦିନ ହେଲା ଏଠିକି ଆସିଛୁ, ସେ ସେଇଠି ରହିଗଲା।
2: ଦେଖନ୍ତୁ, ମୁଁ ଭାବୁଛି ଇଏ ନିଜ ସ୍ୱାସ୍ଥ୍ୟର ଯତ୍ନ ନ ନେଲେ କିଛି ବି ହେଇପାରେ। ଆଶ୍ଚର୍ଯ୍ୟ କଥା, ଇଏ ଏତେ ଦିନ ହେଲା ଖାଇନାହାନ୍ତି, ତଥାପି ଆପଣ ଏସବୁ କିଛି ଜାଣିନାହାନ୍ତି।
0: ଆମ ସମସ୍ତଙ୍କ ମୁଣ୍ଡ କାମ କରୁନି। ଆମେ ଏଠିକି ଆସିଲା ବେଳେ ଆମ ଝିଅ କୁନ୍ତି ସେଇଠି ରହିଗଲା, ସେଇଦିନଠୁ ଆମର ଏଇ ଅବସ୍ଥା।
2: ହଉ ହଉ, ଏଇ ଔଷଧ ଲେଖିଦେଇଛି, ଇଏ ସପ୍ତାହ ଖଣ୍ଡେ ମେଡିକାଲରେ ରହିଲେ ଭଲ ହେବ। ଆପଣଙ୍କ ଝିଅ ନିରୁଦ୍ଦିଷ୍ଟ ହେବାର ରିପୋର୍ଟ ଦେଲେଣି?
0: ହଁ ଆଜ୍ଞା, ଥାନାକୁ ଯାଇଥିଲି, ମତେ କହିଲେ ଯୋଉଠି ହଜିଛି ସେଇଠି ରିପୋର୍ଟ ଲେଖା।
2: କାହାକୁ ଭଲ ପାଉଥିଲେ କି?
0: ଆଜ୍ଞା, ଇଏ କଣ କହୁଛନ୍ତି, 15 ବର୍ଷ ଝିଅଟେ, ସିଏ ପୁଣି ଭଲ ପାଇବ?
2: କ୍ଷମା କରିବେ, ମୁଁ ତା ବୟସ କଥା ଜାଣିନଥିଲି।
3: ବାପା, ହଁ ମୁଁ ଭୁଲି ଯାଇଥିଲି କହିବାକୁ, ଏ ପୋଷ୍ଟ କାର୍ଡଟା ଦାଣ୍ଡ ଘରେ ପଡିଥିଲା।
0: ଦେଖେ,
3: ବୋଧେ ପୋଷ୍ଟମ୍ୟାନ ଦେଇ ଯାଇଥିବ।
0: ଦେଖେ ଦେଖେ ଦେଖେ
1: କଣ ଲେଖା ହେଇଛି ପୁଅ ସେଥିରେ।
0: ଲେଖିଛି, କୁନ୍ତି ରାଣୀ ସହିତ ନଥିଲା। ହଁ, ଖବର ପାଇଲେ ସାଙ୍ଗେ ସାଙ୍ଗେ ଜଣେଇବି, ଲାଲା ମେୱାଲାଲ କସବାପୁର।
1: ମୋ ମୁଣ୍ଡଟା ଭାରି ଭାରି ଲାଗୁଛି, ନିଶ୍ୱାସ ଲାଗୁଛି, ମୋତେ ଶୀଘ୍ର ଶୀଘ୍ର ବାହାରକୁ ନେଇଯାଅ।
0: ସେମିତି କାହିଁକି କହୁଛ? ଟିକେ ଧୈର୍ଯ୍ୟ ଧର, ଟିକେ ଧୈର୍ଯ୍ୟ ଧର।

0: ନିଅ, ପଇସା ନିଅ, ଆଉ ଏଥିରେ କିଲେ ଆଳୁ ଆଉ କିଲେ ପିଆଜ ଦେଲ।
1: ହଉ ଏଇ ନିଅ, କିଲୋ କରୁ ଅଧିକା ଦେଇଛି।
0: ଏଇ ତମ କୁନ୍ତି, କୁନ୍ତି, ଏ କୁନ୍ତି, କୁନ୍ତି,
1: ମାଉସୀ, ମାଉସୀ ତମ ବ୍ୟାଗଟା ନିଅ ମାଉସୀ।
0: ହେ ଭଗବାନ, ଏଇଟା ପରା ମୋ କୁନ୍ତି, ହେଲେ ସେ ମୋ ଆଡକୁ ଟିକେ ସୁଦ୍ଧା ଚାହିଁଲାନି। ମା କୁନ୍ତି, ଆଲୋ କୁନ୍ତି, ଟିକେ ରହ, କୁଆଡେ ଏମିତି ଚାଲି ଯାଉଛୁ?
1: ଆରେ ମାଉସୀ, ଆରେ ଟିକେ ଦେଖିକି ଚାଲ।
0: କୁନ୍ତି, ଆରେ ମୋ ଝିଅ କୁନ୍ତି ଚାଲି ଯାଉଛି, ଏ ତାକୁ ଅଟକା ଅଟକା। ଏ କୁନ୍ତି, ଆଲୋ କୁନ୍ତି।
1: ମାଉସୀ, ଆରେ ସେ ତମ ଝିଅ ନୁହଁ, ସେ ପରା ମୋ ଝିଅ।
0: ତମ ଝିଅ? ତେବେ ମୋ ଝିଅ କୁଆଡେ ଗଲା?
1: ଓହୋ, କେତେ ଥର କହିବି, ସେ ତମ ଝିଅ ନୁହଁ, ସେ ମୋ ଝିଅ ବୋଲି।
2: ମା, ମାମ, ଚାଲ ଘରକୁ ଚାଲ।

0: ମୋ କଥା ସମସ୍ତଙ୍କୁ ଖରାପ ଲାଗିବ, ଏଇଟା ପାଗଳାମୀ ନୁହେଁ ତ ଆଉ କ'ଣ? ପ୍ରତି ମାସ 7 ତାରିଖ ଦିନ କସବାପୁରକୁ ଗୋଟେ ରିପ୍ଲାଏ ପୋଷ୍ଟ କାର୍ଡ ଯିବ, ବାତ୍ୟା ବନ୍ୟା ଯାହା ହେଉ କାର୍ଡଟା ଯିବ ମାନେ ଯିବ।
1: ଆରେ ତମେ ଜାଣିନ, ବାପା ମାଙ୍କୁ ତାଙ୍କ ଶେଷ ସମୟରେ କଥା ଦେଇଥିଲେ ଯେ ସେ ପ୍ରତି ମାସରେ କସବାପୁର ଗୋଟେ ରିପ୍ଲାଏ ପୋଷ୍ଟ କାର୍ଡ ଲେଖିବେ। 40 ବର୍ଷ ହେବ ପ୍ରତି ମାସ କସବାପୁର ଠିକଣାରେ ଏ ପୋଷ୍ଟ କାର୍ଡଟି ପଠାନ୍ତି।
0: ପୋଷ୍ଟ କାର୍ଡ ନ ଲେଖି ସେତିକି ଟଙ୍କା ଯଦି ଜମା କରିଥାନ୍ତେ ଆଜି ସୁଧ ମୂଳ ମିଶି 1,00,000 ଟଙ୍କା ହେଇଥାନ୍ତା।
1: ଆଚ୍ଛା ସେସବୁ କଥା ଛାଡ଼, ସେ ଭୂଗୋଳ ବହି ଆଉ ତା ସାଙ୍ଗରେ ମା ଆଉ କୁନ୍ତିର ଯୋଉ ଫଟୋ ଥିଲା ତାକୁ ଖୋଜି ବାପାଙ୍କ ଆଲମିରାରେ ରଖିଦିଅ।
0: କୁନ୍ତିକୁ ଏତେ ଭଲ ପାଉଛନ୍ତି ଯଦି ବାପା କସବାପୁରରେ ଯାଇ ରହୁନାହାନ୍ତି ଭଲ ହେବ। ମୁଁ କହିଲେ ତ ସମସ୍ତଙ୍କୁ ଖରାପ ଲାଗିବ, ଯିଏ ନାହାନ୍ତି ତାଙ୍କ ପାଇଁ ବାପାଙ୍କ ମନରେ ଏତେ ଶ୍ରଦ୍ଧା, ହେଲେ 3 ନାତୁଣୀ ଆଉ ବୋହୂ ପାଇଁ ତାଙ୍କ ମନରେ ତ ଟିକିଏ ହେଲେ ସ୍ନେହ ଶ୍ରଦ୍ଧା ନାହିଁ।
2: କଣ ହେଲା, ବହି ଆଉ ଫଟୋଟା ମିଳିଲା ନା ନାହିଁ? ଆରେ କଣ ହେଲା ମତେ ଟିକେ କହୁନ।
0: ଦେଖୁଛ, ଗୋଟେ ସେକେଣ୍ଡ ବି ମଣିଷକୁ ଶାନ୍ତିରେ ବସେଇ ଦେବେନି।
1: ତମକୁ ତ ଆଗରୁ କହିଛି ବାପାଙ୍କ ଜିନିଷରେ ହାତ ମାରିବନି, ଯାଅ ବାପାଙ୍କର ସେ ବହିଟା ଆଉ ଫଟୋ ଖୋଜିକିରି ଦେଇ ଆସ।
0: ଯାଉଛି ବାପା। ହଁ ବାପ ପୁଅ ଆଜି ମିଠା ବାଣ୍ଟ, କସବାପୁରରୁ ଖବର ଆସିଯାଇଛି।
1: କଣ କହିଲ?
0: ଏଇ ନିଅ ପୋଷ୍ଟ କାର୍ଡ ପଢ।
1: କୁନ୍ତି ଏଠି ମୋ ପାଖରେ ଅଛି, ଆପଣମାନଙ୍କୁ ଭେଟିବାକୁ ଚାହୁଁଛି, ଲାଲା ମେୱାଲାଲ ବଡ଼ବଜାର କସବାପୁର। ବାପା ବାପା, ତମର ରିପ୍ଲାଏ ପୋଷ୍ଟ କାର୍ଡର ଉତ୍ତର ଆସିଗଲା।
0: ଶୁଣୁଛ, ତାକୁ ମୋ ଘରକୁ ଜମା ଆଣିବନି, ଏଠି ଜାଗାର ଅଭାବ।
1: ଏଇ ସମୟରେ କଣ ଏମିତି କଥା ଗୁଡା କହୁଛ ମ? ବାପା ନିଅ

0: ତମର ରିପ୍ଲାଇ ପୋଷ୍ଟକାର୍ଡର ଉତ୍ତର ଆସିଗଲା, କୁନ୍ତିର ଖବର ମିଳିଗଲା।
1: ଦେଖା ଦେଖା ଦେଖା, ସେ ଜାଣିଛି ଆମେ ଆଜି ବି ତାକୁ ଅପେକ୍ଷା କରିଛୁ। ଯୋଉଠି ସେ ହଜିଯାଇଥିଲା ସେଇଠି ଦେଖା ହବ। କସବପୁର ପହଞ୍ଚିବାରେ ଆଉ ଡେରି କରିବା ଠିକ ହବନି।
0: ଠିକ ଅଛି ବାପା, ଆଜି ମୁଁ ଟିକେଟ୍ ନେଇ ଆସୁଛି।
2: ଲାଲାଜୀ ନମସ୍କାର।
3: ଆପଣ ମାନେ ଆସିଗଲେ?
2: ହଁ, କୁନ୍ତି କାହିଁ?
3: ଦେହଟା ଭଲ ନାହିଁ, ଚାଲନ୍ତୁ ଉପରକୁ ଚାଲନ୍ତୁ।
0: ଦିଦିର କଣ ହେଇଛି?
3: ଆରେ ତାର କିଛି ହେଇନି, ବେମାର ମୁଁ ଅଛି ଆଉ ଦମ ନାହିଁ। ଭାବିଲି ମରିବା ଆଗରୁ କୁନ୍ତିକୁ ଆପଣଙ୍କ ଚିମାରେ ଦେଇଦେବି, ଅନ୍ତତଃ ରାଣୀର ଅତ୍ୟାଚାରରୁ ସେ ବଞ୍ଚିଯିବ।
0: ରାଣୀ ଦିଦି, ହେଲେ ସେ ଏମିତି କାହିଁ କରୁଛନ୍ତି?
3: ତା ମା ମରିବା ଦିନଠୁ ସେ ପାଗଳି ହେଇଯାଇଛି, ଭାବୁଛି କୁନ୍ତି ଯୋଗୁଁ ତା ମାଟା ଚାଲିଗଲା।
2: କୁନ୍ତିକୁ ସେ ଦୋଷୀ ଭାବୁଛି? କୁନ୍ତି ଏଠି କେବେଠୁ ଅଛି?
3: ସେ ଉପର ଘରେ ଅଛି, ସେହି କୋଠରୀରେ ଯୋଉଠି ଆମେ ଝରକା ପାଖରେ ଆପଣ ସହର ଛାଡ଼ିବା ଦିନ ଭେଟିଥିଲେ।
0: ଲାଲାଜୀ, ଆପଣ ଦିଦିକୁ କେବେ ପାଇଲେ, କୋଉଠି ପାଇଲେ?
3: ସବୁ କଥା ଜଣା ପଡ଼ିଯିବ, କୁନ୍ତି ଆପଣଙ୍କୁ ସବୁ କଥା କହିଦବ।
2: ଚାଲନ୍ତୁ ଚାଲନ୍ତୁ, ଯିବା ତା ପାଖକୁ।
3: ଚାଲନ୍ତୁ, ହେଲେ ଗୋଟେ କଥା ମନେ ରଖିବେ, ସେ କଥା ଜାଣିନେ ଯେ ମୁଁ ଆଉ ବେଶୀ ଦିନ ବଞ୍ଚିବିନି।
2: ମୋ ପାଖରେ କୋଉ ବା ଦିନ ଅଛି, 77 ତ ହେଇଗଲାଣି, ପାଚିଲା ଫଳ କେତେବେଳେ ଝଡ଼ି ପଡ଼ିବ।
3: କୁନ୍ତି କୁନ୍ତି, ହେ ଦେଖ କିଏ ଆସିଛନ୍ତି।
4: କିଏ?
0: ଆମେ, ବାପା ଆଉ ମୁଁ।
4: ଏବେ ଆସିଛ ଏତେ ବର୍ଷ ପରେ?
2: କଣ କରିଥାନ୍ତୁ, ତୋ ବିଷୟରେ ଯେବେ ଖବର ପାଇଲୁ ଆସିଲୁ।
4: ମା ମା କାଇଁ?
2: ମା ମା ଚାଲିଗଲା, ତୁ ହଜିଗଲା ଦିନଠୁ ନିଜକୁ ସମ୍ଭାଳି ପାରିଲାନି, ବେମାର ପଡ଼ିଲା, ବର୍ଷକ ଭିତରେ ହର ପରିକୁ ଚାଲିଗଲା।
4: ମୁଁ ବି ସେଇଦିନ ମରିଯାଇଥିଲି ବାପା, ଯୋଉଦିନ ଆପଣ ମତେ ଛାଡ଼ି ସହରକୁ ଚାଲି ଯାଇଥିଲେ।
0: ଆପଣ ଦିଦିକୁ ଘରେ ରଖିଲେ ଆଉ ଆମକୁ ମିଛ କହିଲେ, ଆମେ 40 ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଚିଠିର ଉତ୍ତରକୁ ଅପେକ୍ଷା କରି ରହିଲୁ।
2: ଲାଲା ଲାଲା, ଚୁପ୍ ରହିଲେ କାହିଁକି?
3: କଣ କହିବି ଆପଣଙ୍କୁ, କୁନ୍ତି ପାଇଁ ମୋ ମନରେ ଆଗରୁ ଟିକେ ଦୁର୍ବଳତା ଥିଲା, ଆଉ ଯେତେବେଳେ ଜାଣିଲି ସେ ଆପଣଙ୍କ ସାଙ୍ଗେ ଚାଲିଯିବ, ସେତେବେଳେ ଠିକ୍ କଲି ନା ମୁଁ କୁନ୍ତିକୁ ଛାଡ଼ିବିନି।
2: ହେଲେ ହେଲେ ସିଏ ତ ସେତେବେଳେ ସାନ ଝିଅଟେ ଥିଲା।
3: ସେ ବିଷୟରେ କଣ କହିବି, ଖାଲି ହାତ ଛଡ଼ି କ୍ଷମା ମାଗିପାରେ।
4: କ୍ଷମା ମାଗିବ ଯଦି ମତେ ମାଗ, ଯାହାକୁ ବାହା ନ ହେଇ ନିଜ ପଞ୍ଜୁରୀ ଭିତରେ ବନ୍ଦୀ କରି ରଖିଛ।
0: ଦିଦିକୁ ଆପଣ ବାହା ହେଇନାହାନ୍ତି, ଆପଣଙ୍କର ପ୍ରଥମ ସ୍ତ୍ରୀ ମରିଗଲା ପରେ ବି ନୁହଁ, କିନ୍ତୁ କାହିଁକି?
2: ବହୁତ ଦୁଃଖର କଥା ଲାଲାଜୀ, ଏଇଟା ପାପ, ମହାପାପ।
3: ସେଇ ମହାପାପରୁ ମୁକ୍ତ ହେବା ପାଇଁ ତ ମୁଁ ଆପଣଙ୍କୁ ଡାକିଛି।
0: ଦିଦିକୁ ଆମକୁ ଦେଇଦେଲେ ଆପଣ ପାପମୁକ୍ତ ହେବେନି ଲାଲାଜୀ, ତାକୁ ବିବାହ କଲେ ସେ ସମାଜରେ ସମ୍ମାନ ସହିତ ବଞ୍ଚିପାରିବ।
3: କଣ କହୁଛ, ବିବାହ କଲେ? ଆପଣଙ୍କ ଅମାନତ ଆପଣଙ୍କୁ ଫେରିବାକୁ ଡାକିଛି, ଆଉ ଆପଣମାନେ ମତେ
0: ଅମାନତ? ଅମାନତ ତାକୁ କୁହାଯାଏ ଯାହା କାହାରି ପାଖରେ ଏହି ବିଶ୍ୱାସରେ ରଖାଯାଇଥାଏ କି ଯେତେବେଳେ ତା ମାଲିକ ଚାହେଁ ସେତେବେଳେ ତାକୁ ଫେରେଇ ଦିଆଯାଏ। ଆମେ ନା କେବେ ଦିଦିକୁ ରଖିବାକୁ ତମକୁ କହିଛୁ, ଆଉ ଆମର ହଜାର ଥର କହିବା ପରେ ନା ଦିଦିକୁ ଆପଣ ଫେରେଇଛନ୍ତି।
3: ଦେଖନ୍ତୁ, ଆଉ ସେ ବିଷୟରେ କୌଣସି ଆଲୋଚନା ମୁଁ ପସନ୍ଦ କରେନି।
0: ଦିଦିକୁ ଆମେ ଏମିତି ଚୁପଚାପ ନେଇଯିବୁନି, ଆମେ ଆଇନର ସହାୟତା ନେବୁ, ଆଉ ନହେଲେ ପୁଲିସର।
3: ଇଏ କଣ କହୁଛି, ମନା କର ତମ ପୁଅକୁ, ନହେଲେ ମୋ ପାଖରେ ବି ଲୋକ ଅଛନ୍ତି।
0: ଆମ ପାଖରେ ଆଇନ ଅଛି, ତାର ନୂଆ ଅର୍ଡର ଅଛି, ଯାହା ବେଆଇନ ଭାବେ ପତ୍ନୀ କରି ରଖାଯାଇଥିବା ଜଣେ ସ୍ତ୍ରୀ ଲୋକକୁ ବି ସମାନ ଅଧିକାର ପ୍ରଦାନ କରୁଛି।
3: ଆପଣ ନିଜେ କୁହନ୍ତୁ କଣ ଏବେ କରିବା।
2: ଆସ ଆସ ଲାଲା, ଏଠିକି ଆସ, ମୁଁ ଜାଣିଛି ତମ ଉପରେ ଆଗରୁ ବୋହୁ ଆଉ 3 ଝିଅଙ୍କର ବୋଝ ଅଛି।
0: ବାପା ଆପଣ ଏ କଥା

0: ମାନେ ଉପେକ୍ଷିତ ହବ ମୁଁ ଆଉ ମୋର ପରିବାର?
1: ନା ବାପା ନା, ମୋ ପାଇଁ ଆପଣ ଆପଣଙ୍କ ନୋମିନେସନ କାହିଁକି ବଦଳେଇବେ? ମୁଁ ତ ଘରର ଗୋଟି କୋଣରେ ପଡି ରହିବି ନା।
2: ନା ନା କୁନ୍ତି, ତୋର ଏଇ ଦୁର୍ଦ୍ଦଶା ପାଇଁ ମୁଁ ବି କିଛି ମାତ୍ରାରେ ଦାୟୀ। ତତେ ନ ନେଇ ଏ ସହର ଛାଡ଼ିବା ନା ସେଦିନ ଉଚିତ ଥିଲା, ଆଉ ନା ଆଜି ଉଚିତ ହବ। କୁନ୍ତି ମୋ ସାଙ୍ଗରେ ଯିବ ଖାଲି ହାତରେ, ଆଉ ଆଉ ମୋ ପାଖରେ ରହିବ ମୁକ୍ତ ବିହଙ୍ଗଟିଏ ପରି।
0: ମୁଁ ଜାଣିଥିଲି, ମୁଁ ଜାଣିଥିଲି ଆପଣ ସବୁକିଛି ଠିକ କରିଦେବେ, ଆପଣ ସବୁକିଛି ଠିକ କରିଦେବେ, ଆପଣ ସବୁକିଛି ଠିକ କରିଦେବେ।

ଶୁଣିଲେ ନାଟକ କୁନ୍ତି କେଉଁଠି। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବାପା ଦୀପେନ ଘୋଷ, ମା ଶୋଭନା ଦାସ, ଲାଲା ବୀରେନ୍ଦ୍ର କୁମାର ମିଶ୍ର, ଭୀମା ଆଲୋକ କୁମାର ମହାନ୍ତି, ଡାକ୍ତର ଦିଲୀପ କୁମାର ମହାପାତ୍ର, ଦୋକାନୀ ନିମାଇ ଚରଣ ଜେନା, କୈଳାସ ରବୀନ୍ଦ୍ର କୁମାର ଦାସ, ମୋହନ ସୁବ୍ରତ କୁମାର ପଣ୍ଡା, ଜୁକିଲାଲ ଅନନ୍ତ ଚରଣ ଦାସ, ବୋହୁ ଦୀପ୍ତି ଦାସ, ରାଣୀ ରଶ୍ମିରେଖା ସେଠି ଓ କୁନ୍ତି କ୍ରିଷ୍ଣା ମହାନ୍ତି। ମୂଳ ରଚନା ଦୀପକ ଶର୍ମା, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡାଭେ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣନ୍ତୁ ପଣ୍ଡିତ ସିଆରାମ ତିୱାରୀଙ୍କ ପରିବେଷିତ ଶାସ୍ତ୍ରୀୟ ଗାୟନ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ଧ୍ରୁପଦ ଏବଂ ଧମାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆଜିର ଶେଷ ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ଭାରତ ନରୱେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ। ଆଜି ନରୱେର ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନରୱେ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇଟାଲୀ ଗସ୍ତ କରିବେ। ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଏଥିରେ କେନ୍ଦ୍ର କୃଷିମନ୍ତ୍ରୀ ଯୋଗଦେବେ।

ରାଜନାଥ ସିଂ ଆଜି ଭିଏତନାମର ହାନୋଇଠାରେ ପହଞ୍ଚିଛନ୍ତି। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଅନୁଷ୍ଠିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧାନମ୍ ଘେବ୍ରିୟସସ୍ଙ୍କୁ ସାକ୍ଷାତ କରିଛନ୍ତି। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦଳୀୟ କର୍ମକର୍ତ୍ତାମାନଙ୍କୁ ଦେଲେ ଗୁରୁମନ୍ତ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟସଭାପତି ମନମୋହନ ସାମଲ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଆୟୋଜିତ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମାଚାର ମୁଖ୍ୟାଂଶ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାର କେତୋଟି ସକାଳ 6:05 ବନ୍ଦନା ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ନୃସିଂହ ଚରଣ ମଲ୍ଲିକ ଶ୍ରୀମଦ୍ ଭାଗବତର 40ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆଇଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆକାଶବାଣୀ କଟକ ଆରମ୍ଭ କରୁଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ବନ୍ଦନାର ପ୍ରଥମ ଭକ୍ତି ଅର୍ଘ୍ୟ ଝମ୍କି ରଥଙ୍କ କଣ୍ଠରେ ଶଶିଭୂଷଣ ବେହେରାଙ୍କ ରଚନା

ବନ୍ଧନର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ କେଶବଚନ୍ଦ୍ର ସାହୁଙ୍କ କଣ୍ଠରେ ରାଜେନ୍ଦ୍ର କିଶୋର ହରିଚନ୍ଦନଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଶୈଳଭମ ମହାପାତ୍ରଙ୍କ କଣ୍ଠରେ ମୀନାକ୍ଷୀ ଦେବୀଙ୍କ ରଚନା।

ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ କଣ୍ଠଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି, ଶିଳ୍ପୀଙ୍କ କଣ୍ଠରେ ଭୀମଭୋଇଙ୍କ ରଚନା।

ବନ୍ଦନାର ପରବର୍ତ୍ତୀ ଭକ୍ତିଗୀତ ବାବାଜୀ ଚରଣ ଜେନାଙ୍କ ରଚନାରୁ କଣ୍ଠଶିଳ୍ପୀ ସୁଚିତ୍ରା ମହାପାତ୍ର। କଣ୍ଠଶିଳ୍ପୀ ସୁଜାତା ମହାପାତ୍ର।

କାର୍ଯ୍ୟକ୍ରମର ଶେଷ ଭକ୍ତି ଅର୍ଘ୍ୟ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ ହରିପ୍ରିୟା ଦେବୀଙ୍କ ରଚନାରୁ।

0: ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ବୈଷ୍ଣବ ଚରଣ ସମଲ
1: ଏକଦା ବୁଦ୍ଧଦେବ ଏକାକୀ ଯାଉଥାନ୍ତି ଗୋଟିଏ ନିଘଞ୍ଚ ବନପଥରେ ହଠାତ୍ ତାଙ୍କ ଆଗରେ ଛିଡ଼ା ହୋଇଗଲା ଗୋଟିଏ ବିକଟାଳ ଦାନବ ପରି ମଣିଷଟିଏ ହାତରେ ଶାଣିତ କୃପାଣ ବେକରେ ପଡ଼ିଛି ଗୋଟାଏ ଅଙ୍ଗୁଳିର ମାଳ ସେ କୃପାଣ ଉଠାଇ ବୁଦ୍ଧଦେବଙ୍କୁ ଧମକ ଦେଲା ଏ ବଣର ସେ ରାଜା ଏ ଶସା ଘରା ଧରାର ସେ ସବୁଠାରୁ ଶକ୍ତିଶାଳୀ ତମକୁ ମାରି ତମ ଆଙ୍ଗୁଠି କାଟି ମୋର ପୂର୍ବରୁ ଥିବା 107 ଆଙ୍ଗୁଠି ସହିତ ମିଶାଇ 108 ଆଙ୍ଗୁଠିକୁ ଗୁନ୍ଥି ମାଳି କରି ମୋ ବେକରେ ପକେଇବି ମୋ ନା ଅଙ୍ଗୁଳି ମାଳା ଓ ସେଇ ନାଁର ସାର୍ଥକତା ହେବ ବୁଦ୍ଧଦେବ ସେଇମିତି ଅବିଚଳିତ ଭାବରେ ହସି ହସି କହିଲେ ବେଶ ଭଲ କଥା ତେବେ କାହିଁକି ତମର ଏଇ ଆଙ୍ଗୁଠି ମାଳା ପ୍ରତି ଏତେ ଲୋଭ ଅଙ୍ଗୁଳି ମାଳା କହିଲା ଦେଖୁଛି ତମେ ଗୋଟେ ନିହାତି ବୋକା ତମେ କଣ ଜାଣିନା 108 ରୁଦ୍ରାକ୍ଷ ମାଳି ଲୋକେ ପିନ୍ଧନ୍ତି 108 ତୁଳସୀ କାଠିରେ ମାଳି ପିନ୍ଧନ୍ତି ଓ ସେଇଆକୁ ଗଡ଼େଇଲେ କୁଆଡ଼େ ଭଗବାନଙ୍କୁ ପାଇଯାନ୍ତି ମୁଁ ତ ମଣିଷର ଆଙ୍ଗୁଠି କାଠି କରି ତାହାକୁ ମାଳା କରି ପିନ୍ଧିବି ଏଥିରେ ମୁଁ ସମସ୍ତଙ୍କଠାରୁ ବଡ଼ ହୋଇଯିବି ନାହିଁ କି ବୁଦ୍ଧଦେବ କହିଲେ ହଁ ଭାରି ଭଲ କଥା ମୁଁ ଏଇଠି ଅଛି କୁଆଡ଼କୁ ଯିବି ନାହିଁ ତମେ ଏଇ ଯୋଉ ଗଛ ଦେଖୁଛ ସେ ଗଛରୁ ଗୋଟିଏ ପତ୍ର ଆଣ ଆଙ୍ଗୁଳି ମାଳା ଗଛ ପାଖକୁ ଯାଇ ଗୋଟିଏ ଡେମ୍ପ ଟଙ୍କା ପତ୍ର ଆଣିଲା ଏଥର ବୁଦ୍ଧଦେବ କହିଲେ ପୁଣି ତମେ ସେଇ ଗଛ ପାଖକୁ ଯାଇ ଏଇ ପତ୍ରଟିକୁ ଯେଉଁଠୁ ଆଣିଲ ସେଇଠି ଯୋଡ଼ିଦିଅ ତ ଅଙ୍ଗୁରମାଳା ଗଛ ପାଖକୁ ଗଲା ପତ୍ରକୁ ଯୋଡ଼ିବାକୁ ଯେତେ ଚେଷ୍ଟା କଲେ ବି ଯୋଡ଼ି ହେଲା ନାହିଁ ନିରାଶରେ ଫେରି ଆସି କହିଲା ପତ୍ର ଆଉ ଯୋଡ଼ି ହେଉ ନାହିଁ ବୁଦ୍ଧଦେବ ଏଥର କହିଲେ ଯଦି ପତ୍ରଟିକୁ ଯୋଡ଼ି ପାରିଲ ନାହିଁ ତେବେ ତମେ ଏଇ ଯୋଉ 107 ଲୋକଙ୍କୁ ମାରି ସେମାନଙ୍କ ଆଙ୍ଗୁଠି କାଟି ଆଣିଛ ସେଇ ଲୋକମାନଙ୍କୁ ବଞ୍ଚାଇ ଦେଇପାରିବ କି ଅଙ୍ଗୁଳିମାଳା ସ୍ତବ୍ଧ ହୋଇଗଲା ଭାବିଲା ଇଏ କିଏ ଇଏ କଣ କେଉଁ ମହାତ୍ମା ନା ଭଗବାନ ସେ ଗୋଡ଼ ତଳେ ପଡ଼ି କ୍ଷମା ମାଗିଲା ବୁଦ୍ଧଦେବ ତାକୁ ଉଠାଇ ଆଣି କୋଳରେ ଜାବୁଡ଼ି ଧରିଲେ ସେ ହୋଇଗଲା ବୁଦ୍ଧଦେବଙ୍କର ଶିଷ୍ୟ ପରବର୍ତ୍ତୀ କାଳରେ ମଧ୍ୟ ସେ ହେଲା ପ୍ରସିଦ୍ଧ ବୌଦ୍ଧ ସନ୍ନ୍ୟାସୀ ଅଙ୍ଗୁଳିମାଳା ବୁଝିଲା ତାଙ୍କ ପୂର୍ବରୁ ଦଶୁ ରତ୍ନାକର ମଧ୍ୟ ବୁଝିଥିଲା ରତ୍ନାକର ପାଇଁ ଲୋଡ଼ା ଥିଲା ଦେବଶ୍ରୀ ନାରଦଙ୍କ ପରି ସର୍ବତ୍ୟାଗୀ ସର୍ବଗାମୀ ଭକ୍ତଟି ଅଙ୍ଗୁଳିମାଳା ପାଇଁ ଲୋଡ଼ା ହେଲା ମାନବ ଦୁଃଖ କାତର ସତ୍ୟ ପ୍ରେମ ଅହିଂସାର ପ୍ରତିଭୂ ବୁଦ୍ଧ ଦେବ କରୁଣାର ଅବତାର ଆଜିର ମଣିଷମାନେ ଏକଥା କଣ ବୁଝୁଛନ୍ତି ଏମାନେ ରତ୍ନାକରଠୁ ଅଙ୍ଗୁଳିମାଳାଠୁ ବଳି ଏମାନଙ୍କୁ କେଉଁ ନାରଦ ବା ବୁଦ୍ଧ ସତ୍ପଥକୁ କରୁଣା ପଥକୁ ଅହିଂସା ପଥକୁ ଆଣିପାରିବେ ଏମାନେ କହନ୍ତି ଅହିଂସା ଦୁର୍ବଳର ଅସ୍ତ୍ର ଭୀରୁର ଅସ୍ତ୍ର ଅନ୍ୟମାନଙ୍କୁ ନ ମାରିଲେ ନ ଲୁଣ୍ଠିଲେ ସେମାନେ ବଡ଼ ହେବେ କେମିତି ଏମାନେ ଜାଣନ୍ତି ଜୋରଜାର ମୂଳକ ତାର ଅସଲ କଥା ହେଲା ଧନ ଓ ବଳ ଧନ ଅଛି ତ ଅନ୍ୟମାନଙ୍କୁ କିଣି ନିଜ ପକେଟ୍ ଭିତରେ ରଖିପାରିବେ ତମ ଧନ ପାଖରେ ସେମାନେ ହାତ ଯୋଡ଼ି ମୁଣ୍ଡ ନୁଆଁ ଛିଡ଼ା ହେବେ ଆଜିର ଏଇ ରତ୍ନାକରମାନେ ଅଙ୍ଗୁଳିମାଳାମାନେ ନୂଆ ନୂଆ ଅବତାର ନେଇ ଜନ୍ମ ନେଇଛନ୍ତି ଏମାନଙ୍କ ଦେହରେ ଭଦ୍ର ପୋଷାକ

ମାତ୍ର ଭିତରେ ଛପି ରହିଛନ୍ତି ସେହି ଦସ୍ୟୁର ଆତ୍ମାମାନେ। ସେମାନଙ୍କ ପାଖରେ ଦୟା ନାହିଁ, କରୁଣା ନାହିଁ, ଅଛି କେବଳ ଅନ୍ୟମାନଙ୍କୁ ଗ୍ରାସ କରିଦେଇଯିବାର ମୋହ। ଏହି ଧରଣୀର ମାଟି ଉପରେ କେତେ ଯୁଗ ବହିଗଲାଣି। ଦାନମାନେ ଆସିଥିଲେ, ସ୍ୱର୍ଗକୁ ଅଧିକାର କରିଥିଲେ, ବିଳାସୀ ହୋଇଗଲେ, ଉପଭୋଗୀ ହୋଇଗଲେ, ନୀତି ନୈତିକତା ହରେଇ ଦେଲେ, ଧ୍ୱଂସ ହେଲେ। ରାଜା ମହାରାଜା ଚକ୍ରବର୍ତ୍ତୀ ରାଜାମାନେ ଆସିଥିଲେ ମଧ୍ୟ ସେମାନେ ବି ଗଲେ। ଏବେ ନୂଆ ଯୁଗରେ ନୂଆ ପୋଷାକରେ ରଜାମାନେ ଆସିଗଲେ, ଯେଉଁମାନେ କି ନେତା, ଜ୍ଞାନୀ, ବିଜ୍ଞାନୀମାନେ ମଧ୍ୟ ଆସିଗଲେ, କେତେ କେତେ ମୋହରେ ଶୋଭା ପାଇଲେ। ହେଲେ ସେମାନଙ୍କ ଭିତରେ ଜୀ ରହିଲେ ସେହି ରତ୍ନାକର, ସେହି ଅଙ୍ଗୁଳି ମାଳାର ଆତ୍ମାମାନେ। ଯେତେ ଧ୍ୱଂସର ମରଣର ନିଷ୍ଠୁରତାର ବାଦଲ ବାଜୁଛି, ଆଜିର ଯୁଗରେ ଏମିତି ଆଗ କାଳରେ ନଥିଲା। ସେଇମିତି ବଳୁଆମାନେ ଯିଏ ଦେହ ବଳ ହେଉ ବା ଧନ ବଳ ହେଉ ଅଥବା ମୋହରର ବଳ ହେଉ, ଦଡ଼ି ଯାଉଛି ନିର୍ବଳିଆମାନଙ୍କୁ। ଏମିତି ଚାଲିଛି, ଚାଲୁଥିବ ମଧ୍ୟ। ଆଉ ସେ ନାରଦ ନାହାନ୍ତି, ବୁଦ୍ଧ ବି ନାହାନ୍ତି, କି ଗାନ୍ଧୀ ନାହାନ୍ତି। ସେମାନେ ଥିଲେ ଜୀଅନ୍ତା ବିବେକ, ଏବେ ବିବେକ ଲୋପ ପାଇଲାଣି, ଚାଲୁ କେତେଦିନ ଚାଲିବ। ତେଣିକି ତ ଗୋଟାଏ ଡୁହା ନିରାଶ୍ରୟ ମାଙ୍ଗ ଜଗଦୀଶ ସଂରକ୍ଷଣ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ବୈଷ୍ଣବ ଚରଣ ସମଲ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ମୁନିମାନଙ୍କୁ ପଚାରିଲେ, ଏ ସଂସାର ସମୁଦ୍ରରୁ ତରିବି କିପରି? ଏପରି ପଚାରିବା ବେଳେ ଶୁକଦେବ ଆସି ପହଞ୍ଚିଗଲେ। ସେ ଶୁକଙ୍କୁ ଦେଖି ମୁନିମାନେ ଆସନ ଛାଡ଼ି ଉଠିଲେ। ଶୁକଦେବଙ୍କୁ ନମସ୍କାର କରି ରାଜା ତାଙ୍କର ପାଦ ଧୋଇଦେଲେ, ପୂଜା କଲେ। ରାଜାଙ୍କ ପାଖରେ ଶୁକ ବସିଲେ। ମୁନିମାନଙ୍କ ଭିତରେ ଶୁକଦେବ ତାରାମାନଙ୍କ ମେଳରେ ଚନ୍ଦ୍ର ପରି ବିରାଜିଲେ। ଶୁକ ମୁନିଙ୍କୁ ଚାହିଁ ରାଜା ତାଙ୍କ ଚରଣ ତଳେ ପଡ଼ି ତାଙ୍କୁ ଅତିଥି ରୂପେ ପାଇ କୃତକୃତ୍ୟ ହେଲେ ବୋଲି କହିଲେ।

ଶୁଣୁଥିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଶୈଳଭମ ମହାପାତ୍ର ଏବଂ କୃଷ୍ଣଚନ୍ଦ୍ର ରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା କରିଥିଲେ ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି।

0: ପ୍ରୟୋଗ କରନ୍ତୁ, କିମ୍ବା ଏକ ଲିଟର ପ୍ରୋଫିନୋଫସ୍ କିମ୍ବା ଏକ ଲିଟର କ୍ୱିନାଲୋଫସ୍ ବା 500 ମିଲିଲିଟର ଇଣ୍ଡୋସ୍କା କାର୍ବ ହେକ୍ଟର ପ୍ରତି 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ବିଲ ହିଡ଼ମାନଙ୍କରେ ବିରି ଓ ହରଡ଼ ଆଦି ବୁଣନ୍ତୁ। ମୁଗ, ବିରି, ହରଡ଼ ବୁଣା ହେବାର 3 ସପ୍ତାହ ବେଳକୁ କୋଡ଼ାଖସା କରି ଘାସ ବାଛି ଦିଅନ୍ତୁ, କିମ୍ବା କ୍ୱିଜାଲୋଫପ୍ ଇଥାଇଲ୍ ହେକ୍ଟର ପ୍ରତି 1000 ମିଲିଲିଟର ଟାର୍ଗା ସୁପର 5% ତରଳ 500 ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ଘାସ ଦମନ ହୋଇପାରିବ। ଜମିକୁ ନିଗିଡ଼ା ରଖନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କୋଜେବ୍ ସହିତ କାର୍ବେଣ୍ଡାଜିମ୍ 1.5 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।
3: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
4: ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି, କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକଟି ବଢ଼ିଥାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 କିଲୋମିଟର ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ, ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି? ଯେତେବେଳେ ତାଙ୍କର କିଛି ଗୋଟାଏ ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏହି ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ୍ନିକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ୍ନି ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି, ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବର୍ଷ ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି, ଆକ୍ୟୁରେଟଲି ମେଜର କରିବେ, ମାନେ ସଠିକ୍ ଭାବରେ ରକ୍ତଚାପକୁ ମାପିବେ, ସଠିକ୍ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡ଼ିବ ଯେ ଏଭଳି ନିରବ ଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା, ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା

0: ଦୁଇ ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା। 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା। ଖରାଦିନରେ ହୁଏତ 5 ରୁ 7 ଗ୍ରାମ ଖାଇବା। ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ। ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗାଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡ଼ିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଦଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ। ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା, ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଶିଶୁଶଙ୍କର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆରମ୍ଭ କରୁଛୁ ଶିଶୁ ସଂସାର।

ଶୁଭ ସକାଳ ପିଲାମାନେ, ତମେମାନେ ତ ରେଡି ହେଇ ରେଡିଓ ପାଖରେ ବସିଗଲଣି ଆମ କାର୍ଯ୍ୟକ୍ରମ ଶୁଣିବା ପାଇଁ। ତାହେଲେ ଚାଲ ପିଲେ ଶିଶୁ ସଂସାର ଆରମ୍ଭ କରିବା। ତମେମାନେ ତ ଜାଣିଛ ପିଲେ, ତମ ପାଠ ବହିରେ ବି ପଢ଼ିଛ, ଲୋଭ ହଉଛି ମଣିଷର ଶତ୍ରୁ। ଯେତେ ଲୋଭ କରିବ ତମର ଲୋଭ ଧୀରେ ଧୀରେ ଧୀରେ ଧୀରେ ବଢି ବଢି ଚାଲିବ, ଆଉ ସେଇ ଲୋଭ କେବେ କମିବନି। ତମର ଯେତିକି ଦରକାର ତାଠୁ ଯଦି ଅଧିକା ତମେ ଇଚ୍ଛା କରିବ, ତାହେଲେ ମନରେ ତମର ଅଶାନ୍ତି ହେବ। ଆଉ ଯଦି ତମେ ସେ ଜିନିଷକୁ ନ ପାଇପାରିବ, ତାହେଲେ ସେଇ ଅଶାନ୍ତିଟା ବଢି ବଢି ଚାଲିବ। ସେଥିପାଇଁ ଯେତିକି ତମ ପାଖରେ ଅଛି ଆଉ ଯାହା ବି ମିଳୁଛି, ସେତିକିରେ ହିଁ ଖୁସି ରହିବ। ହଁ ବିଲାଇ, ଈଶ୍ୱର ତମକୁ ଯାହା ଦେଇଛନ୍ତି ଆଉ ଯେତିକି ଦେଇଛନ୍ତି, ସେତିକିରେ ସନ୍ତୁଷ୍ଟ ରହିବାକୁ ସବୁବେଳେ ଚେଷ୍ଟା କରିବ। ଆଉ ଗୋଟିଏ କଥା ପିଲେ, ମା ବାପାଙ୍କ ପାଖରେ କୌଣସି ଜିନିଷ ପାଇଁ ଜିଦି କରିବନି। ସେମାନେ ଯାହା ଦେବେ ସେତିକିରେ ସନ୍ତୁଷ୍ଟ ରହିବ। ସନ୍ତୁଷ୍ଟ ରହିଲେ ହିଁ ଆମେ ଖୁସିରେ ରହିବା ଆଉ ଭଲରେ ରହିପାରିବା। ହଉ ପିଲେ, ଆଜି ତମମାନଙ୍କ ପାଇଁ ଖୁବ୍ ସୁନ୍ଦର ନାଟିକାଟିଏ ରହିଛି। ନାଟିକାର ନାଁ ହେଲା ବୟସର ଲୋଭ। ରଚନା ଏବଂ ପରିଚାଳନା କରିଛନ୍ତି ମନମୋହନ ରଥ ଏବଂ ପରିବେଷଣ କରିଛନ୍ତି ଅନନ୍ୟା ଅନୁଷ୍ଠାନ ଭୁବନେଶ୍ୱରର ପିଲାମାନେ। ଆସ ଶୁଣିବା ନାଟିକା ବୟସର ଲୋଭ। ଆସ ଶୁଣିବା ନାଟିକା ବୟସର ଲୋଭ।

0: ମୋ ବାପା ଆଉ ଫେରିଲେନି, ବୟସର ଅଧିକ ଲୋଭ କରି ଶେଷରେ ଆପଣ ତାଙ୍କୁ ଆରପାରିକୁ ନେଇଗଲେ। ମୁଁ ଆଉ ଲୋଭ କରିବିନି ପ୍ରଭୁ, ମୁଁ ଆଉ ଲୋଭ କରିବିନି, କିନ୍ତୁ ଅଧିକ ଦିନ ମୁଁ ବଞ୍ଚିବାକୁ ଚାହେଁ ପ୍ରଭୁ, ବଞ୍ଚିବାକୁ ଚାହେଁ। ମୋର ପାଖ ପଡ଼ୋଶୀ ସାଙ୍ଗ ସୁଖରେ ରହନ୍ତୁ, ଏକଥା ମୁଁ ଦେଖିବାକୁ ଚାହେଁ, ମୁଁ ସେମାନଙ୍କ ସେବା କରିବାକୁ ଚାହେଁ ପ୍ରଭୁ।
1: ସେବା ହିଁ ଧର୍ମ, ଲୋଭ ମଣିଷର ଶତ୍ରୁ। ଲୋଭ କରିବୁନି, ନିଃସ୍ୱାର୍ଥପର ସେବା କରିବୁ। ପଶୁ ପକ୍ଷୀ ସମସ୍ତଙ୍କୁ ମୁଁ ଆୟୁଷ ଦେଇଛି, ଯଦି ତୋର ଆୟୁଷ ଦରକାର ପଶୁମାନଙ୍କୁ ଅନୁରୋଧ କରି ତାଙ୍କଠାରୁ ବୟସ ଧାର କରିବୁ।
0: ମୁଁ ସେତିକି ଚାହେଁ ପ୍ରଭୁ, ଆପଣଙ୍କ କଥା ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ପ୍ରଭୁ।

0: କଣ ମନ ଆନନ୍ଦରେ ଘାସ ଚରି ଯାଉଛ? ମାଲିକ କେତେବେଳେ ଆସିବ?
1: ମାଲିକର କଣ ଠିକ ଠିକଣା ଅଛି? ମନକୁ ମନ ବୁଲି ବୁଲି ଚରିବାର ଅଧିକାର ଆମେ ହରେଇଛୁ। ଯେତେବେଳେ ବୋଝ ବୋହିବାର ଦରକାର ପଡିବ ମାଲିକ ଆସିବ।
0: ଆରେ ସବୁ ମାଲିକ କଣ ସମାନେ? କେତେକ ସହକାରେ ତମକୁ ରଖନ୍ତି, ଯତ୍ନ ନିଅନ୍ତି, ସୁନ୍ଦର ବୁଟ ଦାନା ବି ଖାଇବାକୁ ଦିଅନ୍ତି। କେବଳ ତମ ଉପରେ ବସି ଯିବାରେ ସେମାନଙ୍କର ଗର୍ବ ଆଉ ଆଗ୍ରହ।
1: ରାଜା

0: ଘୋଡ଼ା ହୋଇଥିଲେ ଭଲ ହୋଇଥାନ୍ତା। ଏଇ ସାଧାରଣ ଧନୀ ଲୋକଙ୍କ ପାଖରେ ସଉକ କାହିଁ, ଲୋଭ ବରଂ ଅଧିକ। ଆମ ଦ୍ଵାରା ପରା ଅନେକ କାମ ଏମାନେ କରନ୍ତି, ଆଉ ବଞ୍ଚିବାର ଆଗ୍ରହ ନାହିଁ।
1: ଯଦି କିଛି ନ ଭାବିବ ଗୋଟେ କଥା କହିବି।
0: ଆପଣ ତ ଆମ ମାଲିକ ପରି, କୁହନ୍ତୁ କଣ କହିବେ।
1: ତମର ବୟସରୁ ମତେ କିଛି ଦେଇପାରିବ? କିଛି ଦିନ ମୁଁ ବଞ୍ଚିଲେ ତମ ମାନଙ୍କର ସେବା ଯତ୍ନ କରିପାରିବି।
0: ଅବଶ୍ୟ ଏଥିରେ ଆପତ୍ତି କରିବାର କିଛି ନାହିଁ। ନ ଖାଇ ନ ପିଇ ବୋଝ ବୋଇ ବୋଇ ଦିନ କାଟିବା ଅପେକ୍ଷା ଶକ୍ତିହୀନ ହେବା ପୂର୍ବରୁ ସଂସାର ଛାଡିଦେବା ବରଂ ଭଲ।
1: ମୁଁ ମାତ୍ର 10 ବର୍ଷ ତମଠାରୁ ନେବା ପାଇଁ ଅଳି କରୁଛି।
0: 10 ବର୍ଷର ଆୟୁଷ ଦାନ କରିବାକୁ ମୁଁ ପ୍ରସ୍ତୁତ ଅଛି ପ୍ରଭୁ। ଏହି ଦାନ ଗ୍ରହଣ କରି ମଣିଷ ଜୀବ ଜଗତର ସେବା କରୁ।
1: ମୁଁ ତାହେଲେ ଆସୁଛି ଗୋଟକ ମହାଶୟ, ଭଗବାନ ତୁମର ମଙ୍ଗଳ କରନ୍ତୁ।
0: ମନେ ରଖିବେ ମାଲିକ, ଗଧା ବଳଦା ମୁଁ ଏକା ଜାତି ଭାଇ।
1: ମନେ ରହିଲା, ତମର ଅଳ୍ପ ଜୀବନ ସାର୍ଥକ ହଉ। ମୁଁ ଆଶୀର୍ବାଦ କରୁଛି ତମ ମାନଙ୍କ ଦ୍ଵାରା ମଣିଷ ଜାତିର ମାନ ବଢୁ।

0: ଆରେ ମତେ ଦେଖି ଭୁକୁଛୁ କଣ? ମୁଁ ପରା ତୋର ମାଲିକ।
1: ମୁଁ ଜାଣିଛି ଯେ ତୁମେ ଏଇ ଗାଁ ଲୋକ, ହେଲେ ମୋ ମାଲିକ ନୁହଁ। ମୋ ମାଲିକ ତୀର୍ଥ କରିବାକୁ ଗଲା ପରେ ତାଙ୍କ ପୁଅ ପରା ମତେ ବାହାର କରିଦେଲେ, ଖାଇବାକୁ ବି ଦେଲେନି।
0: ମୁଁ ଯାହା ଦେଖୁଛି ତମେ ତ ସୁସ୍ଥ ସବଳ, କାମ କରିପାରିବ।
1: ଆଜିକାଲି ଯିଏ ଠିକ ଭାବେ କାମ କରିପାରୁଛି ତାକୁ ହିଁ ଅଧିକ କାମ କରିବାକୁ ଦିଆଯାଉଛି, କିନ୍ତୁ ପୁରସ୍କାର ନାହିଁ। ଠକି ଚାଲିଥିବା ଲୋକ ବଡ ଆନନ୍ଦରେ ରହୁଛନ୍ତି। ଆମର ଅବସ୍ଥା ଆଜ୍ଞା ସେୟା, ଦିନ ଯାକ ବାହାର କରିଦେବେ, ରାତିରେ ଆସିଲେ ଶୁଖିଲା ରୁଟି ଦି ଖଣ୍ଡ ଦେଇ ଘର ଜଗାଇବେ। ଇଏ କି ଜୀବନ, ଛି, ବରଂ ସଂସାର ଚାଲିଯିବା ଭଲ।
0: ମୋର ଗୋଟେ କଥା ଶୁଣିବ।
1: କଣ କୁହନ୍ତୁ।
0: ତମର ବୟସରୁ ମତେ କିଛି ଦାନ କର, ମୁଁ ତୁମମାନଙ୍କର ଯତ୍ନ ନେବାକୁ ଚାହେଁ। ଆଉ କେହି ତୁମ ଜାତି ପରି ମଣିଷର ଏତେ ବିଶ୍ୱାସୀ ହେଇପାରିବନି।
1: ମୋର ଏଥିରେ କିଛି କହିବାର ନାହିଁ, ଅଧିକ ବୟସ ବି ଭଲ ନୁହେଁ, ବରଂ କମ ବୟସରେ ଭଲ କାମ କରିବା ଉଚିତ। ମୁଁ 10 ବର୍ଷ ଦେଇପାରିବି।
0: ମୋର ସେଇ 10 ବର୍ଷ ଯଥେଷ୍ଟ, ତାକୁ ବ୍ୟବହାର କରିପାରିଲେ ମୋର ଜୀବନ ଧନ୍ୟ ହବ। ମୁଁ ତାହେଲେ ଆସୁଛି।
1: କଣ ଘର ଆଡକୁ ଯିବେ?
0: ନା ନା, ଗାଁ ମୁଣ୍ଡ ନଈ କୂଳରେ ଯେଉଁ ଆମ୍ବ ତୋଟାଟା ଅଛି ସେଇ ଆଡକୁ ଯିବି।
1: ମତେ ସାଙ୍ଗରେ ନେବେ?
0: ହଁ, କାହିଁକି ନୁହେଁ, ଆସ ମୋ ସାଙ୍ଗରେ ଆସ।

0: ବାଃ କେତେ ସୁନ୍ଦର ଜାଗା, ନଈ ପାଣି ଅଛି, ଛୋଟ ବଡ଼ ଗଛ ବି ଅଛି, ଏଇ ହେଇ ନୂଆଣିଆ ଡାଳ ବି ଅଛି, ଖେଳିବାକୁ ବଡ଼ ସୁବିଧା।
1: ହଁ ବଡ଼ ସୁବିଧା, ଏ ଦେଖ ଦେଖ ମାଙ୍କଡ ମାନେ କିପରି ଏଡାଳୁ ସେଡାକୁ ନେଇ ଖେଳୁଛନ୍ତି।
0: ହଁ ତ
1: ପିଜୁଳି ଆମ୍ବ ଅଧା ଖଣ୍ଡିଆ କରି ପିଙ୍ଗୁଛନ୍ତି, କେତେ ଗୁଡ଼େ ଟୋପି ମୁଁ ଆଣିଛି, ତାଙ୍କୁ ଏଇଠି ଖେଳେଇବି।
0: କିନ୍ତୁ ମୁଁ ଥିଲେ ସେମାନେ ଏଠିକି ଆସିବେନି, ମୋ ଦାନ୍ତ ଗୁବରେ ସେମାନଙ୍କର ଭାରି ଭୟ, ମୁଁ ଟିକେ ନଈ କୂଳ ଆଡେ ବୁଲି ଆସେ।
1: ହଁ ତମେ ଯାଅ, ମୁଁ ତାଙ୍କ ସହିତ ଖେଳିବି, ଗୋଟେ ଟୋପି ପିନ୍ଧି। ହଁ ଏଥର ହେଲା, ହଁ ଏଥର ସବୁ ଆସି ଯାଅ, କିଛି ପିଜୁଳି କିଛି ଆମ୍ବ ମତେ ଦିଅ, ସବୁ ତମେ ଖାଉନି, ଆସ ଆସ ମୁଁ ଏଠି ଟିକେ ବିଶ୍ରାମ କରୁଛି।
2: ଆମେ ଚାଲ ଟୋପି ପିନ୍ଧିବା,
3: ଏ ଚାଲ ଚାଲ,
2: ହଁ
3: ହଁ
2: ହଁ ହଁ ଚାଲ ଚାଲ,
1: ଆରେ ଆରେ
3: ଉଠିଗଲାଣି,
2: ଚାଲ ଚାଲ
3: ପଳେଇବା, ଆସ,
1: ଆରେ ଆରେ ମତେ ଦେଖି ଚାଲି ଯାଉଛ କୁଆଡେ, ମୋ ପାଖକୁ ଆସ, ଏ ଟୋପି ସବୁ ମୁଁ ତୁମ ପାଇଁ ପରେ ଆଣିଥିଲି, ନିଅ ନିଅ, ଆସ ଆସ। ଆମେ ତମକୁ କେତେ ନଚଉଛୁ, ତମେ ସବୁ ଏତେ ସୁନ୍ଦର ନଚୁଛ, ଲୋକମାନେ ପୁଣି ପଇସା ଦଉଛନ୍ତି, ତମେ ସବୁ ଆମ ମାନଙ୍କ ବଂଶଧର, ପରା ଆମରି ପାଖରେ ରହିବା କଥା।
2: ଆମେ ସବୁ ଜଙ୍ଗଲରେ ରହି ଜଙ୍ଗଲୀ ହେଇଯାଇଛୁ, ଆମେ ସବୁ ତୁମ ସାଥିରେ ଚଳି ପାରିବୁନି, ନା ନା ଚଳି ପାରିବୁନି, ଏଇ ଡାଳରୁ ସେଇ ଡାଳକୁ ଡେଇଁବା, ଗଛ ଚଢିବା ଆମେ ପରା ଅଭ୍ୟାସ କରିଛୁ, କଞ୍ଚା ପାଚିଲା ଫଳ ଖାଇ ପେଟ ପୋଷୁ।

0: ଯୋଉ ଏ ଜୀବନ ଆମର ଜୀବନ ନୁହେଁ, ଭଲ ଜିନିଷଟିଏ ଦେଖିଲେ ଆମେ ତାକୁ ନେଇଯାଉ ଆଉ ନଷ୍ଟ କରିଦେଉ।
1: ଆମ୍ଭେ ମାନେ ମଧ୍ୟ ଭଲ ଜିନିଷକୁ ବ୍ୟବହାର କରି ନଷ୍ଟ କରିଦଉଛୁ। ଆମେ ଶିକ୍ଷା ପାଇଲେ ମଧ୍ୟ ତାକୁ ଠିକ ଭାବରେ ବ୍ୟବହାର କରିପାରୁନୁ। ତମ ମାନଙ୍କ ପରି ଆମେ ମାନେ ମଧ୍ୟ କାମୁଡା କାମୁଡି ହଉଛୁ। ଆମେ ମଧ୍ୟ ପଶୁ ପାଲଟି ଗଲୁଣି।
0: ତଥାପି ମଣିଷ ଆମକୁ ଡାକି ହାକି ଖାଇବାକୁ ଦଉଛି, ବିଭିନ୍ନ ଖେଳ ଶିଖାଉଛି, ଆମ ଛୋଟ ପିଲାଙ୍କୁ ନେଇ ପାଳନ କରୁଛି। ତାର ବାରି ବଗିଚାରେ ଆମେ ଯାହା ଖାଇଲେ ବି ସେ ଆମ ପ୍ରତି ନିଷ୍ଠୁର ହଉନି।
2: ତମେ ତ ଆମର ବହୁତ ନିଜର, ସମସ୍ତେ ଜାଣନ୍ତି। ଆଜି ଗୋଟେ କଥା କହିବି, ମୋ କଥା ରଖିବ।
0: କଣ କହୁଛ କୁହ, ଯଦି ଆମେ କିଛି ଉପକାର କରିପାରିବୁ।
2: ତମେ ପାରିବ, ସବୁ ପାରିବ। ମତେ ତୁମ ଜୀବନ କାଳରୁ ମତେ 10 ବର୍ଷ ଦାନ କର।
0: ଏ କଣ କହୁଛ,
2: ତାହେଲେ ମଣିଷ ଭାବରେ ମୁଁ ତମର ଉପକାର କରିବା ପାଇଁ ସମୟ ପାଇପାରିବି।
0: ପ୍ରଭୁ ଆମକୁ ବୟସ ଦେଇଛନ୍ତି, କେବଳ ଆମେ ଖାଇ ପିଇ ବଞ୍ଚିଛୁ, ଚାହିଁଲେ ବି ଉପକାର କରିପାରିବୁନି। ତେବେ ଏ ବୟସ ଥାଇ ଲାଭ କଣ? ଆମେ ରାଜି, ତେବେ ଆମ ପ୍ରତି ଦୟା କରିବେ, ଏତିକି ଆମର ଅଳି।
2: ପଶୁପକ୍ଷୀ ପାଇଁ ଆମ ଦୟା ଅଛି ଆଉ ରହିବ ମଧ୍ୟ। ଜୀବର ଦୟା ପରମ ଧର୍ମ। ଆମେ ଧର୍ମକୁ ଛାଡି ତୁ ଅଧର୍ମକୁ କାହିଁକି ଯିବୁ? ତାହେଲେ ମୁଁ ଆସୁଛି।
0: ହଉ।

0: ଦିବେନ୍, ସେ ତମେ କୋଉ କ୍ଲାସରେ ପାଠ ପଢୁଛ?
1: ମୁଁ 5 ଷ୍ଟାଣ୍ଡାର୍ଡ ରେ ପଢୁଛି।
0: କୋଉ ସ୍କୁଲ ତମର?
1: ମୋର ସେଣ୍ଟ ଜେଭିୟର ପବ୍ଲିକ ସ୍କୁଲ।
0: ତମ ଘର କୋଉଠି?
1: ମୋ ଘର CDA ସେକ୍ଟର 7 ରେ ଅଛି, କଟକରେ।
0: ତମ ଘରେ ସବୁ କିଏ କିଏ ଅଛନ୍ତି?
1: ମୋ ଘରେ ମୋର ମାମା, ମୋ ଭଉଣୀ, ଅଜା, ଆଇ, ମାଉସୀ ଆଉ ମୁଁ।
0: ତମକୁ ଘରେ ସମସ୍ତେ କଣ ଡାକନ୍ତି?
1: ଗୁଡ୍ଡି।
0: ବେଶୀ ଗେହ୍ଲା କାହା ପାଖରେ ହୁଅ ଘରେ?
1: ମାମା ଆଉ ମାଉସୀ।
0: ମାମା ଆଉ ମାଉସୀଙ୍କୁ ଖୁସି କରିବାକୁ ହେଲେ ତମେ କଣ କର?
1: ତାଙ୍କୁ କିଛି ଗୋଟେ ଗିଫ୍ଟ ବନେଇକି ଦେଇଦିଏ ପେପରର, କ୍ରାଫ୍ଟ ସବୁ।
0: କଣ କଣ ସବୁ ବନେଇଛ ଆମକୁ ଗୋଟେ ଗୋଟେ କହିବ?
1: ପାର୍ସଲ ଆସେ ସବୁ କାର୍ଡବୋର୍ଡରେ, ସେସବୁ ଫୋପାଡ ହୁଏ, ମୁଁ ସେଟା କଣ କରେ ଆଣିକି ଆଉ ହେଡ୍ଲାଇଟ, ଆଉ ଗୋଟେ ସ୍କେଟବୋର୍ଡ, ଆଉ ଗୋଟେ ଫ୍ରିଜ୍ ବନେଇଛି।
0: କୋଉଠୁ ଦେଖିକି ବନଉଛ ନା ତମକୁ କିଏ ଘରେ ସାହାଯ୍ୟ କରୁଛନ୍ତି ବନେଇବାରେ?
1: ମୁଁ ନିଜେ ଦେଖିକି କରୁଛି, ମୁଁ ୟୁଟ୍ୟୁବରୁ।
0: ଆଉ ଘରେ ଦେଖିକି ସମସ୍ତେ କଣ କୁହନ୍ତି?
1: କୁହନ୍ତି କି ହଁ ବଢିଆ ହେଇଛି,
0: ବଢିଆ ହେଇଛି କୁହନ୍ତି। ତମକୁ ଖୁସି ଲାଗେ?
1: ଆଜ୍ଞା।
0: କେତେ ଖୁସି ଲାଗେ?
1: ବହୁତ ଖୁସି ଲାଗେ ଏତେ।
0: ଆଉ ଆଜି ଏଠିକି ଆସିଛ, କେତେ ଖୁସି ଅଛ?
1: ବହୁତ।
0: କୋଉଠିକି ଆସିଛ ତମେ ଆଜି?
1: ମୁଁ ଆଜି ରେଡିଓ ଷ୍ଟେସନ ଆସିଛି।
0: ତମକୁ ଆଜି କେତେ ଛୋଟ ବଡ ଭାଇ ଭଉଣୀ ମାନେ ଶୁଣୁଛନ୍ତି, କେତେ ଲୋକ ତମକୁ ଆଜି ରେଡିଓରେ ଶୁଣୁଛନ୍ତି, ତମେ ସେମାନଙ୍କୁ କଣ କହିବ?
1: ମୁଁ ସେମାନଙ୍କୁ ଗୋଟେ ଗୀତ ଗାଇକି ଶୁଣେଇବି।

0: ଶୁଣିଲା ପିଲାଏ ନାଟିକା ବୟସର ଲୋଭ। ଏହି ନାଟିକାଟିକୁ ପରିବେଷଣ କରିଥିଲେ ଅନନ୍ୟା ଅନୁଷ୍ଠାନ ଭୁବନେଶ୍ୱରର ପିଲାମାନେ। ରଚନା ଏବଂ ପରିଚାଳନା କରିଥିଲେ ମନମୋହନ ରଥ।
1: ଏବେ କଥା ହେବା ଜଣେ ଶିଶୁ ଭଉଣୀଙ୍କ ସହିତ, ଦେଖିବା ସେ ଆଜି ଆମକୁ କଣ କଣ ସବୁ କହୁଛନ୍ତି। ତମ ନାଁ କହିଦିଅ।
2: ମୋ ନାଁ ଦିବ୍ୟାଂଶୀ।

0: ତୁମେ ଚନ୍ଦ୍ର।
1: ଏ ଗୀତଟି ତମେ କାହା ପାଖରୁ ଶିଖିଛ?
0: ସାରଙ୍କ ପାଖରୁ।
1: ତମ ସାରଙ୍କ ନାଁ କଣ?
0: ମୋ ସାରଙ୍କ ନାଁ ୱାଇ ମୋହନ ସାର।
1: କେତେ ବର୍ଷ ହେଲାଣି ଶିଖିଲଣି?
0: ଗୋଟେ ବର୍ଷ ହେଲା।
1: ଦିବ୍ୟାଂଶୀ, ତମକୁ ଖାଇବାକୁ କଣ ଭଲ ଲାଗେ?
0: ମତେ ଖାଇବାରେ ନନଭେଜ ଭଲ ଲାଗେ।
1: ତମକୁ ପାଠପଢାରେ କିଏ ସାହାଯ୍ୟ କରନ୍ତି ଘରେ?
0: ମୋର ମାମା।
1: ମାମା ସାହାଯ୍ୟ କରନ୍ତି? ଘରେ କାହା ପାଖରୁ ଗପ ଶୁଣୁଛ?
0: ଆଜ୍ଞା।
1: କାହା ପାଖରୁ ଶୁଣ?
0: ଅଜା।
1: ଆମ ଗୋଟେ ଗପ କହିବ ଆଜି?
0: ଆଜ୍ଞା।
1: କଣ ଗପର ନାଁ କହିଲ?
0: ପିମ୍ପୁଡ଼ି ଆଉ ଝିଣ୍ଟିକା। ବର୍ଷା ଦିନ ଆସିପାରୁଥିଲା, ବହୁତ ସାରା ପିମ୍ପୁଡ଼ି ଖାଦ୍ୟ ସଂଗ୍ରହ କରି ତାଙ୍କ ଘରକୁ ନେଇକି ଯାଉଥିଲେ। ସେଇ କଥାଟା ଯେତେବେଳେ ଝିଣ୍ଟିକା ଜାଣିଲେ, ଝିଣ୍ଟିକା ତାଙ୍କ ଉପରେ ବହୁତ ହସିଲେ। କହିଲେ କି ଖରାଦିନ ଅଛି, କାହିଁକି ଏତେ ପରିଶ୍ରମ କରୁଛ? କିନ୍ତୁ ପିମ୍ପୁଡ଼ି କହିଲେ ଆଗକୁ ବର୍ଷା ଦିନ ଆସୁଛି, ତମେ ବି ଖାଦ୍ୟ ସଂଗ୍ରହ କରି ନିଜ ଘରେ ରଖ, ନହେଲେ ବର୍ଷା ଦିନରେ ଆଉ ବାହାରି ପାରିବନି। ଝିଣ୍ଟିକା ସେ କଥାକୁ ଖାତିର ନ ଦେଇକି କହିଲେ କି ଆମେ ଆମର ବର୍ଷା ଦିନ ହେଲେ ଆମେ ଆମର ନିଜେ ଖାଦ୍ୟ ସଂଗ୍ରହ କରିକି ରଖିଦେବୁ ଆମ ଘରେ। ବର୍ଷା ଦିନ ଆସିଲା, ପିମ୍ପୁଡ଼ିମାନେ ତାଙ୍କ ଘରକୁ ଗଲେ, ତାଙ୍କ ଘରେ ଆନନ୍ଦରେ ଖାଇଲେ, ବସିଲେ, ପିଇଲେ। ଯେତେବେଳେ ଝିଣ୍ଟିକା କଥା ଜାଣିଲା, ଝିଣ୍ଟିକାକୁ ବହୁତ ଦୁଃଖ ହେଲା, କାହିଁକିନା ତାଙ୍କ ଘରେ କିଛି ଖାଇବାକୁ ନଥିଲା। ଆଉ ଯଦି ସେ ବାହାରକୁ ଯାଇଥାନ୍ତା, ବଣି ଚଢ଼େଇ ତ ଖାଇଦେଇଥାନ୍ତା। ତାପରେ ସେଇ କଥା ଯେତେବେଳେ ପିମ୍ପୁଡ଼ି ଜଣେ ପଡ଼ିଲା, ସିଏ ତା ଘରକୁ ଗଲା, କହିଲା ଦେଖିଲ, ଯଦି ତମେ ଖରାଦିନରେ ଖାଦ୍ୟ ସଂଗ୍ରହ ନ କଲ ବୋଲିକି ଏଥରକ କେତେ କଷ୍ଟ ପାଉଛ? ଝିଣ୍ଟିକା କହିଲା, ହଉ ମୁଁ ବୁଝିଗଲି, କିନ୍ତୁ ମତେ କିଛି ଖାଇବାକୁ ଦିଅ। ତାପରେ ପିମ୍ପୁଡ଼ି ମାନେ ତାକୁ ତାଙ୍କ ଘରକୁ ନେଇକି କିଛି ଖାଇବାକୁ

0: ଦେଇଦେଲେ। ତାପରେ ପୁଣି ଖରାଦିନ ଆସିଲା, ସେ ଝିଣ୍ଟିକା ପୁଣି କାମ କଲା ବର୍ଷା ଦିନ ପାଇଁକି। ଏ ଗପରୁ ଆମେ ଶିଖିଲୁ ଯେ ପରିଶ୍ରମର ଫଳ ମିଠା ଥାଏ, ଆଉ ଯିଏ ପରିଶ୍ରମ ନ କରେ ତାର ବହୁତ ଖରାପ ହୁଏ,
1: ଦୁଃଖ ପାଏ, ଅଳସୁଆ ସବୁବେଳେ ଦୁଃଖ ପାଏ। ତମେ ଆଉ କଣ କହିବ ଆମ ପିଲାମାନଙ୍କୁ?
0: ମୁଁ କହିବି ଯେ ମୋ ମାମା ବାରିଆଡ଼େ ଗୋଟେ ଛୋଟ କିଚେନ୍ ଗାର୍ଡେନ୍ କରିଛନ୍ତି, ସେଥିରେ ମୁଁ ସବୁଦିନ ପାଣି ଦିଏ, ଆଉ ମୁଁ ଚାହୁଁଛି ମୋରି ଭଳିଆ ଛୋଟ ଛୋଟ ପିଲାମାନେ ସମସ୍ତେ ତାଙ୍କ ବାରିପଟେ ଛାତ ଉପରେ ଯେଉଁ ଜାଗା ଥିବ କିଛି ଗଛ ଲଗେଇ ଦିଅନ୍ତୁ।
1: ଗଛ ଲଗେଇ ଦେଲେ ତ ଖାଲି ହବନି,
0: ତାର ଯତ୍ନ ବି ନିଅନ୍ତୁ।
1: ହଉ ଠିକ ଅଛି ଦେବ୍ୟାଂଶୀ, ତମେ ଆଜି ଆସିଲ, ଆମକୁ ଗପ ଗୀତ ବି ଶୁଣେଇଲ, ତମକୁ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।
2: ହଉ ପିଲେ, ଆଜି ପାଇଁ ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ, ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାର ସକାଳ 7:25 କୁ, ଶୁଣିବାକୁ ଜମାରୁ ଭୁଲିବନି।

ହଉ ପିଲେ, ଆଜି ପାଇଁ ଶିଶୁ ସଂସାରକୁ ଏଇଠି ରଖି ଉଠୁଛୁ, ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାର ସକାଳ 7:25 କୁ ଶୁଣିବାକୁ ଜମାରୁ ଭୁଲିବନି।

ଶୁଣୁଥିଲେ ଶିବରଥଙ୍କ କଣ୍ଠରୁ କେତେଗୋଟି ଗୀତ ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର 26ତମ ଭାଗ।

ସ୍ୱୟମ୍ବର ପରେ ରାମଙ୍କୁ ପତି ରୂପରେ ବରଣ କରିବା ପାଇଁ ଆସିବେ ସୀତା। ଏଥିପାଇଁ ତାଙ୍କୁ ବିଭିନ୍ନ ଅଳଙ୍କାର ଭୂଷଣରେ ସଜଉଛନ୍ତି ସଖୀମାନେ। ସୀତାଙ୍କ ଅପୂର୍ବ ବେଶର ଅନୁପମ ବର୍ଣ୍ଣନା କରିଛନ୍ତି ଭଞ୍ଜ। ସଖୀମାନେ ତାଙ୍କ ମୁହଁରେ ମକରୀ ଚିତ୍ର ଅଙ୍କନ କରି ତାଙ୍କୁ କାମଦେବଙ୍କ ପତ୍ନୀ ରତିଙ୍କ ଭଳି ସଜେଇଲେ। କନ୍ଦର୍ପ ରଥରେ ମକର ଚିହ୍ନିତ ପତାକା ଥାଏ। ଆଖିରେ କଜ୍ଜଳ ଦେବାରୁ ମନେ ହେଲା ସତେ ଯେପରି ମାଛ ଧରିବା ବଂଶୀର ଡୋର ଲମ୍ବି ଯାଇଛି। ଆଖିପତା ରୂପକ କଳା ପିଢ଼ିରୁ ଧୈର୍ଯ୍ୟ ବିନାଶକାରୀ କଳା ସାପ କାନରୂପୀ ଗାତରେ ପଶିବାକୁ ଯାଉଛି। ଗଳାରେ ସଖୀମାନେ ଚାପସରେ ନାମକ ମୋତିମାଳା ପିନ୍ଧାଇଲେ। ମନେ ହେଲା କଣ୍ଠରୂପୀ ପାରା ମୋତିକୁ ଚାଉଳ ମନେ କରି ତାକୁ ଖାଇବା ପାଇଁ ଯାଇ ମାଳାରୂପୀ ପାଶରେ ବନ୍ଦୀ ହୋଇଯାଇଛି। ଶଙ୍ଖ ଭଳି କଣ୍ଠରେ ବହୁ ମାଳା ଶୋଭିତ ହୋଇ ତାକୁ ଅଧିକ ସୁନ୍ଦର କରିଛନ୍ତି। ସୀତାଙ୍କ ବାହୁରେ ତାଡ଼ ପ୍ରଭୃତି ଅଳଙ୍କାର ଦେବାରୁ ତାଙ୍କ ବକ୍ଷଦେଶରୁ ସ୍କନ୍ଧ ପର୍ଯ୍ୟନ୍ତ ବୀଣାର ଶୋଭା ଧାରଣ କରିଛି। ପାଦରେ ବଳା ଓ ତୁଳାକୋଟି ନାମକ ନୂପୁର ଅଳଙ୍କାର ଦେବାରୁ ମନେ ହୋଇଛି କୋଟିଏ ଉପମା ତାଙ୍କର ତୁଳନୀୟା ହେବେ ନାହିଁ। ଏହାପରେ ସଖୀମାନେ ପାଦରେ ଅଳତା ପିନ୍ଧେଇଛନ୍ତି। ସୀତାଙ୍କ ପାଦର ରକ୍ତବର୍ଣ୍ଣ ସତେ ଯେପରି ଅଳତା ସହିତ ମିଶିଯାଇଛି, ପାଦର ରଙ୍ଗ ଓ ଅଳତାର ଭେଦ ବାରି ହୋଇନାହିଁ। ବାଉଁଶ ନଳୀରେ ଥିବା ସୂକ୍ଷ୍ମ ଶାଢ଼ୀକୁ ସଖୀମାନେ ଆଣିଛନ୍ତି। ରାମଙ୍କ ବର୍ଣ୍ଣ ସହିତ ସାମ୍ୟ ଥିବା ନୀଳ ଶାଢ଼ୀ ସୀତା ପିନ୍ଧିଛନ୍ତି। ରାମଙ୍କ ସଙ୍ଗଲାଭ ମନରେ ବସା ବାନ୍ଧିଛି ସୀତାଙ୍କର। ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ସୀତାଙ୍କୁ ପାନ ଖୁଆଇଛନ୍ତି ସଖୀମାନେ। ପାନ ଖାଇ ସୀତାଙ୍କ ରଙ୍ଗ ଅଧର ଅଧିକ ରଙ୍ଗ ଧାରଣ କରିଛି। ଯେତେ ଅଳଙ୍କାର ସୀତାଙ୍କ ଦେହକୁ ମଣ୍ଡିଲେ ସେମାନେ ସୀତାଙ୍କୁ ସୁନ୍ଦର ନ କରି ସୀତାଙ୍କ ଦେହରେ ରହି ନିଜେ ସୁନ୍ଦର ହୋଇଛନ୍ତି। ଏଇଠି ଶେଷ ହୋଇଛି କାବ୍ୟର ଦଶମ ଛାନ୍ଦ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ବୈଦେଶ ବିଳାସର ଛବିଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚେନ୍ନରା, ମହାପାତ୍ର ମିନତି ଭଞ୍ଜ, ରାଜେନ୍ଦ୍ର କୁମାର ସ୍ୱାଇଁ, ବର୍ଣ୍ଣନାରେ ଥିଲେ ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ହରମୋହନ ଖୁଣ୍ଟିଆ, ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରୁଛୁ ମୋ ପସନ୍ଦ, ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ଆପଣଙ୍କୁ ଶୁଭେଚ୍ଛା ସାଥୀ। ଆପଣଙ୍କୁ ସ୍ୱାଗତ ମଧ୍ୟ। ଆସିଯାଇଛୁ ପୁଣି ଥରେ ଆପଣଙ୍କ ପାଖକୁ। ମୁଁ ନମିତା, ଆପଣଙ୍କ ପସନ୍ଦର ସାଥୀ,
1: ଆଉ ମୁଁ ଜାସ୍ମିନ।

0: ବିତିଗଲା କାଳ ହୁଏ ଇତିହାସ, ସମୟ ହୃଦୟରେ ଜହ୍ନ ପରି ଏଠି ସ୍ମୃତି ରହିଯାଏ ସମୟ ଆକାଶରେ।
1: କେବେ ଆସେ ଝଡ଼, କେବେ ଭୂମିକମ୍ପ, ଏ ସମୟର କୋଳେ ଆଶା ଆସୁମାରି ହଜିଯାଏ ସବୁ ସମୟର ଅନ୍ତରାଳେ।
0: ହେଲେ ସାଥୀ, ଏଇ ସମୟ ସାଙ୍ଗରେ ନେଇ ଆସିଛି ଆପଣଙ୍କର ପସନ୍ଦ, ସଭିଙ୍କର ପସନ୍ଦ,
1: ମୋ ପସନ୍ଦ।

0: ବନ୍ଧୁ, ଇଏ ହେଉଛି ପ୍ରୀତିର କଥା,
1: ଇଏ ହେଉଛି ଭଲ ପାଇବାର କଥା,
0: ଇଏ ହେଉଛି ବୁଝାମଣାର କଥା,
1: ଆଉ ଇଏ ହେଉଛି ସମ୍ପର୍କର କଥା।

0: ଟିକା।
1: ତେବେ ଏମିତି ସୁନ୍ଦର ସକାଳର ସୁନ୍ଦର ଭାବନା ସହିତ ଆରମ୍ଭ କରିଦେବା ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ। ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ ରେ।

0: ହ୍ୟାଲୋ ମୋ ପସନ୍ଦ।
1: ବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ଭୁବନେଶ୍ୱର ଶହୀଦନଗରରୁ ବାସନ୍ତୀ ଖଟୁଆ କହୁଛି।
0: ବାସନ୍ତୀ ଖଟୁଆ କହୁଛନ୍ତି ଭୁବନେଶ୍ୱର ଶହୀଦନଗରରୁ। ଭଲ ଅଛନ୍ତି ତ ଆପଣ?
1: ବାପା ବହୁତ ଭଲ ଅଛି।
0: ସେମିତି ବହୁତ ଭଲରେ ଥାଆନ୍ତୁ, ଏତେ ହସ କାହିଁକି?

0: ମୋର ବହୁତ ଦିନ ପରେ ଲାଗିଲା, ବୋଧେ ମୁଁ ବର୍ଷେ ହେଲା କରିନଥିଲି।
1: ହଁ, ପୁଅ କଣ କରୁଛନ୍ତି ଏବେ?
0: ପୁଅ ପ୍ଲସ ଥ୍ରୀ ଫାଇନାଲ।
1: ଆଚ୍ଛା, ଆଉ ଘରେ ସବୁ କିଏ ଅଛନ୍ତି? ପୁଅ ତ ଅଛନ୍ତି।
0: ଝିଅର ପ୍ଲସ ଥ୍ରୀ ସରିକି ସିଏ ଗୋଟେ କମ୍ପ୍ୟୁଟର ଦୋକାନରେ କାମ କରୁଛି, ଆଉ ହଜବେଣ୍ଡ ପାନ ଦୋକାନ ଦେଇଛନ୍ତି। ଆଉ
1: ଝିଅ ବଡ
0: ଆଜ୍ଞା,
1: ଆପଣ ରଜ ସମୟରେ ଆମ ସହିତ କଥା ହେଇଥିଲେ ରଜ ଆଗରୁ, ମନେ ପଡ଼ିଲା। ରଜ ଆଗରୁ କଥା ହେଇଥିଲେ, ପାନ କେମିତି ଆମକୁ ଦେବେ ବୋଲି କହୁଥିଲେ, ଖାଉଥିଲେ। ଏବେ କଣ ସବୁ ଚାଲିଛି? ରୋଷେଇବାସ ସାରିଲେଣି?
0: ରୋଷେଇ ସାରିକି ଆପଣଙ୍କୁ ଲଗେଇଲି, କୁକୁରଙ୍କୁ ଖାଇବାକୁ ଦେବି ବୋଲିକା ଚିକେନ ଧରିକି ବସିଛି। ଆପଣଙ୍କୁ ଲଗେଇ ସାରିଲେ ତାପରେ କୁକୁରକୁ ଦେବି ଖାଇବାକୁ।
1: କୁକୁର ରଖିଛନ୍ତି କି ଆପଣ?
0: ଘରେ ତ ମୋର ଗୋଟେ କୁକୁର ଅଛି, କିନ୍ତୁ ତଳେ ସେ ମାସ ସାତ ଜଣ ଅଛନ୍ତି, ତ ତାଙ୍କୁ ଡେଲି ଖାଇବାକୁ ଦଉଛି। ତଳେ ସାତଟା କୁକୁର, ମୋର ଗୋଟେ କୁକୁର, ତିନିଟା ବିଲେଇ, ଆଉ ବାଟରେ ଗଲେ ଯୋଉ ସବୁ କୁକୁର ଅଛି ଦିଟା ଥିଲା, ସେ ପଳେଇଛନ୍ତି ଆଗକୁ। କେ ଛକର ଅଛନ୍ତି ତାଙ୍କୁ ବି ଯେତେବେଳେ ଗଲେ ତାଙ୍କୁ ବି ଖାଇବାକୁ ଦିଏ। ତମକୁ ଦେଖିଲା ମାନେ ସେ ତମ ସାତ ଯାଙ୍କେ ପୁରା ଚଢିକି ଯାଇଥିବେ।
1: ଆପଣ ତାହେଲେ ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି?
0: ଆଜ୍ଞା, ଆଉ ସକାଳୁ ତ ମୋର 17-40 ଏମିତି କୋଉଦିନ ମାନେ ନାହିଁ କେତେ ପାରା ଖାଉ।
1: ବହୁତ ଭଲ କଥା।
0: ମାଛ ଆଜ୍ଞା, ମାଛ ବାଲାକୁ କହିଛି, ସେ ମାଛ କାଲି ଦଉଛି, ଆଉ ଗୋଟେ ବିଲେଇଟା କାଳି ଦାନା ଦିଆ ହେଇଛି, ସିଏ ଆସିକି ଡେଲି ଖାଇବ, ତା ସାଙ୍ଗରେ କାଉ ବି ଛଅ ସାତଟା ଖାଇବେ।
1: ଓହୋ, ଜଣେ ମଣିଷକୁ କେହି ଖାଇବାକୁ ଦବାକୁ କୁଣ୍ଠିତ ହଉଛନ୍ତି, ଆପଣ ଏତେ ପ୍ରାଣୀଙ୍କୁ ଦଉଛନ୍ତି ସବୁଦିନ ଖାଇବା ପାଇଁ, ବହୁତ ଭଲ କଥା। କିନ୍ତୁ ଡର ଲାଗେନି କେବେ ଯେ କୁକୁର କାମୁଡି ଦେବେ କି କୌଣସି ପଶୁ ଆପଣଙ୍କୁ କିଛି ବିଲେଇ
0: କାମୁଡି ନାହାନ୍ତି? କିନ୍ତୁ ଅଲଗା ଲୋକମାନେ ଗାଳି କରୁଛନ୍ତି ଯେ କାହିଁକି ତାଙ୍କୁ ଖାଇବାକୁ ଦଉଛ, କୁକୁର କାମୁଡିବ ଆମ ମାନଙ୍କୁ, ତାଙ୍କୁ ନବାଡ଼େଇବେ କି କିଛି ଟିକେ ନ କୁରିବେ, ସେ କାମକୁ କାହିଁକି କାମୁଡିବେ? ସଦସ୍ୟ ଆମକୁ ଚେକାଟେ ମାରିଦେଲେ କି ବାଡ଼ିରେ ବାଡ଼େଇଦେଲେ, ସେ ତ ଆମକୁ ତଡ଼ିବେ ନା? ଆମ ରାସ୍ତାରେ ଆମେ ଗଲେ ସେ ତାଙ୍କର ଟିକେ ବାଟ ତମେ ଗୋଡ଼େଇଲେ, ଆମେ ଠିଆ ହେଇପାରିଲେ ସେ କିଛି କରିବେ।
1: ସ୍ନେହ ଶ୍ରଦ୍ଧାରେ ସମସ୍ତେ ବାନ୍ଧି ହୁଅନ୍ତି, ଆପଣ ତାଙ୍କୁ ବାନ୍ଧି ଦେଇଛନ୍ତି ଶ୍ରଦ୍ଧାରେ ଖାଇବାକୁ ଦେଇ। କିନ୍ତୁ ତଥାପି ଯେତେ ହେଲେ ବୁଲା କୁକୁର ଆଉ ବୁଲା ବିଲେଇ ସେମାନଙ୍କ ତ ଇଞ୍ଜେକ୍ସନ ନେଇନଥିବେ ନା, ଯଦି କେତେବେଳେ କାମୁଡି ଦେବେ କିମ୍ବା ନଖ ବଜେଇ ଦେବେ ସେଥିରେ ଅସୁବିଧା ହୋଇପାରେ। ଆପଣ ସେଥିପାଇଁ ନିଜେ ସତର୍କ ନିହାତି ରହିବା ଦରକାର।
0: ମୁଁ ତ ଆପଣ ସତର୍କ ହେଇକି ଅଛି, କିନ୍ତୁ ବାହାର ଲୋକକୁ ଟିକେ ସେମାନେ ବି ଗଲାବେଳେ ଟିକେ ଯୋଉ ଝଗଡା ମଗଡା କରୁଛନ୍ତି, ମୁଁ ସେତେବେଳେ ବି ଟିକେ ଚୁପ୍ ରହିଯାଏ। ଆଉ ଗୋଟେ ଏବେ ବିଲେଇ ପାଞ୍ଚ ତିନି ଚାରି ମାସରେ ଆସିକି ଅଛି, ତା ନା ମାଟି ଦେଇଛି, ସେ ମାଟିଆ ଟିକେ ସିଏ ତ ତମ ପାଖରେ ଆସିକି ଗେଲ ହଉ, ମାନେ ମୁଁ ତାକୁ ବି କେବେ ରଖିନଥିଲି, ସେ ମନକୁ ତମ ପାଖରେ ଆସିକି ଗେଲ ହଉଛି, ତମ ଉପରେ ଆସିକି ଶୋଉଛି। ଛୋଟ ପିଲା ସେମିତି, ସିଏ ତ କୋଳରେ ଆସିକି ଶୋଇବ, ମୋ ପିଲା ଦି ଜଣ ଯାକ ବିଲେଇ ବୋଲି ଜୀବନ।
1: ଆଉ ଘରେ ଗୋଟିଏ ବି ଏମିତି
0: ଘରେ ଯୋଉ ବିଲେଇଟା ରଖିଛି, ତା ନା ଝାଡୁ ଦିଆ ହେଇଛି, ଗୋଟେ ଭାଗୁଡି ଲଗେଇଛି ବୋଲି, ସେ ଆମ ବିଲେଇ ନୁହଁ, ଆଉ ଜଣକ ଆମ ସାମ୍ନାରେ ବିଲେଇ, ଆମ ଘରେ ଆସିକି ରହିଲାଣି ସେ ଦି ବର୍ଷ ହେଲା। ମୋ ପୁଅ ତାକୁ ଘଣ୍ଟେ ନ ଦେଖିଲେ ସିଏ ରହିବନି, ସେ ତାକୁ ନ ଦେଖିଲେ ରହିପାରିବ? ପୁଅ ଯାଉଛି ଏବେ କଲେଜକୁ, ସେ ଆସିଲା ତାଙ୍କେ ଆଗ ପଟ ପଟେ ଆମର ଖାଲି ଜାଗା ଅଛି, ସେଇ ହେଇଛି କି ନା ହେଇଥିବ, ବସିଥିବ ତାକୁ ଜଗିକି, ସେ ଆସିଲା ମାନେ ସେ ଘରକୁ ଯିବ।
1: ସେମାନେ ଅପରିଷ୍କାର କରୁଥିବେ, ଖାଇବା ଜିନିଷ ଏଣେ ତେଣେ ପକଉଥିବେ କିମ୍ବା ମଳମୂତ୍ର କରୁଥିବେ।
0: କୋଉଥିରେ ମୁଁ ଜିନିଷ ମାଛ ଚିକେନ କରିକି ରଖିଲେ ବି ତାକୁ କହିଦେବ ତୁଇ ସେ ବସି ତା, ସେ ଏମିତି ବସିବ, କାହାକୁ ପୁଡେଇ ଦବନି, ଜଗିକି
1: ବସିବ। ଭଲ କଥା ଟିକେ
0: ମୁନ୍ନା ଭାଇ ଜାଣିଛନ୍ତି ଅପା, ମୁନ୍ନା ଭାଇ ସଦାବେଳେ କହିବେ ବାଦଲର ଚାର ଦି ସଉଦଣି, ସେ ତା ସଉଦଣି ତାକୁ ନ ଦେଖିଲେ ସେ ଯିବନି ଘରକୁ, ତା ସ୍ତ୍ରୀ କିଏ?
1: ପୁଅ ନା ବାଦଲ?
0: ଆଜ୍ଞା, ପୁଅ ନା ବାଦଲ, ଝିଅ ନା ବର୍ଷା।
1: କହିଥିଲେ ବାଦଲ ବର୍ଷା, ବଢିଆ ନାଁ ଦେଇଥିଲେ। ଆଉ ଆପଣଙ୍କ ସ୍ୱାମୀଙ୍କ ନାଁ କଣ?
0: ତାଙ୍କ ନା ବିକଳ, ବୋଉ ଡାକନ୍ତି, ଶାଶୁମା ଡାକନ୍ତି ଆକୁଳ, ତାଙ୍କ ଘର ଲୋକ ଡାକନ୍ତି ବିକଳ।
1: ଆକୁଳ ବିକଳ ବାବା,
0: ଆମର ଚାରିଜଣ ଯାକ ନାଁ ସବୁ ବିରେ ପଡିଛି।
1: ଆଚ୍ଛା, ବର୍ଷା, ବାଦଲ, ବିକଳ, ବାସନ୍ତୀ। ଆଉ ଆପଣଙ୍କ ବାପ ଘରଟା କୋଉଠି କି?
0: ଆମ ଘର ହଉଛି ତିଗିଟା ଚିନ୍ତାଣୀମା।
1: ଶାଶୁଘରଟା କୋଉଠି?
0: ଶାଶୁଘର ହଉଛି କଣ୍ଟପଡ଼ା, ଆମର ଯୋଉ ଅଂଶୁପା ହ୍ରଦ ପାଖରେ।
1: ଆଚ୍ଛା, ଏଇପଟେ ସବୁ କିନ୍ତୁ ରହିଛନ୍ତି ଭୁବନେଶ୍ୱରରେ?
0: ଆଜ୍ଞା, ମୁଁ ଏଠି ରହିଲିଣି 24 ବର୍ଷ ହେଲା।
1: ଘର କରିସାରିଲେ
0: ଭଡ଼ା?
1: ହଉ, ଆପଣ ସେମିତି ଆପଣଙ୍କର ବିଲେଇ କୁକୁର ପାରା କୁଆ ବତକ ସମସ୍ତଙ୍କୁ ନେଇ ଲମ୍ବା ପରିବାରକୁ ନେଇ ଖୁସିରେ ରହନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ? ଠିକ ଅଛି, ଶୁଣେଇ ଦଉଛି ସୁନ୍ଦର ଗୀତଟି ଆପଣଙ୍କୁ।
0: ନମସ୍କାର।
1: ନମସ୍କାର, ଧନ୍ୟବାଦ।

0: ରହିଲେଣି 30 ବର୍ଷ ହବ ଆଉ
1: 30 ବର୍ଷ ହବ ରହିଲେଣି ଆପଣ
0: ଆଜ୍ଞା
1: ଚାକିରି ଜୀବନ କେମିତି ଚାଲିଛି
0: ଇଏ ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କର ଟିକେ କାମ କମ ଏବଂ ବହୁତ ଭଲ ଦାୟିତ୍ୱ ଠାରୁ ଟିକେ କମ ଦାୟିତ୍ୱ
1: ଆଉ ଦରମା ଭଲ ନୁହେଁ
0: ହଁ ଭଲ
1: ସେଇଟା ବି କହିବେ ନା ଆଉ
0: ଆଜ୍ଞା ଆଜ୍ଞା
1: ଆପଣଙ୍କର ଚାକିରି ଜୀବନ ତ ଆପଣ 95 ମସିହାରୁ ଆରମ୍ଭ କରିଦେଲେ କିନ୍ତୁ ଆପଣ କଣ ଚାହିଁଥିଲେ ଯେ ଏଇ ଲାଇନରେ ହିଁ ଯିବେ ନା ଅଲଗା କିଛି ଭାବିଥିଲେ
0: ନାଇଁ ମୁଁ ଚାହିଁଥିଲି ଯେ ଯାହା ହେଲେ ବି ଟିକେ କଳା ଲାଇନ ଉପରେ ଲକ୍ଷ୍ୟ ଥିଲେ ବି ପାରିବାରିକ ଦୃଷ୍ଟିରୁ ଟିକେ ସେ ଅବଧରେ ଯାଇପାରିଲିନି ଯାହା ହଉ ତ ମାଟ୍ରିକ ପାସ୍ ପରେ ମୁଁ ବାପା ଡେଥ୍ ହେଲା ପରେ ଏଇ କାମ କରିବି ବୋଲି ବାଛି ନେଲି ଆଉ
1: ଆଚ୍ଛା ଆପଣ କଳା ଲାଇନରେ ଯିବେ ବୋଲି ଭାବିଥିଲେ କଳାର ତ ବିଭିନ୍ନ ଲାଇନ ଅଛି ଆପଣ କୋଉଥିରେ ଯାଇଥାନ୍ତି
0: ଗୀତ ବୋଲିବା
1: ଗୀତ ବୋଲିବା
0: ଛୋଟ ବଡ ହଉ ଯାହା ହଉ ଯେତିକି ଗାଁ ଭିତରେ ଯେତିକି ବଜାବଜି ସେମିତି ମେଳା ମହୋତ୍ସବ ସେମିତି ସବୁ ଚାଲିଛି ଆଜ୍ଞା
1: ଯିଏ ଗୀତ ବୋଲିବା ପାଇଁ ଚାହିଁଥାଏ ସିଏ ଯୋଉ ଲାଇନରେ ଥାଉ ଗୀତଟା ତ ନିଶ୍ଚୟ ବୋଲୁଥିବ
0: ଆଜ୍ଞା
1: ତାହେଲେ ଆମେ ଆଉ କାହିଁକି ନ ଶୁଣିକି ରହିବା ଆପଣଙ୍କ ଗୀତ
0: ହଁ
1: ଦୁଇ ଲାଇନ ଛୋଟିଆ ଗୀତଟିଏ ଆପଣ ବୋଲି ଦିଅନ୍ତୁ।

ଆରେ ନିଜ ଭାରି ଯାହାକୁ ଅଲଗା ରଖିଛି, ମଝିରେ ରଖିଛି ହଳଦୀ ମୁହିଁ। ହଳଦୀ ମୁହିଁ କିଏ? ମା ସୁଭଦ୍ରା।

0: ବହୁତ ବଢିଆ ଗାଇଲେ। ଆଉ ଆପଣଙ୍କର ଯଦି ଇଚ୍ଛା ଅଛି ଗୀତ ଗାଇବା ପାଇଁ ଛୋଟ ବେଳୁ, ତାହେଲେ ଆପଣ ତ ନିଶ୍ଚିନ୍ତ ଭାବରେ କୋଉଠି ନା କୋଉଠି ଗାଉଥିବେ, କୋଉଠି କୋଉଠି ଗାଆନ୍ତି?
1: ଏମିତି ଆପଣଙ୍କର ଯୋଉଠି ପ୍ରୋଗ୍ରାମ ଆସେ ବା ଗାଁ ଭିତରେ ବା ଆମ ପଞ୍ଚାୟତ ଭିତରେ, ବାହାରକୁ ତ କେବେ ଯାଇନି। ଏମିତି କୀର୍ତ୍ତନ ମଣ୍ଡଳୀ ଆପଣଙ୍କର ଯୋଉ ନାମ ସଂକୀର୍ତ୍ତନ ଚାଲିଛି, ସମୟ ଦେଖିକି ଯାଏ ଆଉ।
0: ନିଜ ପେଶା ସହିତ ନିଜର ଯୋଉ ନିଶାଟି ଅଛି ଗୀତ ଗାଇବା କଳା, ତାକୁ ବଞ୍ଚେଇକି ରଖନ୍ତୁ, ବହୁତ ଭଲ ଜିନିଷଟିଏ।
1: ଆପଣଙ୍କୁ କହିବାକୁ ଚାହେଁ, ଜଗତସିଂହପୁର ଜିଲ୍ଲା ରାହାମା ଶାରଳା ପୀଠରେ ଶିଶୁ ଆନନ୍ଦ ବାବା ବଳିଆଙ୍କ ଆଶ୍ରମ ଅଛି, ତେଣୁକରି ଆମେ ସେଇ ପ୍ରଭୁଙ୍କର ଆଶ୍ରିତରେ ଆପଣଙ୍କର ଆକାଶବାଣୀ କଟକ କେନ୍ଦ୍ର ସମସ୍ତ କର୍ମକର୍ତ୍ତାଙ୍କ ଉନ୍ନତି ଉନ୍ନତି ହେଉ ଏତିକି କାମନା କରୁଛି।
0: ଧନ୍ୟବାଦ। ଆପଣ ଯୋଉ କହିଲେ ଗୀତ ମେଳା ମହୋତ୍ସବରେ ଗାଆନ୍ତି, ପ୍ରାପ୍ୟ ଆଣନ୍ତି ନା ନାହିଁ, ଖାଲି ସେମିତିରେ ଗାଆନ୍ତି?
1: ସେମିତି କିଛି ନାହିଁ।
0: ଦେଖନ୍ତୁ ଆପଣଙ୍କ ପାଖେ କେତେ ସୁବିଧା ଅଛି, ଏପଟେ ଆର୍ଥିକ ପରିସ୍ଥିତି ତ ସୁଧୁରି ଯାଇଛି କାରଣ ଆପଣ ଚାକିରି କରିଛନ୍ତି, ଆଉ ତା ସହିତ ଆପଣଙ୍କ ଯୋଉ ମନର ଇଚ୍ଛାଟି ଥିଲା ଯେ ଗୀତ ଗାଇବି, ତା ମଧ୍ୟ ତା ସାଙ୍ଗରେ ଚାଲିଛି।
1: ଆଜ୍ଞା ଆଜ୍ଞା।
0: ତା ମାନେ ଆପଣଙ୍କ ଠୁ ସୁଖୀ କେହି ନାହାନ୍ତି?
1: ହଁ, ଏ କଥା ଆପଣ ଯୋଉ କହିଲେ, ସୁଖୀ ଜିନିଷ ନିଶ୍ଚିନ୍ତ ପ୍ରଭୁ ସେଇ ବାପାଙ୍କ ଆଶୀର୍ବାଦରୁ ଏଇ ପରିବାରଟା ହିଁ ବଞ୍ଚିଛି। ଆଜ୍ଞା,
0: ପରିବାର କଥା ଯେତେବେଳେ କହିଲେ, ପରିବାରରେ କିଏ କିଏ ଅଛନ୍ତି?
1: ପରିବାରରେ ମୋର ଦୁଇ ପୁଅ ଆଉ ମ୍ୟାଡାମ ଅଛନ୍ତି, ସଂଯୁକ୍ତା ଦାସ। ବଡ ପୁଅ ନାଁ ହଉଛି ଚିନ୍ମୟ ଦାସ, ସାନ ପୁଅ ନାଁ ବିସ୍ମୟ ଦାସ। ବଡ ପୁଅ ବିଏସ୍ସି ସାରିକିରି ବର୍ତ୍ତମାନ ଏମ୍ବିଏ କରୁଛନ୍ତି ପ୍ଲସ୍ ଥ୍ରୀ ପରେ, ପ୍ଲସ୍ ଟୁ ସାରିକିରି ବର୍ତ୍ତମାନ କଣ କରୁଛି, ଆଉ ସାନ ପୁଅ। ଆଉ
0: ଦୁଇ ପୁଅ, ଆପଣଙ୍କ ସ୍ତ୍ରୀ ଆଉ ଆପଣ?
1: ଆଜ୍ଞା, ବର୍ତ୍ତମାନ ତ ଆମେ ରାହାମା ରହୁଛେ, କଟକ ସିଡିଏ ଆଜ୍ଞା ରହୁଛନ୍ତି ପୁଅ ପାଖରେ।
0: ମାନେ ପୁଅମାନେ ସିଡିଏ ରହୁଛନ୍ତି?
1: ସିଡିଏ ରହୁଛନ୍ତି, ମୁଁ ତ ମଝିରେ ଛୁଟି ହେଲା ପରେ ଯାଏ ଆଉ।
0: ଆଚ୍ଛା, ଆପଣ ତ କର୍ମମୟ ଜୀବନରେ ବ୍ୟସ୍ତ ରହୁଛନ୍ତି, ଆଉ ଯେତେବେଳେ ଛୁଟି ପାଇଲେ ଯାଉଛନ୍ତି ଆଉ?
1: ଆଜ୍ଞା ଆଜ୍ଞା, ପିଲାଙ୍କ ପାଖରେ ଟିକେ ରହିଛି, ଆଜିକାଲି ପିଲା ଯୋଉ ପାଠ ପଢିବା ଭିତରେ ବି ଟିକେ ଭୁଲ ଭାଲ ବାଟକୁ କିଏ ଯିବେ କଣ କରିବେ, ଗାଇଡ କରିବା ପାଇଁ।
0: ନିଶ୍ଚୟ ନିଶ୍ଚୟ, ମାତା ପିତାଙ୍କ ଭିତରୁ କେହି ଜଣେ ପାଖରେ ରହିଲେ ପିଲାମାନେ ସଠିକ ବାଟରେ ଯିବେ, ଆଉ ଭବିଷ୍ୟତ ତାଙ୍କର ଉଜ୍ଜଳ ହେବ ବୋଲି ଆଶା।
1: ଆଜ୍ଞା ଆଜ୍ଞା,
0: ଠିକ ଅଛି। ଆପଣ ଏମିତି ଖୁସିରେ ରୁହନ୍ତୁ, ପରିବାର ସହିତ କୁହନ୍ତୁ ଆଜି ମୋ ପସନ୍ଦ କାର୍ଯ୍ୟକ୍ରମରେ କଣ ଗୀତ ଶୁଣିବେ?
1: ମୋ ପସନ୍ଦରେ ମାନିନୀ କଥା ଚିତ୍ରର ଗୋଟେ ଗୀତ ଶୁଣେଇ ଦେବେ।
0: ଠିକ ଅଛି, ଆପଣଙ୍କୁ ପସନ୍ଦ ହେଲା ଭଳି ଗୋଟେ ଗୀତ ଶୁଣେଇ ଦଉଛୁ, ଫୋନ କଲେ କଥା ହେଲେ, ସେଥିପାଇଁ ଧନ୍ୟବାଦ।
1: ଧନ୍ୟବାଦ। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ତୁମେ ମୋ କଥାକୁ ବୁଝିପାର ବୋଲି ତୁମେ ମୋ ମନର ମିତ।
1: କବିତା ମୋହର ଧରିଲେ ହାତରେ କୁହ ପ୍ରୀତିପୂର୍ଣ୍ଣ ପତ୍ର।
0: ଲେଖିଛନ୍ତି ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ। ଯାହାର ହେଲୁ ତୁ ପୁଅ ତା ଆଖିରେ ତେଲ ଲୁହ ତୁ କେମିତିକା ପୁଅ କହ। ଦେବକୀ ଗର୍ଭରୁ ହେଲୁ ଜନ୍ମ ଯଶୋଦା କରିଲେ ମାର କର୍ମ। କିପା ଦିବାନିଶୀ ବନ୍ଦିଶାଳେ ବସି ଦେବକୀ ଝରାଇଲେ ଲୁହ ତୁ କେମିତିକା ପୁଅ କହ।
2: ଯଶୋଦା କୋଳରେ ବଡ଼ ହୋଇଲୁ ବାତ୍ସଲ୍ୟ ମମତା କେତେ ପାଇଲୁ। ଫେରି ଆସିଲୁ ତୁ ମଧୁଭୁବନ ତୁଟାଇ ଦେଇ ସବୁ ମୋହ ତୁ କେମିତିକା ପୁଅ କହ।
0: ଜନ୍ମ ଦେଲେ ତତେ କୌଶଲ୍ୟା ମା ରଖିବୁ ବୋଲି ସୂର୍ଯ୍ୟ ବଂଶର ନା। ସତ୍ୟ ରକ୍ଷା କରି ଗଲୁ ବନବାସ କୌଶଲ୍ୟା ଛାତିରେ ଭରିଲା କୁହ ତୁ କେମିତିକା ପୁଅ କହ।
2: ପୁଅ ବୋଲି ତତେ ଭାବେ ଇନ୍ଦୁମତୀ ସୁଖେ ଦୁଃଖେ ତାର ହେବୁ ବୋଲି ସାଥୀ। ସବୁଥିରୁ ତାକୁ ବଞ୍ଚିତ କରାଇ ତା ଆଖିରେ ଭରୁଛୁ ଲୁହ ତୁ କେମିତିକା ପୁଅ କହ।
0: ତୋର ମା ହେବା ନୁହେଁ ଅପରାଧ କାହାକୁ କନ୍ଦାନୀ ହେକଳା ଗୋବିନ୍ଦ। ତୋତେ ନ ପାଇଲେ ଝରିବ ଲୋତକ ସୁଖିଯିବ ସବୁ ମାର ମୁହଁ ତୁ କେମିତିକା ପୁଅ କହ।

କହିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ। ମହାସତୀ ସ୍ୱତୀ ପତି ପ୍ରତା ନାରୀ ପତିକୁ ଉଦ୍ଧାର ପାଇଁ ବ୍ରତ ରଖି ସ୍ୱାମୀ ପାଶ୍ଚାତ୍ୟ ଗଲେ ଘୋର କାନନକୁ ଧାଇ। ସ୍ୱଳ୍ପ ଆୟୁ ସ୍ୱାମୀ ଜାଣିମା ସାବିତ୍ରୀ ବିବାହ କରିନଥିଲେ ସତ୍ୟବାନ ସତ୍ୟ ବିନମ୍ର ସ୍ୱଭାବ ମନେ ପ୍ରେମ ଭରିଦେଲେ। ତିନି ଦିନ ବ୍ରତ ରଖି ମା ସାବିତ୍ରୀ ସ୍ୱାମୀ ସଙ୍ଗେ ସାଥୀ ହୋଇ କାଷ୍ଠ ଆଣିବାକୁ ବନସ୍ଥକୁ ଆସି ଚେତାଶୂନ୍ୟ ଗଲେ ହୋଇ। ଜନ୍ତୁପତି ସଙ୍ଗେ ପ୍ରଶ୍ନ କରି ମା ଜମଲକୁ ଗଲା ଧାଇଁ ସୌଧବ ନାରୀର ସତୀତ୍ୱକୁ ଦେଖି ଜନ୍ତୁରାଜ ବର ଦେଇ। ବରବେଳେ ସ୍ୱାମୀ ସନ୍ତାନ ଲଭିଲା ନିଜ ଚତୁରତା ପାଇଁ ଶାଶୁ ଶ୍ୱଶୁରଙ୍କୁ ଦୃଷ୍ଟି ରାଜ୍ୟଦାନ ପିତାଙ୍କୁ ପୁତ୍ର ଯେ ଦେଇ। ମହାପତିବ୍ରତା ସତୀତ୍ୱ ବଳରେ ତିନି ପୁରୀ ପୂଜା ପାଇଁ ସଧବା ନାରୀଏ ପୂଜନ୍ତି ତୁମକୁ ଅତି ନିଷ୍ଠା କାଷ୍ଠାରେ ତହିଁ। ଆଜିର ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଫାଟ ସୃଷ୍ଟି ଏତେ କାହିଁ, ମଧୁର ସମ୍ପର୍କେ ତିକ୍ତତା ଭରିଛି ଯୌତୁକ ଅର୍ଥ ପାଇଁ। ବିବାହ ବିଚ୍ଛେଦ ମନମାଳିନ ଦିନୁ ଦିନ ଯାଇ ବଢ଼ି, ବାହାଘର କାହା ପାଇଁ ଖେଳ ଘର, କାହା ପାଇଁ ଲୁହ ବଢ଼ି। ସ୍ୱାମୀ ହୋଇ ପୁଣି କଂସେଇ ସାଜୁଛି, ସ୍ତ୍ରୀକୁ ଦଉଛି ମାରି, ପର ପ୍ରିୟା ପ୍ରୀତି ସର୍ବନାଶ କରେ ବୁଡ଼ାଏ ସଂସାର ତରି। ଦିନକ ପାଇଁକି ପତି ଭକ୍ତି ପ୍ରୀତି ଅନ୍ୟ ଦିନେ କାହିଁ ଗାଳି, ବୁଝାମଣା ସଦା ମଧୁର ରହିଲେ ସଂସାରେ ପାରିବା ଚଳେ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
1: କ୍ରିସମ ପ୍ରବାହ ବଢି ବଢି ଯାଏ ହୁଅଇ ଭୀଷଣ ତାତି, କେମିତି ବଞ୍ଚିବ ଏଜନ ଜଗତ ମନେ ଜାଗେ ଭୟ ଭୀତି।
0: କଂକ୍ରିଟ ଜଙ୍ଗଲ ବଢି ବଢି ଯାଏ ବୃକ୍ଷର ଜଙ୍ଗଲ କାହିଁ, ଅଙ୍ଗାରକାମ୍ଳ ଯେ ଭର୍ତ୍ତି ହୋଇଅଛି ଅମ୍ଳଜାନ ମିଳେ ନାହିଁ।
1: ବୃକ୍ଷ କଟା ହୁଏ ପ୍ରବଳ ମାତ୍ରାରେ, ବୃକ୍ଷ ରୋପଣ ହୁଏ ନା, କଳକାରଖାନା ଗାଡ଼ି ଧୂଆଁ ମିଳେ ପୃଥିବୀ ଉତ୍ତପ୍ତ ସିନା।
0: ଅଂଶୁଘାତ ଆସେ ଡେଣା ମେଲାଇଣ, ଘଣ୍ଟାକେ ନେବ ଜୀବନ, ଶୀତଳ ପବନ ବହେ ନାହିଁ ଏଠି ବହେ ତାତି ପବନ।
1: ନଦୀ ନାଳ ପୁଷ୍କରିଣୀ ଶୁଷ୍କ ଅଛି, ଜଳ ଟୋପେ ମିଳେ ନାହିଁ, ଜୀବଜନ୍ତୁ ଆଉ ମଣିଷ ଜୀବନ ହାହାକାରୀ ଦିନ ଯାଇ।
0: ଆସ ଭାଇ ବନ୍ଧୁ ଗଛ ଲଗାଇବା, ଯତ୍ନରେ ଗଛ ବଢ଼ାଇ, ଗୋଟିଏ ପିଲାକୁ ଗୋଟିଏ ଗଛ ଯେ ସମସ୍ତଙ୍କୁ ଦବା କହି।
1: ପରିବେଶ ଆମ ବଦଳି ଯିବ ଯେ ଜୀବା ସୁସ୍ଥ ଜୀବନ, ଉତ୍ତପ୍ତ ଧରଣି ଶୀତଳ ହୋଇବ ବଞ୍ଚିଯିବ ଆମ ପ୍ରାଣ।
0: ଅଂଶୁଘାତରୁ ଯେ ରକ୍ଷା ପାଇବାକୁ ପିଇବା ପଇଡ଼ ପାଣି, କାଞ୍ଜି ତୋରାଣୀ ଓ ଖୋଳ ଦହି ପିଇ ଛାଇରେ ବସିବା ପୁଣି।
1: ତରଭୁଜ ଆଉ କାକୁଡ଼ି ଖାଇଣ ସରବତ ପିଉଥିବା, ବାହାରକୁ ଗଲେ ମୁଣ୍ଡରେ ପଗଡ଼ି ହାତରେ ଛତାଟେ ନେବା,
0: ଆଖିରେ ଚଷମା ପାଦରେ ଚପଲ ସୂତା କୁର୍ତ୍ତା ପିନ୍ଧିବା, ଏହିପରି ଭାବେ ସତର୍କ ରହିଲେ ଅଂଶୁଘାତକୁ ଜିତିବା।

0: ଲେଖିଛନ୍ତି ଦିବ୍ୟଲୋଚନ ହରିମଲ୍ଲା ମୋଟା ଜଙ୍କିଆ ଖୋର୍ଦ୍ଧାରୁ।
1: ମୋ ପସନ୍ଦ ତୁମେ ଆମରି ହୃଦୟେ କରିଅଛ ବାସସ୍ଥାନ, ବସନ୍ତ କୋକିଳ ସମ ତୁମ ବାଣୀ ଶୁଣୁଥାଉ ଆମ କର୍ଣ୍ଣ।
0: ସଙ୍ଗୀତ ମୂର୍ଚ୍ଛନା କର ଆନମନା, ପୁଲକି ଭରଇ ପ୍ରାଣ, ତୁମରି ପରସ କେତେ ଯେ ସରସ, ଭାବୁଥାଏ ପ୍ରତିକ୍ଷଣ।
1: ହୃଦୟ ମନ୍ଦିର ଖୋଲା ରହିଅଛି, ବିଜେକର ବନ୍ଧୁବର ନୟନ ଜଳରେ ଅତି ଆବେଗରେ ଧୋଇବି ତବ ପୟର।
0: ତୁମ ପାଦେ ପୁଷ୍ପାଞ୍ଜଳି ସମର୍ପିବି ମନ କାନନରୁ ତୋଳି, ମୋ ବନ୍ଧୁ ସଖା ଭାବେ ରହିଥାଅ ଏତିକି ତୁମକୁ ଅଳି।
1: ତୁମ ପଥ ଚାହିଁ ଦିନ ନସରଇ ଯୁଗ ସମଲା।

0: ଦିନ ପ୍ରତି ସପ୍ତାହରେ ତୁମ ଆଗମନେ ପ୍ରଫୁଲ୍ଲିତ ହୁଏ ମନ।
1: ଆକାଶବାଣୀର ମର୍ଯ୍ୟାଦା ବଢିଛି ତୁମ ଲାଗି ମୋ ପସନ୍ଦ, ନୂଆ ନୂଆ ଗୀତ ଶୁଣାଇ ଆମକୁ ମନରେ ଭର ଆନନ୍ଦ।
0: ତୁମେ ଆସିଗଲେ ପ୍ରୀତି ଗଙ୍ଗା ବହେ ହୃଦୟ ବାଜେ ସାହା ନାଇ, ମୋ କବି ଜୀବନ ଧନ୍ୟ ହୋଇଯାଏ ତୁମ ପ୍ରେମେ ମଗ୍ନ ହୋଇ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
1: ଜୟ ଶ୍ରୀ ରାମ।
0: ଜୟ
1: ଶ୍ରୀ ରାମ।
0: କେମିତି ଅଛନ୍ତି ଆପଣ?
1: ବହୁତ ଭଲ।
0: କଣ କରନ୍ତି ଆପଣ?
1: ବୁଣାକାର।
0: ନିଶ୍ଚେ କୁଆଁରପାଳ ମାଣିଆବନ୍ଧରୁ କହୁଛନ୍ତି ମାନେ ବୁଣାକାର ହେଇଥିବେ ବୋଲି ଆଶା। କଣ ବୁଣନ୍ତି ଆପଣ?
1: ଶାଢୀ ତ ଆଉ।
0: ଆଉ କଣ କିଛି ବୁଣା ହୁଏନି, ଖାଲି ଶାଢୀ ବୁଣା ହୁଏ?
1: ଅଧିକ ଶାଢୀ ବୁଣା ହୁଏ, ତାପରେ କପଡା ବୁଣା ହୁଏ, ସାର୍ଟ ପାର୍ଟ କପଡା।
0: ଆଉ ଯୋଉ ଜଗନ୍ନାଥଙ୍କ ପାଇଁ ଯୋଉ ଯାଏ ସେଇଟା ହୁଏନି ଖଣ୍ଡୁଆ ପାଟ?
1: ନୂଆପାଟଣା ଆମର ହଉଛି, ଏଠୁ ଆମର କାମ କରନ୍ତି ମାଣିଆ
0: ଜଗନ୍ନାଥ। ଆପଣ ଆଉ ଯାହା ସହିତ କଥା ହଉଛନ୍ତି ତାଙ୍କ ନାଁଟା ବି ଟିକେ କୁହନ୍ତୁ।
1: ପ୍ରଫୁଲ୍ଲ ପ୍ରଧାନ।
0: ଆଚ୍ଛା, ହଁ, ଆପଣଙ୍କ ପାଖରେ ତାହେଲେ ସେ ଅଛନ୍ତି?
1: ଆଜ୍ଞା, ଆମେ କାମ କରୁଛୁ ତ, ଶାଢୀ କାମ ହଉଛି।
0: ଓ, ଶାଢୀ କାମ ଚାଲିଛି?
1: ଆଜ୍ଞା।
0: ଆରମ୍ଭ କେତେବେଳେ ହେଲା, ସରିବ କେତେବେଳେ?
1: ଗୋଟେ 3 ଘଣ୍ଟା 4 ଘଣ୍ଟା ଖଣ୍ଡେ ହେଇଯିବ ଆଉ। ଆମେ ଏତେ ଖୁସିରେ ଖୁସିରେ ସବୁ କରୁଛୁ ଆଉ।
0: ନିଶ୍ଚେ କେତେ ସମୟ ଭିତରେ କାମ ସାରନ୍ତି ଗୋଟେ ଶାଢୀର?
1: ନା, ଏ ତ ଶାଢୀର କେବଳ ଗୁଡେଇକି ମାନେ ଡ୍ରମ ବଡ ଡ୍ରମ
0: ତାଦେହରେ
1: ସବୁ ଶାଢୀ ଓଷାର ଯେତିକି ସେଇଥିରେ ଗୋଟି ଗୋଟି କରି ସୂତା ସବୁ ଗୋଟେ ପାନିଆ ଥାଏ, ପାନିଆ ଦେହରେ ନେଇ ତାକୁ ଡ୍ରମ କରାଯାଏ। ଡ୍ରମ କଲା ପରେ ପଟି ପଟି ପଟି ପଟି କରିକି ତାକୁ ଏଠୁ ପୁରା ଶାଢୀର ଓଷାର ଯେତିକି ସେଇ ଓଷାର ପାନିଆ ଗୁନ୍ଥା ହେଇକି ତାକୁ ଗୁଡା ହୁଏ, ଗୋଟେ ନରାସୁର କହନ୍ତି ଗୋଲେଇ କାଠ ଗୁଡା ହୁଏ।
0: ତାପରେ
1: ଗୁଡା ହେଲା ପରେ ତାପରେ ତନ୍ତ ସେଟ ଉପରକୁ ପଳାଏ, ତାପରେ ଗୋଟି ଗୋଟି ଗୋଟି ଶାଢୀ ବୁଣା ହୁଏ ଆଉ। ଏଥିରେ ଆମର 80 ଲୁଗା ଲାଗୁଛି ଆଉ।
0: 80 ଲୁଗା ଲାଗୁଛି?
1: ଆଜ୍ଞା।
0: ଆଚ୍ଛା, ଏବେ କଣ ଚାଲିଛି ମାର୍କେଟରେ ସାଧାରଣ ଡିଜାଇନ?
1: ବିଭିନ୍ନ ପ୍ରକାର ଡିଜାଇନ ସବୁ ଚାଲିଛି। ମୋର ଯୋଉଟା ବୁଣା ହଉଛି ସେଟା ଘରେ ବୁଣା ହଉଛି କମ୍ପ୍ୟୁଟର ଡିଜାଇନ ରେ, ଯୋଉଟା ହଉଛି କମ୍ପ୍ୟୁଟର
0: ଥାକ
1: ହେଇକି ସବୁ କଲର ହେଇଥିବ। ଏଇଟା ଯୋଉଟା ଭାଇ ବୁଣୁଛନ୍ତି ସେଟା ପ୍ଲେନ ଟାଣି ତାପରେ ଡିଜାଇନ ବୁଣା ହବ।
0: ଆଚ୍ଛା ଆଚ୍ଛା, ଆପଣ ଏକା ସାଙ୍ଗରେ
1: ଅଲଗା, ଆମ ଡିଜାଇନ ହଉଛି ଅଲଗା ଆଉ।
0: ବୁଣା ତ ଯେତେବେଳେ ହୁଏ ଏକା ସାଙ୍ଗରେ ଡିଜାଇନ ବି ବୁଣା ହୁଏ ନା?
1: ଭାଇଙ୍କର ଯୋଉଟା ଅଛି ସେଥିରେ ମାନେ ବିଭିନ୍ନ ଡିଜାଇନ ପୁଣି ହେବ।
0: ଆଚ୍ଛା,
1: ଆମର ଯୋଉଟା ଅଛି ସେଟା ଗୋଟିଏ ଡିଜାଇନ, କେବଳ କମ୍ପ୍ୟୁଟର ତ କମ୍ପ୍ୟୁଟର
0: ଯାଇକି ଦେଖିବାକୁ ପଡିବ ନା?
1: ଆଜ୍ଞା।
0: ଏତେ କଥା ମାଇଣ୍ଡ ରେ ପୁରେଇକି ତାକୁ ମନରେ ଛବି ବନେଇଲା ବେଳକୁ ହେଇପାରୁନି?
1: ଦେଖିଲା ପରେ ତଥାପି ବୁଝିବାକୁ କଷ୍ଟି ପଡିବ। ନୂଆପାଟଣା ଅଧିକ ପାଟ ବୁଣା ହଉଛି, ଆମର ବୁଣା ହଉଛି ସୂତା।
0: ଲାଭ କେମିତି ହଉଛି?
1: ଆଜ୍ଞା, ଏବେ ଲୁଗା ରେଟ୍ ପ୍ରବଳ ବଢିଯାଇଛି।
0: ଆପଣଙ୍କର ଭଲ ହଉଛି ନା ନାଇଁ?
1: ହଁ, ଭଲ ହଉଛି, କାରଣ ଯୋଉଟା ଥିଲା ଆମର 1350 ଭିତରେ ରହୁଥିଲା, ବର୍ତ୍ତମାନ 1850 ଏବଂ ହେଇଗଲା।
0: ବହୁତ ରେଟ୍ ବଢିଗଲାଣି ଆଉ, ଆମେ ଗଲେ କେତେରେ ଦେବେ?
1: ଆଜ୍ଞା, ଆପଣ ଖୁସି ଆସନ୍ତୁ, ଆପଣ ଆସନ୍ତୁ, ତାପରେ କଣ ନେବେ ପଇସା କଥା ପଚାର।
0: ପଛ କଥା କେମିତି, ପଇସା ସବୁବେଳେ ଆଗରେ, ତାପରେ ଯାଉ ସବୁ ପଛର।
1: ନାଇଁ, ଆପଣ ତ ଦେଖା ହେଇନାହାନ୍ତି ଏପର୍ଯ୍ୟନ୍ତ ମ୍ୟାମ୍, ଆଉ ଆପଣ ଆସନ୍ତୁ, ଘରେ ଆସନ୍ତୁ, ତାପରେ ଆପଣ ଚଏସରେ ଦେଖିବା ଆଉ।
0: ଆଚ୍ଛା ହଉ, ଆପଣ ତ ଟେନସନ ନିଅନ୍ତୁନି, ଆମେ ଗଲେ ନିହାତି ଦେଖିବୁ କଣ ଅଛି କଣ ନାହିଁ ଜିନିଷ। ଜିନିଷ ଦେଖିବାକୁ ଭଲ ଲାଗେ ନା ବେଶୀ। ଆପଣ କଣ ଖିଆ ପିଆ କରିଛନ୍ତି ନା ଖାଲି ବସିକିରି ଲୁଗା ବୁଣୁଛନ୍ତି?
1: ଏଇଠି ଏବେ ପିଠା ଖାଇଥିଲୁ, ଏବେ ଏଇଠି ବରା ଆଉ ତରକାରୀ ହେଇକି ଥୁଆ ହେଇଛି।
0: ଓହୋ, ମନ ହେଲାଣି ଖାଇବା ପାଇଁ। ଆପଣ ଖାଇ ପିଇ ଏମିତି ଲୁଗା ବୁଣୁଥାନ୍ତୁ, ଆମକୁ ଫୋନ କରୁଥାନ୍ତୁ, ଲାଗି ପଡିକି କଲଟା ଲଗାନ୍ତୁ। କଣ ଶୁଣିବେ ଆଜି ମୋ ପସନ୍ଦରେ ଗୀତ?
1: ଠାକୁର ରାମଙ୍କର ଗୋଟେ ଭଜନଟେ ଆଉ।
0: ଠିକ ଅଛି, ଆପଣଙ୍କୁ ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି। ଫୋନ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।

0: ହ୍ୟାଲୋ, ମୋ ପସନ୍ଦ କିଏ କହୁଛନ୍ତି?
1: ମୁଁ ବାଲି ଦୋକାନ ଗଳିରୁ କହୁଛି, ନାରାୟଣ ଥାଟୋଇ।
0: ନାରାୟଣ ଥାଟୋଇ ଆଜ୍ଞା, ନମସ୍କାର।
1: 3 ମାସ ପରେ ଖୋଲି ଅଛି। ଆପଣ ମନା କଲେ କହିଲେ ଅନ୍ୟ ନୂଆ ନୂଆ ଶ୍ରୋତାଙ୍କୁ ଟିକେ ସ୍ଥାନ ଦିଅନ୍ତୁ, ଆଉ ଆପଣଙ୍କ ଫୋନ୍ ତ ରେଗୁଲାର ରହୁଛି ସାର ପାଇଁ ପ୍ରକୃତିରେ ଅନ୍ୟାନ୍ୟ ଶ୍ରୋତା କରିବ। ମୋ ମୋବାଇଲ ତ ସରଳ ପାଇଁ ଧୋଇଛି, ମୁଁ ସେ ଟାକ୍ଟିସ ଜାଣିଛି ମାନେ ସରଳ ଧୋଇଯାଏ ସାରା।
0: ଆଚ୍ଛା, ଟାକ୍ଟିସ ଜାଣିଛନ୍ତି ଆପଣ? କଣ ଟାକ୍ଟିସ ଜାଣିଛନ୍ତି?
1: ମୋର ପ୍ଲେନ ମୋବାଇଲ, ମୋ ସାହାଇକନା ନମ୍ବର ଚାଲିଗଲା, ମୁଁ ରିସିଭ ମାଧ୍ୟ ଆସିବ ବୋଲି ନିଶ୍ଚୟ।
0: ଆଚ୍ଛା ଆଚ୍ଛା, ଯାଉ, ବହୁତ ବଢିଆ କଥା। ଆପଣ ଯେତେବେଳେ ଚାହୁଁଛନ୍ତି ସେତେବେଳେ ଫୋନ ଲାଗୁଛି। ଆଉ ଆହୁରି ଭଲ କଥା ହଉଛି, ଆପଣ ସମସ୍ତଙ୍କ ପାଇଁ ଚିନ୍ତା କରି ଟିକେ ଗ୍ୟାପ ରଖି ଫୋନ କରୁଛନ୍ତି, ଭଲ କଥା। ତା ଭିତରେ ଦେଖନ୍ତୁ ଆମର କେତେ ନୂଆ ଶ୍ରୋତା ସ୍ଥାନ ପାଉଛନ୍ତି, କେତେ ଖୁସି ହଉଛନ୍ତି।
1: ପୁଣି ମାସକ ପରେ ଫୋନ କରିବିନି ଆପଣଙ୍କ?
0: ହଁ, ଠିକ କଥା। ତେବେ ଆପଣ ଭଲ ଅଛନ୍ତି ତ?
1: ମୋର ଆଜ୍ଞା, ମୁଁ ତ ମେଡିସିନ ଖାଇବା ଲୋକ, କଣ କରିବା?
0: ଆପଣ ଟିକେ ଜଣଙ୍କ ନାଁ କହିଲେ ଯେ ମେଡିସିନ ଖାଉନଥିବେ। ଆଜିକାଲି ସମସ୍ତେ ମେଡିସିନ ଖାଉଛନ୍ତି, ଶରୀର ଅଛି ମାନେ ରୋଗ ଅଛି, ଆଉ ରୋଗ ଅଛି ମାନେ ମେଡିସିନ। ହୋମିଓପାଥି ଖାଆନ୍ତୁ, ଆୟୁର୍ବେଦିକ ଖାଆନ୍ତୁ, ଦେଶୀ ଚିକିତ୍ସାରେ ରହନ୍ତୁ, କିମ୍ବା ଏଲୋପାଥିକ ଖାଆନ୍ତୁ, ଯାହା ବି ଯିଏ ହେଲେ ମେଡିସିନ ଖାଉଛନ୍ତି। ନହେଲେ କିଏ ଯୋଗ ପ୍ରାଣାୟାମ କରିକି ନିଜେ ସୁସ୍ଥ ହେଇକି ରହୁଛନ୍ତି, ତେଣୁ ଏଇଟା ଗୋଟେ ବଡ କଥା ନୁହେଁ। ମେଡିସିନ ଖାଆନ୍ତୁ, ପଛେ ସୁସ୍ଥ ଅଛନ୍ତି ତ?
1: ମୁଁ ଫୋନ କରିଲି ଜଗନ୍ନାଥଙ୍କୁ ଡାକି ଡକାଇଲି, ରହିଲା କି ଶରୀର କଥା ସବୁ କହିଲୁ, ଯେମିତି ଘଟିଲା କଟକ ଜୀବଦାନ ପାଇଁ ଆସିଲି, ଆଉ ତେଣୁ କରି ମେଡିସିନ ବନ୍ଧା, ଆଉ ମତେ ସେ କାଳିଆ ବସେଇଛନ୍ତି, ଚକା ଯିବ ପୁରୀରେ ବସିଛି ଅନ୍ତରେ।
0: ସେ ସମସ୍ତଙ୍କୁ ବଞ୍ଚେଇବେ, ସେ ସମସ୍ତଙ୍କୁ ରକ୍ଷା କରିବେ, ସେ ତ୍ରାଣକର୍ତ୍ତା, ସେ ପାଳନକର୍ତ୍ତା, ସବୁ ସେଇ କରୁଛନ୍ତି। ତେବେ ସେ ଆପଣଙ୍କୁ ଭଲରେ ରଖିଥାନ୍ତୁ ସେମିତି, କିନ୍ତୁ ମେଡିସିନ ଖାଇବାରେ ମୋଟେ ହେଳା କରିବେନି, ମେଡିସିନ ରେଗୁଲାର ଖାଉଛନ୍ତି।
1: ଓମେଜଡି ପଲିକଲ ଏମିତି ଖାଇବେ।
0: ଗୋଟିଏ ପୁଅ ବୋଧେ ଆପଣ?
1: ଗୋଟିଏ ପୁଅ ମୋର, ଆସିଯିବା ଆସାମରେ 10-12 ଦିନ ହେଲା, ନୂଆ କାମରେ ଥିଲା ତ, ଓଲିକି ନୂଆ କାମରେ, ସିଏ ଘରେ ଦ୍ୱାରା ସବୁ କରିଛି, ମୋ ପୁଅ କଣ କିଛି କରିପାରିଥିଲି, ଦୁଇ ପକ୍ଷରେ ଆଜି ବେଶୀ ଦୁଇ ପକ୍ଷରେ ପକା କଲା, ଆଉ କଣ କରିବି?
0: ବାହାଘର କରିନାହାନ୍ତି ନା?
1: ନା, ପିଲା 2-3 ଜାଗା ଯୁଟି ଅଛନ୍ତି, କିଏ ଆୟ କିଏ ଏମ୍ଏ। ମୋ ପୁଅ ମାଟ୍ରିକ ପାସ୍ କରିଛି, ମାଟ୍ରିକ ଯା, ମୋର ହେଲା ଚାଷୀ ବନ୍ଧୁ ଲୋକ, 2 ଏକର ଅଢେଇ କରି ଜମି, 10-20 ବର୍ଷ ଧାନ ମୁଁ ପାଇ, ତେଣୁ ମୁଁ ଗୁହାଳ ଗୋବର କରିପାରିବ, ଧାନ କଣ ଉଷେଇ ପାରିବ, ସେମିତିଆ ବହୁତ ଦରକାର। ଆଉ ଇଏ ତ ଆଜିକାଲି ବେଲା ଏମ୍ଏ ବେଲା ହେଲେ ତ କଥା କହି ହବନି।
0: ସେମିତି କଣ ଆଉ ସମସ୍ତେ ଆଜିକାଲି କରିବେ କି? ଆପଣଙ୍କ ସିଷ୍ଟମ ବି ବଦଳେଇ ଦିଅନ୍ତୁ, ନହେଲେ ଆଜିକାଲି କିଏ ଗୋବର ଆଉ ଏସବୁ ଜିନିଷ କରୁଛନ୍ତି କହିଲେ?
1: ଯୋଗାଡ ଚାଲିଛି, 3 ଜାଗା ଠିକ ହେଇଛି, ଯୋଉଟା ହବ ବନ୍ଧ ସେ ହବ।
0: ବହୁତ ଠିକ କରନ୍ତୁ, ଭଲ ବହୁତ ଘରକୁ ଆଣନ୍ତୁ, ଆପଣଙ୍କ ମନ ପସନ୍ଦର ବହୁତ ଘରକୁ ଆଣନ୍ତୁ। କିନ୍ତୁ ଯୋଉ ଯୋଉ କାମ ସବୁ ଆପଣ କହୁଛନ୍ତି, ଏ କାମ କଣ, ଯେକୌଣସି କାମ କଣ, ସେମିତି କିଛି ଆଶା ରଖନ୍ତୁନି। ଆଶା ରଖିଲେ ହୁଏତ ଦୁଃଖ ପାଇପାରନ୍ତି, କାହିଁକି ଆଶା ରଖିବେ? ନିଜ ହାତ ଗୋଡ ଯେତିକି ପାରିବ ସେତିକି କରିବେ, ଆଉ ଯାହା ଅଧିକାକୁ କରିବେ ବୋଲି ଭାବୁଛନ୍ତି, ମୁଁ ଆହୁରି 5 ପିଢ଼ି ପର୍ଯ୍ୟନ୍ତ ରଖିଦେଇଯିବି ବହୁତ କିଛି କରିକି, ସେଥିରେ କିଛି ମୂଲ୍ୟ ନାହିଁ। ଆଉ ଜଣଙ୍କୁ ନିର୍ଭର କରିକି ଯେ ସିଏ ଆସିଲେ କରିବ, ଆଉ ଯଦି ନ କରିବ କିମ୍ବା କରି ନ ପାରିବ, ତାହେଲେ ଆପଣ ଦୁଃଖୀ ହେବେ ଏବଂ ଘରେ ଅଶାନ୍ତି ହେବ, ସିଏ ମନଉଣା କରିବେ, ଏଗୁଡାକ ସବୁ ଯେମିତି ନ ହୁଏ, ସେଥିପାଇଁ ଅନ୍ୟକୁ ଆଶା କରିବେ ନାହିଁ। ଆପଣ ଯାହା ପାରୁଛନ୍ତି।

0: ନିଜେ କରନ୍ତୁ ଆଉ ଆପଣଙ୍କ ସଂସାରକୁ ସମ୍ଭାଳିଲା ଭଳି ସୁଶ୍ରୀ ବୋହୁଟିଏ ପାଆନ୍ତୁ, ଶାନ୍ତ ଶିଷ୍ଟ ଭଦ୍ର ବୋହୁଟିଏ ପାଆନ୍ତୁ, କିନ୍ତୁ ତାର ଅର୍ଥ ନୁହେଁ ଯେ ସେ କି କି କାମ କରିବ ଆମେ ତାର ଲିଷ୍ଟ ରଖିଦେବୁ। ଛାଡ଼ନ୍ତୁ, ଆପଣଙ୍କ ଭଲ ସବୁ ଜୁଟି ଯାଉ। ବାହାଘର କଲେ ଆମକୁ ଟିକେ ଡାକିବେ, ମନେ ପକେଇବେ ସେତେବେଳେ ମୋ ପସନ୍ଦ।
1: ଫୋନ କରିବେନି ଆପଣଙ୍କୁ ମୋ ପୁଅ ବିବାହ କହିବିନି?
0: ହଁ, ଡାକିବେ ନା।
1: ମୁଁ ଆପଣଙ୍କ ଟ୍ୱିନ୍ ବି ଆପଣ ନମିତା କହନ୍ତୁ, ଜସ୍ମିନ୍ ମ୍ୟାଡମ୍ କହନ୍ତୁ, ମୁଁ ଟ୍ୱିନ୍ ବି ଜାଣିପାରୁନୁ।
0: ଆଉ କଣ କହୁଛନ୍ତି? ଆପଣଙ୍କ ମିସେସ୍ ଭଲ ଅଛନ୍ତି ତ? ତାଙ୍କ ନାଁ ରମା,
1: ପୁଅ ନାଁ ସଞ୍ଜୟ, ଝିଅ ତିନିଟା ବିବାହ କରିଦେଇଛି।
0: ହଁ, ଝିଅ ତିନି ଜଣଙ୍କୁ ବାହାଘର କରିଦେଇଛନ୍ତି।
1: ସତସ୍ତରୀ ବର୍ଷ ଆଜ୍ଞା। ମୁଁ ଭାରି ଗୀତ ପ୍ରିୟ।
0: ଆମେ ଜାଣୁ ଆପଣ ବହୁତ ଗୀତ ପ୍ରିୟ। ଆପଣ 77 ବର୍ଷ ଭଳି ଲାଗୁନାହାନ୍ତି, ବୁଝିଲେ? ନା ନା, ଆପଣଙ୍କର ହସ ଆପଣଙ୍କର କଥାରେ ବହୁତ ତାକତ ଅଛି। ଆଉ କଣ ଖାଇଛନ୍ତି କି ଆଜି ତାକତ ବାଲା ଜିନିଷ?
1: ଭାକୁର ମଶା ଆଣିଥିବା କିଲେ ଖଣ୍ଡେ।
0: ଓହୋ, ଗରମ ନା ପଖାଳ?
1: ଫାଷ୍ଟ ଖାଇବା ବଢ଼ାଲା, ଖାଇ ନେଇକି ଛତା ଫଟା ଖାଇ ନେଇକି ଆଉ ଟାଇମ ଅଛି, ମୁଁ କହିଲି ହେଇଯିବ ଟାଇମ ବୋଲି ଧରି ମୋବାଇଲ ବାଡ଼ି ଆଡିକି ଆସିଲି। ଫୋନ କଲି
0: ମାନେ ଫୋନ କରିବ ବୋଲି ଶୀଘ୍ର ସେଟା ଖାଇଦେଲେ।
1: ଶୀଘ୍ର ଖାଇଦେଲେ,
0: ଭାକୁର ମାଛ ଆଣିଥିଲେ ଆଉ ଏତେ ତରତର ଖାଇଲେ ଆଉ ଥରେ ଆଉ ଗଣ୍ଡେ ଖାଇଦେବେ, ବୁଝିଲେ?
1: ନା ଆଉ ଖାଇ ହବନି,
0: ରାତିରେ ଟିକେ ଖାଇଦେବେ ମାଛ ଝୋଳ ଭାତ
1: ଖାଇବ ଆଉ।
0: ହଁ, ପୁଅ ଏଇନା କେତେ ଦିନ ରହିବେ?
1: ପୁଅ ଆମର ପୁଅ ରହିବ ନା ମାସ ଦୁଇ ମାସ ଖଣ୍ଡେ।
0: ଆପଣଙ୍କ ମନ ସେଥିପାଇଁ ଭାରି ଖୁସି ଆଉ?
1: ମାସ ଦୁଇ ମାସ ଘର କାମ କିଛି ଅଛି, ବାରି କାମ ଅଛି, ସାରିବ ଯିବ।
0: ସମସ୍ତେ ଭଲରେ ରହନ୍ତୁ, ଖୁସିରେ ଥାନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ସବୁ ଶ୍ରୋତାଙ୍କୁ ମୋର ଶୁଭେଚ୍ଛା ଅନୁରୋଧ ଜଣେଇଦେବି, ବାହାର ଶ୍ରୋତା ହଉ, ଖୋର୍ଦ୍ଧା ହଉ, ଯୁଆଡେ ମାନେ ଯୁଆଡେ ହଉ, ତାକୁ ଜଣେଇଦେବି।
0: ହଁ, ମୁଁ କଣ ଜଣେଇବି, ଆପଣ ଜଣେଇଲେ ଏଇ ତ ସବୁ ଶ୍ରୋତା ମାନେ ଶୁଣୁଛନ୍ତି ଆପଣଙ୍କୁ ଆଉ ପାଇଯାଇଥିବେ ଆପଣଙ୍କର ଶୁଭେଚ୍ଛା। ସେମିତି ଭଲ ସମ୍ପର୍କରେ ସମସ୍ତେ ଥାନ୍ତୁ, ସମସ୍ତଙ୍କ ସହିତ ଗୋଟିଏ ଡୋରିରେ ବାନ୍ଧି ରହିଥାନ୍ତୁ। ମୋ ପସନ୍ଦ ପରିବାର ଆମର ଗୋଟିଏ ହେଇକି ଥାଉ।
1: ଜଗନ୍ନାଥ କୃପା ଭଲ ରୁହନ୍ତୁ।
0: ହଁ, କହିଦିଅନ୍ତୁ ଆଜି ମୋ ପସନ୍ଦରେ ଆପଣ କଣ ଗୀତ ଶୁଣିବେ?
1: ଗୀତ କହିବେ ତେଣୁକରି କରିବାକୁ କହିବି ହେଲା।
0: ହଁ ହଁ, କୁହନ୍ତୁ।
1: ଯଶମତୀ ମେୟାକେ ବୋଲେ ନନ୍ଦଲାଲା, ରାଧା କି ଗୋରୀ ମେହମେରେ କାଲା।
0: କହିଦିଅନ୍ତୁ ନା, କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି?
1: ଶାନ୍ତି ନାୟକ, ନିଶାମଣି ସାହୁ।
0: ଠିକ ଅଛି, ଶୁଣି ଦଉଛୁ ଆପଣଙ୍କ ପସନ୍ଦର ଏଇ ସୁନ୍ଦର ଗୀତଟି।
1: ଆଜ୍ଞା, ନମସ୍କାର।
0: ନମସ୍କାର।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନ ଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671-230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ସୁବାଶିଷ ରାଜଗୁରୁ ମହାପାତ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ପ୍ରଚାର କରୁଛୁ ନାଟକ ଟେଲିଫୋନ୍, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା କୁଞ୍ଜ ବିହାରୀ ନନ୍ଦ।

0: ହ୍ୟାଲୋ ହ୍ୟାଲୋ
1: ହଁ ଶୁଣ ସୁଭଦ୍ରା,
0: ମୁଁ ଏ ପାଖରୁ ରିଙ୍ଗ କଲି,
1: ମୁଁ ଟେଲିଫୋନ ଉଠେଇଲି।
0: ଉଠେଇଲ ଯେ, ପାଟିରେ ତୁମର କଥା ନାହିଁ।
1: ମୁଁ ଜାଣିଥିଲି ଏଇଟା ତମ ଫୋନ।
0: ହେଲେ ମୁଁ କେମିତି ଜାଣିବି ଯେ ଟେଲିଫୋନ ତମେ ଉଠେଇଲ ବୋଲି? ଏଇଟା ରଙ୍ଗ ନମ୍ବର କାହିଁ ହେଇନଥିବ? ସେଇଥିପାଇଁ ମୁଁ ଏପାଖ ସେପାଖ ହେଇ ହ୍ୟାଲୋ କହିଲି। ଆଉ ତମେ ମତେ ଶୁଣ ସୁଭଦ୍ରା କହି ଶୁଣଉଛ କଣ?
1: ଶୁଣ ସୁଭଦ୍ରା,
0: ପୁଣି ଶୁଣ ସୁଭଦ୍ରା,
1: ଦେଖ
0: ତମେ ତ ହାତରେ ଟେଲିଫୋନ ଧରି ସେ ପାଖରେ ତମର ଚୌକି ଉପରେ ବସିଥିବ, ମୁଁ ଏ ପାଖରେ ଟେଲିଫୋନ ଧରି ସୋଫା ଉପରେ ବସିଛି। ଆଉ ମୁଁ ଦେଖିବି କଣ? ଏଇଟା କଣ ଟେଲିଭିଜନ ହେଇଛି ଯେ ମୁଁ ତୁମକୁ ଦେଖିବି? 4 ବର୍ଷ ହେଲା ଆମର ବାହାଘର।

0: ହେଲାଣି, କୋଳରେ ଗୋଟେ ଛୁଆ, ଏତେ ଦେଖା ଚାହେଁ ମନ ମାନିଲାନି ଯେ ତମେ ଏମିତି କେଲେହି କହୁଛ ଦେଖ।
1: ନାଇଁ ମୁଁ କହୁଥିଲି,
0: ତମ ଏମିତି ସାହେବ ଆସିଲେଣି କି?
1: ହଁ ହଁ ପରା ଆସିଲେଣି।
0: ସେ କଥା କହୁନା, ସେଇଥିପାଇଁ ପାଟି ତମର ଖନି ବାଜି ଯାଉଛି। କିଅ ସିଏ ତୁମ କମ୍ପାନୀର ନମ୍ବର ୱାନ୍ ହେଲେ ତୁମେ କମ୍ପାନୀର ନମ୍ବର ଟୁ ସିନିୟର ମ୍ୟାନେଜର, ତାଙ୍କୁ ତମର ଏତେ ଡର କାହିଁକି?
1: ଦେଖ ସୁଭଦ୍ରା, ଅଫିସରେ ଦିନଟା ଭଲରେ କଟିବ ବୋଲି ମୁଁ ପ୍ରତିଦିନ ଘରୁ ତମ ମୁହଁ ଚାହିଁ ଅଫିସ ଆସେ। ଆଜି ବି ତମ ମୁହଁ ଚାହିଁ ଆସିଥିଲି, ଆଉ ଏଠି ଅଫିସରେ ପହଞ୍ଚିବା ମାତ୍ରେ ତମ ରିଙ୍ଗ ପାଇଲି।
0: ଆଉ ମୋ ରିଙ୍ଗ ପାଇଲ ବୋଲି ଆଜି ଅଫିସରେ ତମ ଦିନଟି ଭଲରେ ଯିବନି, ସେଇଥିପାଇଁ ତମ ମନ ଫିକା ପଡି ଯାଉଛି, ଭଲରେ କଥା କହିପାରୁନା। ହଉ ହେଲା, ମୁଁ ଫୋନ ଛାଡି ଦଉଛି।
1: ନାଇଁ ନାଇଁ ନାଇଁ ସୁଭଦ୍ରା ପ୍ଲିଜ, ଫୋନ ଛାଡନି, କଣ କହୁଛ କୁହ।
0: ସେଇ କଥା, ଏସବୁ ଚାଲାକି ମୋ ପାଖରେ ଚଳିବନି। ହଁ, ତମ ଟେବୁଲ ଉପରେ ପେଣ୍ଡିଂ ଫାଇଲ କିଛି ଅଛି କି?
1: ହଁ ହଁ ବେଶ କିଛି ଅଛି।
0: ସେସବୁକୁ ଆଗେ ପୁରୁଣା ଫାଇଲ ଗଦା ଭିତରକୁ ପଠାଇ ଦିଅ, ତା ନହେଲେ ମୁଁ ଫୋନରେ କଥା କହିଲା ବେଳେ ତମ ଆଖି ଆଉ ମନ ସେଇ ଫାଇଲ ଗଦା ଉପରେ ଲାଖି ରହିଥିବ।
1: ହଁ ମାନିଲି, ଟିକେ ରୁହ।
2: ସାର୍ କାର୍ଡ।
1: ଆଚ୍ଛା ଆଚ୍ଛା, ଏଇ ତୁ ଏ ଟେବୁଲ ଉପରୁ ଏ ଫାଇଲ ସବୁ ନେଇ ସେ ଘର ଫାଇଲ ଗଦା ଭିତରେ ରଖିଦେ, ତାପରେ ସାହେବଙ୍କୁ ଡାକ।
2: ସାର୍।
1: ଡାର୍ଲିଙ୍ଗ।
0: କୁଆଡେ ଏମିତି ଉଭେଇ ଯାଇ କୁହା ହଉଛି ଡାର୍ଲିଙ୍ଗ?
1: କୁଆଡେ ଉଭେଇ ଯାଇ ନାହିଁ, କମ୍ପାନୀର ପାର୍ଟି ଆସିଲେଣି, କାମ ସାରି ମୁଁ 10 ମିନିଟ୍ ପରେ ଡାକିବି, ତମେ ଫୋନ ଛାଡିଦିଅ।
0: ହଉ ହେଲା, ଫୋନ ଛାଡିଲି, 10 ମିନିଟ୍ ପରେ ତମେ ଡାକିବ।
1: ଆରେ ଆସନ୍ତୁ ଆସନ୍ତୁ, ମିଷ୍ଟର ମହାନ୍ତି ଆସନ୍ତୁ।
2: ନମସ୍କାର ସାର।
1: ନମସ୍କାର, ଉତ୍କଳ ଏଜେନ୍ସିର ଏଜେଣ୍ଟଙ୍କ ପାଇଁ ଏତେ ଫର୍ମାଲିଟି ଦରକାର ନାହିଁ, ବସନ୍ତୁ ବସନ୍ତୁ।
2: ମେନି ଥ୍ୟାଙ୍କ୍ସ। ଗୋଟେ ଗୋଟେ କଥା କହିବି ସାର?
1: କୁହନ୍ତୁ।
2: ନା ସାର, ମୁଁ କଣ କହୁଥିଲି କି ସାର, ଆପଣଙ୍କ ଟେବୁଲ ଉପରେ ଆଜି ଗୋଟାଏ ସୁଦ୍ଧା ଫାଇଲ ନାହିଁ।
1: ଥିଲା, ଅନେକ ଥିଲା ଗଦାଏ, କିନ୍ତୁ ଏବେ ନାହିଁ।
2: କ୍ଷମା କରିବେ ସାର, ମୁଁ କିଛି ବୁଝିପାରିଲିନି।
1: ମାନେ ଆପଣ ଆସିବା ପୂର୍ବରୁ ଏଠି ଫାଇଲ ଗଦା ହେଇଥିଲା, କିନ୍ତୁ ଏବେ ନାହିଁ।
2: ସେଇ କଥା ତ, ମାନେ ଫାଇଲ ସବୁ ଗଲା କୁଆଡେ ସାର?
1: ଓହୋ, ତା ସ୍ଥାନକୁ।
2: ଇଏ ଗୋଟିଏ ପଦ କଥା କହି ଆପଣ ସାର ମତେ ଆହୁରି କନଫ୍ୟୁଜନ ଭିତରକୁ ଠେଲି ଦେଲେ।
1: ନାଇଁ ନାଇଁ ନାଇଁ, ଇଏ କଥା କଣ କି, ମାନେ ଆପଣ ଏଠିକି ଆସିବା ପୂର୍ବରୁ ମାନେ ମୋର ଏଠି ଫୋନରେ କଥାବାର୍ତ୍ତା ଚାଲିଥିଲା।
2: ହଁ, ଇଏ ଆଉ ନୂଆ କଥା କଣ?
1: ନୂଆ କଥା କଣ କହୁଛନ୍ତି? ନୂଆ କଥା ନୁହେଁ, ବରଂ ଅତି ପୁରୁଣା କଥା, ନିତିଦିନିଆ କଥା ଇଏ।
2: ମତେ ତାହେଲେ କ୍ଷମା କରନ୍ତୁ ସାର, ମୁଁ ଏଠିକି ଆସି ଆପଣଙ୍କ ଆଳାପ ଆଲୋଚନାରେ ବାଧା ଦେଲି।
1: ନାଇଁ ନାଇଁ, ବରଂ ଆପଣ ଆସିଲେ ବୋଲି ମୁଁ ଟେଲିଫୋନ ଛାଡିଦେବା ପାଇଁ ଗୋଟାଏ ବାହାନା ଖୋଜି ପାଇଲି।
2: ବାହାନା?
1: ଆଚ୍ଛା ମିଷ୍ଟର ମହାନ୍ତି,
2: ଆଜ୍ଞା,
1: ଉତ୍କଳ ଏଜେନ୍ସି ପରି ଗୋଟାଏ ନାମଜାଦା କମ୍ପାନୀର ଆପଣ ପ୍ରତିନିଧି, ଆମ ଦୁହିଁଙ୍କ ଭିତରେ କିଛିଟା ଆନ୍ତରିକତା ରହିଛି ବୋଲି ମୋର କାହିଁ ବିଶ୍ୱାସ। ମାନେ ମୁଁ ଆଜି ଏଠିକି ଆସି ଏ ଚୌକରେ ବସିବା ପରେ ପରେ ଟେଲିଫୋନ ରିଙ୍ଗ ପାଇଲି।
2: ସାର, ଆପଣ ସାର ଏ ଅଫିସର ସିନିୟର ମ୍ୟାନେଜର, ଏପରି ଫୋନ ପାଇବା ହୁଏତ
1: ଇଏ ହୁଏତ କଥାଟା ଭୁଲି ଯାଇ ଆପଣ କୁହନ୍ତୁ ତ, ଇଏ ଟେଲିଫୋନ କାହାର ହେଇଥିବ?
2: ଇଏ ଟେଲିଫୋନ କାହାର ହେଇଥିବ? କାହାର ହେଇଥିବ? କାହାର ହେଇଥିବ? ହଁ, ଇଏ ଏମଡି ସାହେବ।
1: ନାଇଁ ନାଇଁ ନାଇଁ ନାଇଁ, ତାଙ୍କ ଫୋନ ନୁହେଁ, ତାଙ୍କ ଫୋନ ନୁହେଁ।
2: ତାହେଲେ ତାହେଲେ ଘରୁ ହୁଏତ ଆପଣ ତର୍ବରେ ଚାଲି ଆସିଛନ୍ତି, ସେଇଥିପାଇଁ ଆପଣଙ୍କ ଘରୁ ଶ୍ରୀମତୀ ଟେଲିଫୋନ କରିଛନ୍ତି, ଅମୁକ ଛାଡିଗଲେ ସମୁକ ଛାଡିଗଲେ ଏମିତି।
1: ବୁଝିଲେ ବୁଝିଲେ ବୁଝିଲେ ମିଷ୍ଟର ମହାନ୍ତି, ମାନେ ଆପଣ ନିଶ୍ଚୟ କାକ ବିଦ୍ୟା ଜାଣନ୍ତି।
2: ଧନ୍ୟବାଦ, କିନ୍ତୁ ଶ୍ରୀମତୀଙ୍କ ଟେଲିଫୋନ ସହିତ ଆପଣଙ୍କ ଟେବୁଲ ଉପର ଫାଇଲର ସମ୍ପର୍କଟା
1: ଅଛି? ଅଛି ଶ୍ରୀଯୁକ୍ତ ମହାନ୍ତି, ଅଛି। ମାନେ ଟେଲିଫୋନରେ କଥା ଆରମ୍ଭ କରିବା ସାଙ୍ଗେ ସାଙ୍ଗେ ସେ ଜାଣିପାରିବେ ମୋ ଟେବୁଲ ଉପରେ ପେଣ୍ଡିଂ ଫାଇଲ କଥା ଅଛି କି ନାହିଁ।
2: ସାର, ସେ ସିଏ କେମିତି ଜାଣିପାରିବେ?
1: ମାନେ ଫୋନରେ କଥା କହିଲେ ବି ମାନେ ସେମିତି ଦୃଷ୍ଟି ଶକ୍ତି ହଉ କି ଆଘ୍ରାଣ ଶକ୍ତି ହଉ, ତାଙ୍କର ସେଟା ଅଛି। ହୁଏତ ତାଙ୍କ ଆଖି ସାମ୍ନାରେ ଫାଇଲ କଥା ନାଚି ଉଠିବ, ନହେଲେ ନାକରେ ଫାଇଲର ବାସ୍ନା ସେ ପାଇପାରିବେ। ମୋ କଥା ଶୁଣି ଆପଣ ହସୁଛନ୍ତି ମନେ ମନେ, ମୁଁ ଦେଖୁଛି। ଇଏ ଶୁଣନ୍ତୁ, ମାନେ ଘରୁ ସେ ରିଙ୍ଗ କଲେ, ମୁଁ ଫୋନ ଉଠେଇଲି, କଥା ଆରମ୍ଭ ହେଲା, ମୋ ଆଖି ସାମ୍ନାରେ ଫାଇଲ ଗଦା, ସଭା ଉପରେ ରହିଛି ଆପଣଙ୍କର ଉତ୍କଳ ଏଜେନ୍ସିର ଫାଇଲ।
2: ଇଏ କଣ କହୁଛନ୍ତି ସାର, ମାନେ ଆମ ଫାଇଲଟା ସଭା
1: ଶୁଣନ୍ତୁ ମାନେ

0: ଆପଣଙ୍କ ଫାଇଲ୍ ଦେଖି ମୋ ମନରେ କେତେ କଥା ଖେଳିଗଲା। ମନେ ପଡ଼ିଗଲା ଆପଣଙ୍କୁ ଡେଟ୍ ଦିଆହେଇଛି, ଆପଣ ଆଜି ଆସିବେ। କାନରେ ଶୁଣୁଛି ଶ୍ରୀମତୀଙ୍କ କଥା, ଆଖିରେ ଦେଖୁଛି ଉତ୍କଳ ଏଜେନ୍ସିର ଫାଇଲ୍। କାନ, ଆଖି, ମନ, ଏସବୁର ସଂଘର୍ଷ କଥା ମାନେ ଶ୍ରୀମତୀ ଠିକ୍ ଜାଣିପାରିଲେ।
1: ତାପରେ ସାର୍?
0: ମାନେ ତାପରେ ନିର୍ଦ୍ଦେଶ ଆସିଲା, ଟେବୁଲ ଉପରୁ ପେଣ୍ଡିଂ ଫାଇଲ୍ ଗୁଡ଼ିକ ଉଠେଇ ଦିଅ, ଫାଇଲ୍ ସେଠି ରହିଲେ ମୋ ମନ ତେଣିକି ଟାଣି ହେଇଯିବ, ୟାଙ୍କ ସହିତ ମୁଁ ଠିକ୍ କଥାବାର୍ତ୍ତା କରିପାରିବି ନାହିଁ। ଅତେବ ଟେବୁଲ ଉପରୁ ଫାଇଲ୍ ଉଠିଲା, ଟେବୁଲ ସଫା।
1: ଏକା ଆପଣ ନୁହନ୍ତି ସାର୍, ଆଉ ଦୁନିଆର ସବୁ ସ୍ୱାମୀ ଠିକ୍ ଏଇ କାମଟି କରିଥାନ୍ତି।
0: ମିଷ୍ଟର ମହାନ୍ତି, ମାନେ ତାହେଲେ ଆପଣ କହୁଛନ୍ତି ମୁଁ କିଛି ଭୁଲ କରିନାହିଁ?
1: ଏଇ ଘଟଣାରେ ଆପଣଙ୍କ ଶ୍ରୀମତୀ ଏ କଥାଟି ପ୍ରମାଣିତ କରିଦେଲେ ଯେ ସ୍ତ୍ରୀ ମାନେ ଆମର ଏଇ ଗୃହିଣୀ କେମିତି ନିଷ୍ଠା ଓ ଦକ୍ଷତାର ସହ ତାଙ୍କର ସଂସାର ଚଳଉଛନ୍ତି।
0: ବୁଝିଲେ ବୁଝିଲେ ମିଷ୍ଟର ମହାନ୍ତି, ମାନେ ଇଏ କମ୍ପ୍ଲିମେଣ୍ଟ ପାଇଁ ମାନେ ମୋ ଶ୍ରୀମତୀଙ୍କ ପକ୍ଷରୁ ମୋର ଧନ୍ୟବାଦ ଗ୍ରହଣ କରନ୍ତୁ। ଏବେ ଆପଣଙ୍କ ଫାଇଲ୍ ଗ୍ରହଣ କରନ୍ତୁ,
1: ଟେବୁଲକୁ ଆସିବ ତ ସାର୍।
0: ଏଇ ସାଙ୍ଗେ ସାଙ୍ଗେ
1: ସାର୍,
0: ସେ ପେଣ୍ଡିଂ ଫାଇଲ୍ ସବୁ ଏଠିକି ଆଣ
1: ସାର୍। ଇଏ ଫାଇଲ୍ ତ ଆସିବ, ସେଇ ସଙ୍ଗେ ସଙ୍ଗେ ଶ୍ରୀମତୀଙ୍କ ଟେଲିଫୋନ
0: ନିଶ୍ଚୟ ଆସିବ।
1: ଆଉ ଇଏ ପେଣ୍ଡିଂ ଫାଇଲ୍ର ବାସ୍ନା ଶ୍ରୀମତୀଙ୍କ ନାକରେ
0: ନିଶ୍ଚୟ ପୁଣି ବାଜିବ।
1: ତାହେଲେ ସାର୍, ଆମର ସେ ଉତ୍କଳ ଏଜେନ୍ସି ଫାଇଲ୍ କଥାଟା ସାର୍?
0: କିଛି ଚିନ୍ତା ନାହିଁ, କିଛି ଚିନ୍ତା ନାହିଁ। ମାନେ ସେତେବେଳେ ଶ୍ରୀମତୀଙ୍କ ମନ ଦୃଷ୍ଟି ପାଇଁ ଗୋଟାଏ ନୂଆ ଅସ୍ତ୍ର ପ୍ରୟୋଗ କରିବାକୁ ପଡିବ। ଏମ୍ଡି ସାହେବଙ୍କ ଷ୍ଟେନୋ ଆସିଗଲେଣି।
2: ନମସ୍କାର।
0: ଇଏ କଣ ଏମ୍ଡିଙ୍କ ପାଖରୁ ଆସିଲେ?
2: ନାଇଁ ସାର୍, ମୋ ପାଖରୁ ଆସିଲେ।
0: ଆପଣଙ୍କ ପାଖରୁ ମାନେ?
2: ହଁ ସାର୍, ଇଏ ମାନେ ସାର୍ ପାନ
0: ପାନ
2: ହଁ ସାର୍ ପାନ ଆଜି ପରା ପାନ ନବାକୁ ଭୁଲି ଯାଇଥିଲି ସାର୍। ସାର୍, ଏମ୍ଡି ଆସିଗଲେଣି, ଗୋଟାଏ ନୂଆ ଫାଇଲ୍ ତାକୁ ଧରେଇ ଦେଇ ପାନ ସକାଶେ ଲିଫ୍ଟରେ ତଳକୁ ଖସି ଆସିଛି ଆଉ। ସାର୍, ଏଇ ତ ଆପଣଙ୍କ ଫାଇଲ୍ ସବୁ ଟେବୁଲକୁ ଆସିଗଲାଣି। ଆପଣ ନା ସାର୍? ଆପଣ ଆପଣ ସାର୍ ଧନ୍ୟ। ଆପଣ ଅନ୍ୟ ଅଫିସର ମାନେ ଏ ଫାଇଲ୍ ଖୋଲିବା ଆଗରୁ ଏବେ ଚୌକି ଉପରେ ଟିକେ ଢଳି ପଡ଼ିଥିବେ, କିନ୍ତୁ ସାର୍ ସାର୍ ଆପଣ ନା ସାର୍ ଆପଣଙ୍କ ଫାଇଲ୍ ଏଇ ଖୋଲା ହେଲା ସାର୍। ପାନଟା ନେଇନି ସାର୍,
0: ନିଅନ୍ତୁ ନିଅନ୍ତୁ, ମୁଁ କାଢିକି ରଖିଛି, ନିଅନ୍ତୁ।
2: ଧନ୍ୟବାଦ ସାର୍, ନମସ୍କାର।
0: ନମସ୍କାର ନମସ୍କାର ନମସ୍କାର ନମସ୍କାର ନମସ୍କାର। ଦେଖିଲେ ତ ମିଷ୍ଟର ମହାନ୍ତି
1: ସାର୍,
0: ଏମ୍ଡିଙ୍କ ଷ୍ଟେନୋ ଫାଇଲ୍ ଯଦି ଏବେ ଟେବୁଲ ଉପରକୁ ଆସି ନଥାନ୍ତା
1: ତେବେ ସାର୍
0: କିଏ ଜାଣେ ଏମ୍ଡିଙ୍କ ଷ୍ଟେନୋ ତାଙ୍କ କାନ ପାଖରେ ଦି ଚାରିପଦ ଫୁସ୍ଫାସ୍ କଥା ଶୁଣେଇବା କିଛି ବିଚିତ୍ର କଥା ନୁହେଁ। ଫାଇଲ୍ ଠିକ୍ ସମୟରେ ଆସିଯାଇଛି, ଆଉ ଆପଣ?
1: ମୁଁ ବି ସାର୍ ଠିକ୍ ସମୟରେ ଆସିଯାଇଛି।
0: ହଁ ଠିକ୍ 10:30।
1: ଥ୍ୟାଙ୍କ୍ସ, ଆଜି ତାହେଲେ ଆମର କଣ୍ଟ୍ରାକ୍ଟ ସବୁ ଚୂଡ଼ାନ୍ତ ହେଇଯିବ ନା
0: ଏଇ ଘଣ୍ଟା ଭିତରେ? ୟେସ୍ ପ୍ଲିଜ୍,
3: ଏମ୍ଡି ହିୟର୍।
0: ଗୁଡ୍ ମର୍ଣ୍ଣିଂ ସାର୍।
3: ଉତ୍କଳ ଏଜେନ୍ସିର ପାର୍ଟି ଆସିଯାଇଛନ୍ତି?
0: ଆସିଯାଇଛନ୍ତି ସାର୍, ଆସିଯାଇଛନ୍ତି।
3: ଆଜି କଣ୍ଟ୍ରାକ୍ଟ ପେପର ସବୁ ଫାଇନାଲ୍ ହେଇଯିବ ତ?
0: ହେଇଯିବ ସାର୍।
3: ଠିକ୍ ଅଛି,
0: ରହିଲି ସାର୍, ନମସ୍କାର। ଏମ୍ଡି ସାର୍ଙ୍କ ଫୋନ୍।
1: ଏମ୍ଡି କୋଉ ଫ୍ଲୋର୍ରେ ବସନ୍ତି?
0: 7th ଫ୍ଲୋର୍। ଆଉ ଦେଖୁଛନ୍ତି ତ ମୁଁ ଏଠି ଗ୍ରାଉଣ୍ଡ ଫ୍ଲୋର୍ରେ।
1: ଏଇ ଗ୍ରାଉଣ୍ଡ ଫ୍ଲୋର୍ରେ ତ ସବୁ କାମ ସାର୍।
0: ଯାହା କହୁଛନ୍ତି ଆପଣ,
1: ମୁଁ ଅପେକ୍ଷା କରୁଛି।
0: ଆପଣ ସେତେବେଳୁ ଆସି ଏଠି ଅପେକ୍ଷା କରିବା କଥା କହୁଛନ୍ତି?
1: ନା ନା ନା, ମାନେ ମୁଁ ଏଇ ଟେଲିଫୋନ୍କୁ ଅପେକ୍ଷା କରିବା କଥା କହୁଛି।
0: ଟେଲିଫୋନ୍କୁ ଅପେକ୍ଷା, ତା ମାନେ ଆପଣ ଏଠିକି ଆସିଛନ୍ତି, ଆଉ କେହି ଲୋକ ଆପଣଙ୍କୁ ରିଙ୍ଗ୍ କରିବା ପାଇଁ ଆପଣ ଅପେକ୍ଷା କରିଛନ୍ତି? সেই ফোন বোধ হয়ে গোটা রিং হয়ে বন্ধ হয়ে গেল
1: না স্যার তা নয় মানে দুই বর্ষ হল মো নিজের গোটে টেলিফোন।

0: ମୁଁ ବିଏ କହୁଛି ସାର୍।
1: କ'ଣ ହେଲା? ମୁଁ ପରା ମ୍ୟାନେଜର ରଞ୍ଜନ ବାବୁଙ୍କ ସହିତ କଥାବାର୍ତ୍ତା କରିବାକୁ ଆପଣଙ୍କୁ କହିଥିଲି।
0: ମୁଁ ସାର୍ ତିନି ଚାରି ଥର ଟ୍ରାଏ କରିସାରିଲିଣି। ମ୍ୟାନେଜର ସାହେବଙ୍କ ଫୋନ ସବୁବେଳେ ଏନଗେଜ ରହୁଛି ସାର୍।
1: କାହିଁକି କାହିଁକି ଏନଗେଜ ରହୁଛି? ଉତ୍କଳ ଏଜେନ୍ସିର ଏଜେଣ୍ଟ ତାଙ୍କ ପାଖକୁ ଅନେକ ବେଳକୁ ଆସିଗଲେଣି, ସେ ତ ନିଜେ କହୁଥିଲେ, ଆଉ ଏନଗେଜ କାହିଁ ରହୁଛି?
0: ମୁଁ ସାର୍ କେମିତି କହିବି, ସିଏ ତ ସାତ ମହଲା ତଳେ ରହୁଛନ୍ତି ସାର୍। ମୁଁ ଟିକେ ଲିଫ୍ଟରେ ଯାଇ ଦେଖି ଆସିବି କି?
1: ନାଇଁ ଥାଉ।
2: କଣ ହେଲା?
3: କୁହ ସୁଭଦ୍ରା।
2: କଣଟା କହିବି ମ, ଟେଲିଫୋନଟା ତ ଅନ୍ ଅଛି, ମୁଁ ଏ ପାଖରେ ଫୁକି ହଉଛି, ତମର ସୋର୍ ଶବ୍ଦ ନାହିଁ, କୁଆଡେ ଉଭେଇ ଗଲ ମ?
3: ସୁଭଦ୍ରା, ମୋର ମନ ପ୍ରାଣ ଆତ୍ମା କହିଲା।
2: କଣ ମନ ପ୍ରାଣ ଆତ୍ମା?
3: ହଁ, ମନ ପ୍ରାଣ ଆତ୍ମା କହିଲା।
2: କଣ କହିଲା ଟିକେ ଶୁଣେ, କଣ ତୁମେ ମନରେ ଫାନ୍ଦିଛ?
3: ନା ନା ନାଇଁ, ଏଇଟା କିଛି ଫାନ୍ଦିବା କଥା ନୁହଁ ଡାର୍ଲିଂ। ମୋ ମନ କହିଲା, ମତେ ହୁଏତ ଏମଡି ଠିକ ଏଇ ମୁହୂର୍ତ୍ତରେ ଖୋଜୁଛନ୍ତି, ସେଥିପାଇଁ ମୁଁ ଟେଲିଫୋନ ମାଉଥ ପିସ୍ ଉପରେ ଚାପି ରଖି ଟିକେ ଅଟକି ଗଲି।
2: ଭଲ, ଯେତେ ପାରୁଛ ମନ ଗଢା କଥା କୁହ। ହଁ, ଆଜି ସଞ୍ଜରେ ସିନେମା ଯିବା କଥା ମନେ ଅଛି ଟି?
3: ଅଛି ଅଛି ସୁଭଦ୍ରା, ମନେ ଅଛି। ତେବେ ତମର ଅନୁମତି ପାଇଲେ ମୁଁ ଟିକେ ତମକୁ ଗୋଟାଏ କଥା କହିବି।
2: ଏଇ ପୁଣି ପୁଣି ଗୋଟାଏ କଣ ମନରେ ପାଞ୍ଚିଲଣି? ମୁଁ ତ ସ୍ତ୍ରୀ, ତମେ ତ ସ୍ୱାମୀ, ମୁଁ ତୁମକୁ କି ଅନୁମତି ଦେବି?
3: ଦବ ସୁଭଦ୍ରା ଦବ, ସ୍ୱାମୀ ସ୍ତ୍ରୀକୁ ଅନୁମତି ଦଉଛନ୍ତି, ସ୍ତ୍ରୀ ସ୍ୱାମୀକୁ ଅନୁମତି ଦଉଛନ୍ତି।
2: ହଉ ହେଲା, ଏବେ ଅନୁମତି ଦେଲି, କୁହ କଣ କହୁଛ?
3: ନାଇଁ, ଆଜି ସଞ୍ଜରେ ବଙ୍ଗଳା ଫିଲ୍ମ ଦେଖି ଯିବା କଥା ତମେ ଯୋଉ କହୁଛ।
2: କହୁ ନାହିଁ, କହିଛି ଏକାବେଳକେ ପୂର୍ଣ୍ଣଚ୍ଛେଦ ପକେଇ କହିଛି, ଆଉ ସେଥିରେ କାହାର କିଛି କହିବାର ନାହିଁ।
3: ନାଇଁ, ଖାଲି ଏତିକି ମୁଁ କହୁଛି, ଆମେ ତ ସିନେମା ଦେଖି ଯିବା, ଯଦି
2: କଣ ଯଦି ଆମ ଦୁହିଁଙ୍କ କଥାବାର୍ତ୍ତା ଭିତରୁ ଯଦି କୁଆଡେ ଆସିଲା?
3: ନାଇଁ ନାଇଁ, ମୁଁ କହୁଥିଲି କଣ କି, ଆମେ ଦୁହେଁ ତ ଯିବା, ଆମ ସାଙ୍ଗରେ ଯଦି
2: ସୁମିତ୍ରା ଯାଏ।
3: ମୁଁ ସେଇ କଥା କହୁଥିଲି।
2: ହାତରେ ଫୋନ ରିସିଭରଟା ଧରିଛି, ଏ ଚୌକି ବାଡ଼ରେ ପିଟି ପିଟି ଭାଙ୍ଗିଦେବି। ଏଇ ଭାଙ୍ଗିଲି।
3: ସୁଭଦ୍ରା, ଇଏ କଣ କହୁଛ ସୁଭଦ୍ରା? ପ୍ଲିଜ ମୋ କଥା ମୁଁ ଫେରେଇ ନଉଛି, ଟେଲିଫୋନ ଭାଙ୍ଗ ନାହିଁ, ସେଟା ଆମ ନିଜ ଫୋନ।
2: ତମକୁ ଲାଜ ମାଡୁନି? ଏଇ ଗଲା ମାସରେ ପରା ସୁମିତ୍ରାକୁ ସାଙ୍ଗରେ ନେଇ ଆମେ ସିନେମା ଯାଇଥିଲେ, କଣ ହେଲା? କଣ ହେଲା ସେଠି?
3: କୋଉ କଥା?
2: ଆରେ ଏ ଜାଣିସିଆଣା ଡଙ୍ଗ ଛାଡ ମ, ସିନେମା ହଲ୍ରେ ମତେ ଗୋଟାଏ କରକୁ ବସେଇଦେଲ, ମୋ ପାଖକୁ ସିଏ ବସିଲା, ଆଉ ତା ପାଖକୁ ଲାଗି ତମେ ବସିଲ, ଏକାବେଳେ ପାଖକୁ ଲାଗି, କଣ ମନେ ପଡ଼ୁନି?
3: ପିଲାଟା ଆମ ସାଙ୍ଗରେ ଯାଇଛି, ମନ ଦୁଃଖ କରନ୍ତା?
2: ପିଲାଟା କଲେଜ ପଢାଯିବ, ପିଲାଟା କୋଉଟେ ହେଲା ବା? ଆଉ ପଦେ ତା କଥା କହିଲେ, ଏଇଥର ରିସିଭରଟା ଏଇଠି ଭାଙ୍ଗିଦେବି ଜାଣି।
3: ନାଇଁ ନାଇଁ ନାଇଁ ନାଇଁ, ମୁଁ ଆଉ କିଛି କଥା କହୁନି, ଆଜି ସନ୍ଧ୍ୟାରେ ଇଏ ପ୍ରୋଗ୍ରାମ ରହିଲା, ମୁଁ ତମକୁ ନେଇ,
2: ଖାଲି ତମକୁ ନେଇ ନୁହେଁ, କେବଳ ତମକୁ,
3: ହଁ ଏକା ତମକୁ ନେଇ ବଙ୍ଗଳା ଫିଲ୍ମ ଦେଖିବାକୁ ଯିବି, ତମେ 5:30 ସୁଦ୍ଧା ପ୍ରସ୍ତୁତ ହେଇଥିବ।
2: ହଉ ମୁଁ ରଖିଲି।
3: ହଉ ମୁଁ ବି ରହିଲି।
4: ସାର୍,
3: ମିଷ୍ଟର ମହାନ୍ତି
4: ସାର୍
3: ଶୁଣିଲେ ତ?
4: କୋଉ କଥା ସାର୍?
3: ସତ କହୁଛନ୍ତି ଆପଣ? କିଛି ବୁଝିପାରୁନାହାନ୍ତି ମୁଁ ଯାହା କହୁଛି? କିଛି ବୁଝିପାରୁନାହାନ୍ତି?
4: ନାଇଁ ସାର୍, ଯେତେ ବୁଝିଲେ ବି ଆପଣଙ୍କ ଶ୍ରୀମୁଖରୁ କଥାଟି ନ ବାହାରିବା ପର୍ଯ୍ୟନ୍ତ ମୁଁ କିଛି ମନ୍ତବ୍ୟ ଦେଇପାରିବିନି।
3: ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା, ମୁଁ କହୁଥିଲି ଆମ ଦୁହିଁଙ୍କ ଭିତରେ ଟେଲିଫୋନରେ ଏଇ ଯୋଉ ସବୁ କଥାବାର୍ତ୍ତା ଆପଣ ଶୁଣିଛନ୍ତି ତ?
4: କ୍ଷମା କରିବେ ସାର୍, ମୁଁ ତ ଅଧା, ନା ସାର୍ ଅଧା କହିଲେ ଠିକ ହବନି, ଫାଳେ, ମାନେ ସିଏ ସେ ପାଖରେ ଆଉ ଆପଣ ଏ ପାଖରେ, ମୁଁ ଫାଳେ ଶୁଣିଛି ସାର୍।
3: ବେଶ, ଆପଣ ଫାଳେ ଶୁଣିଲେ, ଆଉ ସେ ଫାଳକୁ ଆପଣ ଯାହା ବୁଝିଲେ
4: ରହିଗଲେ କାହିଁକି ସାର୍? ଆପଣଙ୍କ କଥା ଏପର୍ଯ୍ୟନ୍ତ ଆପଣ ପୂରଣ କରିନାହାନ୍ତି।
3: ଆପଣ ତ ବଡ ମାନେ ସ୍ପଷ୍ଟବାଦୀ ଦେଖୁଛି, ଫାଳ ତ ଶୁଣିଛନ୍ତି, ସେତିକିରେ ଆପଣ କଣ କହୁଛନ୍ତି?
4: ନାଇଁ ସାର୍, ଏଥିରେ ସାର୍ କହିବାର କିଛି ନାହିଁ, ଇଏ ତ ନିତ୍ୟ ନୂତନ ଅମୃତମୟ ପାରିବାରିକ କଥା।
3: ଶ୍ରୀଯୁକ୍ତ ମହାନ୍ତି, ଶ୍ରୀଯୁକ୍ତ ମହାନ୍ତି, ଆପଣ ନିଶ୍ଚୟ ସାହିତ୍ୟ ଚର୍ଚ୍ଚା କରନ୍ତି, ତା ନହେଲେ ଆପଣଙ୍କ ମୁହଁରେ ରସପୂର୍ଣ୍ଣ କାବ୍ୟ କଥା।
4: ନାଇଁ ନାଇଁ ସାର୍, ନାଇଁ ସାର୍, ମାନେ ଆପଣଙ୍କ ଭାଷା ଶୁଣି ମୁଁ ତ କାହିଁକି ମାନେ ଆପଣ ସାହିତ୍ୟ ଚର୍ଚ୍ଚା କରନ୍ତି ବୋଲି ବୁଝିଲି। ନାଇଁ ଆଜ୍ଞା, ଯାହା ମୁଁ ଶୁଣିଲି ଏଇ ପାରିବାରିକ ଗାଥା ଅନାଦି କାଳରୁ ଏମିତି ଚାଲି ଆସିଛି, ଆଉ ଚାଲୁଥିବ, ଏଥିରେ ତୃତୀୟ ପୁରୁଷ କିଛି କହିବାର ନାହିଁ।
3: ଧନ୍ୟବାଦ ଧନ୍ୟବାଦ, ଆପଣ ମାନେ ଏଇସବୁ କଥା କହିକି ନିଜର ଦାୟିତ୍ୱ ତୁଟେଇ ଦେଲେ। ଇଏ ନିଶ୍ଚୟ ଆମ ଏମଡି ସାର୍। ହ୍ୟାଲୋ
5: ହ୍ୟାଲୋ,
3: ଇଏ କଣ, ଇଏ କଣ, କିଏ?
5: ଘଣ୍ଟା ଦେଖ, ଏବେ 11:00 ବାଜିଛି, କାଲିଠୁ ତମକୁ ମୁଁ କହି ରଖିଛି ଯେ

0: ଆଜି ଦିନ ଏଗାରଟା ବେଳେ ମୁଁ ତମକୁ ରିଙ୍ଗ କରିବି, କହିଥିଲି ନା।
1: ଆରେ ସୁମିତ୍ରା ତୁ,
0: ତଥାପି ବି ତମର ସନ୍ଦେହ ହଉଛି ମୁଁ ତମ ଶାଳୀ ସୁମିତ୍ରା କି ନୁହେଁ। ଦିନ ଏଗାରଟାରେ ଟିକେ ଫୋନ ରିଙ୍ଗ ହେଲା ବେଳେ ତୁମେ ହାଲୋ ନ କହି କହିଥାନ୍ତ ହେଲୋ ସୁମିତ୍ରା।
1: ହଉ ହେଲା ସୁମିତ୍ରା, ମୁଁ ହେଲୋ ସୁମିତ୍ରା ନ କହି ଭୁଲ କରିଛି, ବର୍ତ୍ତମାନ ମୁଁ ଟିକେ ବିଜି ଅଛି, ଅଧଘଣ୍ଟା ପରେ ମୁଁ ତତେ ଫୋନ କରିବି।
0: କଣ କଣ କଣ ତମେ ବିଜି ଅଛ? ବିଜି ଅଧ ଘଣ୍ଟାରୁ ବେଶୀ ହବ, ମୁଁ ତମକୁ ଟ୍ରାଏଲ ଟେଲିଫୋନ କରୁଥିଲି ଯେ ସବୁବେଳେ ଏନଗେଜଡ। ଥରେ ଅଧେ ଏ ପାଖରେ ଏମଡି ସାହେବଙ୍କୁ ଟେଲିଫୋନ ରିଙ୍ଗ କଲି ଯେ ତାଙ୍କ ଫୋନ ଫ୍ରି ଅଛି, ଏଇଥିରୁ କଣ ଏଇ କଥା ପ୍ରମାଣିତ ହେଉନାହିଁ ଯେ ତୁମର ଏତେବେଳେ ଯାଏ ଅପା ସହିତ ପ୍ରେମାଳାପ ଚାଲିଥିଲା ଆଉ ଏ ପାଖରେ ମୁଁ ତମର ଶାଳୀଟା।
1: ତୁ ଇଏ କଣ କହୁଛୁ ସୁମିତ୍ରା?
0: ତୁମେ ଯାହା କହିଲେ ବି ମୁଁ ଡରି ଯାଉ ନାହିଁ, ମ ଅଧ ଘଣ୍ଟେ ହେଲାଣି ଅପା ସହିତ, ଉଫ ସିଏ ମୋର ଆଉ ଅପା ହୋଇ ରହିନି, ସବୁ କଥା ତ ସେ ତମ ଆଗରେ ଫୋଡି ସାରିବଣି, ଆଉ ସେ ଫୋଡୁ, ମୋର ସେତିକି ଡର ନାହିଁ। ମୁଁ ଖାଲି ଏତିକି ତମକୁ କହୁଛି ସେଇଟା ପାଇଁ ତମ ଫୋନ ଏତେବେଳେ ଯାଏ ଏନଗେଜ ରହିଲା, ଆଉ ମୋ ବେଳକୁ ମିଣ୍ଟିଆ ଅଧମିଣ୍ଟିଆ ନ ହଉଣୁ ମୁଁ ଫୋନ ରଖିଦେବି।
1: ସୁମିତ୍ରା ମୁଁ ଯାହା କହୁଛି ସତ କହୁଛି।
0: କଣ ହେଲା ତମେ ମୋ ଭିଣେଇ, ମୁଁ ତମ ଶାଳୀ, ମୋ ପାଖରେ ତୁମେ ସତ ନ କହି ମିଛ କହନ୍ତ କି? ଏତେ ସାହସ ତମର କେବେଠୁ ହେଲା ମ? ଏମିତି ପୁଣି ଭଲେଇ ହଉଛ, ପୁଣି ସବୁବେଳେ ତ ମତେ ମିତ୍ରା ମିତ୍ରା ଡାକ, ଏବେ ହେଇତି ଦିଥର ସୁମିତ୍ରା ଡାକିଲଣି।
1: ଓହୋ ମିତ୍ରା ପ୍ଲିଜ,
0: ମୁଁ କିଛି ଶୁଣିବିନି, ଅପାକୁ ଆଜି ଫୋନରେ ଯେତିକି ସମୟ ଦେଇଛ ମତେ ଏବେ ଠିକ ସେତିକି ସମୟ ଦବ କି ନାହିଁ ପଦେ କଥାରେ କୁହ। ହଁ କହିଲେ ମୋ କଥା ମୁଁ ଆରମ୍ଭ କରିବି, ଆଉ ତୁମେ ଜାଣ ତମର ଏ ଶାଳୀ ମିତ୍ରା କେମିତିକା ଝିଅ।
1: ମାରିଦେଲା ମତେ।
2: କଣ ହେଲା ସାର, ମାଉଥ ପିସ୍ ଉପରେ ହାତ ରଖି ଏ କଥା କହୁଛନ୍ତି?
1: ଇଏ ଫୋନ କୋଉଠୁ ଆସିଲା ଜାଣିଛନ୍ତି?
2: କହୁଥିଲେ ତ ଏମଡିଙ୍କ ଫୋନ, କିନ୍ତୁ କଥାବାର୍ତ୍ତାରୁ ଯାହା ବୁଝିଲି ଇଏ ତ ଏମଡି ହୋଇ ନ ପାରନ୍ତି।
1: ଇଏ ଆଉ ଏକ ଏମଡି, ମୋର ମଧୁର ସମ୍ପର୍କିଆ।
2: ଓ ମାନେ ଆପଣଙ୍କ ଶ୍ରୀମତୀଙ୍କ ସାନ ଭଉଣୀ? ଆଉ କିଏ କାହାକୁ ମାରିଦେଲା?
1: କହୁଛି କହୁଛି
0: ରଞ୍ଜନ ଭାଇ।
1: ମିତ୍ରା
0: କୁଆଡେ ତମେ ହଜିଗଲ?
1: ନାଇଁ ମୁଁ କହିଲି ପରା ପାର୍ଟି ଆସି ବସିଛନ୍ତି।
0: ପାର୍ଟି ଆଗେ ମୋ କଥା ଉତ୍ତର ଦେଇ ସାର, ପରେ ପାର୍ଟି କଥା ବୁଝିବ।
3: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ,
3: ମୁଁ ଏମଡି କହୁଛି।
1: ୟେସ୍ ସାର୍, ମୁଁ ମ୍ୟାନେଜର କହୁଛି ରଞ୍ଜନ। କଣ କହୁଛୁ ସାର୍?
0: ରଞ୍ଜନ ଭାଇ।
1: ହଁ ମିତ୍ରା।
3: କଣ ହେଲା ରଞ୍ଜନ ବାବୁ, ଆପଣ କଣ ଲାଇନରେ ନାହାନ୍ତି?
0: ଆପଣ କିଏ, କୋଉଠୁ ପଶି ଆସିଲେ? ଛାଡି ଦିଅନ୍ତୁ, ମୁଁ ରଞ୍ଜନ ବାବୁଙ୍କ ସହିତ ଲାଇନରେ ଅଛି।
3: ମୁଁ ଛାଡିଦେବି?
0: ହଁ କହିଲି ପରା ଛାଡି ଦିଅନ୍ତୁ। ରଞ୍ଜନ ଭାଇ, ରଞ୍ଜନ ଭାଇ,
3: ଏଇ ଝିଅଟା କି ଅଫିସ ଟାଇମ ଭିତରେ ମୋ ସହିତ ଏମିତି କଥାବାର୍ତ୍ତା କରୁଛି?
0: ହ୍ୟାଲୋ ହ୍ୟାଲୋ।
3: ହଁ କଣ ହେଲା?
0: ହଁ ପଚରା ହଉଛି କଣ ହେଲା, ଏପଟରେ ଶାଳୀଟା ତମର ଫୋନ ଧରି ବସିଛି, ଭିଣେଇ ହୋଇ ସେ ପାଖରେ ତମେ ଫାଙ୍କି ମାରୁଛ।
3: ନାଇଁ ନାଇଁ
1: ପାଠ ସରିଗଲା।
2: କଣ ହେଲା ସାର, କି ପାଠ ସରିଗଲା? ଆପଣ ଯେମିତି ଭାଙ୍ଗି ପଡୁଛନ୍ତି।
1: ସୁମିତ୍ରାର ମୋର କଥାବାର୍ତ୍ତା ଚାଲିଥିଲା, ଏତିକି ବେଳେ ଏମଡି ମତେ ରିଙ୍ଗ କଲେ, ମୁଁ ଏମଡିଙ୍କୁ କଲ୍ ପାଇଲି, ତା ଅର୍ଥ ଆମ ତିନି ଜଣଙ୍କ ଭିତରେ ଫୋନ ଛନ୍ଦି ହେଇ ଗୋଟାଏ ତ୍ରିଭୁଜ ସୃଷ୍ଟି ହେଇଗଲା। ଏବେ ଏମଡି ଆଉ ସୁମିତ୍ରା ଫୋନରେ କଥା କଟାକଟି ହଉଛନ୍ତି।
2: ଆପଣ ଏବେ କଣ କରିବେ?
1: ଏମଡି ଯେତେବେଳେ ଫୋନ ଧରିଛନ୍ତି, ମୋର ଆଉ କହିବାର କିଛି ନାହିଁ କି କରିବାର କିଛି ନାହିଁ, ମାଉଥ ପିସ୍ରେ ହାତ ଦେଇ ମୁଁ କେବଳ ଭଗବାନଙ୍କୁ ସ୍ମରଣ କରି ଏ ଦୁହିଙ୍କ କଥାବାର୍ତ୍ତା ଶୁଣିବି।
0: ଏ ରଞ୍ଜନ ଭାଇ, ତମେ ଏମିତି କଣ ପଦେ ଅଧେ କଥା କହିଦେଇ ତୁ ନେଇ ବସିଯାଉଛ? କଣ ତମ ଏମଡିଙ୍କ ଭୟରେ? କାଇଁ ନାଇଁ ତ, ମୁଁ ଯାହା ଜାଣେ ତମ ଏମଡି ସାହେବ ଭାରି ଭଲ ଲୋକ, ସିଏ ତ କାହାରି କିଛି କ୍ଷତି କରନ୍ତି ନାହିଁ।
3: ଅବଶ୍ୟ
0: ଅବଶ୍ୟ ତ, ଡରେ ତମ ପାଟି ଏମିତି ଖନି ବାଜିଯାଉଛି କାହିଁକି?
3: ଇଏ ତ କିଛି ସହ୍ୟ ନୁହେଁ। ଆଚ୍ଛା ଦେଖାଯାଉ ଗତି କୁଆଡ଼କୁ ଯାଉଛି।
0: କୁଆଡ଼େ ପୁଣି ଏମିତି ଉଭେଇଗଲା?
3: ନାଇଁ ନାଇଁ କଥା କଣ କି ମାନେ,
0: ଏହେ ରଞ୍ଜନ ଭାଇ ତମେ କଣ ଡ୍ରାମା ଆରମ୍ଭ କଲଣି କି?
3: ଡ୍ରାମା ନାଇଁ ତ।
0: ନାଇଁ ତ, ଗଳାର ସ୍ୱର ବଦଳେଇ କଥା କହୁଛ, ଡ୍ରାମା ଆଉ କାହାକୁ କହନ୍ତି, ସେଥିରେ ପୁଣି ମୋ କଥାକୁ ହସିରେ ଉଡେଇ ଦଉଛ।
3: ନାଇଁ ତ, ମୋ ଗଳାର ସ୍ୱର ଥଣ୍ଡାରେ ଟିକେ ବସିଯାଇଛି।
0: ମାନିଲି ତମ ଗଳାର ସ୍ୱର ଟିକେ ଏପାଖ ସେପାଖ ହେଇଯାଉଛି। ହଁ ମୁଁ କହୁଥିଲି ମୋ ଅପା, ମାନେ ସୁଭଦ୍ରା ଅପା, ସେଇଟା ତ ଆଉ ମୋର ଅପା ହୋଇ ରହିନାହିଁ, ମୁଁ ତାକୁ ଆଉ ଅପା ଡାକିବିନି, ସେ ତମ ସ୍ତ୍ରୀ। ହଁ ହଁ ତମ ସ୍ତ୍ରୀ, ଜାଣିଛ ତ ସିଏ ମତେ ତମ ଘର ମନା କରିଦେଇଛି।
3: ଶୁଣିଛ
0: କଣ?

0: ମୁଁ ତ ତମକୁ କହିନି, ତମେ ଜାଣିଲ କେମିତି?
1: ହଁ, ସେମାନେ ମୋ ୱାଇଫ୍ ଠାରୁ ମୁଁ ଶୁଣିଛି।
0: ମୁଁ ଜାଣେ ପରା, ସେ ଆଜି ଦିନ ଦଶଟାରୁ ଏଯାଏ ତମ ସାଙ୍ଗରେ ଫୋନରେ ବକ ବକ ହୋଇ ମୋ କଥା ସବୁ ଫୋଡିଛି। ଫୋଡୁ ଫୋଡୁ, ମୋର ସେଇଟାକୁ କେୟାର ନାହିଁ।
2: ସାର୍ ସାର୍ ସାର୍, ଫୋନଟାକୁ ତ କାନ ପାଖରେ ରଖିଛନ୍ତି, ସେ ପାଖରେ କଣ ସବୁ ଚାଲିଛି?
3: ଶୁଣୁଛି ରହିତା, ରହିତା
2: କଣ ଚାଲିଛି? ମୋ
3: ରହିତା
2: ସାର୍ କହୁନାହାନ୍ତି ତ?
3: ବୁଝିଲ, ମୋ ଶାଳୀ ସୁମିତ୍ରା ଏମ୍ଡି ସାହେବଙ୍କୁ ମୁଁ ମାନେ ତା ରଞ୍ଜନ ଭାଇ ମନେ କରି ଫୋନରେ ତାକୁ ଝାଡି ଦେଇ ଚାଲି ଯାଉଛି।
2: ଆଉ ଆଉ ଆଉ ଆଉ ମୋ ଏମ୍ଡି ସାହେବ,
3: ଏମ୍ଡି ସାହେବ କାହିଁ କହୁଛ ସେ କଥା? ମାନେ ଏମିତି ଏକ ରସପୂର୍ଣ୍ଣ ନାଟକଟିକୁ ଚାଲୁ ରଖିବା ପାଇଁ ପଦେ ଅଧେ କଥା କହିକି ଚଳେଇ ଦଉଛନ୍ତି।
0: ହଁ, ମୁଁ କାଶିଲି ବୋଲି ଡରି ଯାଉନା ରଞ୍ଜନ ଭାଇ, କାଶଟା ଡିଆଁ ରୋଗ ହେଇପାରେ,

0: ସମ୍ପୂର୍ଣ୍ଣ ନାଟକ ଗୁଡିକୁ ଚାଲୁ ରଖିବା ପାଇଁ ପଦେ ଅଧେ କଥା କହିକି ଚଳେଇ ଦଉଛନ୍ତି।
1: ହଁ, ମୁଁ କାଶିଲି ବୋଲି ଡରି ଯାଆନା ରଞ୍ଜନ ଭାଇ। କାଶଟା ଡିଆଁ ରୋଗ ହେଇପାରେ, ତେବେ ଫୋନରେ ତ ଡେଇଁବନି। ହଁ, ସେ ମତେ କାଇଁ ଅବିଶ୍ୱାସ କଲା? ତମେ ତ ଜାଣ ଏମିତି ମୁଁ କଣ ହଉଛ ମା? ତମ ୱାଇଫ ବୋଲି ତ ପକ୍ଷ ନଉଚ।
2: ନାଇଁ ନାଇଁ,
1: ତମର କଣ ହେଇଛି କହିବଟି ରଞ୍ଜନ ଭାଇ? ଏ ପାଖରୁ ମୁଁ ଏତେ କଥା କହିଯାଉଛି, ଆଉ ସେ ପାଖରୁ ତମେ ଖାଲି ହଁ ହଁ ନାହିଁ ନାହିଁ ଏମିତି ପଦେ ଅଧେ କଥା କହି ଅଟକି ଯାଉଛ। ସତରେ କଣ ତମ ଗଳା ବସିଯାଇ କଣ ଘାଗଡ଼ା ଶୁଭୁଛି?
2: ହଁ ପରା।
1: ଆହା, କେଡେ ସୁନ୍ଦର କଣ୍ଠ ତୁମର! ତୁମେ କଥା କହୁଥିଲେ ପରା ତମ ପାଖରୁ ଉଠି ହୁଏ ନାହିଁ, ସେଇଥିପାଇଁ ମୋ ଅପା ହେଟ୍ ମୋ ପାଟିରେ ପୁଣି ଅପା ପଶିଗଲା। ସେଇଥିପାଇଁ ତମ ୱାଇଫ ତମକୁ ଫୋନରେ ଏତେ କଥା କୁହାଉଛି ନୁହେଁ?
2: ହଁ ହେଇପାରେ।
1: ହେଇପାରେ ନୁହଁ, ହଉଛି। ସେ ତମ ୱାଇଫ ବୋଲି ତମେ ତା ପକ୍ଷ ନେଇ ବଞ୍ଚେଇ ବଞ୍ଚେଇ କଥା କହୁଛ।
2: ମାନେ ମତେ ଦୋଷ?
1: ମୁଁ କଣ ଦୋଷ ଦେବି ମା? ଦୋଷକୁ ଯିଏ ଆପେ ଆପେ ଡାକି ଆଣିବ। ଥାଉ, ଏ ଦୋଷ କଥା ଥାଉ, ମୁଁ ଅସଲ କଥାଟା କୁହେ।
2: ଅସଲ କଥା?
1: ଯୋଉ କଥା ପାଇଁ ଅପା ମତେ ହେଟ୍ ପୁଣି ଅପା ଆଉ। ହଁ, ତମ ୱାଇଫ ମତେ ଘର ମନା କରିଦେଇଛି, ତମର ମନେ ପଡୁଛି ଟି?
2: ମୋ ମନ କଥା
1: ଜାଣେ ପରା, ତମର କୋଉ କଥା ମନେ ରହି ନାହିଁ? ଯୋଉଦିନ ତମେ ମୁଁ ଆଉ ତମ ଗୁଣମଣି ୱାଇଫ ଟି ଆମେ ତିନି ଜଣ ସିନେମା ଦେଖି ଯାଇଥିଲୁ, ଏଇ ଆର ମାସର କଥା ମ। ଆଚ୍ଛା, ସେଦିନ ତ ହଲ କାନ୍ଥକୁ ଲାଗି ତିନିଟା ସାଇଡ ସିଟ୍ ତମେ କାଟିଥିଲ। ଆଚ୍ଛା କୁହ ତ ଦେଖି, ଏ ସାଇଡ ସିଟ୍ ତିନିଟାରେ ଆମେ କିଏ କୋଉଠି ବସିଥିଲୁ?
2: କାନ୍ଥ ପାଖକୁ ଲାଗିକିରି, ହଁ କାନ୍ଥ ପାଖକୁ ଲାଗିକିରି
1: ତମ ୱାଇଫ ଟି ବସିଥିଲେ ପରା, ଏତିକି ମନେ ନାହିଁ? ଆଉ ତା ପାଖକୁ ଲାଗି ମୁଁ, ଆଉ ମୋ ପାଖକୁ ଲାଗି
2: ମୁଁ।
1: ହଁ, ତୁମେ ବସିଥିଲ, ହେଲେ ହେଲେ ସିଏ ମାନେ ତମ ୱାଇଫ ମନେ ମନେ ଭାବିଥିଲା ଯେ ତା ପାଖରେ ତମେ ବସିଥାନ୍ତ, ଆଉ ମୁଁ ସେ ପାଖରେ ବସିଥାନ୍ତି। ସିଟ୍ ଅଦଳ ବଦଳ ହୋଇଗଲା ବୋଲି ମୁଁ ଦେଖିଛି ମ, ତା ମୁହଁଟା ଏକାବେଳେ କେ ହାଣ୍ଡି ହୋଇଗଲା। ଫିଲ୍ମ ଆରମ୍ଭ ହେଲା, ତା ଆଖି କଣ ସିନେମା ପଡ଼ାରେ ଥାଏ?
2: ଆଉ
1: କଣେଇ କଣେଇ ଖାଲି ଆମ ଆଡକୁ ଅନଉଥାଏ। କଣ ହେ ମ, ତମେ ତ ସିନେମାରୁ ରସ ଚିପୁଡି ପିଇ ଯାଉଥାଅ, ତମ ଆଖି ପଦାରେ ଲାଖି ରହିଥାଏ, ତମେ କେମିତି ଜାଣିବ?
3: ମୁଁ ଏଜେଣ୍ଟ କହୁଛି।
4: କଣ କଣ
3: ଇଏ ତ ଆପଣ ତ ମାଉଥ ପିସ୍ ଉପରେ ହାତ ରଖି ଶୁଣି ଚାଲିଛନ୍ତି।
4: ହଁ ହଁ ହଁ, ଶୁଣୁଛି।
3: ଆମର ନାଟକ କୋଉ ଯାଏ ଗଲା?
4: କ୍ଲାଇମାକ୍ସ ଯାଏ ଯାଇ ଧକ୍କାଟା ଖାଇକିରି ଅଟକି ଯାଇଛି।
2: କଣ ପୁଣି କାଶ?
1: ହଁ ପରା, ମୋର କାହିଁକି ଆଜି ମଝିରେ ମଝିରେ କାଶ ହଉଛି, କିଏ ମତେ ବୋଧେ ମନେ ପକଉଛି ଆଉ। ହଁ ହଁ ରଞ୍ଜନ ଭାଇ, ମୁଁ ଗୋଟେ କଥା କହୁଛି, ତମେ ହସିବନି, କଣ କହୁଛ?
2: ଯଦି ହସ କଥା ହେଇଥାଏ
1: ମତେ ଆଉ ହସ କଥା କହି ଆସେନି। ହଁ, ମୁଁ କହୁଛି ଏଇଆ ଯେ ମୁଁ ଗୋଟେ ସୁନ୍ଦରୀ ଝିଅ।
2: ଓ ସିଓର, ୟେସ୍।
1: ବାବା ରଞ୍ଜନ ଭାଇ, ଏଠି ତ ଠିକ ବେଳେ ଠିକ ଜାଗାରେ ଓ ୟେସ୍ଟା କହିଛ, ମୁଁ ଖୁବ୍ ଖୁସି। ହଁ, ପୁଣି ମୁଁ ସରସ୍ୱତୀ ଭଳି ଗୋଟେ ଗୋରି ଝିଅ। ଦିନେ ଅପା, ଛାଡ଼ ଛାଡ଼ ଛାଡ଼, ଅପା ତ ପାଟିରୁ ବାହାରି ଆସିଲାଣି ଆଉ, ମୁଁ ଫେରେଇ ନେବିନି। ହଉ, ଦିନେ ଅପା ତା ବୁଢା ଆଙ୍ଗୁଠିରେ ମୋ ବାହାକୁ ଏମିତି ଟିକେ ଚିପିଦେଲା, କଣ କହିବି ରଞ୍ଜନ ଭାଇ, ସେ ଜାଗାରେ ରକ୍ତ ଜମାଟ ବାନ୍ଧିଗଲା। ଆଉ ତୁମେ, ଆଉ ତୁମେ ତ ଭଲ କରି ଜାଣ, ମୋ ପରି ଗୋଟେ ଝିଅ ଦେହରେ କେହି ଟିପ ବି ଛୁଇଁବାକୁ ସାହସ କରିବନି। ସେଦିନ ସିନେମା ହଲ୍ରେ ମୋ ଶାଢୀ ପଣ୍ଡ ତ ଟିକେ ବି ତମ ଦେହରେ ବାଜିନି, ଆଉ ଇଣ୍ଟରଭାଲ୍ରେ ତମ ୱାଇଫ ମ ଏପାଖକୁ ଖାଲି କଣେଇ କଣେଇ ଚାହୁଁଥାଏ। ଏଇ ତମର ତ କାଶ ହେଲାଣି?
2: ନା ନା, ସେ କିଛି ନୁହେଁ।
1: କିଛି ନୁହେଁ କେମିତି? ନା ନା, କିଛି ନୁହେଁ କେମିତି, ତମ ଗଳା ଧରିଛି, ସ୍ୱର ବାରି ହୋଇ ପଡୁଛି।
2: ମାନୁଛି।
1: ରଞ୍ଜନ ଭାଇ, ତୁମେ ତୁମେ ଜଣେ ଦେବତୁଲ୍ୟ ପୁରୁଷ, ତୁମର ଚର୍ତ୍ରଗତ ଦୋଷ ଟିକେ ବି ନାହିଁ, ମୁଁ ଜାଣେ। ତମେ ମୋ ଜୀବନକୁ ନଷ୍ଟ କରିବ ନାହିଁ, ଆଉ ତମେ ଜାଣ ମୁଁ ମୋ ଅପା ଜୀବନକୁ କେବେ ନଷ୍ଟ କରିପାରିବି।

0: କ୍ଷମା କରିବେ ଆଜ୍ଞା, ମୁଁ ସୁଭଦ୍ରା କହୁଛି। ସେଦିନ ମୁଁ ହସି ହସି ମିତ୍ରାକୁ ଯାହା କହିଥିଲି ସେ କଥା ଏଠି ସିଏ କାହିଁ କହିବ, ମୁଁ କହୁଛି।
1: ଭଲ କଥା ମା, ତମ କଥା ତମେ କହ।
0: ମୁଁ ମିତ୍ରାକୁ କହିଲି ତୁ ତାଙ୍କୁ ବିଧା ମାରି ଆସିଲୁ ଯେ, ସେ କହିଲେ ତୋ ବିଧା ତାଙ୍କୁ ଭାରି ମଧୁର ମାନେ ମିଠା ଲାଗିଲା।
1: ହଁ ସୁମିତ୍ରା, ଏଥର ତୋ ପାଳି।
2: ମୁଁ ସେତେବେଳେ ମେଟ୍ରିକ ପଢୁଥାଏ, ମୋ ବିଧା ତାଙ୍କୁ ମିଠା ଲାଗିଲା ବୋଲି ଶୁଣି ମୋର ଭାରି ରାଗ ହେଲା। ମୁଁ କହିଲି କି ସେ ତ ବେଦିରେ ବସିଛନ୍ତି, ଏଥର କଷିକି ଦି ବିଧା ଥୋଇଦେବି।
0: ଆଉ ଏକଥା ଶୁଣି ମୋ ମିତ୍ରାକୁ କୋଳକୁ ଟାଣି ଆଣି କହିଲି, ଆଲୋ ବକି, ତୋ ବିଧା ଯଦି ତାଙ୍କୁ ମିଠା ଲାଗିଛି ତୁ ଆଉ କଷିକି ଦି ବିଧା ନ ଥୋଇ ଯା ତାଙ୍କ ପିଠିରେ ଆସ୍ତେ ବିଧାଟିଏ ଥୋଇ ଆସେ।
2: ହଁ ପରା, ମୋ ଅପା କଥାରେ ଭାସି ଯାଇ ରଞ୍ଜନ ଭାଇକୁ ଆଉ ଟିକେ ମିଠା ଚଖେଇ ଦେଇ ଆସିଲି।
1: ତାହେଲେ ରଞ୍ଜନ ବାବୁ, ଆଗରୁ ଯେତେବେଳେ ଏତେ ମିଠା ଚଖା ଛଖି ହେଇଯାଇଛି ଆଉ ତ ଖଟା କିଛି ରହିଲାନି?
3: ନାଇଁ ନାଇଁ ସାର୍, ଏବେ ସବୁ ମିଠା ସବୁ ମଧୁର।
1: ଆଚ୍ଛା ଠିକ ଅଛି, ଆପଣ କାମ କରନ୍ତି, ଆପଣ ଉତ୍କଳ ଏଜେନ୍ସିର ଏଜେଣ୍ଟଙ୍କ କଥା ତୁଟେଇ ଦିଅନ୍ତୁ, ଅଫିସ ପରେ ଆମେ ଏଠୁ।
3: ସାର୍ ସାର୍, ଆମ ସାଥିରେ ଯିବେ?
1: ହଁ, ଆପଣ, ମୁଁ, ସୁଭଦ୍ରା, ସୁମିତ୍ରା
3: ଆଉ ସାର୍ ମ୍ୟାଡମ୍।
1: ହଁ ମ୍ୟାଡମ୍ ବି ଯିବେ, ଆମେ ସମସ୍ତେ ମଙ୍ଗଳା ଫିଲ୍ମ ଦେଖିବାକୁ ଯିବା, ଆଉ ଆଜି ରାତ୍ରି ଭୋଜନଟା ମୋରି ଘରେ, ମୁଁ ଏବେଠୁ ଘରକୁ ଟେଲିଫୋନ୍ କରିଦେଉଛି। କିନ୍ତୁ ଇଣ୍ଟରେଷ୍ଟିଂ କ'ଣ ଜାଣିଛ
3: ସାର୍,
1: ଏ ଦୁଇଟା ଟେଲିଫୋନ୍ କ୍ରସ୍ ବା ଛନ୍ଦି ହେଇଗଲେ ସେ ଦି ଜଣ ଫୋନ୍ କଲାବାଲା ନିଜେ ନିଜେ ଛନ୍ଦି ହେଇ ପଡ଼ନ୍ତି
3: ସାର୍।
1: କିନ୍ତୁ ଷ୍ଟ୍ରେଞ୍ଜ, ଏଠି ଚାରିଟା ଟେଲିଫୋନ୍ ଛନ୍ଦି ହେଇ ପଡ଼ିଲେ ବି ଆମେ ଚାରିଜଣ ଫୋନ୍ ବାଲାଙ୍କ ମୁହଁରେ ହସ ଖୁସି ବେଶ ଲାଗି ରହିଛି।

ଶୁଣୁଥିଲେ ନାଟକ ଟେଲିଫୋନ୍, ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା କୁଞ୍ଜବିହାରୀ ନନ୍ଦ। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ରଞ୍ଜନ ଜୟରାମ ସାମଲ, ଏମ୍ଡି ଅଜୟ କୁମାର ମହାନ୍ତି, ନିରଞ୍ଜନ ପାଣ୍ଡେ ଥିଲେ ଏଜେଣ୍ଟ ଭୂମିକାରେ, ପିଓ ଭୂମିକାରେ ଥିଲେ ଶିବାନୀ ପ୍ରସାଦ ମହାପାତ୍ର, କୁଞ୍ଜବିହାରୀ ନନ୍ଦ ଥିଲେ ଷ୍ଟେନୋ ଭୂମିକାରେ, ସୁଭଦ୍ରା ଭୂମିକାରେ ଥିଲେ ଶ୍ରୀମତୀ ଶୋଭନା ଦାସ, ଏବଂ ସପ୍ତର୍ଷିନୀ ନାୟକ ଥିଲେ ସୁମିତ୍ରା ଭୂମିକାରେ। ଶୁଣନ୍ତୁ ଅନ୍ତର ଚକ୍ରବର୍ତ୍ତୀଙ୍କ କଣ୍ଠରେ ଗୀତଟି, ମୋହିତ ଚକ୍ରବର୍ତ୍ତୀଙ୍କ ରଚନାରୁ।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
1: ଜିଏସ୍ଟି କାଉନ୍ସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ LIC ରିହାତି ମିଳିଥିଲା ଆଉ ଏବେ GST ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।
0: ଅଭିଲାଗିତ ଆଜି ପ୍ରଥମେ ଶୁଣନ୍ତୁ ଅନିତା ଗୋସ୍ୱାମୀଙ୍କ କଣ୍ଠରେ।

ଶୁଣୁଥିଲେ ଅନିତା ଗୋସ୍ୱାମୀଙ୍କ କଣ୍ଠରୁ କେତେଗୋଟି ଗୀତ। ଏଥର ପରବର୍ତ୍ତୀ କଣ୍ଠଶିଳ୍ପୀ ପ୍ରଫୁଲ୍ଲକର ଶିଳ୍ପୀଙ୍କ କଣ୍ଠରେ ଶରତ୍ଚନ୍ଦ୍ର ଭଞ୍ଜଦେବଙ୍କ ରଚନା।

ଅଭୁଲା ଗୀତରେ ଶୁଣୁଥିଲେ ଅନିତା ଗୋସ୍ୱାମୀ ଏବଂ ପ୍ରଫୁଲ୍ଲକରଙ୍କ କଣ୍ଠରୁ କେତେଗୋଟି ଗୀତ ଆକାଶବାଣୀ କଟକ ଲୋକସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ବିକ୍ରମ ପ୍ରଧାନ ଏବଂ ସାଥୀମାନେ।

0: ଅସପେ ବାମଦେବକ ବଶିଷ୍ଠ ପୁଲସ୍ତ ତଥା ଜନକ ସନକ ବ୍ୟମ୍ୟ ମାରିଶ୍ଚ କାଳିଜନ ନବଶସ୍ତ୍ର ଋଷି ବୃନ୍ଦ ଯଜ୍ଞ ପାସେ ମୁପାଗ ଦେବରଶି ନାରଦ ନିମନ୍ତ୍ରଣ ଦେଇ ଫେରୁଛନ୍ତି
1: ଫେରୁଛନ୍ତି
0: ନାରଦ।

ଦେବର ସିନାର ଗୋପପୁରକୁ ଯିବେ ବୋଲି ମନସ୍ଥ କରିଛନ୍ତି। ଦେବର ସିନାର ଯେତେବେଳେ ମନସ୍ଥ କରିଛନ୍ତି, ଯଦି ନନ୍ଦ ଯଶୋଦା ମାନେ ଏଠି ଯଦି ନ ଆସିବେ, ତାଙ୍କର ନନ୍ଦ ଯଶୋଦା ଯେତେବେଳେ ଏଠି ନ ଆସିବେ, ତାଙ୍କର ବାସୁଲ୍ୟ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ରୂପ କେବେ ହେଲେ ଦେଖିପାରିବେ ନାହିଁ। ଇନ୍ଦ୍ର ଇନ୍ଦ୍ରଙ୍କର ସହସ୍ର ନୟନରୁ କେମିତି ମୁକ୍ତି ହେବ ବୋଲି କରିଛନ୍ତି।

0: ମୁନି ଯାବଟେ ଚଳନ୍ତି ରାଧାଙ୍କୁ ଯାଇ ଭେଟନ୍ତି। ରାଧା କରିଛନ୍ତି କଣ କେତେ ଗୁଡ଼ିଏ ଫୁଲ ଆଣି ଏକତ୍ରିତ କରୁଛନ୍ତି
1: କରିଛନ୍ତି
0: ମାଳଟିଏ ବସିକିରି ଗୁନ୍ଥୁଛନ୍ତି। ରାଧା ଯେତେବେଳେ ମାଳଟିଏ ଗୁନ୍ଥୁଛନ୍ତି ତାଙ୍କର ନୟନର ଅଶ୍ରୁଧାରଧାର ହୋଇ ବୋହି ଯାଉଛି। ଯେତେବେଳେ ଅଶ୍ରୁଧାର ବୋହି ଯାଉଛି ଚନ୍ଦ୍ରାବଳୀ କହୁଛନ୍ତି ରାଧା ତୁ ନୀଲଜୀ କାହା ପାଇଁ ଏ ଫୁଲହାର ବସିକିରି ଗୁନ୍ଥୁଛୁ
1: ଗୁନ୍ଥୁଛୁ
0: ଯଦି କୁଷ୍ଠ ଥାନ୍ତେ କୁଷ୍ଠଙ୍କ ଗଳାରେ ଲମ୍ବାଇ ଦେଲେ କେଡ଼େ ସଭା ଦେଖାଯାଆନ୍ତା। ସେହି ସମୟରେ ରାଧା କହୁଛନ୍ତି ନଳିତା ମୋର ଏଡ଼େ ମୋ ଭାଗ୍ୟ ଏଡ଼େ ଛୋଟ ମୋ କର୍ମ ଏଡ଼େ ହୀନମାନ ଆଲୋ।

ରାଧା ଗୋବିନ୍ଦ ଚନ୍ଦ୍ରାବଳୀ ମୋ କରମ ଏଡେ ହିନିମାନ ତୁଳସୀ ବୋଲି ଯାହାକୁ ମୁଁ ମୂଳରେ ପାଣି ଦେଇଥିଲି ଧୂପ ଚାଳ ଦେଇଥିଲି ସେ କଣ ହେଇଛି ଜାଣିଛୁ ନା? ସେ ଖାଡିଆ କଳରେ ପରିଣତ ହୋଇଯାଇଛି ଆଉ କଣ କରିଛି ସାରି ବୋଲି।

ସଦା କହୁଥିଲ ସଜାନୀ, ସାରି ବୋଲି ଯାହା ତୁ ତାକୁ ଯତ୍ନ ପୋଷିଥିଲି, କେତେ ବୋଲ ମନେଇଥିଲି, କେତେ ଫଳ ମୂଳ ଆଣି ତାକୁ ଖାଇବାକୁ ଦେଇଥିଲି, ସିଏ କଣ ହେଇଛି ଜାଣିଛୁ? ନହେଲେ ସିଏ ବଣ କୁକୁଡ଼ା ସାଥିରେ ପରିଣତ ହୋଇଯାଇଛି। ସିଏ ଆଉ କଣ କରିଛି ନା ଶାଳଗ୍ରା।

0: ଦେବର୍ଷିନାଥ କହନ୍ତି ହେ ରାଧେ, ତୁମେ ଯୋଉ କୃଷ୍ଣ ପାଇଁ ଯୋଉ ବ୍ୟାକୁଳିତ ହଉଛ,
1: ଆଚ୍ଛା
0: ସିଏ ଆଗ ଭଳିଆ କୃଷ୍ଣ ଆଉ ତମର ନାହାନ୍ତି,
1: ନାହାନ୍ତି।
0: ତୁ ଯେତେଦିନ ଚାଲିଗଲାଣି ସେଇଦିନ ତମକୁ ସବୁ ଭୁଲି ଚାଲି ଯାଇଛନ୍ତି।

0: ଚାରିଦିକ ଦ୍ୱାରା ସନ୍ଧି ହେଇଯାଇଛି, ନିଯୁକ୍ତି ରହିଛନ୍ତି, ସବୁ ପ୍ରବାଳ ତମ୍ବାବଳି ସବୁ ବୈଦ୍ୟୁତ ଭଳି ଭଳି ସବୁ ଯନ୍ତ୍ର ହେଇଛି, ସେଇ ସମୟରେ କରୁଛନ୍ତି କଣ
1: କଲେ?
0: ଆରେ ବୁଲି ନ

ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ବିକ୍ରମ ପ୍ରଧାନ ଏବଂ ସାଥୀ ବୁଦ୍ଧେଶ୍ୱର ନାୟକ, ଗଗନ ନାୟକ, ଭରତ ପ୍ରଧାନ, କୈଳାସ ପ୍ରଧାନ, ପାଣୁ ନାୟକ ଏବଂ ବିକ୍ରମ ପ୍ରଧାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଆପଣଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ପଠାଇଛନ୍ତି ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ ପ୍ରମୋଦ କୁମାର ସାହୁ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର ରାମ ତେରି ଗଙ୍ଗା ମେଲିର ଗୋଟିଏ ଗୀତ ଶୁଣିବା ପାଇଁ ଗାଇଛନ୍ତି ଲତା ମଙ୍ଗେସ୍କର।

ଏସ୍ଏମ୍ଏସ୍ ପଠାଇଛନ୍ତି କୁଆଁରପାଳ ମାଣିଆବନ୍ଧ କଟକରୁ ମୁନା ଭାଇ, ବାସନ୍ତୀ ଭଉଣୀ ଏବଂ ବାମଦେବ ଭାଇ, ଆପଣମାନେ ଡେଡିକେଟ୍ କରିଛନ୍ତି ଆମର ସବୁ ଶ୍ରୋତା ଭାଇ ଭଉଣୀଙ୍କ ପାଇଁ ଗୀତଟି। ଓଡ଼ିଆ କଥା ଚିତ୍ର ହିସାବ ନିକାଶର ଗୋଟିଏ ଗୀତ ଗାଇଛନ୍ତି ପ୍ରଫୁଲ୍ଲ କର ଏବଂ ଦେବାଶିଷ।

ଏସ୍ଏମ୍ଏସ୍ଟି ଆସିଛି ଜୁଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣ ଶୁଣିବା ପାଇଁ ଚାହିଁଛନ୍ତି ସୋମନାଥ ଭାଇ ହିନ୍ଦୀ କଥାଚିତ୍ର ମେ ଖିଲାଡ଼ି ତୁ ନାରୀର ଗୋଟିଏ ଗୀତ ଶୁଣିବା ପାଇଁ ଗାଇଛନ୍ତି କୁମାର ସାନୁ ଏବଂ ଆଲକା ୟାଗ୍ନିକ।

ଏସ୍ଏମ୍ଏସ୍ଟି ପଠାଇଛନ୍ତି କାନ୍ତୋଳ ଆଠଗଡ଼ କଟକରୁ ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ଏବଂ ମାମାଲି ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ମା ଓ ମମତାର ଗୋଟିଏ ଗୀତ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଶୁଣନ୍ତୁ ତାହେଲେ।

ଶୁଣୁଛନ୍ତି ଆପଣଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ରଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଏସ୍ଏମ୍ଏସ୍ଟି ଆସିଛି। ଭାପୁର ଢେଙ୍କାନାଳରୁ ଲେଖିଛନ୍ତି ମମତା ସାହୁ, ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ପୂଜାରିଣୀର ଗୋଟିଏ ଗୀତ, ଗାଇଛନ୍ତି ସୁରେଶ ୱାଡେକର ଏବଂ ଜବିନା ଦେନୀ।

ବସ୍ତାପଡ଼ା କଟକରୁ ଏସ୍ଏମ୍ଏସ୍ ପଠାଇଛନ୍ତି ଇନ୍ଦ୍ରମଣି ବେହେରା। ଶୁଣିବା ପାଇଁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର ରକ୍ଷକର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ଆଲକା ୟାଗ୍ନିକ୍।

ସ୍ୱରାଜ କଲୋନୀ ମଦନମୋହନ ନଗର ପଟିଆ ଭୁବନେଶ୍ୱରରୁ ବାସନ୍ତୀ, ଲକ୍ଷ୍ମୀପ୍ରିୟା, ରୋଜାଲିନ, ଦିବ୍ୟଚନ୍ଦନ ଏବଂ ବିଶ୍ୱରଞ୍ଜନ ଯେଉଁ ଗୀତଟି ଶୁଣିବା ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ସେ ଗୀତଟିକୁ ଡେଡିକେଟ୍ କରିଛନ୍ତି ମଧ୍ୟ ମଞ୍ଜୁଳା ମଧ୍ୟାହ୍ନ କାର୍ଯ୍ୟକ୍ରମର ଉପସ୍ଥାପକ ଅର୍ଥାତ୍ ମୋତେ ଏବଂ ଲିଜାରାଣୀ, କଲ୍ୟାଣୀ, ରଶ୍ମିରେଖା, ସୁରେଖା, ମାମି, ଲତାନାନୀ ଏବଂ ଅନ୍ୟ ସବୁ ଶ୍ରୋତାମାନଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ତାହେଲେ ଶୁଣନ୍ତୁ ଆପଣ ଶୁଣିବା ପାଇଁ ଚାହିଁଥିବା ଆପଣଙ୍କ ପସନ୍ଦର ଏହି ଗୀତଟି। ହିନ୍ଦୀ କଥାଚିତ୍ର ଅସଲି ନକଲି ଗାଇଛନ୍ତି ଲତା ମଙ୍ଗେସ୍କର।

ଶୁଣୁଛନ୍ତି ମଞ୍ଜୁଳ ମଧ୍ୟାହ୍ନ ପରବର୍ତ୍ତୀ ଗୀତ ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି କବାଟବନ୍ଧ ଯାଜପୁରରୁ ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ ଆପଣ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ଭାଗ୍ୟର ଗୋଟିଏ ଗୀତ ଗାଇଛନ୍ତି ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ଶେଷ ଗୀତଟି ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ମରେଗାଁ ହାଟଡେ କେନ୍ଦୁଝରରୁ ଅନିତାରାଣୀ ପଣ୍ଡା ଏବଂ ପରିପୂରଣ ପଣ୍ଡା। ଆପଣ ଶୁଣିବା ପାଇଁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର କଚ୍ଚେ ଧାଗେର ଗୋଟିଏ ଗୀତ, ଗାଇଛନ୍ତି କୁମାର ସାନୁ ଏବଂ ଲତା ମଙ୍ଗେସ୍କର।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନ କରିଛନ୍ତି ପ୍ରଜ୍ଞା ପାରମିତ ସାହୁ, ସହ ଉପସ୍ଥାପକ ଭାବରେ ଅଛନ୍ତି ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ପାଥପୁର ରଇପୁର ଯାଜପୁରରୁ ଶ୍ରୋତାବନ୍ଧୁ ପଞ୍ଚାନନ ମଲ୍ଲିକ। ଶ୍ରୋତାବନ୍ଧୁ ଆମକୁ ଦୁଇଟି ଚିଠି ପଠାଇଛନ୍ତି। ଗୋଟିଏ ଚିଠିରେ ସେ ଲେଖିଛନ୍ତି ଯେ 1962 ସେ ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିଆସିଛନ୍ତି, ତେବେ ଇତିମଧ୍ୟରେ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମରେ ପରିବର୍ତ୍ତନ ଘଟିଥିବା ସେ ଅନୁଭବ କରିଛନ୍ତି। ଚିଠିପତ୍ର କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗେ ବୋଲି ସେ ଜଣାଇଛନ୍ତି। ଅନୁଚିନ୍ତା କାର୍ଯ୍ୟକ୍ରମରେ ଡକ୍ଟର ବୈଷ୍ଣବ ଚରଣ ସାମଲ, ଡକ୍ଟର ଶାନ୍ତନୁ କୁମାର ରଥ ଏବଂ ପଣ୍ଡିତ ବୀରେନ୍ଦ୍ର ପଣ୍ଡାଙ୍କର ନିବେଦନ ଗଣଧର୍ମୀ ଆଉ ମନଛୁଆଁ ହୋଇପାରୁଛି, ସେଥିପାଇଁ ସେ ନିବେଦକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ଏକ ଚିଠିରେ ସେ ଲେଖିଛନ୍ତି ଯେ ନାଟକ କୁହୁଡ଼ି ଏବଂ ଆଶା ପ୍ରତ୍ୟାଶା ଏହି ଦୁଇଟି ନାଟକ ତାଙ୍କୁ ବହୁତ ଭଲ ଲାଗିଛି। ଉଭୟର ନାଟ୍ୟକାର ଏବଂ ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ବିଶ୍ୱମୈତ୍ରୀ ନାୟକଙ୍କ କହି ଜାଣିଲେ କଥା ସୁନ୍ଦର ଏହି ଆଲୋଚନାଟି ଖୁବ୍ ଚିତ୍ତାକର୍ଷକ ଥିଲା ବୋଲି ସେ ଲେଖିଛନ୍ତି, ସେଥିପାଇଁ ସେ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
3: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଚିଠିରେ ଆପଣ ଲେଖିଛନ୍ତି 1962 ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ନିୟମିତ ଭାବରେ, ତେବେ ଆପଣଙ୍କର ଏହି ଚିଠିରେ ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଭଲ ଲାଗିଛି। ନିବେଦକଙ୍କ ନାଁ ମଧ୍ୟ ଲେଖିଛନ୍ତି, ଯେଉଁ ଆଲୋଚନାଗୁଡ଼ିକ ଆପଣଙ୍କୁ ଭଲ ଲାଗୁଛି। ଆମେ ତ ନିୟମିତ ଭାବରେ ବିଭିନ୍ନ ନିବେଦକଙ୍କ ନିବେଦିତ ଅନୁଚିନ୍ତା କାର୍ଯ୍ୟକ୍ରମ ପ୍ରସାରଣ କରିଥାଉ। ଆଉ ଗୋଟିଏ ଚିଠିରେ ଆପଣ ଆଶା ପ୍ରତ୍ୟାଶା ନାଟକ ସମ୍ପର୍କରେ ଲେଖିଛନ୍ତି, ନୂଆକରି ଏହି ନାଟକଟି ପ୍ରସ୍ତୁତ କରାଯାଇଥିଲା, ଆପଣ ସେହି କାର୍ଯ୍ୟକ୍ରମର ସମସ୍ତ କଳାକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି, ନାଟ୍ୟକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେ ଏହି ମଞ୍ଚରୁ ପ୍ରତ୍ୟେକ କଳାକାର ନାଟ୍ୟକାରଙ୍କୁ ଆପଣଙ୍କର ଧନ୍ୟବାଦ ଜଣାଇ ଦେଉଛୁ। ଏବଂ ନାରୀମହଲ କାର୍ଯ୍ୟକ୍ରମ ସମ୍ପର୍କରେ ଯାହା ଲେଖିଛନ୍ତି, ଏହି ନିକଟ ଅତୀତରେ ପ୍ରସାରଣ କରାଯାଇଥିବା ଆଲୋଚନା କହି ଜାଣିଲେ କଥା ସୁନ୍ଦର, ଆପଣଙ୍କୁ ଭଲ ଲାଗିଛି। ଆପଣ ତ ଆମର ବିଭିନ୍ନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣଙ୍କ ଚିଠିରୁ ଜଣାପଡ଼ୁଛି, କାରଣ ଅନୁଚିନ୍ତା ନାଟକ ନାରୀମହଲ କାର୍ଯ୍ୟକ୍ରମ ନିୟମିତ

0: ପ୍ରସାରଣ କରାଯାଇଥାଏ ଏହି ତିନୋଟି କାର୍ଯ୍ୟକ୍ରମ। ସେ ସମ୍ପର୍କରେ ଶୁଣି ଆମକୁ ଚିଠି ଲେଖିଥିବାରୁ ଆମେ କୃତଜ୍ଞତା ଜଣାଉଛୁ। ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଚିଠି ମଧ୍ୟ ଲେଖୁଥାନ୍ତୁ।
1: ସୁରେନ୍ଦ୍ର ମହାପାତ୍ର ଲେଖିଛନ୍ତି ସାକ୍ଷୀଗୋପାଳ ପୁରୀରୁ। ଶ୍ରୋତବନ୍ଧୁ ଲେଖିଛନ୍ତି ଯେ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗେ। ଗାନ୍ଧିଜୀ ଓ ହରିହରଙ୍କ ସମ୍ପର୍କରେ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ଖୁବ୍ ଚମତ୍କାର ଥିଲା ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଏହିଭଳି କାର୍ଯ୍ୟକ୍ରମର ପ୍ରସାରଣ ଜାରି ରହୁ। ସତ୍ୟବାଦୀ ବନବିଦ୍ୟାଳୟର କଥା ସେହି ଆଲୋଚନାରେ ସ୍ଥାନ ପାଇଥିଲା, ଯେହେତୁ ସତ୍ୟବାଦୀ ବନବିଦ୍ୟାଳୟ ତାଙ୍କ ଅଞ୍ଚଳର। ଏହି କାର୍ଯ୍ୟକ୍ରମଟି ଶୁଣିବାକୁ ତାଙ୍କୁ ବହୁତ ଖୁସି ଲାଗିଲା ବୋଲି ସେ ଲେଖିଛନ୍ତି।
0: ଶ୍ରୋତାବନ୍ଧୁ, ଆମର ନିୟମିତ ଭାବରେ ଏହି ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ ଶୁକ୍ରବାର ଅପରାହ୍ନ 2:45ରେ ପ୍ରସାରଣ କରାଯାଇଥାଏ। ଅନେକଗୁଡ଼ିଏ ଚିଠି ଆସିଥାଏ ଏହି କାର୍ଯ୍ୟକ୍ରମକୁ ପସନ୍ଦ କରି। ଆପଣ ମଧ୍ୟ ଆପଣଙ୍କ ଚିଠିରେ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ବିଶେଷକରି ଗାନ୍ଧିଜୀ ଓ ଆଚାର୍ଯ୍ୟ ହରିହରଙ୍କ ସମ୍ପର୍କରେ ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା ସେ ସମ୍ପର୍କରେ ଲେଖିଛନ୍ତି। ଆପଣଙ୍କୁ ଏହି ଆଲୋଚନା ଭଲ ଲାଗିଛି ସେ ସମ୍ପର୍କରେ ଚିଠିରେ ମଧ୍ୟ ଜଣାଇଛନ୍ତି। କୃତଜ୍ଞତା ଜଣାଉଛୁ ଆପଣଙ୍କୁ। ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆମର ପ୍ରସାରଣ କରାଯାଉଛି। ଆପଣ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ସେ ସମ୍ପର୍କରେ ଚିଠି ଲେଖନ୍ତୁ।
1: ଶ୍ରୋତବନ୍ଧୁ ବୁଲୁ ପଟ୍ଟନାୟକ ଲେଖିଛନ୍ତି ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। ନାରୀମହଲ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସେ ଶୁଣି ଆମକୁ ଚିଠି ଲେଖିଛନ୍ତି। ତେବେ ବିଶେଷକରି ଆଳପ ସ୍ତମ୍ଭରେ ଉପସ୍ଥାପିକାମାନଙ୍କର ଉପସ୍ଥାପନା ଶୈଳୀ ସୁନ୍ଦର ହୋଇପାରୁଛି ବୋଲି ସେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଗାୟିକା ସରିତା ଆଚାର୍ଯ୍ୟଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବହୁତ ଶିକ୍ଷଣୀୟ ଆଉ ପ୍ରେରଣାଦାୟୀ ଥିଲା। ସେଥିପାଇଁ ସେ ସାକ୍ଷାତକାର ଦାୟିତ୍ୱରେ ଥିବା ଉପସ୍ଥାପିକାଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କୁ ଆମର ନାରୀମହଲ କାର୍ଯ୍ୟକ୍ରମରେ ପ୍ରସାରଣ କରାଯାଇଥିବା ଆଲୋଚନା ଯାହା ଭଲ ଲାଗିଛି ସେ ସମ୍ପର୍କରେ ଲେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ବିଶେଷକରି ନାରୀମହଲ କାର୍ଯ୍ୟକ୍ରମର ଉପସ୍ଥାପନା ଶୈଳୀ ଆପଣଙ୍କୁ ଭଲ ଲାଗୁଛି, ଆପଣଙ୍କୁ ମଧ୍ୟ ଅନୁରୂପ ଭାବେ ଧନ୍ୟବାଦ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୁଚିନ୍ତିତ ମତାମତ ଲେଖି ଚିଠି ଦେଇଥିବାରୁ।
1: ନିର୍ମଳ ବେହେରା ସନ୍ତୋଷ ବେହେରା ଲେଖିଛନ୍ତି କୁଞ୍ଜକୁଟିର କନ୍ତଲ ଆଠଗଡ଼ରୁ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସେମାନେ ଶୁଣିଆସୁଛନ୍ତି। କାର୍ଯ୍ୟକ୍ରମଗୁଡ଼ିକ ଶିକ୍ଷା ଆଉ ମନୋରଞ୍ଜନ ଦେଇପାରୁଛି। ବଣମଲ୍ଲିକା କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗିଲା ବୋଲି ସେମାନେ ଲେଖିଛନ୍ତି। ପୁରାଣ ପୃଷ୍ଠାର କଥା ବୈଦେଶ ବିଳାସରୁ ଶୁଣିବାକୁ ଭଲ ଲାଗୁଥିବା ସେମାନେ ଜଣାଇଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ସସ୍ମିତା ଦାସ ଆଉ ତରୁଣକାନ୍ତି ରାଉତଙ୍କ ଅନୁଚିନ୍ତାର ନିବେଦନ ବେଶ୍ ଚମତ୍କାର ହୋଇପାରୁଛି। ଆହୁରି ମଧ୍ୟ ପ୍ରସାରିତ ନାଟକଗୁଡ଼ିକ ଶୁଣିବାକୁ ଭଲ ଲାଗୁଥିବା ସେମାନେ ଲେଖିଛନ୍ତି। ସେମାନେ ଜାଣିବାକୁ ଚାହିଁଛନ୍ତି ଯେ ଶ୍ରୀକ୍ଷେତ୍ର ମାଧୁରୀ ଏହି କାର୍ଯ୍ୟକ୍ରମଟି କେବେଠାରୁ ପ୍ରସାରଣ କରାଯିବ। ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆଗଲେ ଅନେକ ଶ୍ରୋତା ଉପକୃତ ହୋଇପାରନ୍ତେ। ଆହୁରି ମଧ୍ୟ ସେମାନେ ଅନୁରୋଧ କରିଛନ୍ତି ଯେ ରୂପକ କରୁଣ କେନ୍ଦ୍ର ଏହାର ପ୍ରସାରଣ କରନ୍ତୁ। ଜର ଶ୍ରମରେ ଦିନେ ଏ ସମ୍ପର୍କରେ ରୂପକର ପ୍ରସାରଣ କରିବାକୁ ମଧ୍ୟ ସେମାନେ ଅନୁରୋଧ କରିଛନ୍ତି। ବୀର ସୈନିକମାନଙ୍କ ପତ୍ନୀଙ୍କର ସାକ୍ଷାତକାରର ପ୍ରସାରଣ କରିବାକୁ ସେମାନେ ଲେଖିଛନ୍ତି। ଆହୁରି ମଧ୍ୟ ସେମାନେ ସାବିତ୍ରୀ ବ୍ରତ ଉପଲକ୍ଷେ ଗୀତିନାଟ୍ୟ ମହାସତୀ ସାବିତ୍ରୀର ପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି।
0: ଆପଣ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ ଯାହା ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି। ତେବେ ଯେଉଁ ଅନୁରୋଧ କରିଛନ୍ତି ରୂପକମାନଙ୍କର ନାଁ ଲେଖିଛନ୍ତି ପ୍ରସାରଣ କରିବା ପାଇଁ, ଆମର ଛାୟାପଥ କାର୍ଯ୍ୟକ୍ରମରେ ଏହା ପ୍ରସାରଣ କରାଯାଇଛି। ତଥାପି ନାଟକ ବିଭାଗକୁ ଏ ସମ୍ପର୍କରେ ଆମେ ଜଣାଇଦେବୁ, ସମୟ ସୁବିଧା ଦେଖି ଏହାର ପ୍ରସାରଣ କରାଯିବ। ଜଣେ ବୀର ସୈନିକଙ୍କର ପତ୍ନୀଙ୍କର ସାକ୍ଷାତକାର କଥା ଯାହା ଲେଖିଛନ୍ତି ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ନାରୀମହଲ କାର୍ଯ୍ୟକ୍ରମ, ଏଥିରେ ବିଭିନ୍ନ ପ୍ରକାର ବ୍ୟକ୍ତି ବିଶେଷଙ୍କର ସାକ୍ଷାତକାରର ଆମେ ପ୍ରସାରଣ କରିଥାଉ ଏବଂ ଆପଣମାନେ ଯାହା ମନ କରିଛନ୍ତି ସମୟ ସୁବିଧା ଦେଖି ଏହାର ମଧ୍ୟ ପ୍ରସାରଣ କରିବାର ଆମେ ବ୍ୟବସ୍ଥା କରିବୁ। ଆହୁରି ମଧ୍ୟ ଅନୁରୋଧ କରିଛନ୍ତି ଗୀତିନାଟ୍ୟ ମହାସତୀ ସାବିତ୍ରୀ ପ୍ରସାରଣ କରିବା ପାଇଁ, ଗତକାଲି ତ ଏହା ପ୍ରସାରଣ କରାଯାଇଛି। ଆଶା କରୁଛୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣିଥିବେ। ଶ୍ରୀକ୍ଷେତ୍ର ମାଧୁରୀର ପ୍ରସାରଣ ସମ୍ପର୍କରେ ଯାହା ଲେଖିଛନ୍ତି, ପ୍ରତ୍ୟେକ ବର୍ଷ ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ଏହି କାର୍ଯ୍ୟକ୍ରମର ତ ପ୍ରସାରଣ କରିଥାଉ, ଅନ୍ୟ ସମୟରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯାଇନଥାଏ। ତେବେ ଆପଣ ଆମର କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକ୍ରମର ସୂଚନା ନିଶ୍ଚିତ ଭାବରେ ଶୁଣୁଥାନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ ଯେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହା ରହିଛି ବର୍ଷର ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇଥାଏ, ତେଣୁ ଏହି କାର୍ଯ୍ୟକ୍ରମ କେବେ ପ୍ରସାରଣ କରାଯାଉଛି ଏହି ସୂଚନାରୁ ଆପଣ ଜାଣିପାରିବେ।
1: ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ପ୍ରତିଥର ଭଳି ସେ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ତାଙ୍କର ପ୍ରିୟ କାର୍ଯ୍ୟକ୍ରମ। ତେବେ ଏପ୍ରିଲ ମାସ 9 ତାରିଖର ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଛି, ଯାହାର ନିବେଦନ କରିଥିଲେ ସସ୍ମିତା ଦାସ ମହୋଦୟ। ଏହି କାର୍ଯ୍ୟକ୍ରମଟି ମନଛୁଆ ହୋଇପାରିଥିବା ସେ ଲେଖିଛନ୍ତି, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେଭଳି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମର ଉପସ୍ଥାପନା।

0: କୁ ଭଲ ଲାଗୁଥିବା ସେ ଲେଖିଛନ୍ତି। ସବୁବେଳେ ଜୀବନକୁ ପ୍ରସନ୍ନ ରଖିବାର ଉପାୟ ସମ୍ପର୍କରେ ସତ୍ୟ ଚୈତନ୍ୟ ବ୍ରହ୍ମଚାରୀ ମହାଶୟ ଯେଉଁ ପ୍ରଭାତୀ ବାର୍ତ୍ତା ରଖିଥିଲେ ତାହା ତାଙ୍କୁ ଭଲ ଲାଗିଲା ବୋଲି ସେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଏଥରକ ଆପଣଙ୍କର ଚିଠିରେ ରହିଛି ଆମର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ସମ୍ପର୍କରେ, ବିଶେଷ କରି ଆଲୋଚକ ସତ୍ୟ ଚୈତନ୍ୟ ବ୍ରହ୍ମଚାରୀଙ୍କର ଯେଉଁ ଆଲୋଚନାର ପ୍ରସାରଣ କରାଯାଇଥିଲା ଆପଣଙ୍କୁ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି, ଧନ୍ୟବାଦ ଆପଣଙ୍କୁ। ଏତଦ୍ବ୍ୟତୀତ ଆପଣ ଆମର ଅନୁଚିନ୍ତା କାର୍ଯ୍ୟକ୍ରମକୁ ପସନ୍ଦ କରି ମଧ୍ୟ ଚିଠିରେ ଲେଖିଛନ୍ତି। ତେବେ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କରେ ତ ଆପଣ ନିୟମିତ ଭାବରେ ପ୍ରଶଂସା ପତ୍ର ପଠାଉଛନ୍ତି, କିଛି ଯଦି ପ୍ରସ୍ତାବ ଥାଏ ଆମର କାର୍ଯ୍ୟକ୍ରମ ସମ୍ପର୍କରେ, ଆପଣଙ୍କର ମତାମତ ସମ୍ପର୍କରେ ଚିଠି ଲେଖନ୍ତୁ।
0: ନରେନ୍ଦ୍ର କୁମାର ସାହୁ ଲେଖିଛନ୍ତି ଅରଖପାଟଣା ଆଠଗଡ଼ କଟକରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଖି ରୋଗ ସମ୍ପର୍କରେ ଗୋଟିଏ ପ୍ରଶ୍ନ ମଞ୍ଚ ରଖନ୍ତୁ, ଯାହାଫଳରେ ଅନେକ ଶ୍ରୋତା ଉପକୃତ ହୋଇପାରିବେ। ନାଟକ ରୁବିର ରୁବାଇ, ପଳାସ ଫୁଲର ରଙ୍ଗ, ମାଟିର ମଣିଷ, ଭାତ, ରାଣୀପଥର, ଛଅମାଣ ଆଠଗୁଣ୍ଠ ଏହିସବୁ ନାଟକର ପ୍ରସାରଣ ପାଇଁ ସେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ପାଲା ଗାୟକ ଗଙ୍ଗାଧର ପୁହାଣ, ଧନେଶ୍ୱର ଶତପଥୀଙ୍କର ପାଲାର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣ ପୂର୍ବରୁ ମଧ୍ୟ ଏ ସମ୍ପର୍କରେ ଚିଠି ଲେଖିଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆଖି ରୋଗ ସମ୍ପର୍କରେ। ଆମେ ତ କହିଥିଲୁ ସମୟ ସୁବିଧା ଦେଖି ପ୍ରସାରଣ କରିବୁ, କିନ୍ତୁ ନିୟମିତ ଭାବରେ ଆମର ସ୍ୱାସ୍ଥ୍ୟ ଆଲୋଚନା ଯାହା ପ୍ରସାରଣ କରାଯାଉଛି, ଆମରି ସ୍ୱାସ୍ଥ୍ୟ ହେଉ, ନାରୀ ମହଲ କାର୍ଯ୍ୟକ୍ରମରେ ମଧ୍ୟ ପ୍ରସାରଣ କରାଯାଉଛି, ଡାକ୍ତରଙ୍କୁ ପଚାରି ବୁଝିବା କ୍ରମରେ ପ୍ରତ୍ୟେକ ଶୁକ୍ରବାର ଦିନ 12:30ରେ ଯାହା ପ୍ରସାରଣ କରାଯାଉଛି, ଏଥିରେ ଆମେ ବିଶେଷଜ୍ଞ ଡାକ୍ତରମାନଙ୍କୁ ଡାକି ଆଲୋଚନାର ପ୍ରସାରଣ କରିଥାଉ। ଆପଣଙ୍କୁ ଏହି କାର୍ଯ୍ୟକ୍ରମଗୁଡ଼ିକ ଶୁଣିବା ପାଇଁ ଆମେ ଅନୁରୋଧ କରୁଛୁ। ତେବେ ନାଟକ ଏବଂ ଲୋକସଙ୍ଗୀତ ସମ୍ପର୍କରେ ଯାହା ଲେଖିଛନ୍ତି, ଆମେ ନାଟକ ବିଭାଗ ଏବଂ ଲୋକସଙ୍ଗୀତ ବିଭାଗକୁ ଏ ସମ୍ପର୍କରେ ଜଣାଇଦେବୁ। ଆମର କାର୍ଯ୍ୟକ୍ରମ ଆପଣ ନିୟମିତ ଶୁଣନ୍ତୁ ଏବଂ ନିୟମିତ ଭାବରେ ଆମକୁ ଚିଠି ଲେଖୁଥାନ୍ତୁ।
0: ଜହଙ୍ଗର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ପ୍ରମିଳା ସାମଲ, ନାରାୟଣ ନିରାକାର, ବିଷ୍ଣୁ, ମମି ନମି, ସୁମି, ଅର୍ପିତା, ଅର୍ଚ୍ଚିତା, ଅଲିପ୍ତା ଆଉ କାହ୍ନା। ଆମର ବିଭିନ୍ନ କାର୍ଯ୍ୟକ୍ରମ ସେମାନେ ଶୁଣୁଛନ୍ତି, ବହୁତ ଭଲ ଲାଗୁଛି। ସକାଳରୁ ଆରମ୍ଭ କରି ରାତି ଅଧିବେଶନର ଶେଷ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟକ୍ରମ ସେମାନେ ଶୁଣିଥାନ୍ତି ଆଉ ସେମାନଙ୍କୁ ବହୁତ ଭଲ ଲାଗେ। ନାରୀ ମହଲରେ ଛୋଟ ପରିବାର ବିଷୟରେ ଯେଉଁ ଆଲୋଚନାଟିର ପ୍ରସାରଣ କରାଯାଇଥିଲା ତାହା ସେମାନଙ୍କୁ ଭଲ ଲାଗିଛି, ଏହା ଆଉଥରେ ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ନାରୀ ମହଲରେ ଗୀତନାଟ୍ୟର ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ସେମାନେ ଲେଖିଛନ୍ତି ଯେ ସ୍ମୃତିରେଖା ତାରାଣିଆ ଏବଂ ତୀର୍ଥାନନ୍ଦ ମିଶ୍ରଙ୍କର ଅନୁଚିନ୍ତାର ନିବେଦନ ବହୁତ ଭଲ ଲାଗୁଛି।
1: ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି, ଏପରିକି ଆମର ଆଞ୍ଚଳିକ ସମ୍ବାଦ ବିଭାଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ନାଁ ଲେଖିଛନ୍ତି, ଉପସ୍ଥାପନା ସମ୍ପର୍କରେ ଲେଖିଛନ୍ତି, ଯାହା ଆପଣଙ୍କୁ ଭଲ ଲାଗିଛି। ଆମ କେନ୍ଦ୍ର ତରଫରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।
0: ଲେନି, ସ୍ୱାତି, ପ୍ରଜ୍ଞା ଓ ପ୍ରଶାନ୍ତ ଲେଖିଛନ୍ତି ଓଳାସ ବରମୁଣ୍ଡଳୀ ମାଛଗାଁ ଜଗତସିଂହପୁରରୁ। ସେମାନେ ଲେଖିଛନ୍ତି ଯେ ଆମ କେନ୍ଦ୍ରରୁ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ବେଶ୍ ଶିକ୍ଷଣୀୟ ହୋଇପାରୁଛି। ବୁଧବାର ରାତି 10:00ରେ ପ୍ରସାରିତ ବଣମଲ୍ଲିକା ଅତ୍ୟନ୍ତ ଶିକ୍ଷଣୀୟ ଥିଲା। ଆଦିବାସୀ ସମାଜ ଉପରେ ଅନେକ କିଛି କଥା ଏହି କାର୍ଯ୍ୟକ୍ରମରୁ ଜାଣିହେଲା ବୋଲି ସେମାନେ ଲେଖିଛନ୍ତି। ପୁରୁଣା କାର୍ଯ୍ୟକ୍ରମଟି ହେଲେ ମଧ୍ୟ ଅନେକ ନୂତନତ୍ୱ ଭରି ରହିଛି ଏଥିରେ। ଏହି କାର୍ଯ୍ୟକ୍ରମର ପ୍ରସାରଣ କରିଥିବାରୁ ସେମାନେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି।
1: ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆମର ଏହି କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ମେଲ୍ ଦ୍ୱାରା ଏହି ଚିଠିଟି ଲେଖିଥିବାରୁ।
0: ରବୀନ୍ଦ୍ରନାଥ ଓଝା ଲେଖିଛନ୍ତି ଗତାନଈ କେନ୍ଦ୍ରାପଡ଼ାରୁ। ଶ୍ରୋତାବନ୍ଧୁଙ୍କୁ ଅନୁଚିନ୍ତା କାର୍ଯ୍ୟକ୍ରମଟି ଭଲ ଲାଗେ ବୋଲି ସେ ଲେଖିଛନ୍ତି। ତେବେ ଯେଉଁ 4ଟି ଚିଠି ଆମକୁ ସେ ପଠାଇଛନ୍ତି ସେଥିରେ ଅନୁଚିନ୍ତା ସମ୍ପର୍କରେ କୌଣସି ମତାମତ ସେ ଦେଇନାହାନ୍ତି, କିନ୍ତୁ ସେ ଲେଖିଛନ୍ତି ଯେ ଅନୁଚିନ୍ତା କାର୍ଯ୍ୟକ୍ରମଟି ସେ ଶୁଣି ଆସୁଛନ୍ତି। ଅନୁଚିନ୍ତାର କେଉଁ ନିବେଦନ ତାଙ୍କୁ ଭଲ ଲାଗୁଛି ସେ ସମ୍ପର୍କରେ ସେ କିଛି ଲେଖିନାହାନ୍ତି।
1: ବହୁତ ବହୁତ କୃତଜ୍ଞତା ଆପଣଙ୍କୁ, ଅନୁରୋଧ କରୁଛୁ ଯଦି ଆପଣ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ତେବେ ଏ ସମ୍ପର୍କରେ ଚିଠି ଲେଖିଲେ ଏହା କାର୍ଯ୍ୟକ୍ରମରେ ସାମିଲ ହୋଇପାରିବ।
0: ଦିବ୍ୟଲୋଚନ ଭାରିମଲ୍ଲ, ପ୍ରମିଳା ଭାରିମଲ୍ଲ ଲେଖିଛନ୍ତି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ସେମାନେ ଲେଖିଛନ୍ତି ଯେ ବନ୍ଦନା, ଅନୁଚିନ୍ତା, କଥିକା, ପ୍ରଭାତ ପରିକ୍ରମା, କୃଷି ସୂଚନା, ଭାଗବତ ପାଠ, ବୈଦେହିକ ବିଳାସ ପ୍ରଥମ ଅଧିବେଶନକୁ ସରସ ସୁନ୍ଦର କରୁଛି। ସ୍କୃତିର ପାହାଚରେ ଅବସରପ୍ରାପ୍ତ ନାଟ୍ୟକାର ଗୀତିକାର ରବୀନ୍ଦ୍ର କୁମାର ଦାସଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ସେମାନଙ୍କୁ ଭଲ ଲାଗିଛି। ସେହିଭଳି ଆମ ଆଇନରେ ଆଇନଜୀବୀ କିରଣ ରାଉତ ଯେଉଁ ଆଲୋଚନା କରିଥିଲେ ତାହା ଖୁବ୍ ଶିକ୍ଷଣୀୟ ଥିଲା। ଠିକ୍ କୁହନ୍ତୁ ଠିକ୍ ଲେଖନ୍ତୁରେ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ ଯେଉଁ ଆଲୋଚନା କରିଥିଲେ ଦ୍ରୁତ ଆଉ ଧୀର କଥନ ସମ୍ପର୍କରେ ତାହା ସାରଗର୍ଭକ ଥିଲା। ଗାନ୍ଧୀ ଚର୍ଚ୍ଚାରେ ପରମାନନ୍ଦ ବିଶ୍ୱାଳଙ୍କର ଆଲୋଚନା ବହୁତ ଭଲ ଲାଗିଲା ବୋଲି ସେମାନେ ଲେଖିଛନ୍ତି। ଯୁବଶକ୍ତିର ଆଲୋଚନା ମଧ୍ୟ ସେମାନଙ୍କୁ ଭଲ ଲାଗିଛି।

0: ଦିନଟେ ଭକ୍ତକବି ଜୟଦେବ ମନପ୍ରାଣକୁ ଛୁଇଁଗଲା ବୋଲି ସେମାନେ ଲେଖିଛନ୍ତି। ନାଟକ ବକ୍ସି ଜଗବନ୍ଧୁ ଆଉ ହାରିବନ୍ଧୁ ଦାସଙ୍କ ପାଲାର ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି।
1: ଆପଣ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି, ଯାହା ଭଲ ଲାଗିଛି। ତେବେ ଆପଣ ଯେଉଁ ଲୋକ ସଙ୍ଗୀତ କ୍ରମରେ ପାଲା ଶୁଣିବା ପାଇଁ ମନ କରିଛନ୍ତି, ଏ ସମ୍ପର୍କରେ ଆମେ ଲୋକ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ଆମର ତ ପ୍ରତ୍ୟେକ ଦିନ 11:30 ଲୋକ ସଙ୍ଗୀତର ପ୍ରସାରଣ କରାଯାଉଛି, ଏବଂ ଏହି କ୍ରମରେ ପାଲା, ଦାସକାଠିଆ, ଓଡ଼ିଶୀ କୀର୍ତ୍ତନ, ଗୋପାଳଙ୍କ ଓଗାଳ ଏବଂ ଅନ୍ୟାନ୍ୟ ଲୋକ ସଙ୍ଗୀତର ମଧ୍ୟ ପ୍ରସାରଣ କରାଯାଉଛି। ଯେଉଁଦିନ ପାଲା ପ୍ରସାରଣ କରାଯାଉଛି, ଯାହା ଗଚ୍ଛିତ ରହିଛି ଆମ ପାଖରେ, ପ୍ରତ୍ୟେକ କଳାକାରଙ୍କର ପରିବେଷିତ ପାଲାର ପ୍ରସାରଣ କରାଯାଉଛି। ଏହି କ୍ରମରେ ହାଡ଼ିବନ୍ଧୁ ପଣ୍ଡାଙ୍କର ଯେଉଁ ପାଲା ଶୁଣିବା ପାଇଁ ମନ କରୁଛନ୍ତି, ସମୟ ସୁବିଧା ଦେଖି ପ୍ରସାରଣ କରାଯିବ। ତେବେ ଶ୍ରୋତାବନ୍ଧୁ, ଆପଣ ଅଭିଯୋଗ କରିଛନ୍ତି ଆମର ମୋ ପସନ୍ଦ କାର୍ଯ୍ୟକ୍ରମ ସମ୍ପର୍କରେ। ଆପଣ ଆମର କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, ଏବଂ ମୋ ପସନ୍ଦ କାର୍ଯ୍ୟକ୍ରମରେ ଯଦି ରୁଚି ରଖିଛନ୍ତି ତେବେ ଫୋନ୍ କଲ୍ ମାଧ୍ୟମରେ ମଧ୍ୟ ଯୋଡ଼ି ହୁଅନ୍ତୁ। ଆମର ପ୍ରତ୍ୟେକ ଶୁକ୍ରବାର ଦିନ 12:00 ଗୋଟାଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମଟି ରେକର୍ଡିଂ କରାଯାଇଥାଏ। ତେବେ ଆମର ଗୋଟିଏ ଫୋନ୍ ନମ୍ଘର ରହିଛି ମୋ ପସନ୍ଦ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ, ଏହି ନମ୍ଘରଟି ହେଉଛି 06712303149। ଆଉ ଥରେ କହି ରଖୁଛୁ, 06712303149। ପ୍ରତ୍ୟେକ ଶୁକ୍ରବାର ମନପସନ୍ଦର ଗୀତ ଶୁଣିବା ପାଇଁ ଆପଣ ଦିନ 12:00 ଗୋଟାଏ ପର୍ଯ୍ୟନ୍ତ ଯୋଡ଼ି ହୋଇପାରିବେ। ଆପଣ ଦୁଇ ଜଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମର କାର୍ଯ୍ୟକ୍ରମକୁ ପସନ୍ଦ କରୁଥିବାରୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
0: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7533001।
1: ଆମର ମେଲ୍ ଆଇଡିଟି ହେଉଛି
0: aircuttack@gmail.com।
1: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ଆପଣଙ୍କ ଚିଠି ଉପସ୍ଥାପନାରେ ଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପକ ଭାବରେ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ।

ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟି କଥାଚିତ୍ର ରାମ ଲଖନ, ଗାଇଛନ୍ତି ଲତା ମଙ୍ଗେସ୍କର।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ ପିପଲ୍ସ ପଦ୍ମନ ଆକାଶବାଣୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।